ଆକାଶବାଣୀ କେନ୍ଦୁଝର ଆଜି ଶୁକ୍ରବାର 1948 ଶକବ୍ଦ ଆଷାଢ଼ ମାସର 26 ଦିନ ଇଂରାଜୀ 2026 ମସିହା ଜୁଲାଇ ମାସ 17 ତାରିଖ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ପ୍ରାୟ 5:58:22 ଅଭିବାଦନ ଏବଂ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରଣ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 100.1 ମେଗାହର୍ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆମ କାର୍ଯ୍ୟକ୍ରମ ପ୍ରସାରଣ ହେଉଛି।

ଏଇଠି ଶେଷ ହେଲା ସକାଳର ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ଆଜି କାର୍ଯ୍ୟକ୍ରମର କଣ୍ଠଶିଳ୍ପୀ ଥିଲେ ମନମୋହନ ପ୍ରଧାନ, ଶ୍ୟାମାମଣି ଦେବୀ, ଝୁଙ୍କି ରଥ ଏବଂ ରାଧାମଣି ମହାପାତ୍ର।

ଗୀତିକାର ଥିଲେ ବନମାଳୀ, ସାଲବେଗ, ଶଙ୍କର୍ଷଣ ମଙ୍ଗରାଜ, ଶରତ ଚନ୍ଦ୍ର ରଥ, ଭୀମ ଭୋଇ ଏବଂ ଚଣ୍ଡୀଦାସ।

ଆକାଶବାଣୀ କେନ୍ଦୁଝର ସମୟ ସକାଳ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆପଣ କରିଛନ୍ତି। ଉପସ୍ଥାପନା କରିଛନ୍ତି ନରେଶ ଚନ୍ଦ୍ର ଦାସ।

ଭଗବାନ ଶ୍ରୀ ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଚିର ସୁନ୍ଦର, ତଥାପି ସେ ନାନାବିଧ ନୟନାନନ୍ଦକର ବେଶରେ ବିଭୂଷିତ ହୋଇ ଭକ୍ତଗଣଙ୍କୁ ଦର୍ଶନ ଦେଇ କୃତାର୍ଥ କରିଥାନ୍ତି। ନୀଳାଦ୍ରି କଟକରେ ଦାରୁବ୍ରହ୍ମ ରୂପରେ ବିରାଜିତ ଶ୍ରୀ ଜଗନ୍ନାଥ ମହାପ୍ରଭୁ ମାନବୀୟ ଲୀଳା ପ୍ରଦର୍ଶନ କରୁଅଛନ୍ତି। ମହାପ୍ରଭୁଙ୍କର ବେଶକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ, ଯଥା ଦୈନିକ ବେଶ ଓ ପର୍ବଭିତ୍ତିକ ବେଶ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର କେତେକ ବେଶ ଶ୍ରୀ ନୃସିଂହ, ଶ୍ରୀରାମ, ଶ୍ରୀକୃଷ୍ଣ ପ୍ରଭୃତି ବିଭିନ୍ନ ଅବତାରକୁ ନେଇ ଅନୁଷ୍ଠିତ ହେଉଥିବା ବେଳେ ଅନେକ ବେଶରେ ମନୁଷ୍ୟୋଚିତ ଲୀଳାର ପରିପ୍ରକାଶ ଘଟିଛି। ବର୍ଷକ ମଧ୍ୟରେ ବିଭିନ୍ନ ମାସରେ ମହାପ୍ରଭୁଙ୍କର ବିବିଧ ବେଶ ଅନୁଷ୍ଠିତ ହୋଇଥାଏ। ସେହି ବେଶଗୁଡ଼ିକ ହେଲା, ବୈଶାଖ ମାସରେ ଠାକୁରମାନେ ଅକ୍ଷୟ ତୃତୀୟା ଠାରୁ 42 ଦିନ ପର୍ଯ୍ୟନ୍ତ ଚନ୍ଦନ ଲାଗି ବେଶ ହୋଇଥାନ୍ତି। ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ଦିନ ସ୍ନାନବେଦୀ ଉପରେ ଠାକୁରମାନଙ୍କର ଅତ୍ୟନ୍ତ ମନୋମୁଗ୍ଧକର ଗଜାନନ ବେଶ ଅନୁଷ୍ଠିତ ହୋଇଥାଏ। ସେହିପରି ଆଷାଢ଼ ମାସର ଅମାବାସ୍ୟା ଦିନ ଠାକୁରମାନେ ନବଯୌବନ ବେଶରେ ବିଭୂଷିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ମହାପ୍ରଭୁଙ୍କର ଅତ୍ୟନ୍ତ ମନୋମୁଗ୍ଧକର ସୁନା ବେଶ ଅନୁଷ୍ଠିତ ହୋଇଥାଏ। ଭାଦ୍ରବ କୃଷ୍ଣ ଦଶମୀ ଦିନ ବନଭୋଜି ବେଶ, ଏକାଦଶୀ ଦିନ କାଳିୟ ଦଳନ ବେଶ, ଦ୍ୱାଦଶୀ ଦିନ ପ୍ରଳମ୍ବାସୁରବଧ ବେଶ ଓ ତ୍ରୟୋଦଶୀ ଦିନ କୃଷ୍ଣ ବଳରାମ ବେଶ ରତ୍ନ ସିଂହାସନରେ ଅନୁଷ୍ଠିତ ହୋଇଥାଏ। ସେହିପରି ଭାଦ୍ରବ ଶୁକ୍ଳ ତ୍ରୟୋଦଶୀ ଦିନ ରତ୍ନ ସିଂହାସନରେ ଅନୁଷ୍ଠିତ ହୋଇଥାଏ ଅତ୍ୟନ୍ତ ମନୋମୁଗ୍ଧକର ବାମନ ବେଶ। ଆଶ୍ୱିନ ଶୁକ୍ଳ ଦଶମୀ ଦଶହରା ଦିନ ଠାକୁରମାନଙ୍କର ସୁନାବେଶ ଅନୁଷ୍ଠିତ ହୋଇଥାଏ। ବିଭିନ୍ନ ସୁବର୍ଣ୍ଣର ଅଳଙ୍କାରରେ ବିଭୂଷିତ ହୋଇ ଏହି ଦିନ ଠାକୁରମାନେ ଭକ୍ତଗଣଙ୍କୁ ଦର୍ଶନ ଦେଇଥାନ୍ତି। ଦଶହରା ପରଦିନ ବା ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ପ୍ରତିଦିନ ରତ୍ନ ସିଂହାସନରେ ଅନୁଷ୍ଠିତ ହୋଇଥାଏ ମହାପ୍ରଭୁଙ୍କର ପରମ ଚିତ୍ତାକର୍ଷକ ରାଧା ଦାମୋଦର ବେଶ। କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟା ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ମଧ୍ୟରେ ପଡୁଥିବା ସୋମବାରରେ ଶ୍ରୀ ବଳଭଦ୍ରଙ୍କ ବାଡ଼ରେ ହରିହର ବେଶ ଅନୁଷ୍ଠିତ ହୋଇଥାଏ। ଏହି ଚିତ୍ତାକର୍ଷକ ବେଶରେ ବଡ଼ ଠାକୁର ଶ୍ରୀ ବଳଭଦ୍ର ଶ୍ରୀଭୋଜରେ ସୁବର୍ଣ୍ଣର ନଳିଭୋଜ, କର୍ଣ୍ଣରେ କୁଣ୍ଡଳ, କଟିରେ ଓଡ଼ିଆଣି, ଚନ୍ଦ୍ର, ସୂର୍ଯ୍ୟ ତଥା ବିଭିନ୍ନ ପ୍ରକାରର ସୁବର୍ଣ୍ଣର ମାଳି ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। କାର୍ତ୍ତିକ ମାସର ପଞ୍ଚୁକ ଅବସରରେ କାର୍ତ୍ତିକ ଶୁକ୍ଳ ଏକାଦଶୀ ଦିନ ଲକ୍ଷ୍ମୀନାରାୟଣ ବେଶ, କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ଦିନ ବାଙ୍କଚୂଡ଼ା ବେଶ, କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ଦିନ ତ୍ରିବିକ୍ରମ ବେଶ, କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଲକ୍ଷ୍ମୀ ନୃସିଂହ ବେଶ, କାର୍ତ୍ତିକ ପୂର୍ଣ୍ଣ

0: ଦିନ ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଥାଏ। ଯେଉଁ ବର୍ଷ ପଞ୍ଚୁକ ଛଅ ଦିନ ହୁଏ ସେହି ବର୍ଷ ଯେଉଁ ତିଥି ମଳ ରହେ ସେହି ମଳ ତିଥିରେ ଅତ୍ୟନ୍ତ ଚିତ୍ତାକର୍ଷକ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥାଏ। କାର୍ତ୍ତିକ ମାସ ପରେ ମାର୍ଗଶିର ମାସରେ ଅନୁଷ୍ଠିତ ହୁଏ ମହାପ୍ରଭୁଙ୍କର ଶ୍ରାଦ୍ଧ ବେଶ। ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ତିଥିରେ ଶ୍ରାଦ୍ଧ ବେଶରେ ଠାକୁରମାନଙ୍କୁ ସଜ୍ଜିତ କରାଯାଇଥାଏ। ଶୀତ ଅନୁଭୂତ ହେବାରୁ ମାର୍ଗଶିର ଶୁକ୍ଳ ଷଷ୍ଠୀ ଠାରୁ ଠାକୁରମାନଙ୍କର ଘୋଡ଼ଲାଗି ବେଶ ଅନୁଷ୍ଠିତ ହୋଇଥାଏ। ପୌଷ ମାସର ପୂର୍ଣ୍ଣିମା ତିଥିରେ ରତ୍ନସିଂହାସନ ଉପରେ ଠାକୁରମାନଙ୍କର ରାଜବେଶ ବା ସୁନାବେଶ ଅନୁଷ୍ଠିତ ହୋଇଥାଏ। ପୌଷ ମାସରେ ପଡ଼ୁଥିବା ମକର ସଂକ୍ରାନ୍ତି ପୂର୍ବ ଦିନ ଅନୁଷ୍ଠିତ ହୁଏ ନବାଙ୍କ ବେଶ। ମାଘ ମାସ ଅମାବାସ୍ୟା ଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ବୁଧବାର କିମ୍ବା ଶନିବାର ପଡ଼ିଲେ ରତ୍ନସିଂହାସନ ଉପରେ ଠାକୁରମାନଙ୍କୁ ମନଲୋଭା ପଦ୍ମବେଶରେ ବିଭୂଷିତ କରାଯାଇଥାଏ। ମାଘ ମାସର ପୂର୍ଣ୍ଣିମା ଦିନ ଠାକୁରମାନେ ଗଜୋଦ୍ଧାରଣ ବେଶରେ ବିଭୂଷିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ଫାଲ୍ଗୁନ ମାସ ଶୁକ୍ଳ ପକ୍ଷ ଦଶମୀ ଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଠାକୁରମାନେ ଚାଚେରୀ ବେଶରେ ବିଭୂଷିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ସେହିପରି ଫାଲ୍ଗୁନ ପୂର୍ଣ୍ଣିମା ବା ଦୋଳ ପୂର୍ଣ୍ଣିମା ଦିନ ରତ୍ନସିଂହାସନ ଉପରେ ଅନୁଷ୍ଠିତ ହୁଏ ଠାକୁରମାନଙ୍କର ରାଜବେଶ ବା ସୁନାବେଶ। ଏତଦ୍ ବ୍ୟତୀତ ମହାପ୍ରଭୁଙ୍କର ପ୍ରତିଦିନ ସ୍ନାନ ସମୟରେ ଅବକାଶ ବେଶ, ରାତ୍ରିରେ ଶୟନ କାଳରେ ବଡ଼ସିଂହାର ବେଶ, ମକର ସଂକ୍ରାନ୍ତି ଦିନ ମକର ଚୌରାଶୀ ବେଶ ପ୍ରଭୃତି ଅନୁଷ୍ଠିତ ହୋଇଥାଏ।
1: ଅନୁଚିନ୍ତା ଉପସ୍ଥାପନା କରିଥିଲେ ନରେଶ ଚନ୍ଦ୍ର ଦାସ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 98ତମ ଭାଗ।

ଦକ୍ଷ ପ୍ରଜାପତି ଓ ଶିବଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱର କାରଣ ଜାଣିବା ପାଇଁ ବିଦୁର ମୈତ୍ରେୟଙ୍କୁ ପଚାରିବାରୁ ମୈତ୍ରେୟ କହିଲେ ଯେ ଦକ୍ଷ ପ୍ରଜାପତିଙ୍କର ଯଜ୍ଞରେ ସକଳ ଦେବତା ଯୋଗ ଦେଇଥିଲେ। ଯଜ୍ଞସ୍ଥଳକୁ ଦକ୍ଷ ଆସିବା କ୍ଷଣି ସମସ୍ତେ ଛିଡ଼ା ହୋଇ ତାଙ୍କୁ ଅଭିନନ୍ଦନ ଜଣାଇଲେ। ଶିବ ଛିଡ଼ା ହୋଇ ଦକ୍ଷଙ୍କୁ ମାନ୍ୟ ନ କରିବାରୁ ସେ ରାଗିଗଲେ ଆଉ ତାଙ୍କୁ ଭର୍ତ୍ସନା କଲେ। ଏଣିକି ଶିବଙ୍କୁ ଯଜ୍ଞରେ ଯଜ୍ଞଭାଗ ନ ଦେବା ପାଇଁ ଆଦେଶ ମଧ୍ୟ ଦେଲେ, ଏପରିକି ଶିବଙ୍କୁ କେହି ପୂଜା ନ କରିବାକୁ କହିଲେ। ଶିବ କୋପଦୃଷ୍ଟି ପକାଇ ଯଜ୍ଞସ୍ଥଳରୁ ଚାଲିଗଲେ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 98ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ। ସଙ୍ଗୀତ ପରିଚାଳନା କରିଥିଲେ ଶାନ୍ତନୁ ମହାପାତ୍ର। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। କଣ୍ଠଦାନ କରିଥିଲେ ଇନ୍ଦ୍ରାଣୀ ମିଶ୍ର, ସାଗରିକା ମହାନ୍ତି, ଶ୍ରୀକାନ୍ତ ଦାସ ଏବଂ ଆଶା ମୁକୁଳ ବାରିକ। ଆକାଶବାଣୀ କଟକ, ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ରାଶି ଫସଲ ବୁଣିବା ପାଇଁ ଚାଷ ପାଇଁ ଅଧିକ ଅମଳକ୍ଷମ କିସମ ଯେମିତିକି ପ୍ରାଚୀ, କଳିକା, କନକ, ବିନାୟକ ଇତ୍ୟାଦି ଚୟନ କରନ୍ତୁ। 1-1.2 କିଲୋଗ୍ରାମ ବିହନ ପ୍ରତି ଏକରରେ ବ୍ୟବହାର କରନ୍ତୁ। ବିହନ ବୁଣିବା ପୂର୍ବରୁ 3 ଗ୍ରାମ ସେରେସନ୍ ପ୍ରତି କିଲୋଗ୍ରାମ ବିହନ ସହିତ ମିଶାଇ ବିଶୋଧନ କରନ୍ତୁ। ଶେଷ ଜମି ପ୍ରସ୍ତୁତି ସମୟରେ 6:8:8 କିଲୋଗ୍ରାମର ଯବକ୍ଷାରଜାନ ସାର, ଫସ୍ଫରସ୍ ସାର ଏବଂ ପଟାସ୍ ସାର ପ୍ରତି ଏକରରେ ପ୍ରୟୋଗ କରନ୍ତୁ। ବୁଣିବା ସମୟରେ ଧାଡ଼ି ମଧ୍ୟରେ 30 ସେଣ୍ଟିମିଟର ବ୍ୟବଧାନ ଏବଂ ଗଛ ମଧ୍ୟରେ 10 ସେଣ୍ଟିମିଟରର ବ୍ୟବଧାନ ରଖନ୍ତୁ। ଚିନାବାଦାମ ଫସଲରେ ମଞ୍ଜି ବୁଣିବା ସମୟରେ ପ୍ରାକ୍ ତୃଣକୁମାରୀ ପ୍ରୟୋଗ କରିଥିଲେ ମଞ୍ଜି ବୁଣିବାର 15 ଦିନ ମଧ୍ୟରେ ପାଗ ଶୁଖିଲା ଦେଖି ଏକର ପ୍ରତି 300 ମିଲିଲିଟର ଇମା ଜେଥାପିର ନାମକ ଘାସମରା ଔଷଧ କିମ୍ବା 400 ମିଲିଲିଟର କୁଇଜାଲୋଫଫ୍ ଇଥାଇଲ ନାମକ ଘାସମରା ଔଷଧ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଯଦି ଆଖୁ ଫସଲ 4-5 ମାସର ହୋଇଯାଇଥାଏ ତେବେ ମଧ୍ୟମ ଓ ଦୀର୍ଘ ଅବଧିର କିସମରେ ଆଖୁ ଗଛକୁ ସିଧା ରଖିବା ପାଇଁ ଭେଳା ବାନ୍ଧିବା କାର୍ଯ୍ୟ କରନ୍ତୁ। ପୋକ ଆକ୍ରାନ୍ତ ଗଛ, ପିଲ ଏବଂ ବିଳମ୍ବରେ ବାହାରିଥିବା ପିଲଗୁଡ଼ିକୁ କାଢ଼ି ଦିଅନ୍ତୁ। 2 କିମ୍ବା 3ଟି ଆଖୁ ଗଛକୁ ତଳରୁ ଆଂଶିକ ଶୁଖିଯାଇଥିବା ପତ୍ର ସାହାଯ୍ୟରେ ଏକାଠି ବାନ୍ଧି ଦିଅନ୍ତୁ। ଏହି ସମୟରେ ଆଖୁର ଅଗବିନ୍ଧା ପୋକର ଆକ୍ରମଣ ସମ୍ଭାବନା ରହିଥାଏ। ଏହାର ପରିଚାଳନା ପାଇଁ ଫିପ୍ରୋନିଲ 5% ଏସି 600 ମିଲିଲିଟର ଏକର ପ୍ରତି କିମ୍ବା ପ୍ରୋଫେନୋଫସ୍ 50% ଇସି 400 ମିଲିଲିଟର ଏକରକୁ 200 ଲିଟର ପାଣିରେ ମିଶାଇ ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ବର୍ତ୍ତମାନ ଅମୃତଭଣ୍ଡା ଲଗାଇବାର ଉତ୍କୃଷ୍ଟ ସମୟ। ହନିଡ୍ୟୁ, କୁର୍ଗ ହନିଡ୍ୟୁ, CO1, CO2, ପୁଷା ଡେଲିସିୟସ୍, ପୁଷା ମାଜେଷ୍ଟିକ୍, ପୁଷା ଜାଇଣ୍ଟ ଆଦି କିସମ ଲଗାନ୍ତୁ। 2.5-2.5 ମିଟର ଦୂରତାରେ 0.5 ମିଟର ଗାତ କରି ଗଛ ଲଗାନ୍ତୁ। ବଳିଷ୍ଠ ଓ ନିରୋଗ ତଳି କିମ୍ବା ଟିସୁ କଲଚର ତଳି ଲଗାନ୍ତୁ। ଏହି ମାସ କନ୍ଦମୂଳ ଫସଲ ଲଗାଇବା ପାଇଁ ଉପଯୁକ୍ତ ସମୟ। ଗୌରୀ, ଭୁବନ, ଶଙ୍ଖ, ପୁଷା ସଫେଦ ଏବଂ ସମ୍ରାଟ ଆଦି କିସମ ଆମ ରାଜ୍ୟ ପାଇଁ ଉପଯୁକ୍ତ। ଏହିସବୁ କିସମକୁ ଚୟନ କରି ଲଗାନ୍ତୁ। କନ୍ଦମୂଳ ଡଙ୍କ ସାଧାରଣତଃ ବିହନ ଆକାରରେ ଲଗାଯାଏ। 60 ସେଣ୍ଟିମିଟର ବ୍ୟବଧାନରେ ହୁଡ଼ା ଟେକି 100-125 ଗ୍ରାମ ଓଜନର ସୁସ୍ଥ ସବଳ କନ୍ଦମୂଳ 25 ସେଣ୍ଟିମିଟର ବ୍ୟବଧାନରେ ଲଗାନ୍ତୁ। 40-45 ଦିନର ତଳିଘେରାରୁ 20-30 ସେଣ୍ଟିମିଟର ଲମ୍ବର ସୁସ୍ଥ ସବଳ ଡଙ୍କ କାଟି ମୁଖ୍ୟ କିଆରୀରେ ଲଗାନ୍ତୁ। ଜହ୍ନି ଲଗାଇବା ପାଇଁ ଏକର ପ୍ରତି 1.5 କିଲୋଗ୍ରାମ ବିହନ ଦରକାର ପଡ଼ିଥାଏ। ମଞ୍ଜିକୁ 5-6 ଘଣ୍ଟା ବତୁରାଇ ଲଗାଇଲେ ଶୀଘ୍ର ଗଜା ହୋଇଥାଏ। ବର୍ତ୍ତମାନ ସମୟରେ 3-4 ଓଡ଼ ଗୁଣ୍ଡ ଚାଷ ହୋଇଥିବା ଜମିରେ ବର୍ଷାଦିନ ପାଇଁ 15-20 ସେଣ୍ଟିମିଟର ଭଲ ମନ୍ଦା କରି ଧାଡ଼ିକୁ ଧାଡ଼ି 2.5 ମିଟର ଓ ମନ୍ଦାକୁ ମନ୍ଦା 1 ମିଟର ଦୂରତାରେ ଖତ, ମୂଳସାର ଓ ଉପର ମାଟି ଦେଇ 3-4 ମଞ୍ଜି ଲଗାନ୍ତୁ। ଏହିପରି ଏକର ପ୍ରତି 1600 ମନ୍ଦା କରନ୍ତୁ। ଏକର ପ୍ରତି 50-80 କ୍ୱିଣ୍ଟାଲ ଖତ ଓ 20:16:12 କିଲୋଗ୍ରାମ NPK ସାର ଦିଅନ୍ତୁ ଓ ପରେ ସମସ୍ତ ଫସ୍ଫରସ୍ ସହିତ ଅଧା ଯବକ୍ଷାରଜାନ ସାର ଓ ଖତ ମୂଳ ସାର ଭାବରେ ପ୍ରୟୋଗ କରନ୍ତୁ। ଗଛ ଉଠିଲା ପରେ ମନ୍ଦା ପ୍ରତି କେବଳ 2 ଗଛ ରଖନ୍ତୁ। ଅଣୁସାରର ଅଭାବ ଦେଖାଦେଲେ ମିଶ୍ରିତ ଅଣୁସାର 3 ଗ୍ରାମ ଲିଟର ପ୍ରତି ସିଞ୍ଚନ କରନ୍ତୁ।
0: ଏଥର ଶୁଣନ୍ତୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଏ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ବିଶେଷ କରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ନୂଆପଡ଼ା ଏବଂ ବଲାଙ୍ଗୀର

ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିଲା ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା।

ଭକ୍ତି ଗୀତଟିଏ ଶୁଣିବେ ସକାଳ 7:25। ଆଦିବାସୀ ଗୀତର କାର୍ଯ୍ୟକ୍ରମ ହୋ ଗୀତ ଶୁଣିବେ ସକାଳ 7:30। ପରିବେଷଣ କରିବେ ବୁଧୁରା ମୁଣ୍ଡା ଏବଂ ସାଥୀ କଳାକାର। ରାଜ୍ୟସ୍ତରୀୟ ପ୍ରସାରଣରେ ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରସାରଣ କରିବୁ ସକାଳ 8:30। ଆଜି କାର୍ଯ୍ୟକ୍ରମର ବିଷୟବସ୍ତୁ ଗୁଣ୍ଡିଚା ମନ୍ଦିରର ବିଶେଷ ନୀତି। ଏ ସମ୍ପର୍କରେ ଆଲୋଚନା କରିବେ ଗବେଷକ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ। ସକାଳ 8:45 ଶୁଣିବେ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। ଦିନ 10:00 ଶୁଣିବେ କାର୍ଯ୍ୟକ୍ରମର ସୂଚନା। ପରେ ପରେ ରହିଛି ଗୀତାଞ୍ଜଳି କାର୍ଯ୍ୟକ୍ରମ। ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟିର 1330 ଅଧ୍ୟାୟ ଶୁଣିବେ ଦିନ 10:30। ଏହାର 1329 ଅଧ୍ୟାୟ ଶୁଣିବେ ଦିନ 11:00। ଦିନ 1:20 ଶୁଣିବେ ବସୁନ୍ଧରା କାର୍ଯ୍ୟକ୍ରମ। ଅପରାହ୍ନ 5:00 ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ ଶୁଣିବେ ଓଡ଼ିଆ ଏବଂ ହିନ୍ଦୀ ଆଲବମ୍ ଗୀତ। ଅପରାହ୍ନ 5:30 ଶୁଣିବେ ଛୋଟ ମୋର ଗାଁଟି କାର୍ଯ୍ୟକ୍ରମ। ସନ୍ଧ୍ୟା 6:00 ଅବଶିଷ୍ଟ କାର୍ଯ୍ୟକ୍ରମର ସୂଚନା ପାଇବେ। ପରେ ପରେ ରହିଛି ବନସୁରଭି କାର୍ଯ୍ୟକ୍ରମ। ଏଥିରେ ହୋ ଗୀତ ପରିବେଷଣ କରିବେ ଗଙ୍ଗାରାମ ମୁଣ୍ଡା ଏବଂ ସାଥୀ କଳାକାର। ସନ୍ଧ୍ୟା 6:10 ରାମଚରିତ ମାନସ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 7:00 ଶୁଣିବେ ଆଲବମ୍ ଗୀତ। ସନ୍ଧ୍ୟା 7:30 ଶୁଣିବେ ଆମ ଚାଷବାସ କାର୍ଯ୍ୟକ୍ରମ। ପାରମ୍ପରିକ ଗୀତକ୍ରମରେ ଓଡ଼ିଶୀ ଗୀତ ଶୁଣିବେ ରାତି 8:00। ରାତି 8:15 ଆଲୋଚନା କାର୍ଯ୍ୟକ୍ରମରେ ଆଲୋଚନା ହେବ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ସମ୍ପର୍କରେ। ଆଲୋଚନା କରିବେ ଦେବାଶିଷ ଚକ୍ରବର୍ତ୍ତୀ। ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିବେ ନାଟକ ପୁରୁଷୋତ୍ତମ ଦେବ। ମୂଳ ରଚନା ଗୋଦାବରୀ ସମିଶ୍ର। ରେଡିଓ ରୂପାନ୍ତର କରିଛନ୍ତି ମନୋରଞ୍ଜନ ଦାସ। ଏ ଥିଲା କିଛି ମୁଖ୍ୟ କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଶୁତୋଷ ପତି। ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିଛନ୍ତି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଗହଣରେ ତିନି ରଥ ଗଢ଼ିବା ପରେ ଭଗବାନ ଏବଂ ଭକ୍ତଙ୍କ ଅପୂର୍ବ ମିଳନ ହୋଇଛି। ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ହୋଇଥିଲା। ତେବେ ଗତକାଲି ସନ୍ଧ୍ୟା ହୋଇଯିବାରୁ କୌଣସି ରଥ ଶରଧାବାଲିରେ ପହଞ୍ଚିପାରିନାହିଁ। ତାଳଧ୍ୱଜ ରଥ ମାର୍କେଟ ଛକ ନିକଟରେ ଥିବାବେଳେ ଦର୍ପଦଳନ ମରିଚିକୋଟ ଛକ ଏବଂ ନନ୍ଦିଘୋଷ ରଥ ସିଂହଦ୍ୱାରରୁ ଅଳ୍ପ କିଛି ବାଟ ଗଡ଼ି ଅଟକି ରହିଛି। ଗତକାଲି ରଥଟଣା ବନ୍ଦ ହେବା ପରେ ବିଧି ଅନୁସାରେ ଶ୍ରୀବିଗ୍ରହମାନଙ୍କ ମହାସ୍ନାନ ନୀତି ପରେ ସର୍ବାଙ୍ଗ, ବେଶ ଓ ମଧ୍ୟାହ୍ନ ଧୂପ ଆଦି ନୀତି ଅନୁଷ୍ଠିତ ହୋଇଥିଲା। ଆଜି ସକାଳ 9:30 ପୁଣି ଥରେ ରଥଟଣା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ରଥଟଣା ସମେତ ରଥଯାତ୍ରା ସହ ଜଡ଼ିତ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ରଥଯାତ୍ରା ସମୟରେ ପୃଥକ୍ ପୃଥକ୍ ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 7 ଜଣ ବ୍ୟକ୍ତି ଅସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। କଟକରେ ଚାନ୍ଦିନୀ ଚୌକ, ଦୋଳମୁଣ୍ଡାଇ, ରାଣୀହାଟ ସମେତ ଜୋବ୍ରା, ତୁଳସୀପୁର, ପିଠାପୁର, ମହାନଦୀ ବିହାର ଆଦି ସ୍ଥାନରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ଶ୍ରୀ ବଳଦେବଜୀଉଙ୍କ ରଥଟଣା ବେଳେ ରଥ ଏକ ପାଖକୁ ମାଡ଼ିଯିବାରୁ ରଥଟଣା ସ୍ଥଗିତ ରହିଛି। ଆଜି 12:30 ସମୟରେ ରଥଟଣା ଯାଇ ଗୁଣ୍ଡିଚା ମନ୍ଦିର ନିକଟକୁ ନିଆଯିବ ବୋଲି ସ୍ଥିର କରାଯାଇଛି। ଦେବଗଡ଼ ସହରର ଶ୍ରୀଜଗନ୍ନାଥ ମନ୍ଦିରରେ ଗତକାଲି ତିନି ଠାକୁରଙ୍କ ପହଣ୍ଡି କରାଯାଇ ରଥାରୂଢ଼ କରାଯାଇଛି। ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ରଥଟଣା ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅମୃତ ଭାରତ ଷ୍ଟେସନ ଯୋଜନାରେ ପୁନଃ ବିକଶିତ ହୋଇଥିବା 75 ରେଳ ଷ୍ଟେସନକୁ ଲୋକାର୍ପଣ କରିବେ। ଏଥିରେ ଓଡ଼ିଶାର 7 ରେଳ ଷ୍ଟେସନ ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର, ବାରିପଦା, ବିମଳଗଡ଼ ଏବଂ ପାରଳାଖେମୁଣ୍ଡି ରହିଛି। ଏହି 7 ଷ୍ଟେସନ ପାଇଁ 109 କୋଟି ଟଙ୍କା ବ୍ୟୟ ହୋଇଛି। ପ୍ରତ୍ୟେକ ଷ୍ଟେସନରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ହସ୍ତତନ୍ତ, ପାରମ୍ପରିକ ଶିଳ୍ପ ଓ ଆଦିବାସୀ କଳାକୁ ଚିତ୍ରିତ କରାଯାଇଛି। ପ୍ରଧାନମନ୍ତ୍ରୀ ପଞ୍ଜାବର ଜଳନ୍ଧରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଷ୍ଟେସନଗୁଡ଼ିକର ଉଦ୍ଘାଟନ କରିବେ। ସେହିଭଳି ପ୍ରଧାନମନ୍ତ୍ରୀ ଆଜି ହରିୟାଣାର ଜିନ୍ଦ ସୋନିପତ ଷ୍ଟେସନରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଫ୍ୟୁଏଲ୍ ସେଲ୍ ଟ୍ରେନ୍ର ଶୁଭାରମ୍ଭ କରିବେ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ UG 2026 ପୁନଃ ପ୍ରବେଶିକା ଫଳ ପ୍ରକାଶ ପାଇଛି। ପରୀକ୍ଷାରେ ମୋଟ 11,21,000 ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ 58%ରୁ ଅଧିକ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷାରେ ପଞ୍ଜାବର ଆର୍ୟାନ ଗୁପ୍ତା ଏବଂ ହରିୟାଣାର ପନ୍ସୁଲ ବନ୍ସଲ ସର୍ବଭାରତୀୟ ସ୍ତରରେ ଯୁଗ୍ମ ଟପର ହୋଇଥିବା ବେଳେ ଓଡ଼ିଶାରେ ଅମନ କୁମାର ନାୟକ ଶୀର୍ଷସ୍ଥାନ ଅଧିକାର କରିଛନ୍ତି। ଚଳିତ ଶିକ୍ଷାବର୍ଷ ପାଇଁ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ଏହି ପର୍ଯ୍ୟାୟରେ 382,835 ଜଣ ନାମଲେଖାଇଛନ୍ତି। ଆସନ୍ତା 23 ନାମଲେଖା ପାଇଁ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ। କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ମାଧ୍ୟମରେ ଜିଲ୍ଲାସ୍ତରୀୟ ବିଶ୍ୱ ଜନସ୍ୱାସ୍ଥ୍ୟ ଦିବସ ସ୍ଥାନୀୟ ପୁରୁଣା ମେଡିକାଲ ସ୍ଥିତ ତାଲିମ ଗୃହରେ ଅନୁଷ୍ଠିତ ହୋଇଯାଇଛି। 2025-26 ଆର୍ଥିକ ବର୍ଷରେ ସଫଳ କାର୍ଯ୍ୟାନ୍ୱୟନ ନିମନ୍ତେ 7 ଚିକିତ୍ସାଳୟକୁ ମାନପତ୍ର ପ୍ରଦାନ କରାଯାଇଥିଲା। କନିକା ପ୍ରଜା ଆନ୍ଦୋଳନର ମୁଖ୍ୟ ପୁରୋଧା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପୂର୍ବତନ ବିଧାୟକ ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଭଦ୍ରକରେ ପାଳିତ ହୋଇଯାଇଛି। ସଂସ୍କୃତି ଭବନଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ବିପ୍ଳବୀ ଚକ୍ରଧରଙ୍କ ସ୍କୃତିଚାରଣ କରିଥିଲେ। ସମସ୍ତଙ୍କ ପାଖରେ ନ୍ୟାୟର ସୁଫଳ ପହଞ୍ଚାଇବା ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ନ୍ୟାୟ ଦିବସ ପାଳନ କରାଯାଉଛି। ସମସ୍ତଙ୍କ ପାଇଁ ନ୍ୟାୟ, ବିଶ୍ୱଶାନ୍ତି ପ୍ରତିଷ୍ଠା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ନ୍ୟାୟ ଦିବସର ବିଷୟବସ୍ତୁ ରହିଛି ସାରା ବିଶ୍ୱରେ ନ୍ୟାୟ, ଉତ୍ତରଦାୟିତ୍ୱ ଓ ମାନବାଧିକାରର ପ୍ରସାର। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା।

0: ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 26 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଆଲୋଚନା କୋଲନରେ ପ୍ରଦାହ। ଆଲୋଚନା କରିଛନ୍ତି ଡାକ୍ତର ଶ୍ରୀକାନ୍ତ ପଣ୍ଡା।
2: କୋଲନ କହିଲେ ବୃହଯାନ୍ତ୍ର ଓଡ଼ିଆ, ଆଉ ITIS ITIS ଇଂଲିଶରେ ତା ମାନେ ହେଲା ପ୍ରଦାହ, ଅର୍ଥ କୋଲନଟା ରାଗିଛି, ବୃହଯନ୍ତ୍ରଟା ରାଗିଯାଏ। କେତେବେଳେ ଆଜ୍ଞା ରାଗେ? ମୁଁ ଯଦି ଆପଣଙ୍କୁ ଜୋର କରି ଚାପୁଡ଼ାଏ ବସେଇଦେଲି, ଆପଣ ଗାଲ ରାଗରେ ଫୁଲିକି ଲାଲ ପଡ଼ିଯାଉଛି। ଏକ୍ଜାକ୍ଟଲି ସେମିତି ଯଦି କୌଣସି ରକମ କାରଣରୁ ବୃହଯନ୍ତ୍ରରେ ପ୍ରଦାହ ହୁଏ, ସେ ରାଗିକି ଥାଏ। ତେଣୁ ଇଂଲିଶରେ ତାକୁ କୋଲାଇଟିସ୍ କହୁଛନ୍ତି, ଆମେ ତାକୁ ବୃହଯନ୍ତ୍ରର ପ୍ରଦାହ ବୋଲି କହିବା। କୋଲନଟା ତାକୁ ଓଡ଼ିଆରେ ଆମେ ବୃହଯନ୍ତ୍ର ଯେଉଁ କହିଲୁ, ତାର କାମ ହେଲା ଝାଡ଼ା ଜମା ହେଇକି ରହେ। ସେଠି ବହୁତ ରକମ ଜୀବାଣୁ ଅଛନ୍ତି, ଉପକାରୀ ମଧ୍ୟ। ଆଉ 2.5 ଲିଟର ପାଣି ପିଉ, ଆଉ ତା ସାଙ୍ଗରେ ଭିତରେ 3-4 ଲିଟର ତିଆରି ହେଉଛି ପାଣି। ଏ 7-8 ଲିଟର ପାଣିରୁ ବା ଜଳୀୟ ପଦାର୍ଥରୁ 8 ଲିଟର ଯାକ ଆସ୍ତେ ଆସ୍ତେ ଦେହ ଭିତରୁ ପଳେଇଯାଏ, ମାତ୍ର 100-200 ଆମର ଝାଡ଼ାରେ ଯାଏ, ପରିସ୍ରାରେ ଯାଏ। କିନ୍ତୁ ପ୍ରଥମ କାମ ହେଲା କୋଲନର ଜଳୀୟ ଅଂଶକୁ ପୁଣି ତା ଦେହ ଭିତରକୁ ନେଇଯିବା। ଆଉ ସେଠି ଯେହେତୁ କୋଟି କୋଟି ଜୀବାଣୁ ଅଛନ୍ତି, ତାଙ୍କ ଭିତରେ ଲଢ଼େଇ ଲାଗିଗଲେ କୋଲନରେ ପ୍ରଦାହ ହୁଏ। କୋଲାଇଟିସର ପ୍ରଥମ ଲକ୍ଷଣ ହେଲା କ୍ରାମ୍ପି ପେନ୍, ମାନେ ପେଟ କଟା, ତଳ ପେଟ ଏମିତି କାଟିବ ଯେ ସତେ ଯେମିତି କିଏ ଜଣେ ସେଠି ଛୁରୀ ମାରୁଛି, ଏମିତି ପେଟ କାଟିବ। ତାପରେ ଯିବେ ଝାଡ଼ା ଯିବାବେଳକୁ ଟିକିଏ ଲାଳ ପଡ଼ିବ, କେତେବେଳେ ଟିକେ ରକ୍ତ ପଡ଼ିବ, ଆଉ ଟିକେ ବାୟୁ ଯିବ, ଆପଣଙ୍କୁ ଆରାମ ଟିକେ ଲାଗିବ। ପୁଣି କିଛି ସମୟ ପରେ ଆସି ବସିଥିବେ, ପୁଣି ଝାଡ଼ା ଲାଗିବ। ଆଉ ଏଇଟା ପ୍ରତ୍ୟକ୍ଷରେ ଆପଣ କେଉଁଠି ଫିଷ୍ଟ ଖାଇଦେଲେ, ସକାଳେ ସାଙ୍ଗେ ସାଙ୍ଗେ ଉଠିଲା ବେଳକୁ ମୁଁ କେମିତି ଯିବି ଲାଟ୍ରିନ୍, ଯିବି ଯେ ଝାଡ଼ା କିନ୍ତୁ ପରିଷ୍କାର ହେବନି, ଟିକେ ଲାଳ ରକ୍ତ ଟିକେ ପଡ଼ିବ, ପେଟ ଫମ୍ପେଇ ହେବ, ଆଉ ପେଟଟା ଲାଗିବ ଯେ ନାଗରା ଭଳିଆ, ଆହୁରି କିଛି କ୍ଲିୟର ହେଲାନି କି। ଆଉ ବେଳେବେଳେ ସେଥିପାଇଁ ଜ୍ୱର ବି ହୁଏ, ବେଳେବେଳେ କାହାର ବାନ୍ତି ବି ଟିକେ ଲାଗେ, ଭୋକ କମିଯାଏ। ଚିକିତ୍ସା କାରଣ ନେଇକି ଚିକିତ୍ସା, କେଉଁ କାରଣରୁ ପ୍ରଦାହ ହେଲା, ମୁଁ କହିଲି ଯେଉଁ ଏତେ କୋଟି କୋଟି ଜୀବାଣୁ ଅଛନ୍ତି, ଇନଫେକ୍ସନ୍ ଯଦି ରହିଲା ତାକୁ ଆମେ ଇଂଲିଶରେ କହୁଛୁ ଇଏଚ୍ ଇନଫେକ୍ସନ୍। ଇଏଚ୍ ଇନଫେକ୍ସନ୍ଟା ବେଶୀ କଞ୍ଚା ପରିବା ପତ୍ର, ହାତ ଅପରିଷ୍କାର, ଖାଇବା ଜାଗା ଅପରିଷ୍କାର, ପାଣି ଜନିତ ଏଇ ରୋଗଟା। ପାଣିରେ ଯଦି ଇଏଚ୍ ଥାନ୍ତି, ସିଏ ନିଶ୍ଚୟ ଜଣଙ୍କ ଦେହରୁ ଆଉ ଜଣକୁ ଯିବେ। ତେଣୁ ଏ ଯେଉଁ ମେସ୍ରେ ପିଲାମାନେ ଖାଉଛନ୍ତି, ସେ ପରିବା କେମିତି ଧୁଆ ହେଉଛି, କିଏ କେମିତି ହାଇଜିନ୍ ମେଣ୍ଟେନ୍ କରୁଛି, ସେଟା ଆଖିରେ କେହି ଦେଖୁନୁ। ତେଣୁ ମ୍ୟାକ୍ସିମମ୍ ୟଙ୍ଗ୍ ପିଲାଗୁଡ଼ାକ, ହଷ୍ଟେଲ ପିଲା, ଇଏ ବେଶୀ ସେ ରୋଗ ହୁଏ। ଆଉ ବେଶୀ କେଉଁଠି ଫିଷ୍ଟ ଗୋଟେ ହେଲା, ଯଦି ଗୋଟେ କଣ୍ଟାମିନେସନ୍ କେଉଁ ବ୍ୟାକ୍ଟେରିଆ ଆସିକି ହେଇଯାଇଛି, ତାହେଲେ ସମସ୍ତେ ବି ଭୋଗନ୍ତି। ତେଣୁ ପ୍ରଥମ ହେଲା ଇନଫେକ୍ସନ୍। ଦ୍ୱିତୀୟରେ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଯେଉଁ ସବୁ ଶିରା ପ୍ରଶିରା ଆମକୁ ରକ୍ତ ସଞ୍ଚାଳନ କରୁଛି ବୃହଦନ୍ତ୍ରକୁ, ତାଙ୍କର ବି ପାୱାର କମିଯାଏ। ତେଣୁ ଟିକେ କିଛି ଅସୁବିଧା ହେଲେ ସେଥି ବି ଇନଫେକ୍ସନ୍ ବେଶୀ ବଢ଼ିଯାଏ। ଆଉ ଗୋଟେ ଗୋଟେ କହନ୍ତି, ଯଦି କୌଣସି ରକମ ପାଇପ୍ଟା ଭିତରେ ମୁଡ଼ି ହେଇଗଲା, ରକ୍ତ ସଞ୍ଚାଳନ କମିଗଲା, ସେଠି ବି କୋଲାଇଟିସ୍ ହୁଏ। ଆଉ ଗୋଟେ ମେନ୍ ଜିନିଷ ଏବେ ଦେଖାଯାଉଛି, ଆମର ସବୁ ଜଙ୍କ୍ ଫୁଡ୍, ଆଉ ଏସବୁ ଖାଉଛୁ ରାସ୍ତା ପାଖରୁ ଯେଉଁ ଗୁପ୍ଚୁପ୍, ଦହିବରା, ସେଇ ପାଣି ଜନିତ ଇନଫେକ୍ସନ୍ ଯଦି ସେଇଠି ପଶିଲା, ତା ପରଦିନ ସକାଳେ ଦେଖିବେ ତାର ପ୍ରଭାବଟା ସେ ଦେଖେଇଦେବ। ଉପଯୁକ୍ତ ପରୀକ୍ଷା ନିରୀକ୍ଷା ପରେ ସେଟା ସ୍ଥିର ହୁଏ ଏ କେଉଁଥିପାଇଁ ହେଇଛି। ପାଣି ଇନଫେକ୍ସନ୍ ଯଦି ହେଲା, ବାରମ୍ବାର ବି କୋଲାଇଟିସ୍ ହେବ। ଆଉ କେତେଗୁଡ଼ା ବଡ଼ ବଡ଼ ରୋଗ, ତାକୁ ଇଂଲିଶରେ ଅଲ୍ସରେଟିଭ୍ କୋଲାଇଟିସ୍, ଇସ୍ଚିମିକ୍ କୋଲାଇଟିସ୍ ବା ଇରିଟେବୁଲ୍ ବାଉଲ୍ ସିଣ୍ଡ୍ରୋମ୍, ଏସବୁରେ ସାରା ଜୀବନ ଲୋକ ଭୋଗି ହୁଏ। ଏମିତି ବି ଅଛି, ସେ କେତେଟା ରୋଗରେ କ୍ୟାନ୍ସର ଆଡ଼କୁ ବି ଯାଏ। କୋଲନ କ୍ୟାନ୍ସରର ସଠିକ୍ କାରଣ ଏପର୍ଯ୍ୟନ୍ତ ସଠିକ୍ ଭାବେ ଜଣାନାହିଁ, କିନ୍ତୁ କେତେ ଜିନିଷ ସେମାନେ କହୁଛନ୍ତି। ପ୍ରଥମ ହେଲା କନ୍ଷ୍ଟିପେସନ୍, ଦ୍ୱିତୀୟ ହେଲା କମ୍ ଫାଇବର ଥିବା ଖାଦ୍ୟ, ପନିର ଖାଇଦେଲୁ, ମାଂସ ଖାଇଦେଲୁ, ବିରିୟାନୀ ଖାଇଦେଲୁ, ପେଟ ପୁରିଗଲା, ମନ ଖୁସି ହେଇଗଲା, କିନ୍ତୁ ମଳ ତିଆରି ହେବା ପାଇଁ ତା ଭିତରେ ଜିନିଷ ନାହିଁ। ଆଗରୁ ଆମର ଗାଁ ଗହଳରେ ମେଞ୍ଚେ ତରକାରୀ ଖାଉଥିଲେ, ଶାଗ ଖାଉଥିଲେ, ଏବେ ସେ ଜିନିଷ ବାଡ଼ିଘର ତ ନାହିଁ। ତେଣୁ ଯିଏ ଯେଉଁଠି ପାରିଲା ସେ ହୋଟେଲ ଜିନିଷ ଖାଉଛନ୍ତି, କନ୍ଷ୍ଟିପେସନ୍ ହେଉଛି, ଆଉ ଏଇଥିପାଇଁ ଝାଡ଼ା ଗୁଡ଼ାକ କ୍ଲିୟର ହେଉନି, ରହି ରହି ରହି ରହି ତାପରେ କ୍ୟାନ୍ସର ଆଡ଼କୁ ଯାଉଛି। ମୁଁ ଆପଣଙ୍କୁ ଏଇ ବାର୍ତ୍ତା ଦେବାକୁ ଚାହୁଁଛି, ଆପଣ ପ୍ରକୃତିକୁ ଭଲ ପାଆନ୍ତୁ, ପ୍ରକୃତିକୁ ବ୍ୟବହାର କରନ୍ତୁ। ପ୍ରକୃତି କୋଳରେ ଆମେ ବଢ଼ିଛୁ, ତେଣୁ ଯେଉଁ ପନିପରିବା ପ୍ରକୃତିରେ ହେଉଛି, ବାଡ଼ି ଘରରେ ହେଉଛି, ତାକୁ ଆଗ ଆପଣାନ୍ତୁ। ଶାଗଟେ ଆଣିଲେ ଭଲ ଭାବେ ଧୋଇକି ଖାଆନ୍ତୁ, ପରିବାଟେ ଆଣିଲେ ଗରମ ପାଣିରେ ଟିକେ ଗୁଣ୍ଡ ହଳଦୀ ପକାଇ ଯଦି ଫୁଲକୋବି ଗୋଟେ ତାକୁ ସଫା କରିଦେଲେ, ସେଥିରେ ସବୁ ଜୀବାଣୁ ମରିଗଲେ। ତେଣୁ ଆମେ ବଜାରକୁ ନଯାଇ ଘରେ ତିଆରି କରି ଘରୋଇ ଖାଦ୍ୟ ଉପରେ ନଜର ଦେବା। ମାଛ ମାଂସ ମୁଁ ଛାଡ଼ିବାକୁ କହୁନି, କିନ୍ତୁ ତା ସାଙ୍ଗରେ ଯେତେ ତନ୍ତୁ ଜାତୀୟ ଖାଦ୍ୟ ଯେତେ ବଢ଼ିବ ସେତେ ସଫା ହେଇଯିବ। ବୃହଯନ୍ତ୍ର ଆମର ଦରକାର, କିନ୍ତୁ ବୃହଯନ୍ତ୍ର ତାର ଯତ୍ନ ନ ନେଲେ ସେ ବି କ୍ୟାନ୍ସର ଦେଖେଇଦେବ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା କୋଲନରେ ପ୍ରଦାହ। ଆଲୋଚନା କରିଥିଲେ ଡାକ୍ତର ଶ୍ରୀକାନ୍ତ ପଣ୍ଡା।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ହରିୟାଣାର ଜିନ୍ଦ ରେଳ ଷ୍ଟେସନଠାରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ରେଳ ଚଳାଚଳର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ପଞ୍ଜାବର ଜଳନ୍ଧରରୁ ଓଡ଼ିଶା ସମେତ ଦେଶର 74 ପୁନଃ ବିକଶିତ ଅମୃତ ରେଳ ଷ୍ଟେସନ କରିବେ ଉଦ୍ଘାଟନ। ପ୍ରକାଶ ପାଇଲା NDA ପରିଚାଳିତ ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ଫଳ। 11 ଲକ୍ଷରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ। ଇରାନ ଉପରେ ଆମେରିକାର ଆକ୍ରମଣ ଜୋରଦାର ଏବଂ 3 ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଗତକାଲି ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଭାରତକୁ 4 ୱିକେଟ୍ରେ ପରାସ୍ତ କଲା ଇଂଲଣ୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣା, ଚଣ୍ଡିଗଡ଼ ଏବଂ ପଞ୍ଜାବ ଗସ୍ତରେ ଯିବେ। ହରିୟାଣାର ଜିନ୍ଦ ରେଳ ଷ୍ଟେସନଠାରେ ଜିନ୍ଦ ଏବଂ ସୋନିପତ ମଧ୍ୟରେ ଦେଶର ପ୍ରଥମ ହାଇଡ୍ରୋଜେନ୍ ରେଳ ଚଳାଚଳର ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ। ଜିନ୍ଦର ଏକଲବ୍ୟ ଷ୍ଟାଡିୟମ୍ଠାରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ ପ୍ରାୟ 14,700 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶ୍ରୀ ମୋଦି ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ହରିୟାଣାର ଜିନ୍ଦ ରେଳ ଷ୍ଟେସନଠାରେ ଶୁଭାରମ୍ଭ ହେବାକୁ ଥିବା ଏହି ଟ୍ରେନ୍ ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଚାଳିତ ହେବ। ହାଇଡ୍ରୋଜେନ୍କୁ ବିଦ୍ୟୁତ୍ରେ ରୂପାନ୍ତରିତ କରି ଟ୍ରେନ୍କୁ ଗତିଶୀଳ କରିବ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଟ୍ରେନ୍ ଉନ୍ନତ ରେଳ ଇଞ୍ଜିନିୟରିଂ କ୍ଷେତ୍ରରେ ଦେଶରେ ବୃଦ୍ଧି ପାଉଥିବା କ୍ଷମତାକୁ ଦର୍ଶାଉଛି। ଭାରତର ଏହି ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ ରେଳବାଇ କ୍ଷେତ୍ରରେ ସ୍ୱଚ୍ଛ ଏବଂ ସ୍ଥାୟୀ ଗତିଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ହାଇଡ୍ରୋଜେନ୍ ଟ୍ରେନ୍ରେ 10 କୋଚ୍ ରହିଛି, ଯେଉଁଥିରେ 2,600 ଯାତ୍ରୀ ଯାତ୍ରା କରିପାରିବେ। ଏଥିରେ 3,200 Hp ବିଶିଷ୍ଟ ଇଞ୍ଜିନ୍ ବ୍ୟବହାର କରାଯାଇଛି। ଜର୍ମାନୀ ଏବଂ ଚୀନ୍ରେ ଚାଲୁଥିବା ହାଇଡ୍ରୋଜେନ୍ ଟ୍ରେନ୍ରେ ମାତ୍ର 2-3 କୋଚ୍ ବ୍ୟବହାର କରାଯାଉଛି। ଏହି ଟ୍ରେନ୍ରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସାମିଲ କରାଯାଇଛି। ହାଇଡ୍ରୋଜେନ୍ ନିର୍ଗମନ, ଉତ୍ତାପ, ଧୂଆଁ ଏବଂ ଅଗ୍ନିଶିକା ବାହାରିବା ସମ୍ପର୍କରେ ସନ୍ଧାନ କରିବାର କ୍ଷମତା ରହିଛି। ଏହି ଟ୍ରେନ୍ ଆରମ୍ଭ ହେବା ଦ୍ୱାରା ଭାରତ ଜର୍ମାନୀ, ଜାପାନ, ଚୀନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଭଳି ସ୍ୱଚ୍ଛ ରେଳ ପରିବହନ ପାଇଁ ହାଇଡ୍ରୋଜେନ୍ର ବ୍ୟବହାର କରୁଥିବା ଦେଶମାନଙ୍କ ମଧ୍ୟରେ ସାମିଲ ହେବ। ଅପରାହ୍ନରେ ଶ୍ରୀ ମୋଦି ଜିନ୍ଦରୁ ଚଣ୍ଡିଗଡ଼ ଯାତ୍ରା କରିବେ ଏବଂ ସେଠାରେ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସଡ଼କ ଭିତ୍ତିଭୂମି ପ୍ରକଳ୍ପ ସହ ଜଡ଼ିତ 4,700 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀ ସେଠାରେ ଏକ ଜନସମାବେଶକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପରେ ଶ୍ରୀ ମୋଦି ପଞ୍ଜାବର ଜଳନ୍ଧର ଗସ୍ତ କରି 5,470 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶାର 7 ସମେତ ଦେଶର 74 ପୁନଃ ବିକଶିତ ଅମୃତ ରେଳ ଷ୍ଟେସନର ଉଦ୍ଘାଟନ କରିବେ। ପଞ୍ଜାବର ଜଳନ୍ଧର ଗସ୍ତ କରି ସେଠାରୁ ପ୍ରଧାନମନ୍ତ୍ରୀ ଏହି ରେଳ ଷ୍ଟେସନଗୁଡ଼ିକର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି 74 ଅମୃତ ଷ୍ଟେସନ 20 ରାଜ୍ୟରେ ରହିଛି। ଏହା ହେଉଛି ବିଶ୍ୱର ସର୍ବବୃହତ୍ ଷ୍ଟେସନ ପୁନଃ ବିକାଶ କାର୍ଯ୍ୟକ୍ରମ। ବିରାସତ ଭି ବିକାଶ ଭି ସ୍ଲୋଗାନ ଦେଇ ଏହି ଷ୍ଟେସନଗୁଡ଼ିକର ଶୁଭାରମ୍ଭ କରାଯିବା ସହ ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଓ ସ୍ଥାପତ୍ୟକୁ ପ୍ରତିଫଳିତ କରିବ। ଓଡ଼ିଶାର 7 ପ୍ରମୁଖ ଷ୍ଟେସନଗୁଡ଼ିକ ହେଉଛି ବଲାଙ୍ଗୀର, ବରପାଲି, ପାରଳାଖେମୁଣ୍ଡି, ତାଳଚେର, କେସିଙ୍ଗା, ବାରିପଦା ଏବଂ ବିମଳଗଡ଼। ଏହି ଷ୍ଟେସନଗୁଡ଼ିକୁ ବିଶ୍ୱସ୍ତରୀୟ, ସମାବେଶୀ ଏବଂ ଭବିଷ୍ୟତର ଆବଶ୍ୟକତା ଦୃଷ୍ଟିରେ ରଖି ବିକଶିତ କରାଯାଇଛି। ପୁନଃବିକଶିତ ଅମୃତ ରେଳ ଷ୍ଟେସନଗୁଡ଼ିକରେ ଅତ୍ୟାଧୁନିକ ପ୍ଲାଟଫର୍ମ, ଷ୍ଟେସନ କୋଠା, ପାରମ୍ପରିକ ପ୍ରତୀକ୍ଷାଳୟ ଏବଂ ଉନ୍ନୀତ ଯାତ୍ରୀସେବା ବ୍ୟବସ୍ଥା କରାଯାଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ଆରମ୍ଭ ହେଉଥିବା ବେଳେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ NDA ପକ୍ଷରୁ ରଣନୀତି ସ୍ଥିର କରିବା ଲାଗି ଆଜି ବୈଠକ ବସିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୈଠକରେ ଅଧ୍ୟକ୍ଷତା କରିବେ। ରାଷ୍ଟ୍ରୀୟ ପରୀକ୍ଷଣ ସଂସ୍ଥା NTA ଦ୍ୱାରା ଆୟୋଜିତ ନିଟ୍ UG 2026 ପୁନଃ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି। ମେଡିକାଲ, ଦନ୍ତ ଚିକିତ୍ସା, ଆୟୁଷ

ଏବଂ ଅନ୍ୟ ସମ୍ବନ୍ଧିତ ପାଠ୍ୟକ୍ରମ ପାଇଁ 11 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏନ୍ଟିଏର ୱେବ୍ସାଇଟ୍ neet.nta.nic.inରେ ପରୀକ୍ଷାଫଳ ଓ ସ୍କୋର କାର୍ଡ଼ ଉପଲବ୍ଧ ହେଉଛି। ପୂର୍ବ ନିର୍ଦ୍ଧାରିତ ଶିକ୍ଷାବର୍ଷ ସମୟ ନିର୍ଘଣ୍ଟ ଅନୁଯାୟୀ ଛାତ୍ରଛାତ୍ରୀମାନେ ଯେଭଳି ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇପାରିବେ ଏହାକୁ ଦୃଷ୍ଟିରେ ରଖି ସଠିକ୍ ସମୟରେ ପରୀକ୍ଷାଫଳ ପ୍ରକାଶ କରାଯାଇଥିବା ଏନ୍ଟିଏ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ପ୍ରଶ୍ନପତ୍ର ପ୍ରଘଟ ଘଟଣା ନେଇ ପ୍ରଥମ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ବାତିଲ କରାଯିବା ପରେ ଦେଶର 551ଟି ଓ ବିଦେଶର 14ଟି ସହରର 5,440 ପରୀକ୍ଷା କେନ୍ଦ୍ରରେ 20 ଲକ୍ଷ ପରୀକ୍ଷାର୍ଥୀ ପୁନଃ ପ୍ରବେଶିକା ପରୀକ୍ଷା ଦେଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ଇରାନ ଉପରେ ଆକ୍ରମଣ ଜୋରଦାର କରିଛି। ଇରାନର ପ୍ରମୁଖ ସ୍ଥଳୀଗୁଡ଼ିକ ଉପରେ ଆମେରିକା ଆକ୍ରମଣ କରିବା ସହ ଏକ ନୌବାଣିଜ୍ୟ ଜାହାଜ ଉପରକୁ ଗୁଳିଚାଳନା କରିଥିବା ଜଣାପଡ଼ିଛି। ଇରାନ ସେନା ପକ୍ଷରୁ ଆମେରିକାର ନୌସେନା ବ୍ଲକେଡ୍କୁ ନଷ୍ଟ କରିବାକୁ ଉଦ୍ୟମ ହେବା ପରେ ଆମେରିକା ପକ୍ଷରୁ ଆକ୍ରମଣ କରାଯାଉଥିବା କୁହାଯାଇଛି। ତେବେ ଇରାନ ମଧ୍ୟ ଏହାର ଜବାବ ଦେଇଛି। କ୍ଷେପଣାସ୍ତ୍ର ଓ ଡ୍ରୋନ୍ ସହାୟତାରେ ଇରାନ ପକ୍ଷରୁ ପ୍ରତି ଆକ୍ରମଣ ଜାରି ରହିଛି। ଗତ ମାସରେ ଉଭୟ ଦେଶ ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଏକ ପ୍ରକାର ଅକାମୀ ହୋଇଥିବା କୁହାଯାଇଛି। ଉଭୟ ଆମେରିକା ଏବଂ ଇରାନ ହର୍ମୁଜ୍ ପ୍ରଣାଳୀ ଉପରେ ସେମାନଙ୍କର ଅକ୍ତିଆର ସାବ୍ୟସ୍ତ କରିବା ଲାଗି ଆକ୍ରମଣ ଓ ପ୍ରତି ଆକ୍ରମଣକୁ କେନ୍ଦ୍ରୀଭୂତ କରିଛନ୍ତି। ଆମେରିକାର ଆକ୍ରମଣରେ ଇରାନର 35 ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ 300ରୁ ଅଧିକ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀ 28ରୁ ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିବା ପରଠାରୁ ମଧ୍ୟପ୍ରାଚ୍ୟରେ ସଂଘର୍ଷ ଲାଗି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କତାରର ଅମୀର ଶେଖ୍ ତମିମ୍ ବିନ୍ ହମଦ୍ ଅଲି ଥାନିଙ୍କ ସହ ବାର୍ତ୍ତାଳାପ କରି ତାଙ୍କ ପିତା ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, କତାରର ଅମୀର ସମୟରେ ଉଭୟ ଦେଶ ମଧ୍ୟରେ ଥିବା ରଣନୈତିକ ଭାଗିଦାରିତା ଆଗାମୀ ଦିନରେ ଆହୁରି ସୁଦୃଢ଼ ହେବ। ଭାରତ ଏବଂ କତାରରେ ରହୁଥିବା ଭାରତୀୟଙ୍କ ପ୍ରତି ତାଙ୍କର ଭଲପାଇବାକୁ ସ୍ମରଣ କରି ଶ୍ରୀ ମୋଦି କହିଛନ୍ତି, ଭାରତ କତାର ଦ୍ୱିପାକ୍ଷିକ ସମ୍ପର୍କକୁ କତାରର ଅମୀର ସର୍ବୋଚ୍ଚ ପ୍ରାଥମିକତା ଦେଉଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜିଠାରୁ 3 ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ। ଶ୍ରୀ ଶାହା ସେଠାରେ ସୀମା ସୁରକ୍ଷା, ପ୍ରଶାସନିକ, ଆଇନ ଶୃଙ୍ଖଳା ଓ ବିକାଶ ସହ ଜଡ଼ିତ କେତେକ କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତାକାଲି ଶ୍ରୀ ଶାହା ସିଲିଗୁଡ଼ିସ୍ଥିତ ଜୁମାଗଛ ସୀମା ଆଉଟ୍ପୋଷ୍ଟ ପରିଦର୍ଶନ କରି 82 ବାଟାଲିୟନ୍ ସୀମା ଆଉଟ୍ପୋଷ୍ଟରେ ସୀମା ସୁରକ୍ଷା ବଳ ବିଏସ୍ଏଫ୍ ଯବାନଙ୍କ ସହ ଆଲୋଚନା କରିବେ। ଏହି ଅବସରରେ ଶ୍ରୀ ଶାହା ବିଏସ୍ଏଫ୍ ସହ ଜଡ଼ିତ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ ସ୍ୱରାଷ୍ଟ୍ରମନ୍ତ୍ରୀ ପଶ୍ଚିମବଙ୍ଗରେ ସୀମା ସମ୍ପର୍କିତ ସମସ୍ୟା ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ସୂଚନା ଅନୁଯାୟୀ ପଶ୍ଚିମବଙ୍ଗରେ 3ଟି ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ଶ୍ରୀ ଶାହା ସମୀକ୍ଷା କରିବେ। କେରଳମ୍ରେ ଆଜିଠାରୁ ରାମାୟଣ ମାସ ଆରମ୍ଭ ହେଉଛି। ଏଥିରେ ମାଲାୟାଲମ୍ ଯୁଗର କାର୍କିଡାକମ୍ ମାସକୁ ରାମାୟଣ ମାସ ଭାବରେ ପାଳନ କରାଯାଇଥାଏ। ଏହି ସମୟରେ ଶ୍ରଦ୍ଧାଳୁମାନେ ଆଧ୍ୟାତ୍ମିକ ଶକ୍ତି ଏବଂ ମାନସିକ ଶାନ୍ତି ନିମନ୍ତେ ମହାକାବ୍ୟ ରାମାୟଣର ପ୍ରତ୍ୟେକଟି ବିଷୟବସ୍ତୁକୁ ଅତ୍ୟନ୍ତ ଆଗ୍ରହର ସହ ଅନୁଭବ କରିଥାନ୍ତି। ରାମାୟଣ ମାସର ପ୍ରଥମ ଦିନରୁ ସେଠାକାର ଘରେ ଘରେ ଏବଂ ମନ୍ଦିରରେ ଦୈନନ୍ଦିନ ରାମାୟଣ ପଠନ କରାଯାଏ। ମନ୍ଦିରଗୁଡ଼ିକରେ ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥାଏ। 3 ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ରେ ଗତକାଲି ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଆୟୋଜକ ଇଂଲଣ୍ଡ 4 ୱିକେଟ୍ରେ ଭାରତକୁ ପରାସ୍ତ କରିଛି। ଏହି ବିଜୟ ସହିତ ଉଭୟ ଦଳ ସମାନ ସ୍ଥିତିରେ ରହିଛନ୍ତି। ଗତକାଲି କାର୍ଡିଫ୍ର ସୋଫିଆ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ 44 ଓଭରରେ ସମସ୍ତ ୱିକେଟ୍ ହରାଇ 233 ରନ୍ ସ୍କୋର କରିଥିଲା। ଶ୍ରେୟସ୍ ଆୟର 66 ଓ ବିରାଟ କୋହଲି 65 ରନ୍ କରିଥିଲେ। ଜବାବରେ ଇଂଲଣ୍ଡ 45ତମ ଓଭର ସୁଦ୍ଧା 4 ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ସିରିଜ୍ର ଅନ୍ତିମ ମ୍ୟାଚ୍ ଆସନ୍ତା ରବିବାର ଦିନ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଅନୁଷ୍ଠିତ ହେବ। ଦେଶରେ ହକି ଖେଳକୁ ଆହୁରି ଲୋକପ୍ରିୟ କରିବା ଲାଗି ଆସନ୍ତାକାଲିଠାରୁ ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ ଓ କର୍ମଶାଳା ଅନୁଷ୍ଠିତ ହେବ। ପ୍ରତିଯୋଗୀମାନଙ୍କୁ ଆନ୍ତର୍ଜାତିକ ସ୍ତରର ପ୍ରଶିକ୍ଷଣ ପ୍ରଦାନ କରିବା ଏବଂ ଏହି ଖେଳରେ ଜଡ଼ିତ କୌଶଳ ସମ୍ବନ୍ଧରେ ଅବଗତ କରାଇବା ଲାଗି କର୍ମଶାଳା ଓ ପ୍ରଶିକ୍ଷଣ ଆୟୋଜନ ହେବ। ହକି ଇଣ୍ଡିଆ ଅଧ୍ୟକ୍ଷ ଡକ୍ଟର ଦିଲୀପ ତିର୍କି କହିଛନ୍ତି, ଏହି କାର୍ଯ୍ୟକ୍ରମ ଫଳରେ ଦେଶରେ ହକି ମୂଳଦୁଆ ଆହୁରି ସୁଦୃଢ଼ ହେବ। ଫୁଟବଲରେ ଭାରତର 17 ବର୍ଷରୁ କମ୍ ମହିଳା ଦଳକୁ AFC 17 ବର୍ଷରୁ କମ୍ ମହିଳା ଏସୀୟ କପ୍ 2027 କ୍ୱାଲିଫାୟର୍ର ଗ୍ରୁପ୍ ଇରେ ମାଲେସିଆ, ସିରିଆ ଏବଂ ଇରାକ ସହ ରଖାଯାଇଛି। ଭାରତ ଦ୍ୱିତୀୟ ଥର ଲାଗି ଏହି ପ୍ରତିଯୋଗିତାରେ କ୍ୱାଲିଫାୟର୍ ଜିତିବା ଲାଗି ଉଦ୍ୟମ କରିବ। ଚଳିତ ବର୍ଷ ଅକ୍ଟୋବର 5ରୁ 11 ତାରିଖ ପର୍ଯ୍ୟନ୍ତ ମାଲେସିଆରେ ଗ୍ରୁପ୍ ଇର ମ୍ୟାଚ୍ ଅନୁଷ୍ଠିତ ହେବ। ପ୍ରଥମ ମ୍ୟାଚ୍ରେ ଭାରତ ଇରାକ ବିପକ୍ଷ

0: ରେ ଖେଳିବାକୁ ଥିବାବେଳେ ଅନ୍ୟ ଦୁଇଟି ମ୍ୟାଚ୍ରେ ସିରିଆ ଏବଂ ଆୟୋଜକ ମାଲେସିଆ ବିପକ୍ଷରେ ଅବତୀର୍ଣ୍ଣ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ହରିୟାଣାର ଜିନ୍ଦ ରେଳ ଷ୍ଟେସନଠାରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ରେଳ ଚଳାଚଳର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ପଞ୍ଜାବର ଜଳନ୍ଧରରୁ ଓଡ଼ିଶା ସମେତ ଦେଶର 74ଟି ପୁନଃ ବିକଶିତ ଅମୃତ ରେଳ ଷ୍ଟେସନର କରିବେ ଉଦ୍ଘାଟନ। ପ୍ରକାଶ ପାଇଲା NTA ପରିଚାଳିତ ନେଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ଫଳ। 11 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ। ଇରାନ ଉପରେ ଆମେରିକାର ଆକ୍ରମଣ ଜୋରଦାର ଏବଂ 3 ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଗତକାଲି ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଭାରତକୁ 4 ୱିକେଟ୍ରେ ପରାସ୍ତ କଲା ଇଂଲଣ୍ଡ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କେନ୍ଦୁଝର, ସମୟ 7:25 ଶୁଣନ୍ତୁ ଗୋଟିଏ ଭକ୍ତିଗୀତ ମିଲନ ପାଣିଗ୍ରାହୀଙ୍କ କଣ୍ଠରେ।

0: ଆଦିବାସୀ ଗୀତ କ୍ରମରେ ଶୁଣୁଥିଲେ ହୋ ଗୀତ, ପରିବେଷଣ କଲେ ବୁଧୁରାମ ମୁଣ୍ଡା ଏବଂ ସାଥୀ କଳାକାର।
1: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
2: ଇଏ ସୌଦାର 15,000, ପରିବାର 2,000।
1: ଆଉ ଲାଇଟ ବିଲ୍?
2: ଏବେ ଜିରୋ ପଇସା କେମିତି ଦେବି?
1: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ଶପିଂ କରାଯାଉ।
2: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in। ଘରେ ଘରେ ସୂର୍ଯ୍ୟ ଘର।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶବାଣୀ।

ସାଧାରଣତଃ ଗୁଣ୍ଡିଚାରେ ଜଗନ୍ନାଥ ବଡ଼ଠାକୁର ସୁଭଦ୍ରାଙ୍କ ରଥ ପହଞ୍ଚିଲା ପରେ ସେଦିନ ଗୁଣ୍ଡିଚାହାରକୁ ଠାକୁରଙ୍କର ପହଣ୍ଡି ହୁଏ ନାହିଁ। ସେଦିନର ନୀତି ସମାପନ ହେଲା ପରେ ତା ପରଦିନ ସକାଳୁ ମଙ୍ଗଳା ଆଳତୀ, ଅବକାଶ, ବଲ୍ଲବ, ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ନୀତି ଅନୁଷ୍ଠିତ ହେଲା ପରେ ଯାଇକରି ଜଗନ୍ନାଥଙ୍କ ରଥର ବଡ଼ଠାକୁରଙ୍କ ରଥ ସୁଭଦ୍ରାଙ୍କ ରଥରେ ରଥ ବୋହିମାନେ ଚାର ବାନ୍ଧନ୍ତି। ଚାର ବାନ୍ଧି ସାରିଲା ପରେ ପହଣ୍ଡିର ବ୍ୟବସ୍ଥା କରାଯାଏ। ପ୍ରଥମେ ପହଣ୍ଡିର ସମୟ ପୂର୍ବରୁ ମୁଦିରସ୍ଥ ବଡ଼ଠାକୁରଙ୍କ ରଥରେ ଯାଆନ୍ତି, ସେଥିରେ ପାଳିଆ ଖୁଣ୍ଟିଆ, ଦଣାମାଳି, ଗରାବଡ଼ ରୁହନ୍ତି। ଡୋର ଲାଗି ଓ ପୁଷ୍ପାଞ୍ଜଳି ହୁଏ, ତେଣୁ ଏଇ ଯେଉଁ ଡୋର ଲାଗି ପୁଷ୍ପାଞ୍ଜଳି ହୁଏ ତାକୁ ମୁଦିରସ୍ଥ ନିଜେ ଧଳା ଫୁଲରେ ପୁଷ୍ପାଞ୍ଜଳି କରନ୍ତି, ବଡ଼ଠାକୁରଙ୍କ ରଥରେ ପ୍ରଥମେ କରନ୍ତି, ତାପରେ ଜଗନ୍ନାଥ ରଥଙ୍କୁ ଯାଇକି ମଧ୍ୟ ସେହିପରି ଫୁଲ ପୁଷ୍ପାଞ୍ଜଳି ଦେଇକରି ଡୋରି ଛୁଅନ୍ତି, ଆଉ ସୁଭଦ୍ରାଙ୍କ ରଥକୁ ଆସି ମଧ୍ୟ ପୁଷ୍ପାଞ୍ଜଳି କରନ୍ତି। ତାପରେ କାହାଳି ବାଜେ, କାହାଳି ବାଜିଲେ ସେବାୟତମାନେ ପହଣ୍ଡି ପାଇଁ ପ୍ରସ୍ତୁତ ହୁଅନ୍ତି। ପ୍ରଥମେ ଜଗନ୍ନାଥଙ୍କ ରଥରୁ ମଦନମୋହନ, ବଠାକୁରଙ୍କ ରଥରୁ ରାମକୃଷ୍ଣ ବିଜେହୀ ଭିତରକୁ ଯାଆନ୍ତି। ଗୁଣ୍ଡିଚାର ଭିତରେ ଯାଇକି ଆମର ଯେଉଁ ଭଣ୍ଡାର ଘର ସିଂହାସନ ଅଛି ସେଠି ରହନ୍ତି। ତାପରେ ସୁଦର୍ଶନଙ୍କ ବିଜେ ହୁଏ, ସୁଦର୍ଶନ ମଝି ରଥରେ ଥାଆନ୍ତି। ସେ ଆସି ହଂସପଟାରେ ପହଞ୍ଚିଲେ ଟାହା ଲାଗି ହୁଏ, ଟାହା ଲାଗି ହେଲା ପରେ ଠାକୁରଙ୍କୁ ଦୈତାପତି ଅନ୍ୟାନ୍ୟ ସେବାୟତ ମିଶିକରି ଗୁଣ୍ଡିଚାହାରକୁ ନିଅନ୍ତି। ଗୁଣ୍ଡିଚାହାରର ମାର୍ଜନା ଇତ୍ୟାଦି ସରିଯାଇଥାଏ, ଚାର ବନ୍ଧା ହେଇଥାଏ। ସୁଦର୍ଶନ ସିଂହାସନ ଉପରକୁ ନଯାଇ ଗୁଣ୍ଡିଚାହାରର ବଠାକୁରଙ୍କର କାନ୍ଥପଟେ ଗୋଟେ ଖଟୁଲି ଥାଏ, ସେ ଖଟୁଲିରେ ତାଙ୍କୁ ରଖାଯାଏ। ତାପରେ ବଠାକୁରଙ୍କର ପହଣ୍ଡି ହୁଏ, ବଠାକୁରଙ୍କ ପହଣ୍ଡି ହେଲେ ବଠାକୁର ହଂସପଟାକୁ ଆସିଲେ ରାଘବ ଦାସ ଦେଇଥିବା ଟାହିଆ ଲାଗି ହୁଏ। ପତି ମହାପାତ୍ର ସେଠି କର୍ପୂର ଆଳତୀ, ବଳିତା ଆଳତୀ, ବିଡ଼ିଆ ଭୋଗ ଓ ଇତ୍ୟାଦି ସବୁ କରିସାରିଲା ବାଦେ ଠାକୁରଙ୍କର ପହଣ୍ଡି ଆରମ୍ଭ ହୁଏ। ପହଣ୍ଡି କରି ଠାକୁର ରତ୍ନ ସିଂହାସନରେ ରହିସାରିଲା ପରେ ଅନ୍ୟ ଠାକୁରଙ୍କର ପହଣ୍ଡି ଆରୁ ହୁଏ। ଯେତେବେଳେ ଠାକୁର ଭକ୍ତକୁ ଛାଡ଼ିକିରି ଭିତରକୁ ଯାଉଛନ୍ତି ସେତେବେଳେ ହେଉଛନ୍ତି ଗୋଟି ପହଣ୍ଡିରେ ଯାଉଛନ୍ତି, ଯେତେବେଳେ ଭକ୍ତର ପାଖକୁ ଆସୁଛନ୍ତି ସ୍ନାନ ପୂର୍ଣ୍ଣିମା ଶ୍ରୀଗୁଣ୍ଡିଚାର ସେତେବେଳେ ଧାଡ଼ି ପହଣ୍ଡିରେ ଆସୁଛନ୍ତି, ମାନେ ଭଗବାନ ବ୍ୟସ୍ତ ମୁଁ କିପରି ଭକ୍ତ ସହିତ ମିଶିବି।

ସୁଦର୍ଶନ ପହଞ୍ଚିଲା ପରେ ବଳଭଦ୍ର ପହଣ୍ଡିଆ ଆରମ୍ଭ ହେଲା, ବଳଭଦ୍ର ପହଞ୍ଚିଲା ପରେ ସୁଭଦ୍ରାଙ୍କ ପହଣ୍ଡିଆ ଆରମ୍ଭ ହେଲା, ସୁଭଦ୍ରାଙ୍କ ସରିଲା ପରେ ଜଗନ୍ନାଥଙ୍କ ପହଣ୍ଡିଆ ଆରମ୍ଭ ହୁଏ। ଜଗନ୍ନାଥ ସେପରି ହଂସପଟାକୁ ଆସିଲା ପରେ ସେହିପରି ଟାହିଆ ଲାଗି ହୁଅନ୍ତି, ଟାହିଆ ଲାଗି ହେବା ସହ ପତି ମହାପାତ୍ରଙ୍କ ଦ୍ୱାରା ବନ୍ଦାପନା କାର୍ଯ୍ୟ ଶେଷ ହୁଏ ଆଉ ରତ୍ନ ସିଂହାସନ ଯାଆନ୍ତି। ରତ୍ନ ସିଂହାସନରେ ପହଞ୍ଚିଲା ପରେ ଠାକୁରମାନଙ୍କ ରୁନ୍ଧା ହୁଏ, ରୁନ୍ଧା ସରିଲା ପରେ ଦୈତାପତିମାନଙ୍କର ପତି ମହାପାତ୍ର ମିଶିଲେ ଚନ୍ଦନ ସର୍ବାଙ୍ଗ ହୁଏ, ଘଟୁଆରିହରୁ ଚନ୍ଦନ ଆସେ, ମେକଅପ୍ ତାକୁ ସେ ତିନି ପିଙ୍ଗଳରେ ରୂପା ପିଙ୍ଗଳ ଧରି ସିଂହାସନ ପାଖକୁ ଯାଆନ୍ତି, ତାକୁ ପତି ମହାପାତ୍ର ସଂସ୍କାର କରି ତିନି ଠାକୁରଙ୍କୁ ସର୍ବାଙ୍ଗ କରିଥାନ୍ତି, ଅର୍ଥାତ୍ ଚନ୍ଦନ ଯାକ ଶରୀରରେ ଲାଗିଥାଏ। ଏତେ ଯାତ୍ରା କରି ଆସନ୍ତି ତ ଗରମ ଥିବ, ତେଣୁ ଶୀତଳ କରିବା ସକାଶେ ଚନ୍ଦନ ଲାଗି ହୁଏ। ଚନ୍ଦନ ଲାଗିଗଲା ପରେ ଆଳତି କରନ୍ତି, ବନ୍ଦାପନା କରନ୍ତି, ବନ୍ଦାପନା କରି ତିନି ଠାକୁରଙ୍କୁ ସମ୍ପୂର୍ଣ୍ଣ ପାଟକପରା ଘୋଡ଼େଇ ଦିଅନ୍ତି। ଘୋଡ଼େଇ ଦେବାର କାରଣ ହେଲା, ଏହା ପରବର୍ତ୍ତୀ ଅବସ୍ଥା ଯିଏ ହେବ ସେମାନେ ଠାକୁରଙ୍କୁ ସ୍ପର୍ଶ କରିବେନି ଆଉ ଦେଖିବେନି, ସେ ହିସାବରେ ଘୋଡ଼େଇ ଦିଆଯାଏ କରିକି ସେମାନେ ସବୁ ଚାଲି ଆସନ୍ତି। ଆସିଲା ପରେ କୋଠ ସୁହାଁ ସେମାନେ ଭିତରକୁ ଯାଇ ଯେଉଁ ଚାର ବନ୍ଧା ହେଇଥିଲା ଚାର ଖୋଲନ୍ତି ଆଉ ଭିତର ପରିଷ୍କାର କରି ଧୁଆଧୋଇ କରନ୍ତି। ଧୁଆଧୋଇ ହେଇସାରିଲା ପରେ ଆମର ଠାକୁର ଯେହେତୁ ଯାତ୍ରା ସାରିକି ଆସିଛନ୍ତି, ତେଣୁ ମହାସ୍ନାନର ବ୍ୟବସ୍ଥା ହୁଏ।

ଗୁଣ୍ଡିଚାର ଦୈନନ୍ଦିନ ନୀତି ସକାଳୁ ପ୍ରଥମେ ଦ୍ୱାର ଖୋଲିବା ପରେ ପରେ ପ୍ରଥମେ ଠାକୁରଙ୍କର ମଙ୍ଗଳା ଅର୍ପଣ ହୁଏ। ଠାକୁରଙ୍କ ମଙ୍ଗଳା ଅର୍ପଣରେ ମହାପ୍ରଭୁଙ୍କ ବାଡ଼େ ଭିତର୍ଛ ଆଉ ମଝିଆଡ଼ ଆଉ ଠାକୁରଙ୍କ ବାଡ଼ରେ ଦୁଇଜଣ ପୁଷ୍ପାଳକ ସିଂହାସନ ତଳେ ରହି ଭଣ୍ଡାର ମେକଅପ୍ ବା ମେକଅପ୍ ଯେଉଁ କର୍ପୂର ବସାଏ ସେ କର୍ପୂର ଆଳତି କରନ୍ତି, ତାପରେ ବଳିତା ଆଳତି କରନ୍ତି, ତାପରେ ପିଠୁ ଆଳତି କଲାପରେ ସିଂହାସନକୁ ଉଠି ଠାକୁରଙ୍କ ମୈଲମ କରନ୍ତି। ମୈଲମ ହେଇସାରିଲା ବାଦ ଠାକୁରଙ୍କ ତଡ଼ପୁତୁରି ହୁଏ, ଦୁଇ ଖଣ୍ଡ ଗାମୁଛା ପିନ୍ଧିକି ତଡ଼ପୁତୁରି ହୁଏ, ସେଇ ଗାମୁଛାରେ ଠାକୁର ଦାନ୍ତ ଘଷନ୍ତି ଆଉ ସ୍ନାନ କରନ୍ତି। କରିସାରିଲା ବାଦ ଠାକୁରଙ୍କର ଲୁଗା ବଦଳାଯାଏ, ପାଟ ମଠା ଇତ୍ୟାଦି ପିନ୍ଧି ସାରିଲା ପରେ ଭେଷ ହୁଅନ୍ତି। ଭେଷ ହେଇକରି ସେଠି ବଲ୍ଲଭ ଯେଉଁ ପଞ୍ଚପଚାର ପୂଜା ହୁଏ ସେଠି ତାହା ନ କରି ସର୍ପାମଣି କରାଯାଏ, ତା'ର ତ କଳାହାଟ ଦ୍ୱାର ପାଖରେ ପୂଜାପଣ୍ଡା ଠିଆ ହେଇକି ସର୍ପାମଣି ଭୋଗ କରନ୍ତି।

ଠେରାପଞ୍ଚମୀ ତା ଅର୍ଥ ପାଞ୍ଚ ଦିନ ପରେ, ଶ୍ରୀଗୁଣ୍ଡିଚାର ପାଞ୍ଚ ଦିନ ପରେ ମା ଠାକୁରାଣୀ ଶ୍ରୀମନ୍ଦିରରେ ଥାଆନ୍ତି। ଭଣ୍ଡାର ଘର ପାଖରେ ତାଙ୍କ ବେଶ ମାର୍ଜନା ଇତ୍ୟାଦି ଦେଇକି ତାଙ୍କୁ ବନକ ଲାଗି କରାଗଲା। ଅଳଙ୍କାର ନୂଆ ପାଟ ଇତ୍ୟାଦି ପିନ୍ଧି ସେ ବିମାନରେ ବସିକି ଆସିଲେ, ଘଣ୍ଟ କାହାଳୀ ଛତା ଧରିକି ଆସିଲେ। ଆସିକିରି ଜଗନ୍ନାଥଙ୍କ ରଥ ପାଖରେ ସେ ପହଞ୍ଚିଲେ। ପହଞ୍ଚିଲା ପରେ ଆମର ଯେ ପତି ମହାପାତ୍ର, ସେଠି ସେ ତାଙ୍କୁ ଖଡ଼ି ପ୍ରସାଦ ଲାଗି କଲେ, ମାନେ ଚନ୍ଦନ ଲାଗି କଲେ, ବନ୍ଦାପନା କଲେ, ଆଉ ବିଡ଼ିଆ ଆଉ ଘଷା ଜଳ ସମର୍ପଣ କଲେ। ଏରା ଅର୍ଥ ସାକ୍ଷାତ। ଯେହେତୁ ପଞ୍ଚମୀରେ ପଡ଼ୁଛି, ଏଇଟା ହେଉଛି ହେରା ପଞ୍ଚମୀ।

ଶେଷ ହେଲା ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ଶ୍ରୀଗୁଣ୍ଡିଚା ମନ୍ଦିରର ବିଶେଷ ନୀତି। ଏ ସମ୍ପର୍କରେ ଆଲୋଚନା କରିଥିଲେ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ।

0: ଆକାଶବାଣୀ କେନ୍ଦୁଝର ସମୟ ସକାଳ 8:45 ହେବାକୁ ଯାଉଛି। ଶୁଣନ୍ତୁ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। ପ୍ରଯୋଜନା କରିଛନ୍ତି ଅନିତା ତିର୍କି, ଉପସ୍ଥାପନା କରିଛନ୍ତି ସତ୍ୟଜିତ ସାମନ୍ତରାୟ। ପ୍ରଥମେ କିଛି ବିଜ୍ଞାପନ।
1: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବ

କେହି ଜଣେ ଖୁବ୍ ସୁନ୍ଦର କଥା କହିଛି କି କେବେ ଅର୍ଥର ଲୋଭ ରଖନ୍ତୁ ନାହିଁ। କିଏ ଜାଣେ ଆଜି ଯିଏ ରାଜସିଂହାସନରେ ବସିଛି କାଲି ସିଏ ରାସ୍ତାର ଭିକାରୀ ବି ହୋଇଯାଇପାରେ, ଆଉ ଆଜି ଯିଏ ରାସ୍ତାର ଭିକାରୀ ହୋଇଛି କାଲି ହୁଏତ ତା ପାଇଁ ରାଜସିଂହାସନ ଥୁଆ ହୋଇଥାଇପାରେ। ନମସ୍କାର ଶ୍ରୋତାବନ୍ଧୁ, ମୁଁ ସତ୍ୟଜିତ ସାମନ୍ତରାୟ ଆପଣଙ୍କ ନିକଟରେ ଛୋଟ ଏକ କାହାଣୀକୁ ନେଇ। ଶ୍ରୋତାବନ୍ଧୁ, ଏ କାହାଣୀ ହେଉଛି ଜଣେ ବଡ଼ ଧନୀ ବ୍ୟକ୍ତିଙ୍କର। ଏଇ ଯେଉଁ ଧନୀ ବ୍ୟକ୍ତି, ଏଙ୍କର ବହୁତ ସାରା ଇଣ୍ଡଷ୍ଟ୍ରି ଥିଲା, ବହୁତ ସାରା ଶିଳ୍ପ, କଳ କାରଖାନା ଏସବୁ ରହିଥିଲା। ତାଙ୍କ ପାଖରେ ଅର୍ଥର କୌଣସି ଅଭାବ ନଥିଲା। ପାଖରେ ଚାକର ବାକର ଶହ ଶହ ସଂଖ୍ୟାରେ ଗାଡ଼ି ମଟର ସବୁ ରହିଥାଏ। ପ୍ରାୟ ପ୍ରତ୍ୟେକ ବଡ଼ ବଡ଼ ସହରରେ ତାଙ୍କର ଜାଗା ବାଡ଼ି ଏବଂ କୋଠା ସବୁ ରହିଥାଏ। ସେଦିନେ କାର୍ରେ ଯାଉଛନ୍ତି, ତାଙ୍କର ଯେଉଁ କାର୍ର ଟେପ୍ ରେକର୍ଡର ଲାଗିଛି ସେଥିରେ କିଛି ପ୍ରବଚନ ଚାଲୁଥାଏ। ଜଣେ ଭାରତର ବଡ଼ ସନ୍ଥ ଏହି ପ୍ରବଚନଟି ଦେଉଥାନ୍ତି। ଯେମିତି ଆମେ କାର୍ରେ ଗଲାବେଳେ ରେଡ଼ିଓ ଶୁଣନ୍ତି ବା ଆମେ ଯେମିତି ଗୀତ ଶୁଣନ୍ତି, ସେମିତି ତାଙ୍କ ଗାଡ଼ିରେ ଗୋଟେ ଧାର୍ମିକ ପ୍ରବଚନ, ଧାର୍ମିକ ବାର୍ତ୍ତା ଲାଗିଥାଏ ଯାହାକୁ ସେ ଶୁଣି ଶୁଣି ଯାଉଥାନ୍ତି। ଏଇ ଯେଉଁ ସନ୍ଥ ଧାର୍ମିକ ପ୍ରବଚନ ଦେଉଥାନ୍ତି, ସେ କହୁଥାନ୍ତି ଏ ଦୁନିଆରେ କ'ଣ ଅଛି, ଏ ସବୁ ମୋହମାୟାର ସଂସାର। ଏ ମୋହମାୟା ସଂସାରରେ ଯାହା କରିବାର ଅଛି ଭଲ କାମ କରନ୍ତୁ, କିଛି ଆପଣ ନେଇକି ଯିବେନି। ଯାହା ଅର୍ଜନ କରିଥିବେ, ଯାହା ଆପଣ ରୋଜଗାର କରିଥିବେ, ସବୁ ଏଇଠି ଛାଡ଼ି ପାର୍ଥିବ ଶରୀର ଦିନେ ଉପରକୁ ଉଡ଼ିଯିବ। ଏ କଥା ସେ ଧନୀ ବ୍ୟକ୍ତିଙ୍କ ମନକୁ ଖୁବ୍ ଲାଗିଲା। ଯେଉଁମାନେ ଧନୀ ବ୍ୟକ୍ତି ଥାନ୍ତି ସେମାନେ କୌଣସି ନା କୌଣସି ଉପାୟରେ ଜିଦ୍ଖୋର ମନୋବୃତ୍ତିରେ ହୋଇଥାନ୍ତି। ସେ ମନେ ମନେ ଭାବିଲେ, ମୁଁ ଯେଉଁ ଏତେ କଷ୍ଟ କରିକି ଅର୍ଥ ରୋଜଗାର କରୁଛି, ଏ ଅର୍ଥ ସବୁ ମୁଁ କ'ଣ କରିବି, ମୁଁ ଯେତେବେଳେ ମରିଯିବି ମୁଁ ଏ ଅର୍ଥକୁ ମଧ୍ୟ ସାଙ୍ଗରେ ନେଇକି ଯିବି। ଏଭଳି କଥା ଚିନ୍ତା କରୁଛନ୍ତି କି ସେ ଯାଇ ନିଜ ଫ୍ୟାକ୍ଟ୍ରି ଗେଟ୍ ପାଖରେ ପହଞ୍ଚିଗଲେ, ତାଙ୍କ ଶିଳ୍ପ କାରଖାନାର ଗେଟ୍ ପାଖରେ ପହଞ୍ଚିଗଲେ, ଏବଂ ସେଦିନ ଏ କଥା ତ ତାଙ୍କ ମୁଣ୍ଡରେ ଘାରି ହେଉଛି, ତେଣୁ ସବୁ କର୍ମଚାରୀଙ୍କୁ ଡାକି ଏକାଠି କଲେ। ଏଇ ଯେଉଁ ଧନୀ ବ୍ୟକ୍ତି ଥାନ୍ତି, ଇଏ କହିଲେ ଯେ ଯିଏ ମୋତେ ସ୍ୱର୍ଗକୁ ମୋର ଯାହା ଧନ ସମ୍ପତ୍ତି ଅଛି ବୋହି ନେବାର ଉପାୟ ବତେଇବ, ମୁଁ ତାକୁ 1 କୋଟି ଟଙ୍କା ପ୍ରଦାନ କରିବି। ଏକଥା ଶୁଣି ସମସ୍ତେ ମନେ ମନେ ହସିବାକୁ ଲାଗିଲେ ଏବଂ ସମସ୍ତେ ଭାବିଲେ ଧନୀ ବ୍ୟକ୍ତି ଏ ଯେଉଁ ମାଲିକ, ଏଙ୍କର ମୁଣ୍ଡ ବୋଧେ ଖରାପ ହୋଇଗଲାଣି, ଇଏ ପାଗଳ ହୋଇଗଲେଣି, ଏତେ ଗୁଡ଼ାଏ ପଇସା ତାଙ୍କୁ ହୁଏତ ପାଗଳ କରିଦେଇଛି। ସମସ୍ତେ ନୀରବ, ଘରେ ପହଞ୍ଚି ବିଶ୍ରାମ ନେଉଛନ୍ତି କି ସବୁବେଳେ ତାଙ୍କ ମୁଣ୍ଡରେ ସେଇ ସନ୍ଥଙ୍କର କଥାଟି କାନ ପାଖରେ ଗୁଞ୍ଜରିତ ହେଉଥାଏ, ଭଲ କାମ କର, ଉପରକୁ କିଛି ନେଇକି ଯାଇପାରିବନି। ବାରମ୍ବାର ଏଇ କଥାଟି ତାଙ୍କ ଭିତରେ ଆନ୍ଦୋଳନ ସୃଷ୍ଟି କରୁଥାଏ। ଗୋଟେ ସପ୍ତାହ ପରେ ପୁଣି ସେ ସମସ୍ତଙ୍କୁ ଏକାଠି କଲେ ଆଉ କହିଲେ ଯେ ଯିଏ ମୋତେ ସ୍ୱର୍ଗକୁ ମୋର ସବୁ ଧନ ସମ୍ପତ୍ତି ଟଙ୍କା ପଇସା ସବୁ ନେଇଯିବାର ଉପାୟ ବତେଇବ, ମୁଁ ତାକୁ 5 କୋଟି ଟଙ୍କା ଦେବି। ଏକଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଚାହୁଁ ଚାହୁଁ ଏ କଥା ବିଜୁଳି ବେଗରେ ସହର ସାରା ପ୍ରଚାର ହୋଇଗଲା। ଜଣେ ଅଜଣା ବ୍ୟକ୍ତି ଶିଳ୍ପପତିଙ୍କ ପାଖରେ ଆସି ପହଞ୍ଚିଗଲେ, କହିଲେ ଯେ ସ୍ୱର୍ଗକୁ ଏସବୁ ଧନ ସମ୍ପତ୍ତି ନେବାର ଉପାୟ ମୁଁ ବତେଇଦେବି। ଶିଳ୍ପପତି ଭାରି ଖୁସି ହୋଇଗଲେ, କହିଲେ ଯାହା ହଉ, ଏତେ ଦିନ ପରେ ମୋତେ ଜଣେ ଆସି ଦେଖା କରି ମୋତେ ସେ ସ୍ୱର୍ଗକୁ ସବୁ ଜିନିଷ ନେବାର ଉପାୟ ବତେଇଦେବ। ଭାରି ଆନନ୍ଦର ସହ, ଉତ୍କଣ୍ଠାର ସହ ପଚାରିଲେ, ତେବେ କୁହନ୍ତୁ କିପରି ଏ ଯେଉଁ ଧନ ସମ୍ପତ୍ତି ସବୁ

ପ୍ରଦାନ କରୁଛି, ଏ ଯେଉଁ ସବୁ କୋଠା ବାଡ଼ି ବଙ୍ଗଳା ସବୁ ଯେଉଁ କରିଛି, ଗାଡ଼ି ଘୋଡ଼ା କରିଛି, ଏକୁ ମୁଁ ସ୍ୱର୍ଗକୁ କେମିତି ନେଇକି ଯିବି? ଅଜଣା ବ୍ୟକ୍ତି କହିଲେ, ଦେଖନ୍ତୁ ସାହେବ, ଆପଣ ତ ପୃଥିବୀ ସାରା ସବୁଆଡ଼େ ବୁଲୁଛନ୍ତି, ଯଦି ଆପଣଙ୍କୁ ବର୍ତ୍ତମାନ ଇଂଲଣ୍ଡ ପଠାଯିବ, ଆପଣ ଯେତେବେଳେ ଇଂଲଣ୍ଡ ଯିବେ ସେତେବେଳେ ଆପଣ କ'ଣ ଏଇ ଯେଉଁ ଏଠି ଡଲାରର ବ୍ୟବହାର କରୁଛନ୍ତି, ଆପଣ କ'ଣ ଇଂଲଣ୍ଡରେ ଡଲାର ଦେଲେ ସେ କ'ଣ ଚାଲିବ? ସେ କହିଲେ, ନା କେବେ ନୁହେଁ, ସେଠି ତ ପାଉଣ୍ଡର ବ୍ୟବହାର ହୁଏ। ଠିକ୍ ଅଛି ସେଠ, ଆପଣ ଯଦି ସାଉଦି ଆରବକୁ ଯିବେ, ଆପଣ ଯଦି ସେଠି ଡଲାର କିମ୍ବା ପାଉଣ୍ଡର କାରବାର କରିବେ, ସେଠି କ'ଣ ଚାଲିବ? ସେ କହିଲେ, ନା କେବେ ନୁହେଁ, ସେଠି ମୋତେ ଦିନାରର ବ୍ୟବହାର କରିବାକୁ ପଡ଼ିବ। ଏଇଠି ଅଜଣା ବ୍ୟକ୍ତି ଜଣଙ୍କ କହି ଉଠିଲେ, ଠିକ୍ ସେହିପରି ସ୍ୱର୍ଗକୁ ଆପଣ ଆପଣଙ୍କର ସବୁ ଧନ ସମ୍ପତ୍ତି ଯଦି ନେଇକି ଯିବେ, ତାହେଲେ ସେଠି ମଧ୍ୟ ଏଇ ଧନ ସମ୍ପତ୍ତି କାମରେ ଆସିବ ନାହିଁ, ସେଠି ଆପଣଙ୍କୁ ଏହାକୁ ପରିବର୍ତ୍ତନ କରିବାକୁ ପଡ଼ିବ। ଯେମିତି ଆପଣ ବିଭିନ୍ନ ସ୍ଥାନରେ ଆପଣଙ୍କୁ ସେହି ଅଞ୍ଚଳର ସେହିଭଳି ଅର୍ଥ ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡ଼େ ବା ବ୍ୟବହାର କରିବାକୁ ପଡ଼େ, ସେମିତି ଠିକ୍ ଆପଣ ଯେତେବେଳେ ସ୍ୱର୍ଗକୁ ଯିବେ, ସେହି ସ୍ୱର୍ଗରେ ଯେଉଁ କରେନ୍ସି ଚାଲେ, ଯେଉଁ ଅର୍ଥର ନେଣଦେଣ ହୁଏ, ତାହା ହେଉଛି ପୁଣ୍ୟ, ଭଲ ପାଇବା। ତେଣୁ ଆପଣ ଯଦି ପାରୁଛନ୍ତି ଜୀବନରେ ସେହି କରେନ୍ସି ବା ସେହି ଯେଉଁ ଅର୍ଥ ଯାହାକୁ ଆମେ ପୁଣ୍ୟ ବୋଲି କହନ୍ତି, ତାକୁ ଅର୍ଜନ କରନ୍ତୁ। ଏହି ପୁଣ୍ୟ ଆପଣ ଅନ୍ୟକୁ ଭଲ ପାଇବାରେ, ଅନ୍ୟକୁ ସାହାଯ୍ୟ କରିବାରେ, ଅନ୍ୟକୁ ସହଯୋଗ କରିବାରେ ଏବଂ ଅନ୍ୟର ଦୁଃଖରେ ଦୁଃଖୀ ହେବାରେ, ଅନ୍ୟର ସୁଖରେ ସୁଖୀ ହେବାରେ ଅର୍ଜନ କରିପାରିବେ। ସେହି ପୁଣ୍ୟ ଯେତେବେଳେ ଆପଣଙ୍କ ପକେଟରେ ରହିବ ନା, ଆପଣ ଯେତେବେଳେ ସ୍ୱର୍ଗକୁ ଯିବେ, ତାକୁ ହିଁ ଆପଣ ବ୍ୟବହାର କରି ଖୁସିରେ ରହିବେ। ତେଣୁ ଶ୍ରୋତାବନ୍ଧୁ, ଜୀବନସାରା ଆମେ ଅନେକ ପରିଶ୍ରମ କରନ୍ତି, ଅନେକ ଅର୍ଥ ରୋଜଗାର କରନ୍ତି, ଜୀବନସାରା ଆମେ ଖଟି ଚାଲନ୍ତି, କିନ୍ତୁ ଶେଷରେ ଆମେ ପାଆନ୍ତି କ'ଣ? ଯେତେବେଳେ ସ୍ୱର୍ଗକୁ ନିଏ, ବୈକୁଣ୍ଠକୁ ନିଏ, ସେତେବେଳେ ଆମେ ସେଠି କ'ଣ କରନ୍ତି ତାହା ପ୍ରାୟ ସମସ୍ତଙ୍କୁ ଅଜଣା। କିନ୍ତୁ ଜୀବନରେ ଯଦି ଆଜି ଆମେ ସ୍ନେହ ଟିକେ ବାଣ୍ଟିଥିବା, ଭଲ ପାଇବା ବାଣ୍ଟିଥିବା, ଲୋଭ ଛାଡ଼ି ଆମେ ଯଦି ତ୍ୟାଗକୁ ଆପଣେଇଥିବା, ଆମେ ଯଦି ସ୍ନେହକୁ ଆପଣେଇଥିବା, ଅନ୍ୟକୁ ସାହାଯ୍ୟ କରିଥିବା, ତାହେଲେ ଆମ ପାଖରେ ପୁଣ୍ୟର ଅନେକ ଅର୍ଥ, ଅନେକ କରେନ୍ସି ଆମ ପକେଟରେ ଏକାଠି ହୋଇଥିବ, ଯାହାକୁ ଆମେ ସେହି ସ୍ୱର୍ଗକୁ ଗଲେ ବ୍ୟବହାର କରିପାରିବା। ସେଇଥିପାଇଁ ଆମେ ସବୁବେଳେ କହୁଛୁ, ଭଲ ପାଇବା ଦିଅନ୍ତୁ, ଭଲ ପାଇବା ବାଣ୍ଟନ୍ତୁ ଏବଂ ପୁଣ୍ୟର ଅର୍ଥ ରୋଜଗାର କରନ୍ତୁ। ଆଉ ଏହି ପୁଣ୍ୟ ଅର୍ଜନ କରି ଦେଖାନ୍ତୁ ଏପରି କିଛି କି ଦୁନିଆ କରିବ ଆପଣଙ୍କୁ ଦେଖି।

ଆକାଶବାଣୀ କେନ୍ଦୁଝର, ସମୟ ଦିନ 10:00। ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ପ୍ରାୟୋଜିତ କାର୍ଯ୍ୟକ୍ରମ NCERTର 1330ତମ ଅଧ୍ୟାୟ ଶୁଣିବେ ଦିନ 10:30 ଏବଂ ଏହାର 1329ତମ ଅଧ୍ୟାୟ ଶୁଣିବେ ଦିନ 11। ଦିନ 1:20 ଶୁଣିବେ ବସୁନ୍ଧରା କାର୍ଯ୍ୟକ୍ରମ। ଅପରାହ୍ନ 5:00 ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ ଶୁଣିବେ ଓଡ଼ିଆ ଏବଂ ହିନ୍ଦୀ ଆଲବମ୍ ଗୀତ। ଅପରାହ୍ନ 5:30 ଶୁଣିବେ ଛୋଟ ମୋର ଗାଁଟି କାର୍ଯ୍ୟକ୍ରମ। ସନ୍ଧ୍ୟା 6:00 ଅବଶିଷ୍ଟ କାର୍ଯ୍ୟକ୍ରମର ସୂଚନା ପାଇବେ। ପରେ ପରେ ରହିଛି ବନ ସୁରଭି କାର୍ଯ୍ୟକ୍ରମ, ଏଥିରେ ହୋ ଗୀତ ପରିବେଷଣ କରିବେ ଗଙ୍ଗାରାମ ମୁଣ୍ଡା।

0: ଏବଂ ସାଥୀ କଳାକାର ସନ୍ଧ୍ୟା 6:10 ରାମଚରିତ ମାନସ ରିଲି କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 7:00 ଶୁଣିବେ ଆଲବମ୍ ଗୀତ। ସନ୍ଧ୍ୟା 7:30 ଶୁଣିବେ ଆମ ଚାଷବାସ କାର୍ଯ୍ୟକ୍ରମ। ପାରମ୍ପରିକ ଗୀତକ୍ରମରେ ଓଡ଼ିଶୀ ଗୀତ ଶୁଣିବେ ରାତି 8:00। ରାତି 8:15 ଆଲୋଚନା କାର୍ଯ୍ୟକ୍ରମରେ ଆଲୋଚନା ହେବ ଶ୍ରୀଗୁଣ୍ଡିଚା ରଥଯାତ୍ରା ସମ୍ପର୍କରେ, ଆଲୋଚନା କରିବେ ଦେବାଶିଷ ଚକ୍ରବର୍ତ୍ତୀ। ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିବେ ନାଟକ ପୁରୁଷୋତ୍ତମ ଦେବ, ମୂଳ ରଚନା ଗୋଦାବରିଶ ମିଶ୍ର, ରେଡିଓ ରୂପାନ୍ତର କରିଛନ୍ତି ମନୋରଞ୍ଜନ ଦାସ। ଏ ଥିଲା କିଛି ମୁଖ୍ୟ କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ କେନ୍ଦୁଝର ସମୟ ଏଥର ଗୀତାଞ୍ଜଳିର, ପ୍ରଯୋଜନା କରିଛନ୍ତି ଅନିତା ତିର୍କି, ଉପସ୍ଥାପନାରେ କବିତା। ନମସ୍କାର, କିନ୍ତୁ କାର୍ଯ୍ୟକ୍ରମ ପରିସରକୁ ଯିବା ପୂର୍ବରୁ ଶୁଣନ୍ତୁ କିଛି ବିଜ୍ଞାପନ।
1: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜି,
2: ଇଏ ସୌଦାର 15,000, ପରିବାର 2,000,
1: ଆଉ ଲାଇଟ ବିଲ୍
2: ଏବେ 0 ପଇସା କେମିତି ଦେବି?
1: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ଶପିଂ କରାଯାଉ।
2: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in। ଘରେ ଘରେ ସୂର୍ଯ୍ୟ ଘର।
3: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ।
4: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
3: କନକ ଜୁଏଲେରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
5: ୱାର୍କ ଫ୍ରମ୍ ହୋମ୍, ହାଇ ସାଲାରୀ, ମାତ୍ର ଗୋଟିଏ କ୍ଲିକ୍ରେ।
6: ଆରେ ବା,
7: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। ଆର୍‌ବିଆଇ କହେ,
8: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ରତ୍ନବେଦୀରୁ ଓହ୍ଲେଇ ଜନ୍ମବେଦୀକୁ ଯାତ୍ରା ଆରମ୍ଭ କରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ତିନି ଠାକୁରଙ୍କୁ ସାଥିରେ ନେଇ ଜନ୍ମବେଦୀ ଅଭିମୁଖେ ତିନି ରଥ। ଭାବର ଠାକୁର କାଳିଆ ବୋଧହୁଏ ରାଗିଛନ୍ତି କି ଅଭିମାନ କରିଛନ୍ତି, ସେଥିପାଇଁ ଆଗକୁ ବଢ଼ିଲେନି। ଅଳ୍ପ କିଛି ବାଟ ରଥଗଡ଼ି ଅଟକିଗଲା। ବଡ଼ ଭାଇ ଆଉ ଭଉଣୀ ସୁଭଦ୍ରା ବୋଧହୁଏ ଗୁଣ୍ଡିଚା ମାଆଙ୍କ ଘରକୁ ଯିବାକୁ ବ୍ୟଗ୍ର ଥିଲେ, ତେଣୁ ପଛରେ କାଳିଆକୁ ଛାଡ଼ି ଖୁସିରେ ଧାଇଁଗଲେ କିଛି ବାଟ। ମନେ ପଡ଼ିଲା, ଜଗାକୁ ସାଙ୍ଗରେ ନ ନେଇ ଆଗ ପହଞ୍ଚିଗଲେ କାଳେ ଗୁଣ୍ଡିଚା ମାଆ ମନକଷ୍ଟ କରିବେ, ତେଣୁ ଶରଧା ବାଲିରେ ପହଞ୍ଚିବା ଆଗରୁ ଅଟକେଇ ଦେଲେ ତାଳଧ୍ୱଜ ଆଉ ଦର୍ପଦଳନ ରଥକୁ। ସେଇଠି ଅପେକ୍ଷା କରିଛନ୍ତି ନନ୍ଦିଘୋଷ ରଥକୁ। ସାଙ୍ଗ ହେଇ ବାହାରିବେ ତିନି ଭାଇ ଭଉଣୀ। ହଁ ବନ୍ଧୁ, ଝିପି ଝିପି ବର୍ଷାରେ ଭିଜି କୋଟି କୋଟି ଶ୍ରଦ୍ଧାଳୁଙ୍କ ଭିତରେ ବଡ଼ ଠାକୁରଙ୍କ ତାଳଧ୍ୱଜ ରଥକୁ ଟାଣି ନେଇଥିଲେ ଶ୍ରଦ୍ଧାଳୁ। ତାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ମଧ୍ୟ ବେଶ୍ କିଛି ବାଟ ଗଡ଼ିଗଲା। ହେଲେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥଟଣା ଆରମ୍ଭ ହେଲା ବେଳକୁ ସୂର୍ଯ୍ୟ ଅସ୍ତଗାମୀ ହୋଇଗଲେ, ଯେଉଁଥିପାଇଁ ହାତେ ଗଡ଼ି ବଡ଼ଦାଣ୍ଡରେ ଅଟକିଗଲେ ଠାକୁର ରାଜା। ଯାହା ହେଉ, ବିଧି ରକ୍ଷା ହେଲା ତ, ସବୁ ତ ତାଙ୍କର ଇଚ୍ଛା। ହୁଏତ କେଉଁ ଭକ୍ତକୁ ଅପେକ୍ଷା କରିଛନ୍ତି ପହଞ୍ଚି ନାହିଁ ବୋଲି, ସେ ପହଞ୍ଚିଗଲେ ପୁଣି ରଥ ଟଣା ହେବ, ବଡ଼ଦାଣ୍ଡରେ ରଥ ପୁଣି ଗଡ଼ିବ ଘର ଘର ନାଦରେ। ହରିବୋଲ ହୁଡ଼ହୁଡ଼ି ଘଣ୍ଟ ଘଣ୍ଟା ଶଙ୍ଖଧ୍ୱନିରେ ପ୍ରକମ୍ପିତ ବଡ଼ଦାଣ୍ଡ ପୁଣି ହସିବ। ଅଟକିଥିବା ନନ୍ଦିଘୋଷ ପୁଣି ଚାଲିବ, କାହା ମାନସିକ ପୂରଣ ହେବ, ପ୍ରଭୁ ଅଗ୍ରସର ହେବେ ଶରଧାବାଲି ଅଭିମୁଖେ।

ବନ୍ଧୁ, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମଗ୍ର ମାନବ ସମାଜକୁ ଏକତାର ସୂତ୍ରରେ ବାନ୍ଧିବାର ଗୋଟିଏ ଅନନ୍ୟ ଗଣପର୍ବ ହେଉଛି ରଥଯାତ୍ରା। କାଲି ଯାତ୍ରାରେ ନା ବର୍ଷା ଥମୁଥିଲା, ନା ଭିଡ଼ କମୁଥିଲା। ଭିଡ଼ରେ ଆଉ ବର୍ଷା ପାଗରେ ଶ୍ରଦ୍ଧାଳୁ ଅଣନିଶ୍ୱାସୀ ହୋଇଯାଉଥିଲେ, କିନ୍ତୁ ମହାପ୍ରଭୁଙ୍କ ରଥ ଟାଣିବାର ଇଚ୍ଛାକୁ ଦବେଇ ପାରୁନଥିଲେ। ଆବାଳ ବୃଦ୍ଧ ବନିତା ବର୍ଷାରେ ଭିଜି ଭିଜି ରଥ ଟାଣିଥିଲେ। ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଥିଲା ଗଗନ ପବନ। ମହାପ୍ରଭୁଙ୍କୁ ରଥରେ ପାଇ ରଥ ଧନ୍ୟ ହୋଇଥିଲା। ରଥାରୂଢ଼ ମହାପ୍ରଭୁଙ୍କୁ ସ୍ପର୍ଶ ପାଇ ବଡ଼ଦାଣ୍ଡ ବି ଯେମିତି ଜୀବନ ପାଇଥିଲା। ଧାଡ଼ି ପହଣ୍ଡିରେ ଆସିଲେ ଚତୁର୍ଥା ମୂର୍ତ୍ତି, ପ୍ରଥମେ ଚକ୍ରରାଜ ସୁଦର୍ଶନ, ପଛେ ପଛେ ବଡ଼ ଠାକୁର ବଳଭଦ୍ର, ଆଉ ତାଙ୍କ ପଛରେ ଆସିଲେ ମା ସୁଭଦ୍ରା। ଶେଷ ପହଣ୍ଡିରେ ଆସିବା କଥା ମନୁଆ ଠାକୁର କାଳିଆ। ଭକ୍ତ ଅପେକ୍ଷା କରିଥିଲେ ଝୁଲି ଝୁଲି ଆସିବେ କାଳିଆ ସାନ୍ତ, ତାଙ୍କ ମୁଣ୍ଡର ଟାହିଆ ବି ଦୋହଲୁଥିବ। ହେଲେ ଗତକାଲି ପହଣ୍ଡିରୁ ଲାଗୁଥିଲା ବଡ଼ ଦେଉଳ ଛାଡ଼ି ଯିବାକୁ କାଳିଆର ଇଚ୍ଛା ନଥିଲା। ଦାରୁଦିଅଙ୍କୁ ମାତ୍ର କେତେ ହାତ ବାଟ ନେବାକୁ ସେବାୟତମାନଙ୍କୁ ଘଣ୍ଟା ଘଣ୍ଟା ସମୟ ଲାଗିଥିଲା। ପୁଣି ନୀଳକନ୍ଦର ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲେଇବା ବେଳେ କାଳିଆର ଅଭିମାନ ସ୍ପଷ୍ଟ ଦେଖାଯାଉଥିଲା। ଆଖିରେ କଳା ଲେସି ହୋଇଯାଇଥିଲା, ମୁଣ୍ଡରେ ଟାହିଆ ନଥିଲା। ମନୁଆ ଠାକୁର ଅଭିମାନ କରିଥିଲା ନା ଭକ୍ତ ଗହଣରେ ଭକ୍ତଙ୍କ ଭଳି ଭିଜିବାକୁ ତାର ଇଚ୍ଛା ହେବାରୁ ଟାହିଆ କାଢ଼ିଦେଲା, ସେ କଥା ସେଇ ଏକା ଜାଣେ।

0: ପ୍ରଭୁ, ଏ ମାସରେ ବି ଏତେ ଇଲେକ୍ଟ୍ରି ବିଲ୍ କେମିତି ଦେବି?
1: ଆରେ ରାଜୁ ଭାଇ, ପିଏମ୍ ସୂର୍ଯ୍ୟଘର ଯୋଜନାର ୟୁଏଲ୍ଏ ମଡେଲ ଥାଉ ତୋର ଏତେ ଚିନ୍ତା କାହିଁକି ଯେ? ମୁଁ ତ ମୋ ଘରେ ସୋଲାର ଲଗେଇ ଦେଲିଣି, ବିଜୁଳି ବିଲ୍ ଟେନସନରୁ ମୁଁ ପୁରା ମୁକ୍ତି।
0: ସତରେ ଭାଇ?
1: ହଁ ଭାଇ, ମାତ୍ର 1875 ଟଙ୍କାରେ। ପୁଣି ଏଥିରେ ବାର୍ଷିକ 5,000 ପର୍ଯ୍ୟନ୍ତ ବିଜୁଳି ବିଲ୍ରେ ସଞ୍ଚୟ ହେବ, ତା ସହ 5 ଯାଏ ମେଣ୍ଟେନାନ୍ସ ଖର୍ଚ୍ଚ ବି ନାହିଁ।
2: ଆଜ୍ଞା ହଁ, ଆଜି ହିଁ ଅଧିକ ସୂଚନା ପାଇଁ ନିକଟସ୍ଥ ବିଦ୍ୟୁତ କାର୍ଯ୍ୟାଳୟ ଅଥବା 1800345718 ଯୋଗାଯୋଗ କରନ୍ତୁ।

0: आ गया है विकसित भारत जी राम जी, जिसमें हर ग्रामीण को मिलेगी साल में 125 दिन रोजगार की गारंटी और काम वही जो ग्राम पंचायत कहे। विकसित भारत जी राम जी, गांव बढ़ेगा तभी देश बढ़ेगा। ग्रामीण विकास मंत्रालय, भारत सरकार द्वारा जनहित में जारी।
1: श्री जगन्नाथଙ୍କ ପହଣ୍ଡି କଥା ଉଠିଲେ ସର୍ବପ୍ରଥମେ ମନକୁ ଆସେ ମହାପ୍ରଭୁଙ୍କ ମସ୍ତକରେ ଶୋଭା ପାଉଥିବା ପବିତ୍ର ଟାହିଆ। ଏ ଟାହିଆ କାଳିଆର କେବଳ ଗୋଟିଏ ଅଳଙ୍କାର ନୁହେଁ, ଶହ ଶହ ବର୍ଷର ପୁରୁଣା ପରମ୍ପରା, ସେବା ପଦ୍ଧତି ଆଉ ଭକ୍ତର ଆସ୍ଥା। ପହଣ୍ଡି ସମୟରେ ଟାହିଆ ଦୋହଲୁଥିବାର ଛବି ବା ଦୃଶ୍ୟ ମହାପ୍ରଭୁଙ୍କ ଦିବ୍ୟ ରୂପକୁ ଅଧିକ ଗୌରବମୟ କରିଦିଏ। ଏ ବର୍ଷ କିନ୍ତୁ ମଣିମାଙ୍କୁ ସେ ଦିବ୍ୟ ବେଶରେ ଦର୍ଶନ କରିବାର ସୁଯୋଗରୁ ବଞ୍ଚିତ ହେଲେ ଭକ୍ତଜନ। ଶ୍ରୀମନ୍ଦିରରୁ ବାହାରିବା ବେଳେ ଟାହିଆ ଖସି ପଡ଼ିବାରୁ ଖାଲି ମୁଣ୍ଡରେ ପହଣ୍ଡିରେ ଆସିଥିଲେ ମହାବାହୁ। କୋଟି ଓଡ଼ିଆଙ୍କ ପ୍ରାଣ କାଳିଆ ଶାନ୍ତ, ଆସିବାରେ ବି ଡେରି କଲେ ପୁଣି ଅଭିମାନରେ। ଶ୍ରୀକ୍ଷେତ୍ରରେ ପ୍ରଭୁଙ୍କ ଦୁର୍ଲଭ ଦର୍ଶନ ଯେ କୋଟି ଜନ୍ମର ପୁଣ୍ୟ, ସେଥିପାଇଁ ବିଶ୍ୱର କୋଣ ଅନୁକୋଣରୁ ଭକ୍ତମାନେ ଛୁଟି ଆସିଥିଲେ। ମହାପ୍ରଭୁଙ୍କୁ ବିନା ଟାହିଆରେ ଦେଖି ଭକ୍ତ ମନରେ ଟିକେ ନିରାଶା ହେଲା। ତଥାପି ସେ ତ ମନୁଆ ଠାକୁର, ରୁଷିଥାଉ କି ରାଗିଥାଉ କି ଅଭିମାନ କରିଥାଉ କିମ୍ବା ସୋ ଇଚ୍ଛାରେ ଆସିଥାଉ ବିନା ଟାହିଆରେ, କିଏ ବୁଝିବ ତା ଲୀଳା। ବ୍ରହ୍ମାଣ୍ଡ ଠାକୁର ସେ, ଘଟଣା ହେଉ କି ଅଘଟଣ, ସବୁ ତ ତାରି ଲୀଳା, ତାରି ଇଚ୍ଛା, ତା ବିନା ପତ୍ରଟିଏ ସୁଦ୍ଧା ହେଲେ ନାହିଁ। ଅନାଦି ଅନନ୍ତ ସେ, ଅଲୌକିକ ମହିମା ତାଙ୍କର, ସକଳ ବିଶ୍ୱବ୍ରହ୍ମାଣ୍ଡ ତାଙ୍କରି ସର୍ଜନା, ଅପୂର୍ବ ଲୀଳାମୟ ସେ, ତାଙ୍କ ମହିମା କିଏ ବା ବର୍ଣ୍ଣନା କରିପାରିବ। ନଟ ଠାକୁରଙ୍କ ହଟ କଥା କିଏ ବା ନ ଜାଣେ, କରି ଖରାଉ ଥାଉ ତୁହି ତୋବିନୁ ଅନ୍ୟ ଗତି ନାହିଁ।

ପବିତ୍ର ଘୋଷଯାତ୍ରାରେ ମୂଷଳଧାରାରେ ବର୍ଷା, ଭକ୍ତିଭାବରେ ବଡ଼ଦାଣ୍ଡରେ ଭିଜିଲେ ଭକ୍ତ। ବର୍ଷା କିନ୍ତୁ ବାଧକ ନଥିଲା, ତାହା ଥିଲା ଇନ୍ଦ୍ରଦେବଙ୍କ ସ୍ୱାଗତର ଧାରା। ହଁ ବନ୍ଧୁ, ସେବା, ଶ୍ରଦ୍ଧା ଆଉ ଭକ୍ତିରେ କ'ଣ କେହି ବାଧକ ସାଜିପାରେ? ଗତକାଲି ଅଧାରେ ଅଟକିଥିବା ରଥଟଣା ଆଜି ପୁଣି ଭକ୍ତିମୟ ପରିବେଶରେ ଶେଷ ହେବ। ଅସମ୍ଭାଳ ଭିଡ଼ ଦେଖି ଗତକାଲି ଯେଉଁ ଭକ୍ତ ଶ୍ରଦ୍ଧାଳୁ

ମାନେ ରଥ ଦଉଡ଼ି ପାଖକୁ ଆସିବାକୁ ସାହସ ଜୁଟେଇ ପାରିନଥିଲେ, ସେମାନେ ଦୂରରୁ ରଥାରୂଢ଼ ପ୍ରଭୁଙ୍କୁ ଦେଖି ମନକଥା କହିଥିଲେ। ସେମାନଙ୍କ ମନକଥା ବୁଝି ହୁଏତ ପ୍ରଭୁ ଆଜି ତାଙ୍କୁ ରଥ ଟାଣିବାକୁ ସୁଯୋଗ ଦେବେ। ଆଉ ଏଇ ଦୁଇଦିନିଆ ରଥ ଟଣା ପୁରୀ ରଥଯାତ୍ରାର ସେହି ପୁରୁଣା ଓ ମହାନ ପରମ୍ପରାର ଗୋଟିଏ ଅଂଶ, ଯାହା ଶୃଙ୍ଖଳିତ ରଥଯାତ୍ରା ପରିଚାଳନାର ବାର୍ତ୍ତା ବହନ କରେ। ବନ୍ଧୁ, ଆଜି ତିନିରଥ ଶ୍ରୀମନ୍ଦିରରୁ ସିଧାସଳଖ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରୁଛନ୍ତି, କିନ୍ତୁ ଏମିତି ଗୋଟିଏ ସମୟ ଥିଲା ଯେତେବେଳେ ଏହି ରଥଯାତ୍ରା ମଝି ରାସ୍ତାରେ ଅଟକି ଯାଉଥିଲା। ଏହାର କାରଣ ଥିଲା ମାଳିନୀ ନଦୀ, ଯାହା ଦିନେ ଶ୍ରୀମନ୍ଦିର ଆଉ ଗୁଣ୍ଡିଚା ମନ୍ଦିର ମଧ୍ୟ ରାସ୍ତାରେ ପ୍ରବାହିତ ହେଉଥିଲା। ଶରଧାବାଲି, ମାଳିନୀ ନଦୀ ଆଉ ରଥଯାତ୍ରାକୁ ସଂଯୋଗ କରୁଥିବା ଗୋଟିଏ ଅନନ୍ୟ କାହାଣୀ ଅଛି। ହଁ ବନ୍ଧୁ, ପ୍ରାଚୀନ ବିଶ୍ୱାସ ଅନୁସାରେ ଆଜି ବଡ଼ଦାଣ୍ଡ ଭାବରେ ପରିଚିତ ରାସ୍ତାଟି ପୂର୍ବରୁ ମାଳିନୀ ନଦୀର ଗତିପଥ ଥିଲା। ଏହି ମାଳିନୀ ନଦୀକୁ ଭାର୍ଗବୀ ନଦୀର ଗୋଟିଏ ଶାଖା ନଦୀ ଭାବରେ ବିବେଚନା କରାଯାଉଥିଲା। ଏହି ନଦୀଟି ଶ୍ରୀଜଗନ୍ନାଥ ମନ୍ଦିର ଆଉ ଗୁଣ୍ଡିଚା ମନ୍ଦିର ମଝିରେ ଗୋଟିଏ ପ୍ରାକୃତିକ ପ୍ରତିବନ୍ଧକ ଭାବରେ କାର୍ଯ୍ୟ କରୁଥିଲା। ତେଣୁ ରଥଯାତ୍ରା ସେ ସମୟରେ ଦୁଇଟି ପର୍ଯ୍ୟାୟରେ ସମାପ୍ତ ହେଉଥିଲା। ସେ ବିଷୟ ଆଗକୁ ଶୁଣିବେ, ଏବେ ଶୁଣନ୍ତୁ ଗୀତଟିଏ।

ହଁ ବନ୍ଧୁ, ପୂର୍ବରୁ ରଥଯାତ୍ରା ଦୁଇଟି ପର୍ଯ୍ୟାୟରେ ଶେଷ ହେଉଥିଲା ମାଳିନୀ ନଦୀ ପାଇଁ। ପ୍ରଥମ ପର୍ଯ୍ୟାୟରେ ତିନି ରଥ ତିନି ଠାକୁରଙ୍କୁ ନେଇ ମାଳିନୀ ନଦୀ କୂଳକୁ ଯାତ୍ରା କରୁଥିଲେ। ତାପରେ ଦେବତାମାନଙ୍କୁ ସମ୍ମାନର ସହିତ ରଥରୁ ଓହ୍ଲାଇ ସ୍ୱତନ୍ତ୍ର ଡଙ୍ଗାରେ ନଦୀ ପାର କରାଯାଉଥିଲା। ନଦୀ ଆରପଟେ ଆଉ ତିନିଟି ରଥ ଅପେକ୍ଷାରେ ରହୁଥିଲେ। ସେ ତିନି ରଥ ପୁଣି ଠାକୁରମାନଙ୍କୁ ନେଇ ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଉଥିଲେ। ବିଶ୍ୱାସ ଅନୁଯାୟୀ ତ୍ରୟୋଦଶ ଶତାବ୍ଦୀରେ ଗଜପତି ରାଜା ଥିଲେ ନରସିଂହଦେବ, ତାଙ୍କର ରାଣୀ ଥିଲେ ପାଟ ମହାଦେଇ ଶରଧା ଦେବୀ। ଥରେ ଜଗନ୍ନାଥ ରାଣୀଙ୍କୁ ସ୍ୱପ୍ନରେ ଆସି କହିଲେ, ମୋର ଇଚ୍ଛା ରଥଯାତ୍ରା ବିନା କୌଣସି ବାଧାରେ ସିଧାସଳଖ ଗୁଣ୍ଡିଚା ମନ୍ଦିରରେ ପହଞ୍ଚୁ। ଏହାକୁ ଦିବ୍ୟ ଆଦେଶ ଭାବି ଶରଧା ଦେବୀ ସଂକଳ୍ପ ନେଲେ ମାଳିନୀ ନଦୀକୁ ଯେମିତି ହେଉ ଅବରୋଧ କରିବେ। ଘୋଷଣା ହେଲା, ଯିଏ ଏହି ମହାନ କାମରେ ସହଯୋଗ କରିବେ ତାଙ୍କୁ ପୁରସ୍କୃତ କରାଯିବ। ଅନେକ ସହଯୋଗର ହାତ ବଢ଼ିଲା। ସମୁଦ୍ର କୂଳରୁ ବାଲି ବୋହି ନେଇ ନଦୀର ମୁହଁ ପୂରଣ କରିବାକୁ କାମ ଆରମ୍ଭ କରାଗଲା। କିନ୍ତୁ ବିଫଳ ହେଲା ସବୁ ଚେଷ୍ଟା। ସବୁ ବାଲିକୁ ଗିଳି ଦେଉଥିଲା ମାଳିନୀ ନଦୀ। ବହୁତ ଚିନ୍ତିତ ହେଲେ ରାଣୀ। ଦିନେ ପୁଣି ମହାପ୍ରଭୁ ସ୍ୱପ୍ନରେ କହିଲେ, ପୁରସ୍କାର ଲୋଭରେ ନୁହେଁ, ଶ୍ରଦ୍ଧାରେ ଭକ୍ତମାନେ ସହଯୋଗ କଲେ ହିଁ ମାଳିନୀ ନଦୀ ଅବରୋଧ ହୋଇପାରିବ। ପରଦିନ ପୁଣି ଘୋଷଣା ହେଲା ନିଃସ୍ୱାର୍ଥପର ଭାବରେ ସହଯୋଗ କରିବା ପାଇଁ। ହଜାର ହଜାର ଭକ୍ତ ଆଗେଇ ଆସି ବାଲି ବୋହିଲେ ଆଉ ମାଳିନୀ ନଦୀକୁ ପୋତିବାରେ ସକ୍ଷମ ହେଲେ। ସେବେଠୁ ରଥଯାତ୍ରା ବିନା ବାଧାରେ ତିନିଟି ରଥରେ ହିଁ ସମ୍ପୂର୍ଣ୍ଣ ହୋଇପାରୁଛି। ଶରଧା ଦେବୀଙ୍କ ପ୍ରଚେଷ୍ଟାରେ ଏହି ମହାନ କାମ ସମ୍ପୂର୍ଣ୍ଣ ହୋଇପାରିଥିବାରୁ ସେ ଅଞ୍ଚଳକୁ ବା ସ୍ଥାନଟି ଶରଧାବାଲି ନାମରେ ଆଜି ପ୍ରଖ୍ୟାତ। ସେ ଶରଧାବାଲିରେ ପାଦ ଦେଲେ ମନରେ ଆପେ ଆପେ ଭକ୍ତିଭାବ ସଞ୍ଚରିଯାଏ। ଚତୁର୍ଦ୍ଧା ମୂର୍ତ୍ତି ଶରଧାବାଲି ଦେଇ ରଥାରୂଢ଼ ହୁଅନ୍ତି ବୋଲି ମହାପ୍ରଭୁଙ୍କ ସ୍ପର୍ଶରେ ଏ ବାଲି ଅତ୍ୟନ୍ତ ପବିତ୍ର ହୋଇଯାଏ। ତେଣୁ ଭକ୍ତ ଆନନ୍ଦରେ ଶରଧାବାଲିରେ ଗଡ଼ିଯାଏ ଅବା ମୁଠାଏ ଶରଧାବାଲି ଆଣି ଦେହ ମୁଣ୍ଡରେ ବୋଳି ପକାଏ। କବିଙ୍କ ମତରେ, ଜଗନ୍ନାଥ ହୋ, କିଛି ମାଗୁନାହିଁ ତତେ, ଧନ ମାଗୁନାହିଁ, ଜନ ମାଗୁନାହିଁ, ମାଗୁଛି ଶରଧାବାଲିରୁ ହାତେ।

ଶେଷ ହେଲା କାର୍ଯ୍ୟକ୍ରମ ଗୀତାଞ୍ଜଳି ଆକାଶବାଣୀ କେନ୍ଦୁଝର। ସମୟ ଦିନ 10:30। ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERTର 1330 ଅଧ୍ୟାୟ।

0: ଶୁଣୁଥିଲେ ଯୋଡ଼ିନାଗର ବାଦ୍ୟ, ପରିବେଷଣ କଲେ ରବୀନ୍ଦ୍ରନାଥ ବେହେରା।
1: ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 1:20 ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ବସୁନ୍ଧରା।
2: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ।
3: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
2: କନକ ଜୁଏଲେରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
4: ୱାର୍କ ଫ୍ରମ୍ ହୋମ୍, ହାଇ ସାଲାରି, ମାତ୍ର ଗୋଟିଏ କ୍ଲିକ୍ରେ।
5: ଆରେ ବାଃ,
6: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
7: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
8: अब 70 वर्ष से अधिक उम्र के देश के हर बुजुर्ग को अस्पताल में मुफ्त इलाज मिलेगा।
9: जितेबेले हमें बुढ़ापन में असुस्थ होतिलु तेबे सबुठारु बड़ कष्ट थाय निजे लोकंग पई भार होइबार। खर्चर चिंता रे निजे रोग को लुचाई रखुतिलु। लागुतिला एमिति ही चली जेबी, किंतु प्रधानमंत्री जी आमर चिंता दूर करिचंदी एवं हमको आयुष्मान रो ग्यारंटी देइचंदी। आयुष्मान वय वंदना कार्ड माध्यम रे आज 70 वर्ष और ताठारु अधिक वयस रे आमा पर वरिष्ठ नागरिक 5 लाख टंका
10: ଆୟୁଷ୍ମାନ ଆପ୍ ଡାଉନଲୋଡ କରନ୍ତୁ ଏବଂ ଆପଣଙ୍କ ଘରେ ବସି ଆୟୁଷ୍ମାନ ବୟ ବନ୍ଦନା କାର୍ଡ ବନାନ୍ତୁ। ଅଧିକ ଜାଣିବା ପାଇଁ 1-4-555 କୁ କଲ କରନ୍ତୁ।

ଭଉଣୀ, ଆନ୍ତର୍ଜାତୀୟ ନ୍ୟାୟ ଦିବସ ପ୍ରତ୍ୟେକ ବର୍ଷ ଜୁଲାଇ ମାସ 17 ତାରିଖରେ ପାଳନ କରାଯାଏ। ଏହି ଦିବସକୁ ବିଶ୍ୱ ନ୍ୟାୟ ଦିବସ ମଧ୍ୟ କୁହାଯାଏ। ଅନ୍ତରାଷ୍ଟ୍ରୀୟ ଅପରାଧ ବିରୁଦ୍ଧରେ ବୈଶ୍ୱିକ ସ୍ତରରେ ନ୍ୟାୟ ସୁନିଶ୍ଚିତ କରିବା ଓ ଯୁଦ୍ଧରେ ପୀଡ଼ିତା ଅତ୍ୟାଚାରିତା ସହିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ନ୍ୟାୟ ମିଳିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ମାନବ ଅଧିକାରର ରକ୍ଷା ଓ ବିଭିନ୍ନ ସଂସ୍ଥାର ଭୂମିକାକୁ ସୁଦୃଢ଼ କରିବା, ଦୋଷୀକୁ ଦଣ୍ଡ ପ୍ରଦାନ କରି ଶାନ୍ତି ଓ ସ୍ଥିରତାକୁ ବଢ଼ାଇବା ମଧ୍ୟ ଏହି ଦିବସର ଅନ୍ୟ ଏକ ଉଦ୍ଦେଶ୍ୟ। ତେବେ ସମାଜରୁ ଅପରାଧକୁ ନଷ୍ଟ କରି ନ୍ୟାୟ ଶୃଙ୍ଖଳା କିଭଳି ବଜାୟ ରହିପାରିବ, ସେ ଦାୟିତ୍ୱ ପ୍ରତ୍ୟେକ ନାଗରିକର।

0: ଭଉଣୀ, ଆଜି ବିଶ୍ୱ ନ୍ୟାୟ ଦିବସରେ ଆସନ୍ତୁ ଜାଣିବା ନ୍ୟାୟ ସମସ୍ତଙ୍କ ପାଇଁ। ଆମେ ଭେଟିଥିଲୁ ଜଣେ ଆଡଭୋକେଟଙ୍କ ସହିତ। ଆସନ୍ତୁ ଭଉଣୀ, ଆଲୋଚନାଟି ଶୁଣିବା।
1: ସାର୍ ନମସ୍କାର।
2: ନମସ୍କାର ଆଜ୍ଞା।
1: ଆପଣଙ୍କ ପରିଚୟ ଦିଅନ୍ତୁ।
2: ବଳଭଦ୍ର ନନ୍ଦ, ଆଡଭୋକେଟ, ଡିଷ୍ଟ୍ରିକ୍ଟ ବାର୍ ଆସୋସିଏସନ, କେଉଁଝର।
1: ଆଜିର ବସୁନ୍ଧରା କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ।
2: ଆଜ୍ଞା, ଧନ୍ୟବାଦ।
1: ସାର୍, ଆଜି ପାଳନ କରାହେଉଛି ଅନ୍ତରାଷ୍ଟ୍ରୀୟ ନ୍ୟାୟ ଦିବସ। ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ କ'ଣ କ'ଣ ରହିଛି, ଏହାର ମୋଟ?
2: 1998 ଜୁଲାଇ 17 ତାରିଖ ଦିନ ଇଣ୍ଟରନ୍ୟାସନାଲ ନ୍ୟାୟ ଦିବସ ପାଳନ ପାଇଁ ସ୍ଥିରୀକୃତ ହୋଇଥିଲା। ସେଟା ୟୁନାଇଟେଡ୍ ନେସନ୍ର ସଦସ୍ୟ ଦେଶମାନେ କରିଥିଲେ। ଆର ମୂଳ ଉଦ୍ଦେଶ୍ୟ ହେଉଛି ଏଟା ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟର ଏଷ୍ଟାବ୍ଲିଶମେଣ୍ଟ ପାଇଁ ତିଆରି କରାଯାଇଥିଲା। ତାକୁ ଆନ୍ତର୍ଜାତିକ ନ୍ୟାୟ ଦିବସ ଭାବରେ ପାଳନ କରାଯାଏ।
1: ନ୍ୟାୟ ଏଭଳି ଏକ ଜିନିଷ ଯାହା ସମସ୍ତଙ୍କ ପାଇଁ ଆବଶ୍ୟକ, ତ ନ୍ୟାୟର ଲାଭ ଉଠେଇବା ପାଇଁ ଲୋକମାନେ ସଚେତନ ହେବା ଦରକାର, ବା କିଭଳି ଭାବରେ ଜାଣିବେ ଯେ ଆମ ପାଇଁ କଣ କଣ ନ୍ୟାୟ ରହିଛି?
2: ଦେଖନ୍ତୁ ଆଜ୍ଞା, ସମସ୍ତଙ୍କ ପାଇଁ ତ ନ୍ୟାୟ ରହିଛି, ଯେହେତୁ ଆମ ଭାରତ ଦେଶରେ ଆମେ ବାସ କରନ୍ତି। ଭାରତ ଦେଶର ମୂଳ ମନ୍ତ୍ର ହେଲା ନ୍ୟାୟ ଆଉ ସମାନତା ସମସ୍ତଙ୍କୁ ଦିଆଯିବ। ଆପଣ ନ୍ୟାୟ କହିଲେ କଣ ବୁଝାଯାଏ? ନ୍ୟାୟ କହିଲେ ସମସ୍ତେ ସମାନ, ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ କରାଯାଇଛି ଏବଂ ସମାନ ସୁବିଧା ପ୍ରଦାନ କରାଯାଇଛି। କରାଯାଉଛି ଏଠି, ମାନେ କିଛି କାହାକୁ ଭେଦଭାବ ସୃଷ୍ଟି କରାଯାଉନି। ଏଟା ଜନ୍ମରୁ ଭାରତ ଦେଶରେ ସମସ୍ତେ ସମାନ ଆଉ ସମସ୍ତଙ୍କୁ ସମାନ ସୁବିଧା ଦିଆଯିବ।
1: ଆଜ୍ଞା, ଯେମିତି ଆମେ କଥା ହେଲେ ଯେ ନ୍ୟାୟ ସମସ୍ତଙ୍କ ପାଇଁ ଅଛି, ସମସ୍ତେ ତାର ସୁବିଧା ଉଠେଇବା ଦରକାର, ଏବେକା ସମୟରେ ଲୋକମାନେ ସେତିକି ମାତ୍ରାରେ ସଚେତନ ଅଛନ୍ତି କି ନ୍ୟାୟର ଲାଭ ଉଠେଇବା ପାଇଁ, ବା ସେମାନଙ୍କୁ ଜଣା ଅଛି କି ତାଙ୍କ ପାଇଁ ଗଭର୍ଣ୍ଣମେଣ୍ଟ କ'ଣ ସବୁ ନ୍ୟାୟ ରଖିଛି, ଆଉ ଲର ବେନିଫିଟ୍ଟା ସେମାନେ କୋଉ ଲେବୁଲରେ ଉଠେଇ ପାରୁଛନ୍ତି?
2: ଦେଖନ୍ତୁ, ଯୋଉମାନେ ହଉଛି ନ୍ୟାୟ ପାଇବା ପାଇଁ ମାନେ ଇଚ୍ଛୁକ ସେମାନେ ତ ଉଠଉଛନ୍ତି। ବାକି ରହିଲା କିଛି ବର୍ଗ ଯୋଉମାନେ ସେ ବିଷୟରେ ଟୋଟାଲ ମାନେ ତାଙ୍କର ଜ୍ଞାନ ନାହିଁ, ଗୋଟେ ତାଙ୍କ ପାଇଁ ସରକାର ଅଛି, ତାଙ୍କୁ ନ୍ୟାୟ ପ୍ରଦାନ କରିବ, ତାଙ୍କୁ ସମାନତା ପ୍ରଦାନ କରିବ, ସେ ଜ୍ଞାନ ନାହିଁ। ତାକୁ ଯାଇକି ଲିଗାଲ ଏଡ୍ ମାଧ୍ୟମରେ କି ଗଭର୍ଣ୍ଣମେଣ୍ଟର ବହୁତ ସଂସ୍ଥା ମାଧ୍ୟମରେ ତାଙ୍କୁ ଜଣା ହଉଛି ଯେ ସବୁ ଜିନିଷ ତମ ପାଇଁ ଅଛି, ତମେ ଆସ, ଆସିକି ତାର ସୁବିଧା ନିଅ। ବେଳେବେଳେ ଆମର ପାରାଲିଗାଲ ସର୍ଭିସେସ ବାଲା ଯାଉଛନ୍ତି, ତାଙ୍କୁ ବୁଝଉଛନ୍ତି। ଇଭେନ୍ ଇଫ୍ ଆଜିକା ଡେଟ୍ରେ ଲୋକଙ୍କର ଯଦି ମାନେ କିଛି ବି ଅସୁବିଧା ହଉଛି, ସେମାନେ ଆସିକି କୋର୍ଟରେ ଗୋଟେ ଲିଗାଲ ଏଡ୍ ଅଛି, ସେଠି କହିଲେ ସେମାନେ ତାର ସମାଧାନ କରିବେ। ଆଉ ସେଠି ପାରାଲିଗାଲ ବାଲା ବି ଅଛନ୍ତି, ସେମାନେ ତାଙ୍କୁ ଯାଇକି ସାହାଯ୍ୟ କରିବେ ବିଭିନ୍ନ ସ୍ତରରେ, ମାନେ ସମାଜ ସବୁ ସ୍ତରରେ ସେମାନେ ଆଇନର ସହାୟତା ପାଇପାରିବେ। ଏବେ ତ ଆହୁରି ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଗୋଟେ ଟେଲି ଲ ବୋଲି କଲାଣି, ଆପଣ ଘରେ ବସିକି ଫୋନ କରିକି ବି ଆଇନର ସହାୟତା ନେଇପାରିବେ।
1: ସାର୍, ଯେ ନ୍ୟାୟ ସମସ୍ତଙ୍କର ଅଛି, ସମସ୍ତେ ସେଥିପ୍ରତି ସଚେତନ ହେଲେ ହିଁ ତାର ଲାଭ ଉଠେଇ ପାରିବେ। ଯିଏ ପୀଡିତା ବା ଯିଏ କିଛି ନିର୍ଯାତନା ପାଉଛି ବା ତା ଉପରେ କିଛି ଅସୁବିଧା ଅଛି, ସିଏ ଯାଇକି କୋର୍ଟର ସାମ୍ନା କରିବ ବା କୋର୍ଟରେ ଯାଇକି କମ୍ପ୍ଲେନ୍ କରିବ, ତା ପାଇଁ ସେଠି ସୁବିଧା ଅଛି, କୋଉ ପ୍ରକାରରେ ନ୍ୟାୟ ମିଳିପାରିବ? କିନ୍ତୁ
2: ଦେଖନ୍ତୁ ଆଜ୍ଞା, ପୀଡିତା କହିଲେ ପୀଡିତା ହଉଛି ବିଭିନ୍ନ ପ୍ରକାର ପୀଡିତା, କିଏ ମାନସିକ ରୂପରେ ପୀଡିତା, କିଏ ଆର୍ଥିକ ରୂପରେ ପୀଡିତା, କିଏ ଶାରୀରିକ ରୂପରେ ପୀଡିତା, କାହାର ଜମି ବାଡି କିଏ ନେଇଗଲାଣି, ସେ ବି ଗୋଟେ ଟାଇପ୍ ର ପୀଡିତା। ପୀଡିତା ଖାଲି କହିଲେ ହଉଛି ମାନେ ଖାଲି କ୍ରିମିନାଲ କେସ୍ରେ ପୀଡିତା ବୁଝାଯାଏନି, ସବୁ ଜିନିଷର ପୀଡିତା। କାହାକୁ ହଉଛି ସ୍କୁଲରେ ଆଡମିସନ ମିଳୁନି, ଡିସ୍କ୍ରିମିନେଟ୍ କରିଦଉଛନ୍ତି, କିଏ କଲେଜ ପଢିପାରୁନି, ସବୁଥିରେ ପୀଡିତା ଅଛନ୍ତି। ପୀଡିତା ହେଲେ ଆପଣ ବର୍ତ୍ତମାନ ଆଇନର ସହାୟତା ସବୁ ଜିଲ୍ଲା କୋର୍ଟରେ, ସବୁ ସବ୍ ଡିଭିଜନ କୋର୍ଟରେ ଆଭେଲେବୁଲ ଅଛି। ଆପଣ ଯାଇକି ସେଠି ପହଞ୍ଚିଲେ କିମ୍ବା ଟେଲିଫୋନ ମାଧ୍ୟମରେ ମଧ୍ୟ ଆପଣ ସେ ସୁବିଧାଟା ପାଇପାରିବେ।
1: ଯେମିତି ଆମେ ଏବେ କଥା ହେଲେ ଯେ ନ୍ୟାୟ ସମସ୍ତଙ୍କ ପାଇଁ, ଯିଏ ଯାଇକି କୋର୍ଟର ସାମ୍ନାରେ ପହଞ୍ଚିବ ତାକୁ ହେଲ୍ପ କରିବା ପାଇଁ ବା କେମିତି ନ୍ୟାୟ ମିଳିବ ସେଥିପାଇଁ ଅନେକ ସୁବିଧା ଅଛି, ସରକାର ଅନେକ ନିୟମ ମଧ୍ୟ କରିଛନ୍ତି, ସେଥିପ୍ରତି ଲୋକମାନେ ସଚେତନ ହେବା ଦରକାର। ତ ମହିଳାମାନଙ୍କ ଉପରେ ଯଦି କେତେବେଳେ କୌଣସି ପ୍ରକାର ନିର୍ଯାତନା ରହୁଛି, ସେ ମାନସିକ ହଉ, ଶାରୀରିକ ହଉ, ବା ସେମାନଙ୍କୁ ଆର୍ଥିକ ଅବସ୍ଥାରେ ହଉ, କୋଉ ଟାଇପ୍ର ଲ ରହିଛି ଆଉ କେମିତି ସେମାନେ ତାର ଲାଭ ଉଠେଇ ପାରିବେ?
2: ଆଜ୍ଞା, ସବୁ ପ୍ରକାର ଲ ଅଛି, ମହିଳା ପୁରୁଷ ଏମିତି ଲ ରେ ଡିସ୍କ୍ରିମିନେଟ ହୁଏନି, କରାହେଇନି, ଆଜି ପର୍ଯ୍ୟନ୍ତ କରାହେଇନି। କିନ୍ତୁ ଆପଣ ମହିଳା ହୁଅନ୍ତୁ ବା ପୁରୁଷ ହୁଅନ୍ତୁ ବା ଛୋଟ ଛୁଆ ହୁଅନ୍ତୁ, ଯିଏ ବି ହୁଅନ୍ତୁ, ଆପଣ କୋର୍ଟରେ ପହଞ୍ଚିଲେ, କୋର୍ଟରେ ଗୋଟେ ଅଛି ଲିଗାଲାଇଡ୍ ସିଷ୍ଟମ, ଆପଣ ଫ୍ରଣ୍ଟ ଅଫିସ ବୋଲି ଦେଖିବେ, ପ୍ରତି କୋର୍ଟରେ ଗୋଟେ ସାଇନ୍ ବୋର୍ଡ ମରାହେଇଛି ଫ୍ରଣ୍ଟ ଅଫିସ, ସେଠି ପହଞ୍ଚିଲା ମାନେ ସେଠି ଜଣେ ସିଭିଲ ଜଜ୍ ସିନିୟର ଡିଭିଜନ କ୍ୟାଡର ଅଫିସର ଅଛନ୍ତି, ତାଙ୍କୁ ଭେଟ କଲେ ସେ ଆପଣଙ୍କୁ ସମସ୍ତ ସୁବିଧା ଏବଂ ନ୍ୟାୟ ସଂକ୍ରାନ୍ତୀୟ ସବୁ ସୁବିଧା ଆପଣଙ୍କୁ ଯୋଗାଇ ଦେବେ, ସେଥିରେ କୌଣସି ଅସୁବିଧା ନାହିଁ। ଆଜ୍ଞା ସବୁ କୋର୍ଟରେ ଅଛି, ଇଣ୍ଡିଆ ସାରା ସବୁ କୋର୍ଟରେ, କିମ୍ବା କେହି ବି ଆପଣଙ୍କ ପାଇଁ ଯାଇକି ପହଞ୍ଚିଲେ ସେ ସାଙ୍ଗେ ସାଙ୍ଗେ କାର୍ଯ୍ୟାନୁଷ୍ଠାନ କରାହବ, ଆପଣଙ୍କ ସୁବିଧା ଅସୁବିଧା କ'ଣ ବୁଝା ହବ, ଆପଣଙ୍କୁ ନ୍ୟାୟ ପ୍ରଦାନ କରାଯିବ।
1: ଆମେ ସଚେତନ ହେଲେ ହିଁ ଲାଭ ଉଠେଇବା। ଯେତେବେଳେ ଏବେ ସମାଜରେ ଅନେକ ପ୍ରକାର କେସେସ ଦେଖାଯାଉଛି, ସେ ମେଣ୍ଟାଲ ପ୍ରେସର ପାଇଁ ହଉ ବା ଆର୍ଥିକ ସ୍ଥିତି ପାଇଁ ହଉ, କୌଣସି ନା କାରଣରୁ କୋଉଠି ମହିଳାମାନେ ନିହାତି ଟିକେ ଇନସିକ୍ୟୁର ଫିଲ୍ କରୁଛନ୍ତି, ସମାଜରେ ତାର ଅସ୍ତିତ୍ୱ ଟିକେ ଡରବାଲା ମାହୋଲରେ ରହୁଛି, ସେ ଛୁଆଟେ ସ୍କୁଲ ପଠେଇବା ମାହୋଲକୁ ହଉ ବା ଗୋଟେ ଝିଅକୁ ବାହାରେ ପାଠ ପଢିବା ପାଇଁ ପ୍ୟାରେଣ୍ଟସ ମାନେ ଡରୁଛନ୍ତି ଯେ ବାହାରକୁ ଛାଡ଼ିବାଟା ସେଫ୍ ନାହିଁ। ତ ଏଇ ଯୋଉ ଜିନିଷଟା ସମାଜରେ ସୋସାଇଟିରେ ବଢି ବଢିକା ଯାଉଛି, ତ ଏଇ ଜିନିଷକୁ କଣ୍ଟ୍ରୋଲ କରିବା ପାଇଁ ବା ଗଭର୍ଣ୍ଣମେଣ୍ଟର ଆ ପାଇଁ କ'ଣ ସବୁ ଲ ରହିଛି?
2: ଗଭର୍ଣ୍ଣମେଣ୍ଟ ତ ଆଜ୍ଞା ସବୁ ପ୍ରକାର ଲ ରହିଛି, ଆଗରୁ ଭାରତୀୟ ଆଇପିସି ଥିଲା, ବର୍ତ୍ତମାନ ହଉଛି ସେଟା ବିଏନ୍ଏସ୍ ହେଇଗଲାଣି। ତ ଗଭର୍ଣ୍ଣମେଣ୍ଟ ସବୁ ସ୍ଥିତିରେ ଛୋଟ ଛୁଆମାନଙ୍କ ପାଇଁ, ମହିଳାମାନଙ୍କ ପାଇଁ, ହଉଛି ବୃଦ୍ଧା ଲୋକଙ୍କ ପାଇଁ ସବୁଦିନ ଲ ତିଆରି କରୁଛି ଆଉ ସଚେତନ କରାଉଛି। ଆପଣ ଯାଇକି ପୋଲିସ ପାଖରେ ପହଞ୍ଚନ୍ତୁ, କିମ୍ବା ଆପଣଙ୍କ ପାଇଁ କିଏ ପହଞ୍ଚୁ, କି ଆପଣଙ୍କର ଖବରଟା ତାଙ୍କ ପାଖରେ ପହଞ୍ଚୁ। ଆଜିକାଲି ଦେଖୁଥିବେ ପେପରରେ ବାହାରୁଛି ଯେ ଅମକ ଉଦ୍ଧାର କରାହେଲା, ସେଠି କଣ ହଉଛି ଯିଏ ଉଦ୍ଧାର କରାହେଲା ସେ ନିଜେ ଯାଇପାରେ ନା ନିଜେ ହଉଛି କଣ୍ଟାକ୍ଟ କରିପାରେ, ତା ପାଇଁ କିଏ କହିଲେ ବି ହଉଛି। ଆମର ଭାରତ ଦେଶରେ ନ୍ୟାୟ ବ୍ୟବସ୍ଥାଟା ଏତେ ସୁଦୃଢ, କିଏ ବି ପହଞ୍ଚିଲେ ତାଙ୍କ ପାଇଁ, ମହିଳା ବୋଲି ନୁହଁ, ଶିଶୁ ବୋଲି ନୁହଁ, କିଏ ବି ଯିଏ ପୀଡିତ ହେଇକି ପହଞ୍ଚିବ ତା ପାଇଁ ସବୁ ପ୍ରକାର ଆଇନ ଅଛି। ବର୍ତ୍ତମାନ ତ ଆଇନ ଯଦି ଆପଣଙ୍କୁ ମୁଁ କହିବି ଗୋଟେ ଗୋଟେ, ସେ ଆପଣଙ୍କ ପ୍ରୋଗ୍ରାମ ସରିଯିବ, ପଛରେ ଆଇନର ଲିଷ୍ଟ ସରିବ ନାହିଁ। ତେଣୁ ସବୁ ପ୍ରକାର ଆଇନ ଅଛି, ଆପଣ କୋଉ କ୍ଷେତ୍ରରେ ବି ପୀଡିତା ବୋଲି ନିଜକୁ ଯଦି ଭାବୁଛନ୍ତି, ଆପଣ ଯାଇକି ପହଞ୍ଚନ୍ତୁ, ପୋଲିସ ପାଖରେ ହଉ କି ଲିଗାଲ ଏଡ୍ରେ ହଉ, ଯୋଉଠି ପହଞ୍ଚନ୍ତୁ, ଆପଣ ସାଙ୍ଗେ ସାଙ୍ଗେ ନ୍ୟାୟ ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରାଯିବ।
1: ଆପଣ ଜଣେ ଓକିଲ ହିସାବରେ ଦେଖୁଥିବେ ଡେଲି ନୂଆ ନୂଆ କେସେସ ଆପଣଙ୍କ ପାଖକୁ ଆସୁଥିବ, ଆପଣଙ୍କୁ କଣ ଲାଗୁଛି ସମାଜରେ ଏବେ କୋଉ ଟାଇପ୍ର କେସେସ ଅଧିକା ଅଛି ଆଉ ଏହାକୁ ନିୟନ୍ତ୍ରଣ କରିବା ପାଇଁ କଣ କରିବା ଦରକାର ବା ଲୋକମାନେ କୋଉ ଲେବୁଲରେ ସଚେତନ ହେବା ଦରକାର?
2: ମ୍ୟାଡାମ ଦେଖନ୍ତୁ, କେସେସ ତ ସବୁ ଆମ ଦେଶରେ ପପୁଲେସନ ଅଧିକ ମାନେ କେସ ବି ଅଧିକ ହବା କଥା, କିନ୍ତୁ ସେଇ ଅନୁପାତରେ ଆଜିକା ଡେଟରେ ଆମ ଦେଶରେ କେସ ନାହିଁ। ଯେମିତି ଅଲଗା ଆଡେ ହଉଛି ମାନେ ଲୋକ କଣ ଭାଓଲେଣ୍ଟ ହେଇକି ଗୁଳି କରିଦେବେ, 20-30 ଜଣ ଥର ମାରିଦେବେ, କି ତାଙ୍କର କ୍ରିମିନାଲ ମାନେ, ଆମ ଦେଶରେ ସେଭଳିଆ ନାହିଁ। ଗୋଟିଏ ଜିନିଷ କ୍ରାଇମ କଣ୍ଟ୍ରୋଲ ହବ ଲୋକ ଯଦି ସଚେତନ ହେବେ, ଆଉ ଦ୍ୱିତୀୟ ଜିନିଷ ଆଜ୍ଞା କେହି ନାହିଁ। କେସ ସିନା ବଢି ଚାଲିବ, କିନ୍ତୁ ଲୋକ କଣ କ୍ରାଇମ କରିବାର ନିବୃତ୍ତ ରହିବେ କି? ଲୋକ ଯେତେବେଳେ ସଚେତନ ହେବେ, ନାଇଁ ଆମେ କ୍ରାଇମ କରିବାନି, କ୍ରିମିନାଲି ଭାବିବାନି, ହଉଛି ଅନ୍ୟର କ୍ଷତି କରିବାନି, ତାହେଲେ କ୍ରାଇମ କଣ୍ଟ୍ରୋଲ ହବ।
1: ଆପଣଙ୍କ ପାଖରେ ବହୁତ କେସେସ ଆସୁଛି, ଆପଣ ଦେଖୁଛନ୍ତି ଯେ କଣ୍ଟ୍ରୋଲ କରିବାଟା କୋଉ ଲେବୁଲରେ ହେଇପାରିବ, ତେବେ ସମାଜରେ ଏବେ କୋଉ ଟାଇପ୍ର କେସେସ ଅଧିକା ଦେଖିବାକୁ ମିଳୁଛି?
2: ବର୍ତ୍ତମାନ ତ ଆଜ୍ଞା ସାଇବର ଫ୍ରଡ୍ ଅଧିକ ଦେଖାଯାଉଛି, ଯଦି କହିବେ ସାଇବର ଫ୍ରଡ୍ ହିଁ ଅଧିକ ଦେଖାଯାଉଛି, ଅଲଗା କେସ ପ୍ରାୟ ପ୍ରାୟ କମିଗଲାଣି, କଣ୍ଟ୍ରୋଲ ଅଛି।
1: ଯୋଉ ସାଇବର କ୍ରାଇମ କଥା କହିଲେ ଏଇଟା କଣ, ଏଥିପ୍ରତି ଲୋକମାନେ ସଚେତନ ହବା ପାଇଁ ହେଲେ ବା ଏଇ କ୍ରାଇମ ଠାରୁ ନିଜକୁ ବଞ୍ଚେଇବାକୁ ହେଲେ ସେମାନେ କୋଉ ଲେବୁଲରେ ସଚେତନ ହବା ଦରକାର?
2: ସାଇବର କ୍ରାଇମ ମାନେ ଆପଣଙ୍କୁ ଗୋଟେ, ବର୍ତ୍ତମାନ ମୋବାଇଲ ଫୋନ ର ତ ବହୁଳ ଉପଯୋଗ ଅଛି, ଆଉ ମୋବାଇଲ ଫୋନ ରେ ବିଭିନ୍ନ ପ୍ରକାର ସର୍ଭିସ ଆସୁଛି, ଲୋକ ଅର୍ଥର ଆଦାନ ପ୍ରଦାନ ମଧ୍ୟ ମୋବାଇଲ ଫୋନ ରେ କରୁଛନ୍ତି, ଅନଲାଇନ ଜିନିଷ କିଣୁଛନ୍ତି, ସେଇ ଗୁଡାରେ ହିଁ ଆପଣ ଲୋଭର ବଶବର୍ତ୍ତୀ ହେଇ ସାଇବର ଠକରେ ପଡୁଛନ୍ତି। ଗୋଟେ ହଠାତ କିନା ଫୋନ ଆସିବ, ଆଜ୍ଞା ଆପଣଙ୍କୁ ସିଲେକ୍ଟ କରାଯାଇଛି, ଆପଣଙ୍କର ଇଏ ପ୍ରାଇସ ଗୋଟେ ଅଛି, ଆପଣ ଆସିବେ ଇଏ କରିବେ ସେ କରିବେ କହିକି ପ୍ରଲୋଭନ ଦେଖେଇକି ସେଥିରେ ଆପଣଙ୍କ ମୋବାଇଲ ଫୋନର ଡାଟାକୁ ହ୍ୟାକ୍ କରିବେ। ଏବେ ଗୋଟେ ପହର ଦିନର ଘଟଣା ମୁଁ କହୁଛି, ମୋର ଜଣେ ବନ୍ଧୁ ଆମେ ବସିକି କଥା ହଉଥିଲୁ, ଗୋଟେ ଫୋନ ଆସିଲା, ଆଜ୍ଞା ବିଗ୍ ବଜାରରେ ବର୍ତ୍ତମାନ ଅମକ ତେଲ ରେଟ୍ ବହୁତ କମରେ ମିଳୁଛି, ଆପଣ ତେଲ ନେଲେ 5 ଟଙ୍କାରେ ପିଆଜ ମିଳିବ। ସେଠୁ ତାଙ୍କର ଗୋଟେ ହୋଟେଲ ଅଛି, ସେ ସେଠୁ ଟିକେ ପ୍ରଲୋଭିତ ହେଲେ, ଦେଲେ 27,000 ଟଙ୍କା ପେମେଣ୍ଟ କରିଦେଲେ। ସେ ଯାଇକି ଦେଖିଲା ବେଳକୁ ଏଟା ଗୋଟେ ସାଇବର ଫ୍ରଡ୍, ଗୋଟେ କିଛି ହେଇନି, ପଇସା ପଳେଇଛି, ହଉଛି ଗୋଟେ ଫରେନ୍ କଣ୍ଟ୍ରି। ତାଙ୍କ 27,000 ଟଙ୍କା ଗଲା। ଏଇଭଳିଆ କ୍ରାଇମ ସବୁ ହଉଛି। ଆପଣ ଲୋଭର ବଶବର୍ତ୍ତୀ ହୁଅନ୍ତୁନି, ଆଉ ଯୋଉଠି କିଣାକିଣି କରିବାର ଅଛି କି ପଇସା ପ୍ରଦାନ ଆଦାନ ପ୍ରଦାନ କରିବାର ଅଛି, ସେଠି ଆପଣ ଭେରିଫାଏ କଲା ପରେ ଦିଅନ୍ତୁ, ଡାଟା ଭେରିଫାଏ କରନ୍ତୁ, କାହାକୁ ଓଟିପି ଦିଅନ୍ତୁନି କି ଆପଣ କୌଣସି ଜିନିଷ ରଖନ୍ତୁନି ଯୋଉଥିରେ ଆପଣଙ୍କ ମୋବାଇଲଟା ହ୍ୟାକ୍ ହବ। ବହୁତ ଗୁଡ଼ାଏ ଆପ୍ ଅଛି, ତାକୁ ଯଦି ଆପଣ ଡାଉନଲୋଡ କରିବେ ମୋବାଇଲରେ, ଆପଣଙ୍କ ମୋବାଇଲଟା ହ୍ୟାକ୍ ହବାଟା ଥୟ, ଆଉ ଆପଣ ଠକେଇର ଶିକାର ହବାଟା ଥୟ। ବହୁତ ବଡ ବଡ ଲୋକ ଆଜ୍ଞା, ଇଭେନ ରିଜର୍ଭ ବ୍ୟାଙ୍କ ର ଏମ୍ପ୍ଲୟ ମାନେ ବି ଫ୍ରଡ୍ ର ଶିକାର ହଉଛନ୍ତି। ସେମାନେ ଯୋଉମାନେ ଫ୍ରଡ୍ କରୁଛନ୍ତି, ସେମାନେ ଆଗେ ମାନସିକ ସ୍ତରରେ ଆପଣଙ୍କୁ କଣ୍ଟ୍ରୋଲ କରୁଛନ୍ତି, ତାପରେ ଫ୍ରଡ୍ କରୁଛନ୍ତି।
1: ନିହାତି ଠିକ କଥା ଯେ ଲୋକମାନେ ସଚେତନ ହେଲେ ଏହିଭଳିଆ କ୍ରାଇମ ଠାରୁ ବଞ୍ଚି ପାରିବେ। ତ ଆମେ ଆମ କାର୍ଯ୍ୟକ୍ରମରେ ସବୁବେଳେ ମହିଳାମାନଙ୍କୁ ସଚେତନ କରିଆସିଛୁ ଏବଂ ତାଙ୍କୁ ସୁଦୃଢ କରି ସମାଜରେ ଠିଆ ହେବାର ଶକ୍ତି ଦେଇ ଆସିଛୁ। ତେବେ କୁହନ୍ତୁ, ଆଜିକା ସମୟରେ ମହିଳାଟେ ନିଜ ଗୋଡ଼ରେ ନିଜେ ଠିଆ ହେବା ପାଇଁ ବା ନିଜକୁ ନ୍ୟାୟ ପକ୍ଷରୁ ନିଜକୁ ସୁରକ୍ଷିତ ମନେ କରିବା ପାଇଁ ତାକୁ କଣ ସଚେତନତା ବାର୍ତ୍ତା ଦେବା ପାଇଁ ଚାହିଁବେ?
2: ଆଜ୍ଞା ଦେଖନ୍ତୁ, ଆମ ଦେଶରେ ମହିଳା ସବୁବେଳେ ସୁରକ୍ଷିତ, ସବୁବେଳେ ସୁରକ୍ଷିତ। ଆପଣ ଦେଖନ୍ତୁ, ଆପଣଙ୍କର ଆବାହମାନ କାଳରୁ ଆମେ ମାନେ ଦୁର୍ଗାଙ୍କୁ ପୂଜା କରୁଛନ୍ତି, ସିଏ ଜଣେ ମହିଳା, କାଳୀଙ୍କୁ ପୂଜା କରୁଛନ୍ତି, ସିଏ ଜଣେ ମହିଳା। ଏଠି ଆମର ଦେଶରେ ମହିଳାଙ୍କୁ ଦେବୀ ରୂପ ଦେଇକି ପୂଜା କରାଯାଏ, ଲକ୍ଷ୍ମୀ, ସିଏ ବି ମହିଳା। ତେଣୁ ଏଠି ସଚେତନ ଆବଶ୍ୟକତା ଆଉ ବେଶୀ କିଛି ନୁହଁ। ଆମେ ମାନେ କୋଉଠି କ୍ରିମିନାଲ ଲୋକଙ୍କ ପାଖକୁ ଯିବାନି, ତାଙ୍କ କଥାରେ ପ୍ରଲୋଭିତ ହବାନି, ତାକୁ ଆମର ସବୁ ସିକ୍ରେସି ଦବାନି, କି ଆମେ ଭୁଲ ଜାଗାରେ ପହଞ୍ଚି

0: ଯାନି ଭୁଲ ସାଙ୍ଗସାଥୀ ହବାନି, ଏହା ହେଲେ ହିଁ ଜଣେ ସୁରକ୍ଷିତ।
1: ଆଜି ନ୍ୟାୟ ଦିବସ ଯେତେବେଳେ ଆମେ ପାଳନ କରୁଛନ୍ତି, ନ୍ୟାୟକୁ ପ୍ରାଧାନ୍ୟ ଦେବା ସମସ୍ତ ନାଗରିକର ଦାୟିତ୍ୱ। ତେବେ ଶୁଣୁଥିବା ଶ୍ରୋତା ଭଉଣୀମାନଙ୍କୁ ଆପଣ କ'ଣ କହିବାକୁ ଚାହିଁବେ? ସେମାନେ କ'ଣ ସଚେତନ ହେବା ଦରକାର?
0: ଆଜ୍ଞା, ପ୍ରଥମ ଜିନିଷ ସଚେତନ ହେଉଛି ପାଠ ପଢ଼ିଥିବା ଦରକାର, ଆପଣ ଭୁଲ କ'ଣ ଠିକ କ'ଣ ଜାଣିପାରୁଥିବା ଦରକାର, ଆଉ ଲୋକଙ୍କ କଥାରେ ପ୍ରଲୋଭିତ ହେଇକି ଆପଣ କିଛି ସେମିତି ଆକ୍ସନ ନେବା ଦରକାର ନାହିଁ। ଲୋକ ଆସୁଛନ୍ତି ଆଜ୍ଞା, କହୁଛନ୍ତି ଆଜ୍ଞା ଆମଙ୍କ ଜାଗାରେ ଏଇ କାମଟା ଅଛି, ଆପଣଙ୍କୁ କରେଇ ଦିଆ ହବ, ଆପଣ ଚାଲନ୍ତୁ ଆମ ସାଙ୍ଗରେ, ନେଇକି ଭୁଲ କାମରେ ଲଗେଇ ଦେଉଛନ୍ତି। ସେଗୁଡ଼ା ସବୁ ଭେରିଫାଏ ହେବା ଦରକାର, ଗଭର୍ଣ୍ଣମେଣ୍ଟର ବିଭିନ୍ନ ଡିପାର୍ଟମେଣ୍ଟ ଅଛି, ଆପଣ ତାଙ୍କ ସହାୟତା ନେଇପାରିବେ, କିଛି ନହେଲେ ନିକଟସ୍ଥ ପୋଲିସ ଷ୍ଟେସନକୁ ଯାଇକି କହିପାରିବେ ଯେ ଆଜ୍ଞା ଲୋକଟା ଆସିକି ମୋତେ ଏହା କହୁଛି, କ'ଣ ଠିକ ନା ଭୁଲ ସେ ଆପଣଙ୍କୁ କହିଦେଇପାରିବେ। କି ଆପଣଙ୍କୁ ନାଇଁ କହିବେ ନା ନା ତମେ ଯିବା ଦରକାର, ଏଠି କ୍ରାଇମ ହଉଛି, କି ଆପଣଙ୍କୁ ନେଇକି ଖରାପ କାମରେ ଲଗେଇ ଦେବେ, ଇଏ ହେବେ, ସେଗୁଡ଼ା ହଉଛି କହିପାରିବେ, କିନ୍ତୁ ଆପଣ ଆପଣଙ୍କ କଥାଟା ସେଥିରେ ନ ରଖି ବାହାରକୁ ସମାଜରେ ପ୍ରକାଶିତ କରିବା ଦରକାର। ଗଭର୍ଣ୍ଣମେଣ୍ଟର ବିଭିନ୍ନ ଡିପାର୍ଟମେଣ୍ଟ ଅଛି, ତାଙ୍କ ପାଖକୁ ଯିବା ଦରକାର। ଆଉ ବେଶୀ କଥା ରହିଲା ବେରୋଜଗାରୀ, ବେରୋଜଗାର ରହିଲେ ହିଁ ଆମେ କ୍ରିମିନାଲ ମାନଙ୍କର ପାଖକୁ ବେଶୀ ପଳଉଛନ୍ତି, ଆଉ ସେମାନେ ଆମ ମାଇଣ୍ଡସେଟ୍ ଭିତରେ ପଶି ଯାଉଛନ୍ତି। ବେରୋଜଗାର ପାଇଁ ରୋଜଗାରର ବିଭିନ୍ନ ପନ୍ଥା ଅଛି ଆଜ୍ଞା, ନାରୀ ସ୍ୱାବଲମ୍ବୀ ହେବାଟା ଆଜିକା ଦିନର କିଛି ବଡ କଥା ନୁହଁ। ଆମ ସରକାର ବିଭିନ୍ନ ପ୍ରକାର ସୁବିଧା ରଖିଛନ୍ତି, ଲୋକ ତାର ଫାଇଦା ଉଠାନ୍ତୁ, ଭେରିଫାଏଡ୍ ଡାଟା ୟୁଜ୍ କରନ୍ତୁ, ଆପଣ ଲୋକଙ୍କ ପ୍ରଲୋଭନରେ ପ୍ରଲୋଭିତ ହେଇଯାନ୍ତୁ ନାହିଁ, ଏତିକି ଖାଲି କହିବି।
1: କିଛି ବର୍ଷ ଆଗରୁ ଆମେ ଦେଖୁଥିଲେ ଯେ ନାରୀମାନେ ନିର୍ଯାତିତ ଥିଲେ, ତାଙ୍କ ଉପରେ ମାନେ ଡିଭୋର୍ସ କେସ୍ ବି ହଉଥିଲା, ହାରାସମେଣ୍ଟ କେସ୍ ବି ହଉଥିଲା, କିନ୍ତୁ ଏବେ ସମାଜରେ ଭୟଭୀତ ଅବସ୍ଥାରେ ଅଛନ୍ତି ପୁରୁଷମାନେ, ମହିଳାମାନେ
0: ଠିକ
1: ସେମାନଙ୍କ
0: କଥା
1: ଉପରେ ଅତ୍ୟାଚାର କରୁଛନ୍ତି। ଏଇ ଜିନିଷର ଚେଞ୍ଜେସ୍ ଆସିବାର କାରଣ କ'ଣ ହେଇପାରେ?
0: ଆଜ୍ଞା, ନାରୀ ସଶକ୍ତିକରଣ ଆମ ସରକାର କଲା ପରେ ସମସ୍ତେ ତ ଆଉ ନାରୀ ସଶକ୍ତିକରଣ ମାନେ କଣ ବୁଝିଲେନି, କିଛି ଲୋକ ଭାବିଲେ ଆମେ ପାୱାରଫୁଲ ହେଇଗଲୁ, ଯାହା କହିବୁ ଆମ କଥା ଶୁଣା ହବ, ସେଇଟା ହଉଛି ଗୋଟେ ବଡ ଜିନିଷ ହେଇଛି, ଯୋଉଥିରେ ମାନେ ବର୍ତ୍ତମାନ ସମାଜଟା ମାନେ ଭୁଲ ଦିଗରେ ଗତି କରୁଛି। ଆଜ୍ଞା, ନାରୀ ପୁରୁଷ ମିଶିଲେ ସମାଜ, ଖାଲି ପୁରୁଷ ସମାଜ ଗଠନ କରିପାରିବ ନାହିଁ, କି ଖାଲି ନାରୀ ମଧ୍ୟ କରିପାରିବ ନାହିଁ। ଆପଣ ଏଟା ଭଗବାନଙ୍କ ସୃଷ୍ଟି, ଯେ ନାରୀ ପୁରୁଷ ମିଶିଲେ ହିଁ ସମାଜ ତିଆରି ହବ, ତେଣୁ ଉଭୟ ଉଭୟଙ୍କ ପାରିପାର୍ଶ୍ୱିକ ହବା ସତ୍ତ୍ୱେ ଆଜିକା ଡେଟରେ ଦେଖାଯାଉଛି ନାରୀମାନେ ଟିକେ ଅଧିକ ପାୱାରଫୁଲ ହେଇଯାଉଛନ୍ତି,
1: କାମ
0: ମାନେ
1: କରିବାକୁ ବି ପଛଉ ନାହାନ୍ତି।
0: ନା ନା ସେ ତ ବଢୁଛି ଆଜ୍ଞା, ସେଟା ମନା କରିହବନି ଆଜ୍ଞା। ଆପଣ ସବୁଦିନ କୋର୍ଟକୁ ଗଲେ, ଆଗରୁ କଣ ଆମ ସମାଜରେ ବେଶୀ ମହିଳାମାନେ ବାହାରକୁ ଆସୁନଥିଲେ କି ବେଶୀ, ବର୍ତ୍ତମାନ ବାହାରକୁ ଆସିଲେ ଭଲ କଥା ଆଜ୍ଞା, ନାରୀର ଉନ୍ନତି ହେଲେ, ମାଆର ଉନ୍ନତି ହେଲେ, ଦେଶର ଉନ୍ନତି ହବ ଆଜ୍ଞା, ସେଇଟାକୁ ମିସ୍ୟୁଜ୍ କରୁଛନ୍ତି, ମିସ୍ୟୁଜ୍ କରିବା କଥା ନୁହଁ। ବର୍ତ୍ତମାନ ଆମର ଆଇନରେ ସୁବିଧା ଅଛି ଯେ ହଉଛି କିଏ ଯଦି ଆଇନଟାକୁ ମିସ୍ୟୁଜ୍ କରି କାହାକୁ ହଇରାଣ କଲା, ତା ବିରୁଦ୍ଧରେ ମଧ୍ୟ କେସ୍ ହେଇପାରିବ, କିନ୍ତୁ ତାକୁ କେହି କରିବାକୁ ଚାହୁଁନାହାନ୍ତି। ଧରନ୍ତୁ ମୋ ନାଁରେ ଗୋଟେ କେସ୍ ହେଲା, ମୁଁ 5-10 ବର୍ଷ ଲଢିକି ଥକି ଗଲି, ମୁଁ କାହା ନାଁରେ ଆଉ କରିବାକୁ ଯିବି, ତେଣୁ ମୋର ଘରେ ଚୁପଚାପ ବସିଲି, ଆଉ ସେଇଟା ହେଲେ ହିଁ ଲୋକଙ୍କର ଆଇନର ମିସ୍ୟୁଜ୍ଟା ବନ୍ଦ ହବ, ନହେଲେ ବନ୍ଦ ହେଇପାରିବନି।
1: ନିହାତି ଠିକ କଥା। ଆଉ ଗୋଟେ ଜିନିଷ ରହିଛି ଯେ ଯେତେବେଳେ କୌଣସି ବ୍ୟକ୍ତି ବା ମହିଳା ସେ କୋର୍ଟର ଆଶ୍ରୟ ନିଅନ୍ତି, ଗୋଟେ ମନ ଭିତରେ ସବୁବେଳେ ଡର ଥାଏ ଯେ ଏ କେସ୍ ବହୁତ ଲମ୍ବା ଚାଲିବ, ଛିଡ଼ିବନି, ଖାଲି ବାର ବାର ଆମକୁ କୋର୍ଟର ଦ୍ୱାରରେ ଯାଇକି ଠିଆ ହେବାକୁ ପଡିବ, ଏଇଟା କେତେ ଦୂର ଠିକ?
0: ନା ନା, ଏଟା ସମ୍ପୂର୍ଣ୍ଣ ଭୁଲ ଆଜ୍ଞା, କୋର୍ଟରେ କେବେ ମାମଲା ଆଜ୍ଞା ଲମ୍ବା ଚାଲେନି, ତାକୁ ପକ୍ଷମାନେ ଲମ୍ବା ଚଲାନ୍ତି। କୋର୍ଟ ତ ଆଜ୍ଞା ଚାହୁଁଛି ସାଙ୍ଗେ ସାଙ୍ଗେ ଆପଣ ଆସିଲେ, ୱିଦିନ୍ ଷ୍ଟିପୁଲେଟେଡ୍ ଟାଇମ୍ ତାକୁ କରାଇଛି, ଲିମିଟେସନ କରାଇଛି କୋଉ କେସ୍ଟା କେତେ ଦିନରେ ସରିବ, କିନ୍ତୁ ପକ୍ଷମାନେ ତାକୁ ନିଜ ସ୍ୱାର୍ଥ ପାଇଁ ଲମ୍ବା ଚଲାନ୍ତି, ସେଟା ଭୁଲ ଧାରଣା ଯେ କୋର୍ଟରେ କେସ୍ ଲମ୍ବା ଚାଲେ, ପକ୍ଷମାନେ ତାକୁ ଲମ୍ବା ଚଲାନ୍ତି। ଆପଣଙ୍କର ଧରନ୍ତୁ ଗୋଟେ କେସ୍ ଅଛି, ଆପଣ ଚାହୁଁଛନ୍ତି ମୋ ଅପର ପକ୍ଷ ଟିକେ ହଇରାଣ ହଉ, ଟିକେ ଦୌଡ଼ୁ, ତେଣୁ ଆପଣ ବିଭିନ୍ନ ପ୍ରକାର ପନ୍ଥା ୟୁଜ୍ କରିକି କେସ୍ ଟାକୁ ଲମ୍ବା ଚଲେଇବେ। କୋର୍ଟ କେବେ ଚାହେନି ଯେ କେସ୍ ଲମ୍ବା ଚାଲୁ ବୋଲି। ନାରୀମାନେ ବର୍ତ୍ତମାନ କ୍ରାଇମ କରୁଛନ୍ତି, କାହିଁକି କରୁଛନ୍ତି? ଅଜ୍ଞାନତା ଯୋଗୁଁ କରୁଛନ୍ତି, ସେମାନେ ଭାବୁଛନ୍ତି ମୁଁ ଲଟାକୁ ୟୁଜ୍ କରିଦେଲେ ମୁଁ ଲାଭାନ୍ୱିତ ହେଇଯିବି, କିନ୍ତୁ ଭୁଲ କଥା, ଲହଟାକୁ କେହି ୟୁଜ୍ କରିପାରିବେନି ଆଜ୍ଞା, ସତ୍ୟମେବ ଜୟତେ ମାନେ ସତ୍ୟମେବ ଜୟତେ, ମିଥ୍ୟା ପଶି ପାରିବନି
1: ବହୁତ ବହୁତ ଧନ୍ୟବାଦ ସାର୍,
0: ଆଜ୍ଞା।
1: ନମସ୍କାର।
2: ଶୁଣିଲେ ତ ଭଉଣୀ, ଆଲୋଚନାଟି ଅତ୍ୟାଚାର ଅପରାଧକୁ ପ୍ରୋତ୍ସାହନ ଦେବା ନାହିଁ, ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଢି ତୋଳିବା।

ଭଉଣୀ, ଏଇଠି ଆସନ୍ତୁ ଶୁଣିବା ଏକ ଘୋଷଣା। ଦେଶର ସମ୍ମାନଜନକ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଉଛି। 2026 ମସିହା ଜୁଲାଇ 31 ତାରିଖ ସୁଦ୍ଧା ଆବେଦନକାରୀଙ୍କ ବୟସ 18 ବର୍ଷରୁ କମ୍ ହୋଇଥିବା ଆବଶ୍ୟକ। ସାହସିକତା, ସାମାଜିକ କାର୍ଯ୍ୟ, ପରିବେଶ ସୁରକ୍ଷା, କ୍ରୀଡ଼ା, କଳା ସଂସ୍କୃତି ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ଆଗ୍ରହୀ ବ୍ୟକ୍ତିବିଶେଷ ଏଥିପାଇଁ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲରେ http://awards.government.in ରେ ଆବେଦନ କରିପାରିବେ। ପ୍ରଧାନମନ୍ତ୍ରୀ ବାଲ୍ ପୁରସ୍କାର ପାଇଁ ଆବେଦନର ଶେଷ ତାରିଖ 2026 ମସିହା ଜୁଲାଇ 31 ତାରିଖ। ଘୋଷଣାଟି ଏତିକିରେ ଶେଷ ହେଲା।

ଭଉଣୀ, ନିଜ ପରିବାରକୁ ନିଜ ସଂସାରକୁ ଗୋଟେ ଛାତ ତଳେ ରଖିବା ପାଇଁ ତ ଘରଟିଏର ଆବଶ୍ୟକତା ରହିଛି, କିନ୍ତୁ ଏମିତି ଅନେକ ପରିବାର ଅଛନ୍ତି ଯେଉଁମାନଙ୍କ ପାଖରେ ରହିବା ପାଇଁ ବାସଟିଏ ନାହିଁ। ସେହିସବୁ ଲୋକମାନଙ୍କୁ ଘରଟିଏ ଯୋଗାଇବା ପାଇଁ କେନ୍ଦ୍ର ସରକାର ପ୍ରଣୟନ କରିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା। କେନ୍ଦ୍ର ସରକାରଙ୍କର ଏହି ଯୋଜନାଟି ଆମ ସମସ୍ତଙ୍କ ପାଇଁ ଏକ ଲାଭଦାୟକ ଯୋଜନା। ଯଦି ଭଉଣୀ ଆପଣଙ୍କର ନିଜର ଘର ନାହିଁ ଏବଂ ଘରଟିଏ କରିବା ପାଇଁ ଚାହୁଁଛନ୍ତି, ତେବେ ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉଛି ଆପଣଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ସୁଯୋଗ। ପ୍ରଥମେ ଏହି ଯୋଜନାଟି କେବଳ ଆର୍ଥିକ ଅନଗ୍ରସରମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା, କିନ୍ତୁ ଏବେ ଏହାର ଋଣର ମାତ୍ରାକୁ ବୃଦ୍ଧି କରାଯାଇ ଏଥିରେ ଉଭୟ ଆର୍ଥିକ ଅନଗ୍ରସର ଏବଂ ମଧ୍ୟବିତ୍ତ ପରିବାରମାନଙ୍କୁ ସାମିଲ କରାଯାଇଛି। ପ୍ରଥମେ ଏହି ଯୋଜନାରେ 3-6 ଲକ୍ଷ ପର୍ଯ୍ୟନ୍ତ ଦିଆଯାଉଥିଲା, କିନ୍ତୁ ଏବେ ଏହାକୁ 18 ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, ଏହି ଯୋଜନାରେ ସାମିଲ ହେଲେ ଆପଣଙ୍କୁ କେତେ ସବସିଡି ମିଳିବ? ଭଉଣୀ, ଆପଣ ଯଦି ଏହି ଯୋଜନାରେ ସାମିଲ ହେବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ଆପଣଙ୍କ ଆୟ ଦେଖାଇବାକୁ ହୋଇଥାଏ। ଯଦି ଆପଣଙ୍କ ଆୟ ବାର୍ଷିକ 3-6 ଲକ୍ଷ, ତେବେ ଆପଣ ଅଧିକ ସବସିଡି ପାଇପାରିବେ। ଯଦି ଆପଣଙ୍କ ଆୟ ବାର୍ଷିକ 12-18 ଲକ୍ଷ ହୋଇଥିବ, ତେବେ ଆପଣଙ୍କୁ କମ୍ ସବସିଡି ମିଳିବ। ତେଣୁ ଆପଣ ଯଦି ନିଜର ଘରଟିଏ ଚାହୁଁଛନ୍ତି, ଖୁବ୍ ଶୀଘ୍ର ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୁଅନ୍ତୁ।

ଏଇଠି ଶେଷ ହେଲା ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ବସୁନ୍ଧରା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନାରେ ଥିଲେ ସବିତା ପଟ୍ଟନାୟକ। ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି କ୍ଷଣ ମଧ୍ୟରେ

0: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ମୋଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ପଶ୍ଚିମବଙ୍ଗ ଗସ୍ତ କରି ଆଜି ସୀମା ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ସମସ୍ତଙ୍କ ପାଇଁ ନ୍ୟାୟ ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ଆନ୍ତର୍ଜାତିକ ନ୍ୟାୟ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ସୋନିପତ ମଧ୍ୟରେ ଚଳାଚଳ କରିବାକୁ ଥିବା ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ରେଳବାଇ କ୍ଷେତ୍ରରେ ସ୍ୱଚ୍ଛ ଏବଂ ସ୍ଥାୟୀ ଗତିଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଭାରତରେ ଡିଜାଇନ୍ ସହ ସ୍ୱଦେଶୀ ଜ୍ଞାନକୌଶଳରେ ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ବିକାଶ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ 12,470 କୋଟିରୁ ଅଧିକ ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି। ଶ୍ରୀ ମୋଦି ଦିଲ୍ଲୀ ଅମୃତସର କଟ୍ରା 117 କିଲୋମିଟର ଦୀର୍ଘ ଏକ୍ସପ୍ରେସ୍ ୱେକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଏକ୍ସପ୍ରେସ୍ ୱେ ଦିଲ୍ଲୀ ଓ କଟ୍ରା ମଧ୍ୟରେ ଯାତ୍ରା ସମୟ 14 ଘଣ୍ଟାରୁ 6 ଘଣ୍ଟାକୁ ହ୍ରାସ କରିବ। ଦିଲ୍ଲୀରୁ ଅମୃତସର ଯାତ୍ରା ମଧ୍ୟ 8 ଘଣ୍ଟାରୁ 4 ଘଣ୍ଟାକୁ ହ୍ରାସ ପାଇବ ବୋଲି କୁହାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଜନସମାବେଶକୁ ଉଦ୍ବୋଧନ ଦେଇ କହିଛନ୍ତି, ଗତ 12 ବର୍ଷ ମଧ୍ୟରେ ଭାରତୀୟ ରେଳବାଇ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଗତ କିଛି ବର୍ଷ ମଧ୍ୟରେ ହରିୟାଣାରେ ନୂତନ ପର୍ଯ୍ୟାୟ ବିକାଶ କାର୍ଯ୍ୟ କରାଯାଉଛି, ଯାହା ହରିୟାଣାକୁ ବିକାଶର ପଥରେ ଅଗ୍ରସର ହେବା ପାଇଁ ସୁଯୋଗ ପ୍ରଦାନ କରିଛି। ସେ କହିଛନ୍ତି, ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ ପରେ ଦେଶର ଇତିହାସରେ ଜିନ୍ଦକୁ ଏକ ସ୍ୱତନ୍ତ୍ର ସ୍ଥାନ ମିଳିପାରିଛି।
1: ଆଜ ଭାରତୀୟ ରେଲ ନେ ଭି 21ଭି ସଦୀ କି ଇସ୍ ଟେକ୍ନୋଲୋଜି ମେ ଏକ ବଡ଼ା ଷ୍ଟେପ୍ ଲିଆ ହେ। ଆଜ ଜିନ୍ଦ ସେ ସୋନିପତ କେ ବିଚ୍ ହାଇଡ୍ରୋଜେନ୍ ଟ୍ରେନ୍ ଚଲି ହେ। ଅବ ୟେ ସଫର 90 କିଲୋମିଟର କା ହେ। ହମ ଇସ୍ ପର ରିସର୍ଚ୍ଚ କରତେ ରହେଙ୍ଗେ, ଲାଗତ କମ କେସେ ହୋ ଇସ୍କା ତରିକା ଢୁଣ୍ଡତେ ରହେଙ୍ଗେ, ଏଫିସିଏନ୍ସି କେସେ ବଢେ ଇସ୍ ପର କାମ କରତେ ରହେଙ୍ଗେ, ଔର ବଡ଼ି ଯାଞ୍ଚ ପଡ଼ତାଲ କରତେ କରତେ ଏକ କେ ବାଦ ଏକ କଦମ ଉଠାତେ ଜାଏଙ୍ଗେ।
0: ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଜେପି ଏବଂ ଏନ୍ଡିଏର ସୁଶାସନ ମଡେଲ ଅନୁଯାୟୀ ଜିନ୍ଦର ବିକାଶ ହେଉଛି। ରେଳ ପରିବହନର ଭବିଷ୍ୟତ ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏକବିଂଶ ଶତାବ୍ଦୀର ରେଳ ହାଇଡ୍ରୋଜେନ୍ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ ହେବ। ସେ କହିଛନ୍ତି, ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ହାଇଡ୍ରୋଜେନ୍ ଟ୍ରେନ୍ ଜିନ୍ଦ ସୋନିପତ ମାର୍ଗରେ 90 କିଲୋମିଟର ଦୀର୍ଘ ପଥ ଅତିକ୍ରମ କରିବ। ପରବର୍ତ୍ତୀ ସମୟରେ ଏହାର ଚଳାଚଳକୁ ବୃଦ୍ଧି କରାଯିବ। ଶ୍ରୀ ମୋଦି କହିଛନ୍ତି, ବିଶ୍ୱର 3ରୁ 4ଟି ଦେଶ ହାଇଡ୍ରୋଜେନ୍ ଟ୍ରେନ୍ ଚଳାଇବା କ୍ଷମତା ରଖିଥିବା ବେଳେ ଭାରତ ଏଥିରେ ସାମିଲ ହୋଇଛି। ଆଜି ଉଦ୍ଘାଟିତ ହୋଇଥିବା ଟ୍ରେନ୍ରେ 3,200 ହର୍ସ ପାୱାର ବିଶିଷ୍ଟ ଇଞ୍ଜିନ୍ ବ୍ୟବହାର କରାଯାଇଛି, ଯାହା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ସର୍ବାଧିକ ହାଇଡ୍ରୋଜେନ୍ ଶକ୍ତି ପରିଚାଳିତ ଟ୍ରେନ୍।
1: ହାଇଡ୍ରୋଜେନ୍ ଟ୍ରେନ୍ କା ଜିକ୍ର ଆଏଗା ତୋ ଜିନ୍ଦ କା ସୋନିପତ କା ହରିୟାଣା କା ନାମ ବି ଆଏଗା ହି ଆଏଗା। ମୈଁ ଆପ ସଭି କୋ ପୁରେ ଦେଶ କୋ ଭାରତୀୟ ରେଲ କି ଆଧୁନିକତା ସେ ଜୁଡେ ଇସ୍ ବଡେ କଦମ କେ ଲିଏ ବହୁତ ବହୁତ ବଧାଇ ଦେତା।
0: ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରେଳ ଇଞ୍ଜିନିୟରିଂ କ୍ଷେତ୍ରରେ ଦେଶର ସାମର୍ଥ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ କେବଳ ନିରାପଦ ନୁହେଁ, ବରଂ ଅଧିକ ଗତିଯୁକ୍ତ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
2: ଆଜ ପ୍ରଧାନମନ୍ତ୍ରୀ ଜୀ 315 କରୋଡ ସେ 11 ଗୁନା ବଢାକର 3,500 କରୋଡ ରୂପେ ହରିୟାଣା ମେ ରେଲୱେ କେ ବିକାଶ କେ ଲିଏ ଦେତେ ହେ। ଆଜ ହରିୟାଣା ମେ 18,000 କରୋଡ ରୂପେ କା ରେଲୱେ କା କାମ ଚାଲ ରହା ହେ। 34 ଷ୍ଟେସନୋ କା ନବ ନିର୍ମାଣ ହୋ ରହା ହେ ଔର 5 ଷ୍ଟେସନ କା ତୋ କାମ ବି ପୁରା ହୋ ଗିଆ ହେ। ହୋଡଲ, ଜିନ୍ଦ, କାଲକା, ମଣ୍ଡି, ଡାବୱାଲି ଔର ନରୱାଣା। ଇସକେ ଅଲାବା ହରିୟାଣା ମେ 16 ବନ୍ଦେ ଭାରତ ସର୍ଭିସେସ ଔର 8 ଅମୃତ ଭାରତ ଚାଲ ରହୀ ହେ। ହରିୟାଣା କୋ 100% ବିଦ୍ୟୁତିକରଣ କର ଦିଆ ଗିଆ ହେ।
0: କେନ୍ଦ୍ର ସରକାର ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ଦିନ ସମସ୍ତ ରାଜନୈତିକ ଦଳର ନେତାମାନଙ୍କୁ ବୈଠକ ଡାକିଛନ୍ତି। ବୈଠକରେ ସରକାର ସଂସଦର ଉଭୟ ଗୃହକୁ ସୁଚାରୁରୂପେ ପରିଚାଳନା ସୁନିଶ୍ଚିତ କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିବେ। ଚଳିତ ମାସ 20 ତାରିଖରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବା ସହ ମଞ୍ଜୁରୀ ପ୍ରଦାନ କରାଯିବାର ସମ୍ଭାବନା ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ମୋଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତ କରିବେ। ଏହି 3 ଦେଶକୁ ଭାରତ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଗସ୍ତ। ଆସନ୍ତା 20 ତାରିଖରେ ରାଷ୍ଟ୍ରପତି ମୋଲଡୋଭାରେ ପହଞ୍ଚିବା ପରେ ସେଠାକାର ରାଷ୍ଟ୍ରପତି ମାୟା ସେଣ୍ଢୁଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି ଅବସରରେ ଶ୍ରୀମତୀ ମୁର୍ମୁ ସେଠାକାର ସଂସଦର ଅଧ୍ୟକ୍ଷ ଇଗୋର ଗ୍ରୋସୁଙ୍କ ସହ ସାକ୍ଷାତ କରିବେ ଏବଂ ଏକ ବ୍ୟବସାୟିକ ମଞ୍ଚକୁ ଉଦ୍ବୋଧନ ଦେବେ। 21 ତାରିଖରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମାସିଡୋନିଆ ଗସ୍ତ କରିବେ। ସେଠାରେ ରାଷ୍ଟ୍ରପତି ତାଙ୍କ ପ୍ରତିପକ୍ଷ ଗୋଡାନା ଏସ୍ ଦାବକୋଭା ଏବଂ ପ୍ରଧାନମନ୍ତ୍ରୀ କ୍ରିଷ୍ଟିଜନ୍ ମିକୋସ୍କିଙ୍କୁ ସାକ୍ଷାତ ଆଲୋଚନା କରିବେ। ଶ୍ରୀମତୀ ମୁର୍ମୁ ଉତ୍ତର ମାସିଡୋନିଆ ସଂସଦକୁ ସମ୍ବୋଧନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଭାରତ ଉତ୍ତର ମାସିଡୋନିଆ ବ୍ୟବସାୟିକ ମଞ୍ଚକୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଉଦ୍ବୋଧନ ଦେବେ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ 2 ରୋମାନିଆ ଗସ୍ତ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରୋମାନିଆ ରାଷ୍ଟ୍ରପତି ନିକୁସୋର ଡେନ୍ଙ୍କ ସହ ଏବଂ ସେଠାକାର ଶୀର୍ଷ ନେତାମାନଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସେଠାରେ ରାଷ୍ଟ୍ରପତି ଭାରତ ରୋମାନିଆ ବ୍ୟବସାୟିକ ମଞ୍ଚକୁ ସମ୍ବୋଧନ କରିବା ସହ ପ୍ରବାସୀ ଭାରତୀୟମାନଙ୍କ ସହ ଆଲୋଚନା କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ବୈଦେଶିକ ମନ୍ତ୍ରଣାଳୟ କହିଛି, ଏହି ଗସ୍ତ ସମ୍ପୃକ୍ତ ଦେଶଗୁଡ଼ିକ ସହିତ କୂଟନୈତିକ ସହଭାଗିତା ବୃଦ୍ଧି ଓ ପୂର୍ବ ୟୁରୋପ ସହ ସହଯୋଗ ଆହୁରି ଦୃଢ଼ କରିବା ଲକ୍ଷ୍ୟ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜିଠାରୁ 3 ପଶ୍ଚିମବଙ୍ଗ ଗସ୍ତରେ ଯାଉଛନ୍ତି। ଶ୍ରୀ ଶାହା ସେଠାରେ ସୀମା ସୁରକ୍ଷା, ପ୍ରଶାସନିକ, ଆଇନ ଶୃଙ୍ଖଳା ଓ ବିକାଶ ସହ ଜଡ଼ିତ କେତେକ କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତାକାଲି ଶ୍ରୀ ଶାହା ସିଲିଗୁଡ଼ିସ୍ଥିତ ଜୁମାଗଛ ସୀମା ଆଉଟପୋଷ୍ଟ ପରିଦର୍ଶନ କରି 18 ବାଟାଲିୟନ୍ ସୀମା ଆଉଟପୋଷ୍ଟରେ ସୀମା ସୁରକ୍ଷା ବଳ ଯବାନଙ୍କ ସହ ଆଲୋଚନା କରିବେ। ଏହି ଅବସରରେ ଶ୍ରୀ ଶାହା ବିଏସ୍ଏଫ୍ ସହ ଜଡ଼ିତ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ଅପରାହ୍ନରେ ସ୍ୱରାଷ୍ଟ୍ରମନ୍ତ୍ରୀ ପଶ୍ଚିମବଙ୍ଗରେ ସୀମା ସମ୍ପର୍କିତ ସମସ୍ୟା ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ସାମୁଦ୍ରିକ ପ୍ରଶାସନ ମହାନିର୍ଦ୍ଦେଶାଳୟ ଡିଜିଏମ୍ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀ ଦେଇ ଅତିକ୍ରମ କରିବାକୁ ଥିବା ଜାହାଜଗୁଡ଼ିକରେ ଭାରତୀୟ ନାବିକମାନଙ୍କୁ ନିୟୋଜନ ନ କରିବାକୁ ନିର୍ଦ୍ଦେଶ ଦେଇଛି। ଏନେଇ ଜାହାଜଗୁଡ଼ିକର ମାଲିକ, ପରିଚାଳକ ଏବଂ ନିଯୁକ୍ତି ଦେଉଥିବା କମ୍ପାନୀଗୁଡ଼ିକୁ ମହାନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ମଧ୍ୟପ୍ରାଚ୍ୟରେ ବିଗୁଡ଼ୁଥିବା ପରିସ୍ଥିତି ଏବଂ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ କ୍ରମାଗତ ଆକ୍ରମଣକୁ ଦୃଷ୍ଟିରେ ରଖି ମହାନିର୍ଦ୍ଦେଶାଳୟ ଏହି ପଦକ୍ଷେପ ନେଇଛି। ସୂଚନା ଅନୁଯାୟୀ ସଂଘର୍ଷ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟରତ ନାବିକ ଏବଂ ବାଣିଜ୍ୟିକ ଜାହାଜ ପ୍ରତି ବିପଦ ଆଶଙ୍କା ବୃଦ୍ଧି ପାଇଛି। ଆନ୍ତର୍ଜାତିକ ନ୍ୟାୟ ଦିବସ ଅବସରରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମେଘୱାଲ କହିଛନ୍ତି, ନ୍ୟାୟପୂର୍ଣ୍ଣ ସମାଜ ନିର୍ମାଣ କ୍ଷେତ୍ରରେ ସମସ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେ ଜନସାଧାରଣଙ୍କୁ ଏକ ନିରପେକ୍ଷ ବ୍ୟବସ୍ଥା ଓ ମାନବୀୟ ସମ୍ମାନ ଆଧାରିତ ସମାଜ ନିର୍ମାଣ ଲାଗି ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଆନ୍ତର୍ଜାତିକ ନ୍ୟାୟ ଦିବସର ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା, ଯାହାଫଳରେ ସମସ୍ତ ନାଗରିକ ସମ୍ମାନର ସହ ନ୍ୟାୟପୂର୍ଣ୍ଣ ଭାବେ ଜୀବନ ବିତାଇ ପାରିବେ। ୟୁରୋପୀୟ ସଂଘ ପାକିସ୍ତାନରେ ମାନବାଧିକାର ପରିସ୍ଥିତି ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଛି। ଏହି ପ୍ରସଙ୍ଗ ନେଇ ୟୁରୋପୀୟ ସଂଘ ପାକିସ୍ତାନକୁ ଚେତାବନୀ ଦେଇଛି ଯେ ଯଦି ମାନବାଧିକାର ସ୍ଥିତି ଉଲ୍ଲଂଘନ ଭଳି ପରିସ୍ଥିତି ଜାରି ରହେ, ତେବେ ପାକିସ୍ତାନକୁ ପୂର୍ବରୁ ଆମଦାନୀ କ୍ଷେତ୍ରରେ ୟୁରୋପୀୟ ସଂଘ ପକ୍ଷରୁ ଦିଆଯାଉଥିବା ଶୁଳ୍କ ରିହାତିରେ ପରିବର୍ତ୍ତନ କରାଯିବ। 2023-2025 ମଧ୍ୟରେ ମିଳିଥିବା ଯୁଗ୍ମ ନିରୀକ୍ଷଣ ରିପୋର୍ଟର ଅନୁଧ୍ୟାନ ପରେ ୟୁରୋପୀୟ କମିଶନ ଏବଂ ବୈଦେଶିକ ବ୍ୟାପାର ଓ ସୁରକ୍ଷା ନୀତି ସମ୍ପର୍କିତ ୟୁରୋପୀୟ ସଂଘ ଉଚ୍ଚ ପ୍ରତିନିଧି ଏଭଳି ମନ୍ତବ୍ୟ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ପାକିସ୍ତାନ ଜେନେରାଲାଇଜ୍ଡ ସ୍କିମ୍ ଅଫ୍ ପ୍ରିଫରେନ୍ସ ପ୍ଲସ୍ ଅନୁଯାୟୀ ଦାୟିତ୍ୱ ନିର୍ବାହ କ୍ଷେତ୍ରରେ ବିଫଳ ହୋଇଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଚୀନ୍ ହସ୍ତକ୍ଷେପ କରିବା ଲାଗି ବ୍ୟାପକ ଅଭିଯାନ ଚଳାଇଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଆମେରିକାର ରାଷ୍ଟ୍ରପତି ପଦର ଗୁରୁତ୍ୱକୁ ହ୍ରାସ କରିବା, ଲକ୍ଷ ଲକ୍ଷ ଆମେରିକୀୟ ମତଦାତାଙ୍କ ସୂଚନା ହାସଲ କରିବା ଏବଂ ଆମେରିକାର ଗୁଇନ୍ଦା ସଂସ୍ଥାଗୁଡ଼ିକର କାର୍ଯ୍ୟରେ ଦଖଲ ଦେବା ଭଳି ଚୀନ୍ ଯୋଜନା କରିଥିବା ସେ କହିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ହ୍ୱାଇଟ୍ ହାଉସ୍ରୁ ଟେଲିଭିଜନ ଜରିଆରେ ଏକ ରାଷ୍ଟ୍ରୀୟ ପ୍ରସାରଣରେ ନିର୍ବାଚନ ସୁରକ୍ଷା ସମ୍ବନ୍ଧିତ ସମସ୍ତ ତଥ୍ୟ ତତ୍କାଳ ସାର୍ବଜନୀନ କରିବା ଲାଗି ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହିସବୁ ଦସ୍ତାବିଜ୍ରେ ଆମେରିକାର ନିର୍ବାଚନ ଢାଞ୍ଚାରେ ଥିବା ତ୍ରୁଟି ପରିଲକ୍ଷିତ ହୋଇଛି ଏବଂ ଆମେରିକାର ରାଜନୀତିକୁ ପ୍ରଭାବିତ କରିବା ଲାଗି ବହୁ ବର୍ଷ ଧରି ଚୀନ୍ ଉଦ୍ୟମ କରୁଥିବା ଜଣାପଡ଼ିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ଦିନ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ମୋଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ପଶ୍ଚିମବଙ୍ଗ ଗସ୍ତ କରି ଆଜି ସୀମା ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ସମସ୍ତଙ୍କ ପାଇଁ ନ୍ୟାୟ ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ଆନ୍ତର୍ଜାତିକ ନ୍ୟାୟ ଦିବସ। ସମ୍ବାଦ ଶେଷ ହେଲା।
3: Good afternoon. This is Akashvani and I am Valsa Williams with the Midday News. The headlines. Prime Minister Narendra Modi flags off India's first hydrogen train in Jind, Haryana. Also lays foundation stone and dedicates various development projects worth over 14,000 crore rupees. DGMA directs ship owners to avoid deploying Indian seafarers undertaking voyages through Strait of Hormuz. European Union expresses serious concern over human rights situation in Pakistan, asks Islamabad to comply with international commitments to access trade benefits. IMD forecasts heavy rainfall over parts of Arunachal Pradesh, Assam, Meghalaya and Odisha today. And in badminton, Indian ace shuttler PV Sindhu enters semi-finals of Japan Open in Tokyo. Prime Minister Narendra Modi today flagged off India's first hydrogen-powered train between Jind and Sonipat at Jind Railway Station in Haryana. The launch of the first hydrogen-powered train marks an important step towards the adoption of clean and sustainable mobility in the railway sector. On the occasion, the Prime Minister also laid the foundation stone and dedicated several development projects to the nation worth over 14,000 crore rupees, including national highway projects in Haryana. Mr. Modi dedicated the 157-kilometer-long Delhi-Amritsar-Katra Expressway. The Greenfield Corridor forms part of the 667-kilometer Delhi-Amritsar-Katra Expressway. The expressway will reduce travel time between Delhi and Katra from nearly 14 hours to about 6 hours, while cutting the Delhi-Amritsar journey from about 8 hours to 4 hours. Addressing the gathering, Prime Minister Modi said over the past 12 years, the Indian Railway has witnessed major transformation. He noted that Haryana has witnessed a new phase of development in recent years and has moved forward on the path of progress. Mr. Modi added that the launch of the country's first hydrogen train has given Jind a special place in India's history.

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଶରଧା ଭାଲିରେ ପହଞ୍ଚିଲା ତାଳଧ୍ୱଜ ଓ ଦର୍ପ ଦଳନ, ଶ୍ରୀଗୁଣ୍ଡିଚା ଅଭିମୁଖେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ। ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଅପରାହ୍ନରେ ଓଡ଼ିଶାର 7ଟି ଅମୃତ ଭାରତ ଷ୍ଟେସନ୍ର କରିବେ ଉଦ୍ଘାଟନ। ବିଶ୍ୱରେ ନ୍ୟାୟ, ଉତ୍ତରଦାୟିତ୍ୱ ଓ ମାନବାଧିକାର ପ୍ରସାରର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ନ୍ୟାୟ ଦିବସ। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ଚଳିତ ମାସ ପହିଲାରୁ ଆଜି ସୁଦ୍ଧା 17% ଅଧିକ ବର୍ଷା ରେକର୍ଡ। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରୁଛନ୍ତି। ଆଜି ଦ୍ୱିତୀୟ ଦିନରେ ଶ୍ରୀଜୀଉମାନଙ୍କ ରଥଟଣା କାର୍ଯ୍ୟ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଗ୍ରହଣରେ ଜାରି ରହିଛି। ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶ୍ରୀଗୁଣ୍ଡିଚା ନିକଟ ଶରଧାବାଲିରେ ପହଞ୍ଚି ସାରିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶରଧାବାଲି ଅଭିମୁଖେ ଯାତ୍ରା କରୁଛି। ଆଜି ସକାଳ 9:30ରେ ପୁଣି ଥରେ ରଥଟଣା ଆରମ୍ଭ ହୋଇଥିଲା। ରଥଟଣା ସମେତ ରଥଯାତ୍ରା ସହ ଜଡ଼ିତ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ବଡ଼ଦାଣ୍ଡ ଘଣ୍ଟ ଘଣ୍ଟା, ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି। ଆଜି ରଥ ଉପରେ ପୂର୍ଣ୍ଣାଙ୍ଗ ଦର୍ଶନ ଦେବେ ମହାପ୍ରଭୁ। ଆସନ୍ତାକାଲି ଶ୍ରୀଜୀଉମାନଙ୍କ ଆଡ଼ପ ବିଜେନୀତି ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣାର ଜିନ୍ଦ ରେଳଷ୍ଟେସନରୁ ସୋନିପତ ମଧ୍ୟରେ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ରେଳବାଇ କ୍ଷେତ୍ରରେ ସ୍ୱଚ୍ଛ ଏବଂ ସ୍ଥାୟୀ ଗତିଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସ୍ୱଦେଶୀ ଜ୍ଞାନକୌଶଳରେ ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ବିକାଶ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଜନସମାବେଶକୁ ଉଦ୍ବୋଧନ ଦେଇ କହିଛନ୍ତି, ଗତ 12 ବର୍ଷ ମଧ୍ୟରେ ଭାରତୀୟ ରେଳବାଇ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ରେଳବାଇର ଆଧୁନିକୀକରଣ ଦେଶର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିଛି। ଏକବିଂଶ ଶତାବ୍ଦୀର ରେଳର ହାଇଡ୍ରୋଜେନ୍ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ପରିଚାଳିତ ହେବ ବୋଲି ଶ୍ରୀ ମୋଦି କହିଛନ୍ତି।
1: ଆଜ ଭାରତୀୟ ରେଲ ନେ ଭି 21ଭି ସଦୀ କି ଇସ୍ ଟେକ୍ନୋଲୋଜି ମେଁ ଏକ ବଡ଼ା ଷ୍ଟେପ୍ ଲିଆ ହେ। ଆଜ ଜିନ୍ଦ ସେ ସୋନିପତ କେ ବିଚ୍ ହାଇଡ୍ରୋଜେନ୍ ଟ୍ରେନ୍ ଚଲି ହେ। ଅବି ୟେ ସଫର 90 କିଲୋମିଟର କା ହେ। ହମ୍ ଇସ୍ ପର ରିସର୍ଚ୍ଚ କରତେ ରହେଙ୍ଗେ, ଲାଗତ କମ କୈସେ ହୋ ଇସ୍କା ତରିକା ଢୁଣ୍ଡତେ ରହେଙ୍ଗେ, ଏଫିସିଏନ୍ସି କୈସେ ବଢେ ଇସ୍ ପର କାମ କରତେ ରହେଙ୍ଗେ, ଔର ବଡ଼ି ଯାଞ୍ଚ ପଡ଼ତାଲ କରତେ କରତେ ଏକ କେ ବାଦ ଏକ କଦମ ଉଠାତେ ଯାଏଙ୍ଗେ।
0: ଆଜି ଉଦ୍ଘାଟିତ ହୋଇଥିବା ଟ୍ରେନ୍ରେ 3200 ହର୍ସ ପାୱାର ବିଶିଷ୍ଟ ଇଞ୍ଜିନ୍ ବ୍ୟବହାର କରାଯାଇଛି, ଯାହା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ସର୍ବାଧିକ ହାଇଡ୍ରୋଜେନ୍ ଶକ୍ତି ପରିଚାଳିତ ଟ୍ରେନ୍। ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରେଳ ଇଞ୍ଜିନିୟରିଂ କ୍ଷେତ୍ରରେ ଦେଶର ସାମର୍ଥ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ କେବଳ ନିରାପଦ ନୁହେଁ, ବରଂ ଅଧିକ ଗତିଯୁକ୍ତ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
2: एक ऐसा बड़ा संकल्प लिया कि हाइड्रोजन की पूरी टेक्नोलॉजी देश में विकसित करेंगे और आज ये दिन उस संकल्प की सिद्धि का दिन है। आज इस उपलब्धि के साथ भारत अब दुनिया के उन चुनिंदा देशों में शामिल हो गया जहां हाइड्रोजन ट्रेन की पूरी टेक्नोलॉजी उपलब्ध है।
0: ପ୍ରଧାନମନ୍ତ୍ରୀ ଆଜି ଅପରାହ୍ନରେ ଅମୃତ ଭାରତ ଷ୍ଟେସନ ଯୋଜନାରେ ନିର୍ମାଣ ହୋଇଥିବା ଦେଶରେ 64ଟି ରେଳ ଷ୍ଟେସନକୁ ଲୋକାର୍ପଣ କରିବେ। ଏଥିରେ ଓଡ଼ିଶାର 7ଟି ରେଳ ଷ୍ଟେସନ ସାମିଲ ଥିବା ପୂର୍ବତଟ ରେଳବାଇ ସୂତ୍ରରୁ ସୂଚନା ମିଳିଛି। ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର, ବାରିପଦା, ବିମଳାଗଡ଼ ଏବଂ ପାରଳାଖେମୁଣ୍ଡି ରେଳ ଷ୍ଟେସନର ଉଦ୍ଘାଟନ ହେବ। ଏହି 7ଟି ଷ୍ଟେସନ ପାଇଁ 109 କୋଟି ଟଙ୍କା ବ୍ୟୟ ହୋଇଛି। ପ୍ରଧାନମନ୍ତ୍ରୀ ପଞ୍ଜାବର ଜଳନ୍ଧରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଷ୍ଟେସନଗୁଡ଼ିକର ଉଦ୍ଘାଟନ କରିବେ। ଯାତ୍ରୀଙ୍କ ସୁବିଧା ପାଇଁ ନୂତନ ଷ୍ଟେସନ ଭବନ ନିର୍ମାଣ କରାଯିବା ସହ ଗାଡ଼ି ଚଳାଚଳ ନିୟନ୍ତ୍ରଣ ପାଇଁ ପ୍ରବେଶ ପଥକୁ ପ୍ରଶସ୍ତ କରାଯାଉଛି। ଆରାମଦାୟକ ଯାତ୍ରା ପାଇଁ ପ୍ଲାଟଫର୍ମଗୁଡ଼ିକରେ ଉନ୍ନତ ଆଶ୍ରୟସ୍ଥଳୀ, ଅତ୍ୟାଧୁନିକ ଅପେକ୍ଷା ଗୃହ, ସ୍ୱଚ୍ଛ ଶୌଚାଳୟ ଏବଂ ଡିଜିଟାଲ ଯାତ୍ରୀ ସୂଚନା ଫଳକ ଲଗାଯାଇଛି। ପ୍ରତ୍ୟେକ ଷ୍ଟେସନରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ହସ୍ତତନ୍ତ, ପାରମ୍ପରିକ ଶିଳ୍ପ ଓ ଆଦିବାସୀ କଳାକୁ ଚିତ୍ରିତ କରାଯାଇଛି। ଏହି 7 ଷ୍ଟେସନର ପୁନଃ ବିକାଶ ଭାରତୀୟ ରେଳବାଇର ଓଡ଼ିଶାର ସାମଗ୍ରିକ, ସାମାଜିକ, ଅର୍ଥନୈତିକ ବିକାଶରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ର ସରକାର ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ଦିନ ସମସ୍ତ ରାଜନୈତିକ ଦଳର ନେତାମାନଙ୍କ ବୈଠକ ଡାକିଛନ୍ତି। ବୈଠକରେ ସରକାର ସଂସଦର ଉଭୟ ଗୃହକୁ ସୁଚାରୁରୂପେ ପରିଚାଳନା ସୁନିଶ୍ଚିତ କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିବେ। ଚଳିତ ମାସ 20 ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ମାସ 13 ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବା ସହ ମଞ୍ଜୁରୀ ପ୍ରଦାନ କରାଯିବାର ସମ୍ଭାବନା ରହିଛି। ସମସ୍ତଙ୍କ ପାଖରେ ନ୍ୟାୟର ସୁଫଳ ପହଞ୍ଚାଇବା ଲକ୍ଷ୍ୟ ନେଇ ଆଜି ଅନ୍ତର୍ଜାତୀୟ ନ୍ୟାୟ ଦିବସ ପାଳନ କରାଯାଉଛି। ସମସ୍ତଙ୍କ ପାଇଁ ନ୍ୟାୟ, ବିଶ୍ୱ ଶାନ୍ତି ପ୍ରତିଷ୍ଠା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ନ୍ୟାୟ ଦିବସର ବିଷୟବସ୍ତୁ ରହିଛି ସାରା ବିଶ୍ୱରେ ନ୍ୟାୟ, ଉତ୍ତରଦାୟିତ୍ୱ ଓ ମାନବାଧିକାରର ପ୍ରସାର। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
3: ମାନବ ସଭ୍ୟତାର ବିକାଶ ସହିତ ନ୍ୟାୟର ଧାରଣା ମଧ୍ୟ କ୍ରମଶଃ ବିକଶିତ ହୋଇଛି। ନ୍ୟାୟ କେବଳ ଦୋଷୀକୁ ଦଣ୍ଡ ଦେବା ନୁହେଁ, ବରଂ ପୀଡ଼ିତଙ୍କ ଅଧିକାରର ସୁରକ୍ଷା, ସତ୍ୟର ସ୍ଥାପନ ଏବଂ ଆଇନର ଶାସନକୁ ସୁନିଶ୍ଚିତ କରିବା ଏହାର ମୂଳ ଉଦ୍ଦେଶ୍ୟ। 1998 ଇଟାଲୀର ରୋମ୍ ସହରରେ 120 ଉର୍ଦ୍ଧ୍ୱ ଦେଶର ପ୍ରତିନିଧିଙ୍କ ଉପସ୍ଥିତିରେ ରୋମ୍ ଷ୍ଟାଚ୍ୟୁଟ୍ ଗ୍ରହଣ କରାଯାଇଥିଲା। ପରେ 2002 ନେଦରଲ୍ୟାଣ୍ଡର ହେଗ୍ ସହରରେ ଆନ୍ତର୍ଜାତିକ ଅପରାଧ ଅଦାଲତ ଆଇସିସି କାର୍ଯ୍ୟ ଆରମ୍ଭ କରିଥିଲା। ନ୍ୟାୟ କେବଳ ଏକ ଆଇନଗତ ବ୍ୟବସ୍ଥା ନୁହେଁ, ଏହା ସଭ୍ୟତାର ଆତ୍ମା। ଯେଉଁଠାରେ ନ୍ୟାୟ ପ୍ରତିଷ୍ଠା ହୁଏ ସେଠାରେ ଶାନ୍ତି, ସମାନତା ଓ ମାନବିକତାର ବିକାଶ ହୋଇଥାଏ। ବର୍ତ୍ତମାନର ବୈଷୟିକ ପରିସ୍ଥିତିରେ ନ୍ୟାୟ ବ୍ୟବସ୍ଥାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୌଣସି ବ୍ୟକ୍ତି କିମ୍ବା ଶକ୍ତି ଆଇନଠାରୁ ଊର୍ଦ୍ଧ୍ୱରେ ନୁହେଁ, ଏହି ବାର୍ତ୍ତାକୁ ଆନ୍ତର୍ଜାତିକ ନ୍ୟାୟ ଦିବସ ସୁଦୃଢ଼ କରିଥାଏ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀଆ।
0: ଚଳିତ ଶିକ୍ଷାବର୍ଷ ପାଇଁ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ଏହି ପର୍ଯ୍ୟାୟରେ 3,82,835 ଜଣ ନାମ ଲେଖାଇଛନ୍ତି। ଆସନ୍ତା 23 ନାମଲେଖା ପାଇଁ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଆଜି ଓସେପାଠାରେ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଛି। ଡିଏସ୍ପି ନରେନ୍ଦ୍ର ବେହେରାଙ୍କ ସମେତ 5 ଟିମ୍ ଏଥିରେ ସାମିଲ ଅଛନ୍ତି। ପୂର୍ବରୁ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ତଦନ୍ତ କରାଯାଇଥିଲା। ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଏସ୍ସିଇଆର୍ଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଗିରଫ କରାଯାଇଛି। ପୂର୍ବରୁ ଏହି ଘଟଣାରେ 3 ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ 6 ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତ୍ରୁଟି ସମ୍ପର୍କିତ ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ଆରମ୍ଭ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ। ଭଦ୍ରକ ମହିଳା ମହାବିଦ୍ୟାଳୟରେ 7 ଧରି ଚାଲିଥିବା ଆତ୍ମରକ୍ଷା ପ୍ରଶିକ୍ଷଣ କୌଶଳ ଶିବିର ଆଜି ଉଦ୍ଯାପିତ ହୋଇଯାଇଛି। ଶିକ୍ଷାବିତ୍ ଡକ୍ଟର ଅଭୟ କୁମାର ଦାସ ଶିବିରରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ ନେବା ପାଇଁ ପରାମର୍ଶ ଦେଇଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ 26 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅତି ପ୍ରବଳ ବର୍ଷା ନେଇ 9 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ମଧ୍ୟରେ କେନ୍ଦୁଝର ଜିଲ୍ଲାର ହାଟଡିହିରେ ସର୍ବାଧିକ 210 mm ବର୍ଷା ରେକର୍ଡ କରାଯାଇଛି। ଚଳିତ ମାସ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ 17% ଅଧିକ ବର୍ଷା ହୋଇଥିବା ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟାହ୍ନ 12 ସୁଦ୍ଧା 609.79 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ 28,644 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 28,644 ଘନଫୁଟ ଜଳ ନିଷ୍କାସିତ ହେଉଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଶରଧା ବାଲିରେ ପହଞ୍ଚିଲା ତାଳଧ୍ୱଜ ଓ ଦର୍ପ ଦଳନ, ଶ୍ରୀଗୁଣ୍ଡିଚା ଅଭିମୁଖେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ। ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଅପରାହ୍ନରେ ଓଡ଼ିଶାର 7 ଅମୃତ ଭାରତ ଷ୍ଟେସନ୍ର କରିବେ ଉଦ୍ଘାଟନ। ବିଶ୍ୱରେ ନ୍ୟାୟ, ଉତ୍ତରଦାୟିତ୍ୱ, ମାନବାଧିକାର ପ୍ରସାରର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ନ୍ୟାୟ ଦିବସ ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ଚଳିତ ମାସ ପହିଲାରୁ ଆଜି ସୁଦ୍ଧା 17% ଅଧିକ ବର୍ଷା ରେକର୍ଡ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ କେବଳ ଆକାଶବାଣୀ।

0: आप सुन रहे हैं विविध भारती।
1: सखियों के दिल की जुबान। हेलो सहेली।

ଶୁଣୁଥିଲେ କାର୍ଯ୍ୟକ୍ରମ ବିବିଧ ଭାରତୀ ରାଷ୍ଟ୍ରୀୟ ସେବା ମୁମ୍ବାଇ କେନ୍ଦ୍ରରୁ ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଅପରାହ୍ନ 5ଟା। ପ୍ରଚାର କରୁଛୁ ଇନ୍ଦ୍ରଧନୁ କାର୍ଯ୍ୟକ୍ରମ। ଏଥିରେ ଶୁଣିପାରିବେ କେତୋଟି ଚଳଚ୍ଚିତ୍ରର ଗୀତ।

ଖୁସି ସେତେବେଳେ ମିଳିବ ଯେତେବେଳେ ଆପଣଙ୍କ କଥା, ଭାବନା ଏବଂ କାର୍ଯ୍ୟରେ ସମାନତା ରହିବ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୀତଟି ଶୁଣନ୍ତୁ। କ୍ରିମିନାଲ ଚଳଚ୍ଚିତ୍ରର ଗୀତଟିକୁ ମିଳିତ କଣ୍ଠରେ ଗାଇଛନ୍ତି କଣ୍ଠଶିଳ୍ପୀ କୁମାର ବାପି ଏବଂ ପାମିଲା ଚେନ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଦୀପକ କୁମାର।

ସମୀରଙ୍କ ଗୀତ ରଚନା, ହରିଶ ଜୟରାଜଙ୍କ ସଙ୍ଗୀତ ନିର୍ଦ୍ଦେଶନା। ହରିଶ ଜୟରାଜଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏଥରର ଗୀତଟି ଶୁଣନ୍ତୁ, କଣ୍ଠଶିଳ୍ପୀ କେକେଙ୍କ କଣ୍ଠରେ। ଚଳଚ୍ଚିତ୍ର ରେହନା ହେ ତେରେ ଦିଲ୍ ମେଁ।

0: ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣମାନଙ୍କର ପ୍ରିୟ ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ 98.3 meter ତଥା 1584 kHz ଏବଂ FM ବ୍ୟାଣ୍ଡରେ 100.1 MHz ଯୋଗେ।
1: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
2: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
3: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
1: କିଛି ନାହିଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
3: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 kW ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
2: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
3: ହଁ ମାମା, ସଞ୍ଚୟ ବି ସୁବିଧା ବି।
1: ଆସୁନ 1800-345-6718 କିମ୍ବା 1912 କଲ୍ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।
0: ଏଥରର ଗୀତଟି ଶୁଣନ୍ତୁ, ସାଜନ ଚଳଚ୍ଚିତ୍ରର। ଗୀତଟିକୁ କଣ୍ଠରେ ସଜେଇଛନ୍ତି କଣ୍ଠଶିଳ୍ପୀ SP ବାଲସୁବ୍ରମଣ୍ୟମ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ନଦିମ ଶ୍ରବଣ।

ଶୁଣୁଥିଲେ ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ କେତୋଟି ଚଳଚ୍ଚିତ୍ରର ଗୀତ। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ ଛୋଟ ମୋର ଗାଁଟି କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି ଏବଂ ଉପସ୍ଥାପନାରେ ଅଛନ୍ତି ଶାଲିଗ୍ରାମ ପାତ୍ର।

ନମସ୍କାର, ଶୁଭ ସନ୍ଧ୍ୟା। ଛୋଟ ମୋର ଗାଁଟିର ଆଉ ଏକ ଅଧ୍ୟାୟକୁ ସାଦରେ ସ୍ୱାଗତ ଆପଣମାନଙ୍କୁ। ପ୍ରଯୋଜନା ଅନିତା ତିର୍କି, ସମ୍ପାଦନା ଏବଂ ଉପସ୍ଥାପନା ସାଲେଗ୍ରାମ ପାତ୍ର।

0: ନାୟକ
1: ଆଜ୍ଞା
0: ଲୁଙ୍ଗ ଆମ୍ବାପୋଷି ଘର
1: ନେଲୁଙ୍ଗ ଆମ୍ବାପୋଷି
0: ଆଜ୍ଞା
1: ଆଜ୍ଞା ଆଜ୍ଞା ତେବେ ଯୋଉ ଆମ୍ବୁଆପୋଷି କହୁଛନ୍ତି ଏଇ ଆମ୍ବୁଆପୋଷି ଇଏ କୋଉ ପଞ୍ଚାୟତ କୋଉ ବ୍ଲକ ର
0: ଆମର ସେଟା ମେଲୁଙ୍ଗ ପଞ୍ଚାୟତ ଯେ ଆମ୍ବୁଆପୋଷି ସାହିରେ ଆମର ହେଇଛି ପଞ୍ଚାୟତ
1: ଆଜ୍ଞା ଆଜ୍ଞା ମାନେ ଗାଁ ହଉଛି ଆପଣଙ୍କର ନେଲୁଙ୍ଗ
0: ନେଲୁଙ୍ଗ
1: ଆଉ ଆମ୍ବୁଆପୋଷି ଗୋଟେ ସାହି ଆଜ୍ଞା ଆଜ୍ଞା ତେବେ ଆଜ୍ଞା ଯେମିତି ଆମ୍ବୁଆପୋଷି ଆପଣଙ୍କର ଗୋଟେ ସାହି ନେଲୁଙ୍ଗ ଗାଁରେ ଏମିତି କେତୋଟି ସାହି ରହିଛି ନେଲୁଙ୍ଗରେ
0: ନେଲୁଙ୍ଗରେ ଆମର ଏଟା ଆମ୍ବୁଆପୋଷି ସାହି ଗୋଟେ ଆଉ ଗୋଟେ ନେଲୁଙ୍ଗଟା ଗୋଟେ ଆଉ ଗୋଟେ ମୁଣ୍ଡା ସାହିଟା ଖାଲି ମୁଣ୍ଡା ଗୁଡା ଅଛନ୍ତି ଚିତା କହନ୍ତି
1: ଆଜ୍ଞା ଆଜ୍ଞା
0: ସେଟା ଟିକେ ଜଙ୍ଗଲ ଭିତରେ ଆଗେ
1: ମାନେ ତିନୋଟି ସାହି ରହିଛି
0: ଆଜ୍ଞା
1: ଆଉ ଯଦି ଆମେ ୱାର୍ଡ ଦେଖିବା କେତୋଟି ୱାର୍ଡକୁ ନେଇକି ଗଠିତ ହେଇଛି
0: ଆମର ଛଅଟା ନା କେତେଟା ୱାର୍ଡ ଅଛି ଆଉ
1: ଛଅଟା ୱାର୍ଡ ଗୋଟିଏ ଗାଁରେ
0: ଆଜ୍ଞା ଆମର ଏଇଠି ତ ଆମ୍ବାପୋଷି ସାହିରେ ଦୁଇଟା ମେଲୁଙ୍ଗରେ ସେଇ ସାହିରେ ତିନିଟା ନା କଣ ଆଉ ସେଇ ଯୋଉ ଆମର କନ୍ଦି ସାହି ଆଉ ଖୁଣ୍ଟା କଣ ସେ ସାହିରେ ଦୁଇଟା ଅଛି
1: ଆଚ୍ଛା ଆଚ୍ଛା ତେବେ କେତେ ଲୋକ ବସବାସ କରୁଛନ୍ତି ଏ ନେଲୁଙ୍ଗ ଗାଁରେ
0: ଆମର ହେଇଯିବ ନେଲୁଙ୍ଗ ଗାଁଟା ପନ୍ଦରଶହ କେତେ ଭୋଟର ହେଇଯିବ ପ୍ରାୟ ଆଉ
1: ଭୋଟର ପନ୍ଦରଶହ
0: ଆଜ୍ଞା
1: ତେବେ ଲୋକ ସଂଖ୍ୟା ନିହାତି 3000 ଉପରେ ଥିବେ ଆଚ୍ଛା ଆଚ୍ଛା ତେବେ କୋଉ କୋଉ ସମ୍ପ୍ରଦାୟ ବା କୋଉ କୋଉ ଜାତିର ଲୋକ ବସବାସ କରୁଛନ୍ତି
0: ଅଛନ୍ତି ଆମର ଏଠି ବ୍ରାହ୍ମଣ ଅଛନ୍ତି ନେଲୁଙ୍ଗ ଆମ୍ବାପୋଷି ସାହିର ମିଶିକି କହୁଛି ବ୍ରାହ୍ମଣ ଅଛନ୍ତି ଆଉ କୁମ୍ଭାର ଜରଣା ଅଛନ୍ତି ଲେଖାନ୍ତି ସେଇମାନେ ଅଛନ୍ତି
1: ଆଜ୍ଞା
0: ମୁଣ୍ଡା ଅଛନ୍ତି ପାତ୍ର ଅଛନ୍ତି ଏଇ ଜାତି ଏଠି ଜାତିର ଅଛନ୍ତି
1: ସର୍ବାଧିକ ବେଶୀ କମେଣ୍ଟ ଅଛନ୍ତି
0: ହଁ ଏଠି ଆମର ଆଦିବାସୀ ଟିକେ ଅଧିକା ହେବେ ଆଉ
1: ବେଶୀ ଅଛନ୍ତି
0: ବେଶୀ ହେବେ ଆଉ
1: ଆଜ୍ଞା ଆଦିବାସୀ କହିଲେ କୋଉ ସମ୍ପ୍ରଦାୟ
0: ଆଦିବାସୀ କହିଲେ ଏଇ ଆମର ଏସ୍ସି ଏସ୍ସି ଯୋଉ ଆମର ନାୟକ ଏଇ ଯୋଉ ଆମର ଶାନ୍ତି କହନ୍ତି ନାୟକ ସେଗୁଡା ଟିକେ ଅଧିକା ଅଛନ୍ତି
1: ଆଜ୍ଞା ଆଜ୍ଞା ସହର ତଳିର ଗାଁଟିଏ ନେଲୁ
0: ଆଜ୍ଞା
1: ରାସ୍ତାଘାଟ କଣ କେମିତି ଅଛି ଗାଁକୁ ପହଞ୍ଚିବା ପାଇଁ
0: ରାସ୍ତା ଆମର ହେଇଯାଇଛି ପକ୍କା ହେଇଯାଇଛି ସେଟା ତ ନେଲୁଙ୍ଗରୁ ଯିବା ଯାଆନ୍ତି ଶଙ୍କରପୁରରୁ ସେଟା ଗୋଟେ ରାସ୍ତା ସେଟା ପିଚୁ ହେଇଯାଇଛି ଆଉ କିଛି ବାକି ଥିଲା ସେ ଗାଁ ଭିତରେ ତ ଅଧା ସେଟିଂ ବା କଂକ୍ରିଟ ରୋଡ୍ ହେଇଯାଇଛି ଆଉ ଆମର ଏଟା ଆମର ବ୍ୟବସ୍ଥା ପଶିଲୁ ଆମ ସାଇକି ଆସିଲେ ରାସ୍ତା ଅଛି
1: ଯେତେବେଳେ ସାହି ରହିଲା ଗାଁରେ ସବୁ ସାହିକୁ ଏମିତି କଂକ୍ରିଟ ରାସ୍ତା ହେଇସାରିଛି ନା
0: ଖଣ୍ଡେ ଖଣ୍ଡେ କିଛି ବାକି ରହିଛି ଆଉ ପୁରା ତ ହେଇନି
1: ଆଚ୍ଛା ଆଚ୍ଛା।

0: ତେବେ ଭାଇ ଗାଁର ଲୋକମାନେ କଣ କରନ୍ତି? ଏଠି ତ ମାନେ ବିରାଟ ବଡ଼ ଗାଁ, ଇଏ ବହୁତ ଲୋକଟି ବସବାସ କରୁଛନ୍ତି, ବିଭିନ୍ନ ଜାତିର ବିଭିନ୍ନ ଧର୍ମର ଲୋକ ବସବାସ କରୁଛନ୍ତି, କିନ୍ତୁ କଣ କରନ୍ତି ଗାଁର ଲୋକ?
1: ଆମର ତ ହଁ ଚାକିରିଆ ଅଛନ୍ତି, ବହୁତ ଜଣ ଚାକିରିଆ ଅଛନ୍ତି, ମେଲୁଙ୍ଗ ଅନ୍ଧବିଶରେ ମିଶିକି ଚାକିରିଆ ଲୋକ, ଶିକ୍ଷିତ ଲୋକ ବହୁତ ଅଛନ୍ତି।
0: ଆଜ୍ଞା।
1: ଆଉ ଏଇ ଆମର ଯୋଉ ଟିକେ କମ ଇଏ ବାଲା ସବୁ ଏଇଭଳିଆ କାମ ଦାମ ଇଏ ସିଏ ଏଇଭଳିଆ କରିକି ସବୁ ଚଳୁଛନ୍ତି ଆଉ।
0: ଗାଁରେ ଚାଷବାସ ବି ହଉଥିବ?
1: ହଁ ଚାଷବାସ ହଉଛି ଯେ ଆମର ସେଇ ଏଇ ତ ବର୍ଷା ପାଣି ଅଭାବ ଟିକେ ରହୁଛି, ତେଣୁ କେତେ ବର୍ଷ ହେଲାଣି ଟିକେ ସେଇଭଳିଆ ହଉଛି ଚାଷ।
0: ଆଜ୍ଞା। ସେଥିପାଇଁ ଯୋଉ ଚାଷ ହୁଏ, ଚାଷ ଜମି ଗାଁର କୋଉ ଦିଗରେ ରହିଛି?
1: ଚାଷ ଜମି ଆମ ଗାଁ ଲୋକର ସବୁ ସେଇ ମେଲୁମ ସାହି ପାର ହେଲେ ସେତେ ଦେଇକି ଆମ ଏ ସାହିର ବିଲ ସବୁ।
0: ଆଜ୍ଞା।
1: ଆଉ ମେଲୁମ ଲୋକ ତ ତାଙ୍କ ସପଟେ ଅଛି ସବୁ ଆଉ।
0: କଣ ସବୁ ଚାଷ ହୁଏ ଗାଁରେ?
1: ଏଇ ଯାହା ଧାନ ଚାଷ, ଆଉ ତ ସେମିତି କିଛି ପାଣିର ସୁବିଧା ନାହିଁ।
0: କେବଳ ଧାନ ଚାଷ?
1: କେବଳ ଧାନ ଚାଷ ଏଇ ଉପର ପାଣି ଇଏରେ। ଆଉ ଏଇ ବର୍ଷେ ଦୁଇ ବର୍ଷ ହେଲା ଆମର ଏଇ ଶଙ୍କରପୁର ଏଇ ମେଲୁଙ୍ଗର କେତେ ଜଣ ମିଶିକି ଏଇଟା ନଦୀଟା ଅଛି, ଯୋଉ ଅର୍ଜେଇ ନଦୀ ସେଇ ପାଖରେ ବୋଇତାଳୁ ଫୁଇତାଳୁ ଚାଷ କରୁଛନ୍ତି ଟିକେ ଆଉ।
0: ଆଜ୍ଞା ଆଜ୍ଞା। ଆମେ ବି ଦେଖିଛୁ ଆଜ୍ଞା, ଏଠି ତ ପ୍ରବଳ ବୋଇତାଳୁ ଚାଷ ହୁଏ, ମାନେ କରାଯାଏ ବା କରନ୍ତି ବୋଇତାଳୁ ଚାଷ। ଆପଣ କେବେ ଚାଷ କରିଛନ୍ତି ବୋଇତାଳୁ ଚାଷ?
1: ନାହିଁ ନାହିଁ, ମେଲୁଙ୍ଗ ଲୋକ କରିଥିଲେ କେତେ ଜଣ, ଆଉ ଶଙ୍କରପୁର ଲୋକ ବେଶୀ କରନ୍ତି।
0: ଆଚ୍ଛା ଆଚ୍ଛା। ଯଦି ଆମେ ଦେଖିବା ଆଜ୍ଞା, ମାନେ ଅଧିକାଂଶ ଲୋକ ବି ଚାଷବାସ କରନ୍ତି, ମୁଁ ଚାକିରିଆ ଅଛନ୍ତି,
1: ଆଉ ସେଇ କାମ ନବୁ ବଜାର ବାଟ ଇଏ ସିଏ ଏଇଭଳିଆ ସବୁ ମିସ୍ତ୍ରୀ ଲେବର ଏଇ ଟାଇପ୍ର କାମ ସବୁ।
0: ଆଜ୍ଞା ଆଜ୍ଞା। ଆମେ ଦେଖୁଛୁ ଆଜ୍ଞା, ଆଜିକାଲି ଆମ ଯୁବପିଢ଼ି ମାନେ ଯୁବକ ଯୁବତୀ ମାନେ ସବୁ ବାହାର ରାଜ୍ୟକୁ ପଳେଇ ଯାଉଛନ୍ତି କାମଧନ୍ଦା ଅନୁସାରେ, ତ ଏଇ ଗାଁରୁ ମଧ୍ୟ ସେମିତି ଯୁବକ ଯୁବତୀ ଯାଇଛନ୍ତି ବାହାରକୁ?
1: ଯାଇଛନ୍ତି ଖୁବ କମ ଲୋକ, ବେଶୀ ଲୋକ ନାହିଁ, ଖୁବ କମ ଲୋକ ଯାଇଛନ୍ତି ବାହାରକୁ ଯାଇଛନ୍ତି।
0: ତଥାପି କେତେ ହେବେ ଯଦି ଆମ ସଂଖ୍ୟାରେ ଦେଖିବା?
1: ସେଇ ଜାଗାରେ ମେଲୁଙ୍ଗର କେତେ ପିଲା ଯାଇଥିଲେ, ଆଉ ତ କାହିଁକି ଯିବା ଭଳିଆ ନାହିଁ, ଆମ ସାହିର ତ କାହିଁକି ଯାଇନି କେହି ପିଲା।
0: ତେବେ ସରକାରୀ କାର୍ଯ୍ୟାଳୟ କଣ ସବୁ ରହିଛି ଏ ଗାଁରେ? କାରଣ ତ ଆମେ ଜାଣୁଛୁ ନେଲୁଙ୍ଗ ହଉଛି ନିଜେ ଗୋଟେ ଗାଁ ଆଉ ନିଜେ ଗୋଟେ ପଞ୍ଚାୟତ, କଣ ସବୁ ରହିଛି ସରକାରୀ କାର୍ଯ୍ୟାଳୟ?
1: ଆମ ସାହିରୁ ଏଟା ବସିଗଲା ବେଳେ ଆମର ଗୋଟେ ସ୍କୁଲଟେ ଅଛି, ଆଉ ଏଠି ତ ଆମର ମନ୍ଦିର ଗୋଟେ ଅଛି ସେଇ ସ୍କୁଲ ପାଖାପାଖି ଶିବ ମନ୍ଦିର।
0: ଶିବ ମନ୍ଦିର
1: ଆଜ୍ଞା। ମେଲୁଙ୍ଗରେ ବି ଅଛି ସ୍କୁଲ, ଆଉ ସେଠି ବି ଶିବ ମନ୍ଦିର ଅଛି, ଆଉ ଏଇଭଳିଆ ସରକାରୀର ଏଇ ସ୍କୁଲ ଯାହା ଅଛି, ଆଉ ତ ସରକାରୀ ସୁବିଧା କାହିଁ

0: ତାପରେ ଦେଖନ୍ତୁ ଆମମାନଙ୍କର ଉନ୍ନତି ପାଇଁ ଆମ ସରକାର ବିଭିନ୍ନ ଯୋଜନା ସବୁ କରୁଛନ୍ତି, କେମିତି ଆମେମାନେ ସବୁ ଉନ୍ନତି କରିପାରିବା, ତ ଏଇ ସରକାରୀ ଯୋଜନା ସବୁ କ'ଣ କେମିତି ପହଞ୍ଚୁଛି ଆପଣଙ୍କ ଏଇ ଗାଁରେ?
1: ସରକାରୀ ଯୋଜନା ତ କାହିଁ ସେଇଭଳିଆ କାହିଁ କିଛି,
0: ଯେମିତିକି ପ୍ରତି ଘରକୁ ପାଣି ପହଞ୍ଚିବ, ପ୍ରତି ଘରକୁ ବିଜୁଳି ବତୀ ପହଞ୍ଚିବ, ଗରିବ ଲୋକ ଘର ପାଇବେ,
1: ପାଣି
0: ପହଞ୍ଚିଯାଇଛି,
1: ପାଣି ପହଞ୍ଚିଯାଇଛି, ବିଜୁଳି ବି ମଝିରେ ସବୁ ଦେଇଥିଲା, ସବୁ ସରକାର ଆମର ଦେଇଥିଲେ ଫ୍ରିରେ ସବୁ, ଯୋଉଟା ଦୂରିଆ ଦୂରିଆ ଧର ଜାଗାକୁ ପହଞ୍ଚି ପାରୁନଥିଲା ସେଇ ଜାଗାକୁ ବି ସବୁ ଖୁଣ୍ଟ ପକେଇକି ସବୁ ଦେଇଥିଲେ ଲାଇନ୍।
2: ଆଜ୍ଞା,
0: ମାନେ ଲାଇନ୍ ବି ପହଞ୍ଚିଛି ଆଉ ପାଣି ବି ପହଞ୍ଚିଛି। ଆଜ୍ଞା ଆଜ୍ଞା, ଆଉ ଯୋଉମାନେ ପ୍ରକୃତ ହିତାଧିକାରୀ ବା ଯାହାର ଘର ନାହିଁ ସେ କେମିତି ଘର ପାଇବ, ନା ପାଇଛନ୍ତି ନା ଗାଁରେ ସମସ୍ତେ ଘର?
1: ସମସ୍ତେ ପାଇବେ, କିନ୍ତୁ ସେଇଟା ଟିକେ ଅସୁବିଧା ହଉଛି, ଯୋଉ ପାଇବା ଲୋକ ପାଉପାରୁନି, ନ ପାଇବା ଲୋକ ପାଉଛି, ଏଇ ଟାଇପ୍ ର ହଉଛି ଆଉ।
0: ଆଚ୍ଛା ଆଚ୍ଛା, ମାନେ ଯିଏ ପ୍ରକୃତ ହିତାଧିକାରୀ ସେ ପାଇପାରୁ ନାହିଁ?
1: ଆଜ୍ଞା,
0: ତ ଅସୁବିଧା ରହୁଛି କୋଉଠି, କାହିଁକି ସେ ଲୋକ ପାଇପାରୁ ନାହିଁ?
1: ଆମ ସେ ପଞ୍ଚାୟତରେ ଟିକେ କଣ କିସ କରୁଥିଲେ ସେ ଜାଣି, ସେମାନେ ଲୋକ ଦେଖିକି ସିନା ଦେବା କଥା।
0: ନାଇଁ, ଇଏ ତ ଆଜ୍ଞା ଠିକ କଥା ନୁହେଁ, କାରଣ ଯିଏ ପ୍ରକୃତିରେ ପାଇବା ଯୋଗ୍ୟ ସିଏ ପାଇଲେ ସିନା ଭଲ ହବ, ଆଉ ଯଦି ଥିଲା ଭଲ ଲୋକ ତାକୁ ହାତେଇ ନେବେ, ଇଏ ତ ଠିକ କଥା। ଆଜ୍ଞା, ତାପରେ ଦେଖନ୍ତୁ ସରକାରଙ୍କର ଗୋଟେ ଯୋଜନା ଥିଲା ଆଜ୍ଞା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ, ଯେ ପ୍ରତି ଘରେ ପାଇଖାନା ହବ, ଆମେ ସମସ୍ତେ ପାଇଖାନା ବ୍ୟବହାର କରିବା, ତ ଆପଣଙ୍କର ଏଇ ନେଲୁଙ୍ଗ ବା ଆମ୍ବପସି ଗାଁରେ ପ୍ରତ୍ୟେକ ଲୋକ ପାଇଖାନା ବ୍ୟବହାର କରୁଛନ୍ତି?
1: ହଁ, ପ୍ରତ୍ୟେକ ଲୋକ ପାଇନାହାନ୍ତି, କିଛି ଲୋକ ପାଇଛନ୍ତି ଆଉ କିଛି ଲୋକ ପାଇନାହାନ୍ତି, ସେଗୁଡା ତ ଇଏ କରିବ ସିଏ କରିବ ଇଏ କରିକି ହେଇଛି ତ ସେଗୁଡା ରହିଗଲା ଆଜ୍ଞା, ବନ୍ଦ ହେଇଗଲା ସେଗୁଡା।
0: ଓହୋ, କିନ୍ତୁ ଯୋଉମାନେ ବି ପାଇଛନ୍ତି ଆଜ୍ଞା ସେମାନେ ତ ବ୍ୟବହାର କରୁଛନ୍ତି ନା?
1: କିଛି ଦିନ ବ୍ୟବହାର କଲେ ପାଇଖାନା ଗୁଡା ତ ସେଇ ବେଶୀ ଟାଇପ୍ର ହେଇନଥିଲା ନା, ଆଉ କିଛି ଦିନ ବ୍ୟବହାର କଲେ ତାପରେ ବନ୍ଦ ହେଇଗଲା ଏଇ ଟାଇପ୍ର ହେଇଛି। ସାର ମୁଁ ଟିକେ କିନ୍ତୁ ମୁଁ ରିଲ ଫିଲ ଆଣିକି ଟିକେ ମୋର ଭୁଲିକି ଟିକେ କରିଥିଲି ବୋଲି ଏପର୍ଯ୍ୟନ୍ତ ଆମର ସାର ଚାଲି।
0: ଆଜ୍ଞା ଆଜ୍ଞା, ଆପଣ ତ କହିଲେ ଆଜ୍ଞା ଗାଁରେ ଆମ୍ବୁଆପୋଷିରେ ମଧ୍ୟ ଗୋଟେ ବିଦ୍ୟାଳୟ ରହିଛି ଆଉ ନେଲୁଗୁରେ ମଧ୍ୟ ଗୋଟେ ବିଦ୍ୟାଳୟ ରହିଛି, ତେବେ ପ୍ରତ୍ୟେକ ପିଲା ବା ସବୁ ପିଲା ବିଦ୍ୟାଳୟକୁ ଯାଉଛନ୍ତି ନା ପାଠ ପଢିବା ପାଇଁ?
1: ପାଠ ପଢିବା ପାଇଁ ବହୁତ ପିଲା ଆଗ ଅପେକ୍ଷା କିନ୍ତୁ ଯାଉଛନ୍ତି, ଆଉ ଆଗରେ ଏତେ ଯାଉନଥିଲେ ଏବେ କିନ୍ତୁ ବହୁତ ପିଲା ଯାଉଛନ୍ତି ସ୍କୁଲ।
0: ମୋଟାମୋଟି ଭାବରେ ଗାଁର ଲୋକମାନେ ଆଜ୍ଞା ପାଠର ମହତ୍ଵ ପାଠର ଗୁରୁତ୍ଵ ବୁଝିଛନ୍ତି ନା?
1: ଆଜ୍ଞା,
0: ସମସ୍ତେ ପାଠ ପଢୁଛନ୍ତି?
1: ହଁ, ପାଠ ଯାଉଛନ୍ତି, କିନ୍ତୁ ଆଗ ଅପେକ୍ଷା ବହୁତ ପିଲା ଏଇନା ଏତେ ବେକାରୀ କାହିଁ କିନ୍ତୁ ଯାଉଛନ୍ତି ବହୁତ ପିଲା ସ୍କୁଲ।
0: ଆଜ୍ଞା, ସ୍କୁଲ ପରେ କଲେଜରେ ପାଠ ପଢିବା ପାଇଁ କୋଉଠି ସୁବିଧା ରହିଛି ବା ପିଲାମାନେ କୋଉଠି ପାଠ ପଢୁଛନ୍ତି?
1: ଆମର ଏଇଠି ନେଲୁଙ୍ଗର ତ ଯୋଉ ସ୍କୁଲଟା ଅଛି ସେଠି ସପ୍ତମ କ୍ଲାସ ତକ ଅଛି।
0: ଆଜ୍ଞା,
1: ଆଉ ଆମ ସାଇରେ ଯୋଉଟା ଅଛି ସେଟା ପଞ୍ଚମ ଶ୍ରେଣୀ ଅଛି, ଏଠୁ ସରିଲେ ଆମର ଏଇଟା ପାଖଟା ହଉଛି ଝାଡ଼ବେଲଦା।
0: ଆଜ୍ଞା,
1: ଝାଡ଼ବେଲଦା ସେଠି ହାଇସ୍କୁଲ ଅଛି, କଲେଜ ଅଛି, ସେଠି ଲାଗିକି ଅଛି ଆଉ।
0: ମାନେ ଗାଁ ପାଖରେ ହିଁ କଲେଜ ଯାଇ ରହିଛି ପାଠ ପଢିବା ପାଇଁ ସୁବିଧା?
1: ଆଜ୍ଞା
0: ଆଜ୍ଞା ଆଜ୍ଞା, ଆଉ ଯଦି କେବେ କାହାର ଦେହ ପାଖ ଖରାପ ହେଲା ସେତେବେଳେ ଆପଣମାନେ କ'ଣ କରନ୍ତି?
1: ନାଇଁ, ନା ତ ବହୁତ ସୁବିଧା ହେଇଗଲାଣି, ଆମ୍ବୁଲାନ୍ସ ଗାଡ଼ି ଆସୁଛି, ଫୋନ କନେ ଇଏ କନେ ଏଇଭଳିଆ ପାଖରେ ମେଡିକାଲ ବି, ଏଠୁ ତ ବେଶୀ ଦୂର ନାହିଁ, ସେ ସୁବିଧାଟା ଏତେ ଅସୁବିଧା ନାହିଁ, ଏଠି
0: ସମସ୍ତେ ମେଡିକାଲ ଯାଉଛନ୍ତି।
1: ଆଜ୍ଞା,
0: ଆଉ ଗୋଟେ କଥା ଆଜ୍ଞା, ଏ ଗାଁର ନାଁ ହେଉଛି ନେଲୁଙ୍ଗ ଆମ୍ବୁଆପୋଷି।
1: ଆଜ୍ଞା,
0: କିନ୍ତୁ କାହିଁକି ଏମିତି ନାମକରଣ କରାଯାଇଛି କିଛି ତଥ୍ୟ ଅଛି ଆପଣଙ୍କ ପାଖରେ?
1: ତା ଆଗରୁ ତ ନେଲୁଙ୍ଗଟା ଥିଲା, ତାପରେ ଏଇଟା ସାଇଟା ଗୋଟେ ଏଇ ଆମ୍ବୁଆପୋଷି ଏମିତିକି ତ ଆଗରୁ ରହିଆସିଛି ଆମେ।
0: ତଥାପି କେତେ ବର୍ଷର ଗାଁ ହବ ଇଏ, ଇଏ ପ୍ରଥମେ ଆରମ୍ଭ କରିଥିଲେ ଜାଣିଛନ୍ତି କି?
1: ହଁ, ହେଇଯିବ ବହୁତ ବର୍ଷ, ଆମର ସେ ବାପ ବିଶୁ ବାପ ତା ଆଗରୁ ଥିଲେ ଲୋକ ଆଉ।
0: ତଥାପି 150 ବର୍ଷର ଗାଁ ହବ?
1: ହଁ, ହେଇଯିବ।
0: ଆଚ୍ଛା।

0: ଆଉ ଏଇ ଗାଁରେ କଣ ସବୁ ପର୍ବପର୍ବାଣି ପାଳନ କରାଯାଏ?
1: ପର୍ବପର୍ବାଣି ଆମର ରଜଟା ତ ଭଲ ଅଛି, ଆଗରେ କିନ୍ତୁ ଯେମିତି ହେଇଗଲା ତା ବହୁତ କମି ଆସିଛି ଏବେ। ଏବେ ତ ସବୁ ଆଗରେ ବହୁତ ଜାଗା ସବୁ ଜାଗାରେ ଲୋକମାନେ ଯାଇକି ଏ ଗାଁ ସେ ଗାଁ ଯାଇକି ଦୋଳି ଖେଳି ଗୀତ ଗାଇ ଏଇ ଟାଇପ୍ର ସବୁ କରୁଥିଲେ। ଏଇନା ତ ସେ ଟାଇପ୍ର ହଉନି, ଏଇନା ସବୁ ଖାଲି ସେଇ ପାଠ ଗାଁରେ ଯିଏ ଯାହା ଇଏ କରିକି କରୁଛନ୍ତି, କିନ୍ତୁ ସେଇଭଳିଆ ଆଉ ହଉନି, ଆଗ ଭଳିଆ ରଜ ହଉନି।
0: ଆଗ ଭଳିଆ ରଜ ହଉନି, ରଜକୁ ଛାଡ଼ିଦେଲେ କ'ଣ ସବୁ ପର୍ବପର୍ବାଣି ପାଳନ କରାଯାଉଛି?
1: ରଜ ଅଷ୍ଟମୀ କିନ୍ତୁ ପର୍ବ ବହୁତ ଅଛି ଯେତେ ସବୁ, କିନ୍ତୁ ମାନନ୍ତି କିନ୍ତୁ ସେଇ ଆଗେ ଯେମିତି ମାନୁଥିଲେ ସେଇ ଟାଇପ୍ର ନାହିଁ ଏଥର ଆଉ।
0: ମାନେ ଓଡ଼ିଆ ଘରର ସବୁ ପର୍ବପର୍ବାଣି ପାଳନ କରାଯାଏ?
1: ସବୁ ପର୍ବପର୍ବାଣି,
0: କିନ୍ତୁ କୋଉ ପର୍ବକୁ ଏଇ ଗାଁର ମୁଖ୍ୟ ପର୍ବ ବୋଲି ଆମେ କହିପାରିବା, ଯୋଉ ପର୍ବକୁ ଆବାଳ ବୃଦ୍ଧ ବନିତା ସମସ୍ତେ ଧୁମଧାମରେ ପାଳନ କରୁଥିବେ?
1: ଆମର ତ ମେନ୍ ଏଠି ରଜ ମକର ଏଇଗୁଡାକ ବେଶୀ ଧରନ୍ତି। ଆମର ଗାଁରେ ଆମର ଏଠି ଆମର ବହୁତ ଅନୁଷ୍ଠାନ ଅଛି ଆଜ୍ଞା, ଲକ୍ଷ୍ମୀ ପୂଜା ଅଛି, ଦୁର୍ଗା ପୂଜା ଅଛି, ଆମର ଏଠି କୀର୍ତ୍ତନ ମଣ୍ଡଳୀ ଅଛି, ସିଏ ଚବିଶ୍ୱରୀ ହୁଏ, ଏମିତି ସବୁ ଚାଲିଛି ବହୁତ ପର୍ବ ଆଉ।
0: ଆଜ୍ଞା, ମାନେ ବର୍ଷ ସବୁ ଚାଲିଛି ପର୍ବପର୍ବାଣି।
1: ଆଜ୍ଞା,
0: ତେବେ ଆପଣମାନଙ୍କ ଭିତରେ ଭାଇଚାରା ବା ସମ୍ପର୍କ କେଉଁ କେମିତି ରହିଛି?
1: ହଁ, ଆମର ଏଠି ବହୁତ ଭଲ ଅଛି ଆଉ, କିନ୍ତୁ ଆଗରେ ଆହୁରି ଭଲ ଥିଲା, ଏବେ ସବୁ ଲୋକ ତ କେମିତି ଟିକେ ସବୁ ଅଲଗା ଟାଇପ୍ର, ଏଥର ତ ଜାଣିଥିବେ ସବୁ ପ୍ରତ୍ୟେକ ଗାଁରେ କେମିତି ସବୁ ଏଇ ଯୋଉ ମିଡ଼ିଆ ମାତାଳିଆ ହେଇଛି, ଟିକେ ସବୁ ଏପଟ ସେପଟ ହେଉଛି ଆଉ, ନହେଲେ ଆଗରେ ବହୁତ ଭଲ ଥିଲା, ଏବେ ବି ଅଛି ସେଇଭଳିଆ ଭଲ ଟିକେ।
0: ଆଜ୍ଞା ଆଜ୍ଞା, ଆପଣଙ୍କ ବୟସ କେତେ ହେଲାଣି?
1: ମୋର ଆଜ୍ଞା ହେଇଯିବ 50 ଉପରେ। ହଉ,
0: 50 ଉପରେ।
1: ଆଜ୍ଞା,
0: ଟିକେ ଫେରିଗଲେ ଆପଣଙ୍କ ପିଲାଦିନକୁ, ଯେତେବେଳେ ଆପଣଙ୍କର ମାନେ 10-12 ବର୍ଷ ବା 15 ବର୍ଷ ହେଇଥିଲା, ସେତେବେଳର ଗାଁର ଅବସ୍ଥା କଥା ଟିକେ ମନେ ପକାନ୍ତୁ, କଣ କେମିତି ଥିଲା ଏ ଗାଁ
1: ସେତେବେଳେ? ତ ଆମ ବାପା ମାନେ ସବୁ ସବୁ ମୂଲ ଲାଗିକି ଇଏ କରିଥିଲେ, ଧାନ ତିନି ମାନରେ ଖଟିକି ଆମକୁ ସବୁ ମଞ୍ଚ କରିଛନ୍ତି।
0: ଆଜ୍ଞା ଆଜ୍ଞା,
1: ଆଉ ସେତେବେଳେ ଫେରି ଏଠି ସାହୁ ଘର ଏତେ ଅଭାବ ଯେ ମେଲୁମରେ ଯାଇକି ରହୁଥିଲେ ମୂଲିଆ, ଏଇ ଟାଇପ୍ର ହଉଥିଲା ଏଠି। ଯେତେ ଆମର ସେତେବେଳେ ସବୁ ଆମର ଏଠି ଯେତେ ସବୁ ଗ୍ରାମର ଲୋକଙ୍କର ତାଙ୍କର ଜମି ବହୁତ, ଆଉ ସେଇ ଘର ଗୁଡାକ ସବୁ ମୂଲିଆ ମୂଲି ରହିକି ସବୁ ଇଏ କରୁଥିଲେ।
0: ପୁରୁଣା କରି କହିଲେ ଆଜ୍ଞା, ସେତେବେଳେ ଭଲ ଥିଲା ନା ଏବେ ଭଲ ଅଛି?
1: କମ ଇନକମ ଥିଲା କିନ୍ତୁ ବହୁତ ଶାନ୍ତି ଥିଲା, ଏଇନା କିନ୍ତୁ ବେଶୀ ଇନକମ କରୁଛନ୍ତି ଲୋକ କିନ୍ତୁ ଶାନ୍ତି ନାହିଁ,
0: ଶାନ୍ତି ନାହିଁ। ଆଉ ସମ୍ପର୍କ କେତେବେଳେ ଭଲ ଥିଲା ଆଜ୍ଞା, ସେତେବେଳେ ଭଲ ଥିଲା ନା ଏବେ ଭଲ ଅଛି ଲୋକମାନଙ୍କ ଭିତରେ ସମ୍ପର୍କ?
1: ସମ୍ପର୍କଟା ସେତେବେଳେ ଆଉ ଟିକେ ଭଲ ଥିଲା, ଲୋକ ଯାହା କହିଲେ ଏଇଆ କରିବା ସେଇଆ କରିବା କହିଲେ ପ୍ରତି ବାହାରି କରୁଥିଲେ ଇଏ କରୁଥିଲେ ସିଏ କରୁଥିଲେ, ବରଂ ଚଳିବା ପାଇଁ ଅଭାବ ଥିଲା ହେଲେ ଏଇନା କିନ୍ତୁ ଦଶର ଲୋକଙ୍କୁ କହିନେ ଯାଇକି ସେଇ କାମଟା ହଉଛି ଏଇ ଟାଇପ୍ର ହଉଛି ଆଉ।
0: ଆଉ ଗାଁର ଯଦି ଆମେ ଅବସ୍ଥା କଥା ଦେଖିବା, ଗାଁର ଘରଦ୍ୱାର ରାସ୍ତାଘାଟ ଟିକେ ତୁଳନା କରି କହିବେ ତ, ସେତେବେଳେ କେମିତି ଥିଲା ଏବେ କେମିତି ଅଛି?
1: ସେତେବେଳେ ଆଜ୍ଞା ବହୁତ ଇଏ ଥିଲା, ଖାଲି ମାଟି ରାସ୍ତା ଆଉ ସବୁ ଆମର ଗାଁ ଗାଁରେ ପୁରା ବର୍ଷା ଦିନ ଝଡ଼ ବାହାରି ପଡ଼େ, ଏଇନା ତ ସବୁ କଂକ୍ରିଟ ରାସ୍ତା।

0: ଆଜିର କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ସମ୍ପାଦନା ଏବଂ ଉପସ୍ଥାପନାରେ ଥିଲି ଆପଣଙ୍କ ସତୀର୍ଥ ମୁଁ ଶାଲିଗ୍ରାମ ପାତ୍ର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ଆଜି ପାଇଁ ରହୁଛୁ ଶ୍ରୋତା ବନ୍ଧୁ, କିନ୍ତୁ କଥା ଦେଉଛୁ ଆପଣଙ୍କ ସହ ଆମର ପୁଣି ଭେଟ ହେବ ଆସନ୍ତା ସପ୍ତାହ ଆଜିର ଦିନ ଠିକ ଏହି ସମୟରେ ଆଉ ଏକ ଗାଁରେ। ସେତେବେଳେ ଯାଇ ରହୁଛୁ, ନମସ୍କାର।
1: ଶେଷ ହେଲା ଛୋଟ ମୋର ଗାଁଟି କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ସନ୍ଧ୍ୟା 6:00। କହି ରଖୁଛୁ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

ନାଟକ ପୁରୁଷୋତ୍ତମ ଦେବ ରିଲେ କରି ପ୍ରଚାର କରିବୁ ଆକାଶବାଣୀର କଟକ କେନ୍ଦ୍ରରୁ ଆଜି ରାତି 10ଟାରେ। ଏହା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀର କଟକ ଦିଲ୍ଲୀ ଏବଂ ବିବିଧ ଭାରତୀ ରାଷ୍ଟ୍ରୀୟ ସେବା ମୁମ୍ବାଇ କେନ୍ଦ୍ରରୁ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ସନ୍ଧ୍ୟା 6:02 ହେବାକୁ ଯାଉଛି। ପ୍ରଚାର କରୁଛୁ ବନସୁରଭିରେ ହୋ ଗୀତ। ଗୀତଟିକୁ ପରିବେଷଣ କରିଛନ୍ତି ଶିଳ୍ପୀ ଗଙ୍ଗାରାମ ମୁଣ୍ଡା ଏବଂ ତାଙ୍କର ସାଥୀମାନେ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କୀ।

ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 81ତମ ଭାଗ।

0: ଶୁଣିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲେ ତିନି ରଥ, ଆସନ୍ତାକାଲି ହେବ ଆଡ଼ପ ମଣ୍ଡପ ବିଜେନୀତି। ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶାର 7 ସମେତ ଦେଶର 75 ରେଳ ଷ୍ଟେସନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। କହିଲେ ଅମୃତ ଷ୍ଟେସନ ଦେଶର ସଂସ୍କୃତି ଓ ସଭ୍ୟତାର ପ୍ରତୀକ। ଏସ୍ଏସ୍ଜିଙ୍କ ଦ୍ୱାରା ପରିଚାଳିତ କୃଷି ଉଦ୍ୟୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ଏବଂ ଲଘୁଚାପର ପ୍ରଭାବରେ 15 ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିଛନ୍ତି। ଆଜି ଦ୍ୱିତୀୟ ଦିନରେ

0: ଶରଧାବାଲିରେ ତିନି ରଥ ପହଞ୍ଚିଛନ୍ତି। ସକାଳ 9:30ରୁ ଅଗଣିତ ଶ୍ରଦ୍ଧାଳୁଙ୍କ ଗହଣରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶରଧାବାଲିରେ ପହଞ୍ଚିଥିଲା। ଆଜି ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ପୂର୍ଣ୍ଣାଙ୍ଗ ଦର୍ଶନ ଦେଉଛନ୍ତି। ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେନୀତି ଅନୁଷ୍ଠିତ ହେବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
1: ଶ୍ରୀବିଗ୍ରହମାନଙ୍କର ଦର୍ଶନ କରିବେ ସବୁ ଶ୍ରଦ୍ଧାଳୁ ଭକ୍ତ, ଏବଂ ଆସନ୍ତାକାଲି ଯେହେତୁ ସନ୍ଧ୍ୟାରେ ଆଡ଼ପ ମଣ୍ଡପ ପହଣ୍ଡି ବିଜେ ହେବ, ତା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହେଲାଣି। ଗତ ବର୍ଷ ଆଡ଼ପ ମଣ୍ଡପ ପହଣ୍ଡି ବିଜେ ଥିଲା, ସେଦିନ ସକାଳୁ ଅଘଟଣ ହୋଇଥିଲା, ତାକୁ ଆଖି ଆଗରେ ରଖି ସୁରକ୍ଷା ବାହିନୀ ମୁତୟନ କୁହନ୍ତୁ, ମାଜିଷ୍ଟ୍ରେଟ୍ ବା ଅଧିକାରୀମାନଙ୍କର ସୁରକ୍ଷା ଦାୟିତ୍ୱ କୁହନ୍ତୁ, ତା ପାଇଁ ଆମେ ପ୍ରତ୍ୟକ୍ଷ ଭାବରେ ଜିଲ୍ଲାପାଳ ଆମେ ଏବଂ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ ତାକୁ ତଦାରଖ କରୁଛନ୍ତି।
0: ପ୍ରଧାନମନ୍ତ୍ରୀ ଆଜି ଅମୃତ ଭାରତ ଷ୍ଟେସନ ଯୋଜନାରେ ପୁନଃ ବିକଶିତ 75 ରେଳ ଷ୍ଟେସନର ଲୋକାର୍ପଣ କରିଛନ୍ତି। ଏଥିରେ ଓଡ଼ିଶାର 7 ରେଳ ଷ୍ଟେସନ ରହିଛି। ପଞ୍ଜାବର ଜଳନ୍ଧରଠାରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଷ୍ଟେସନଗୁଡ଼ିକର ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଅମୃତ ଷ୍ଟେସନ ଦେଶର ସଂସ୍କୃତି ଓ ସଭ୍ୟତାର ପ୍ରତୀକ। ବର୍ତ୍ତମାନ ଦେଶବ୍ୟାପୀ 1300ରୁ ଉର୍ଦ୍ଧ ରେଳ ଷ୍ଟେସନଗୁଡ଼ିକର ଅମୃତ ଭାରତ ଯୋଜନାରେ ଆଧୁନିକୀକରଣ କରାଯାଉଛି। ସେଥିମଧ୍ୟରୁ ଆଜି 75 ଷ୍ଟେସନର ଶୁଭାରମ୍ଭ ହୋଇଛି। ଶ୍ରୀ ମୋଦି କହିଛନ୍ତି, ଏହି ରେଳ ଷ୍ଟେସନଗୁଡ଼ିକ ଯାତାୟତକୁ ସୁଗମ କରିବା ସହ ବ୍ୟବସାୟର ମାଧ୍ୟମ ମଧ୍ୟ ପାଲଟିଛି। ଏଥିରେ କାରିଗର, ସ୍ୱୟଂ ସହାୟକ ଗୋଷ୍ଠୀ ଆଦିଙ୍କ ଉତ୍ପାଦିତ ସାମଗ୍ରୀକୁ ବିକ୍ରିବଟା ପାଇଁ ସ୍ଥାନ ଦିଆଯାଇଛି।
2: ଆଜ ପୁରେ ଦେଶ ରେଲୱେ ଷ୍ଟେସନ କାୟାକଳ୍ପ କିଆ ଯା ରହା ହେ। ଅମୃତ ଭାରତ ଷ୍ଟେସନ ସ୍କିମ କେ ତହତ 1300 ସେ ଜ୍ୟାଦା ରେଲୱେ ଷ୍ଟେସନ କୁ ଆଧୁନିକ ବନାୟା ଯା ରହା ହେ ଔର ଇନମେ ସେ କୈ ଷ୍ଟେସନ ପର କାମ ପୁରା ହୋ ଚୁକା। ଆଜ ଐସେ ହି 75 ଷ୍ଟେସନ କା ଲୋକାର୍ପଣ କିଆ ଗୟା ହେ। ବାକି ହମାରା ଦେଶ ବିକଶିତ ରାଷ୍ଟ୍ର ବନନେ କି ଓର ବଢ ରହା ହେ।
0: ଆଜି ରାଜ୍ୟର ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର, ବାରିପଦା, ବିମଳଗଡ଼ ଏବଂ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଉଦ୍ଘାଟିତ ହୋଇଛି। ଏଥିପାଇଁ 109 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଯାତ୍ରୀଙ୍କ ସୁବିଧା ପାଇଁ ନୂତନ ଷ୍ଟେସନ ଭବନ ନିର୍ମାଣ କରାଯିବା ସହ ଗାଡ଼ି ଚଳାଚଳ ନିୟନ୍ତ୍ରଣ ପାଇଁ ପ୍ରବେଶପତ୍ରକୁ ପ୍ରଶସ୍ତ କରାଯାଇଛି। ଆରାମଦାୟକ ଯାତ୍ରା ପାଇଁ ପ୍ଲାଟଫର୍ମଗୁଡ଼ିକରେ ଉନ୍ନତ ଆଶ୍ରୟସ୍ଥଳୀ, ଅତ୍ୟାଧୁନିକ ଅପେକ୍ଷା ଗୃହ, ସ୍ୱଚ୍ଛ ଶୌଚାଳୟ ଏବଂ ଡିଜିଟାଲ୍ ଯାତ୍ରୀ ସୂଚନା ଫଳକ ଲଗାଯାଇଛି। ପ୍ରତ୍ୟେକ ଷ୍ଟେସନରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ହସ୍ତତନ୍ତ, ପାରମ୍ପରିକ ଶିଳ୍ପ ଓ ଆଦିବାସୀ କଳାକୁ ଚିତ୍ରିତ କରାଯାଇଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜି ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଥିଲେ। ଅମୃତ ଭାରତ ଷ୍ଟେସନ ଯୋଜନାରେ ବରଗଡ଼ ଜିଲ୍ଲାର ବରପାଲିର ଅତ୍ୟାଧୁନିକ ଷ୍ଟେସନ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ପ୍ରଦୀପ ପୁରୋହିତ, ପଦ୍ମଶ୍ରୀ ଭାଗବତ ପ୍ରଧାନ, ଜିଲ୍ଲାପାଳ ଆଦିତ୍ୟ ଗୋଏଲ ପ୍ରମୁଖ ଉପସ୍ଥିତ ଥିଲେ। 22 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ପ୍ରତୀକ୍ଷାଳୟ, ପାନୀୟ ଜଳ ବ୍ୟବସ୍ଥା, ଅତ୍ୟାଧୁନିକ ଶୌଚାଳୟ, ଡିଜିଟାଲ ସୂଚନା ବୋର୍ଡ ଓ ଫୁଟ୍ ଓଭରବ୍ରିଜ୍ ସୁବିଧା ରହିଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନ ପରିସରରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବଲାଙ୍ଗୀର ରେଳ ଷ୍ଟେସନରେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ସଙ୍ଗୀତା ସିଂହଦେଓ, ବିଧାୟକ କଳିକେଶ ନାରାୟଣ ସିଂହଦେଓ, ଜିଲ୍ଲାପାଳଙ୍କ ସମେତ ରେଳ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। କେନ୍ଦ୍ର ସରକାର ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ନୂଆଦିଲ୍ଲୀଠାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ବୈଠକରେ ସରକାର ସଂସଦର ଉଭୟ ଗୃହକୁ ସୁଚାରୁରୂପେ ପରିଚାଳନା କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିବେ। ଚଳିତ ମାସ 20 ତାରିଖରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବା ସହ ମଞ୍ଜୁରୀ ପ୍ରଦାନ କରାଯିବାର ସମ୍ଭାବନା ରହିଛି। ଅଧିବେଶନ କାଳରେ ବିଭିନ୍ନ ବିଲ୍ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆୟକର ସଂଶୋଧନ ବିଲ୍ 2026, ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧିତ ବିଲ୍, ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଲ୍, ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଲ୍ ଓ FCRA ଏବଂ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ଉପରେ ଆଲୋଚନା ହେବାନି ସରକାରଙ୍କ ପକ୍ଷରୁ ଜଣାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ଦ୍ୱାରା ପରିଚାଳିତ କୃଷି ଉଦ୍ୟୋଗକୁ ଅଧିକ ସୁଦୃଢ଼ କରିବା ଏବଂ ସେମାନଙ୍କ ଜୀବିକାରେ ସ୍ଥାୟୀ ଉନ୍ନତି ଆଣିବା ଲକ୍ଷ୍ୟରେ ଆଜି ଭୁବନେଶ୍ୱରଠାରେ ମିଶନ ଶକ୍ତି ବିଭାଗ ଓ ଅନ୍ତର୍ଜାତୀୟ କୃଷି ଅନୁସନ୍ଧାନ ସଂସ୍ଥା ଇକ୍ରିସାଟ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କାର୍ଯ୍ୟକ୍ରମରେ ବିଭାଗୀୟ ଶାସନ

0: ସଚିବ ମାନସି ନିମ୍ବାଲ ଯୋଗ ଦେଇ କହିଛନ୍ତି, ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ ଜନିତ ଆହ୍ୱାନକୁ ସାମ୍ନା କରିବା ପାଇଁ ମହିଳା କୃଷକମାନଙ୍କୁ ଆଧୁନିକ ଜ୍ଞାନକୌଶଳ, ବୈଜ୍ଞାନିକ ପ୍ରଯୁକ୍ତି ଓ ବଜାର ସଂଯୋଗ ଅତ୍ୟନ୍ତ ଜରୁରୀ। ଏହି ପଦକ୍ଷେପ ଦ୍ୱାରା ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହିତ ଲକ୍ଷ୍ୟପତି ଦିଦି ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଲକ୍ଷ୍ୟ ହାସଲ ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହା ଅଧୀନରେ ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ କୃଷି ଆଧାରିତ ପ୍ରକଳ୍ପ ନିର୍ମାଣ କରାଯିବ, ଯାହା ଲକ୍ଷାଧିକ ଏସ୍ଏସ୍ସି ସଦସ୍ୟଙ୍କୁ କୃଷି କ୍ଷେତ୍ରରେ ଅଧିକ ସକ୍ଷମ କରିବ। ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଆସନ୍ତାକାଲି ତା'ର ଷଷ୍ଠ ସମାବର୍ତ୍ତନ ଉତ୍ସବ ପାଳନ କରିବ। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମାବର୍ତ୍ତନ ଉତ୍ସବରେ ମୋଟ 684 ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ଶ୍ରେଷ୍ଠ ଶିକ୍ଷାଗତ ପ୍ରଦର୍ଶନ ପାଇଁ 32 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ 61 ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବ। ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ କହିଛନ୍ତି, ଉନ୍ନତ ରୋଗୀ ସେବା ପ୍ରତି ଏହାର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରି ସମ୍ପ୍ରତି ଶିଶୁ ଶଲ୍ୟ ଚିକିତ୍ସା ବିଭାଗ ଅଧୀନରେ ଏକ ଉତ୍ସର୍ଗୀକୃତ ନବଜାତ ଶଲ୍ୟ ଚିକିତ୍ସା ୟୁନିଟ୍ ଆଇସିୟୁ ପ୍ରତିଷ୍ଠା କରାଯିବ। କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେବେ ବୋଲି ଜଣାପଡ଼ିଛି। ବିକଶିତ ଭାରତ ବିକଶିତ ଓଡ଼ିଶା ଗଠନ ପାଇଁ ଜାତୀୟ ଶିକ୍ଷାନୀତି ଅନୁଯାୟୀ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆବଶ୍ୟକ ଏବଂ ଏହି ପରିବର୍ତ୍ତନ ହିଁ ଆଗାମୀ ଭବିଷ୍ୟତରେ ନିର୍ଣ୍ଣାୟକ ମୋଡ଼ ନେଇପାରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ନବରଙ୍ଗପୁରଠାରେ ଆଜି ଏକ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମନ୍ତ୍ରୀ କହିଛନ୍ତି, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରାଜ୍ୟରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷାକୁ ଅଧିକ ପ୍ରଭାବଶାଳୀ କରୁଛି। ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ସାମୁକାର ଉନ୍ମୋଚନ କରାଯାଇଥିଲା। ମୃତ୍ତିକା ସଂରକ୍ଷଣ ଜଳ ବିଭାଜିକା ବିକାଶ ବିଭାଗ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ଦୁଇଦିନିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ଖଡ଼ିଆଳ ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ଦାବରୀ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଅଧୀନରେ କାର୍ଯ୍ୟରତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଆଲୋଚନା କରିଛନ୍ତି। ବୌଦ୍ଧ ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ନାୟକପଡ଼ା ଗୁମ୍ଫାଠାରେ ଆଜି ତୃତୀୟ ତିଥିରେ ଶ୍ରୀଜଗନ୍ନାଥଙ୍କର ବାସୀ ରଥଯାତ୍ରା ଅନୁଷ୍ଠିତ ହେଉଛି। ସହରର ବୁଟୁପାଲି, ନାରାୟଣନଗର, ସାହାଜପାଲ, ବାଉଁଶିଗୁଡ଼ା ଆଦି ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ତିନି ଠାକୁରଙ୍କର ରଥଯାତ୍ରା ଚାଲିଛି। ସକାଳୁ ପରମ୍ପରା ଅନୁଯାୟୀ ନୀତିକାନ୍ତି ସରିବା ପରେ ମଧ୍ୟାହ୍ନ 2:00 ପହଣ୍ଡି ଆରମ୍ଭ ହୋଇଥିଲା। ସନ୍ଧ୍ୟା 6:00 ରଥ ଟଣା ଆରମ୍ଭ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧ ବଳଦେବଜୀଙ୍କର ବ୍ରହ୍ମ ତାଳଧ୍ୱଜ ରଥ ଡାହାଣ ପାର୍ଶ୍ୱକୁ ମୋଡ଼ ନେଇ ଅଟକି ରହିଛି। ସନ୍ଧ୍ୟା ସୁଦ୍ଧା ରଥ ଟାଣିବା ସମ୍ଭବପର ନ ହେବାରୁ ରଥଟଣାକୁ ଆଜି ପାଇଁ ସ୍ଥଗିତ ରଖାଯାଇଛି। ନାବାର୍ଡ଼ର 45ତମ ସ୍ଥାପନା ଦିବସ ଆଜି ନବରଙ୍ଗପୁରଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ, ବ୍ୟାଙ୍କ, ବିଭିନ୍ନ ସହକାରୀ ବିଭାଗ, କୃଷକ ଉତ୍ପାଦକ ସଂଗଠନ, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 15 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲେ ତିନି ରଥ। ଆସନ୍ତାକାଲି ହେବ ଆଡ଼ପ ମଣ୍ଡପ ବିଜେ ନୀତି। ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶାର 7 ସମେତ ଦେଶର 75 ରେଳ ଷ୍ଟେସନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। କହିଲେ, ଅମୃତ ଷ୍ଟେସନ ଦେଶର ସଂସ୍କୃତି ଓ ସଭ୍ୟତାର ପ୍ରତୀକ। ଏସ୍ଏସ୍ସିଙ୍କ ଦ୍ୱାରା ପରିଚାଳିତ କୃଷି ଉଦ୍ୟୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ଏବଂ ଲଘୁଚାପର ପ୍ରଭାବରେ 15 ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ଜଳ ସଂରକ୍ଷଣର ଏକ ନୂତନ ପଦକ୍ଷେପ, କ୍ୟାଚ୍ ଦ ରେନ୍ ଅଭିଯାନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ନୀନା ସାହୁ। ଦୈନନ୍ଦିନ ଜୀବନରେ ଆମେ ଗୋଟିଏ ଉକ୍ତି ସହିତ ଅତି ଭଲ ଭାବରେ ପରିଚିତ, ତାହା ହେଉଛି ଜଳ ହିଁ ଜୀବନ। କିନ୍ତୁ ସାମ୍ପ୍ରତିକ ଜଳବାୟୁ ପରିବର୍ତ୍ତନ ପରିସ୍ଥିତି ଏବଂ ଦ୍ରୁତ ଭୂତଳ ଜଳ ହ୍ରାସ ଯୋଗୁଁ ଭବିଷ୍ୟତରେ ବଡ଼ ଜଳ ସଙ୍କଟର ସମ୍ମୁଖୀନ ହେବାର ଆଶଙ୍କା ପ୍ରକାଶ ପାଇଲାଣି। ଏହି ଆହ୍ୱାନର ସମାଧାନ ଲକ୍ଷ୍ୟ ନେଇ ସରକାର ଦେଶବ୍ୟାପୀ କ୍ୟାଚ୍ ଦ ରେନ୍ ଅଭିଯାନକୁ କାର୍ଯ୍ୟକାରୀ କରିଛନ୍ତି। ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ବର୍ଷା ଜଳ ଯେଉଁଠି ପଡ଼ୁଛି ଏବଂ ଯେତେବେଳେ ପଡ଼ୁଛି ତାକୁ ସେଇଠି ସଂଗ୍ରହ କରନ୍ତୁ। ପ୍ରତିବର୍ଷ ବର୍ଷା ଜଳ ନଦୀ ନାଳ ଦେଇ ସମୁଦ୍ରକୁ ବହିଯାଏ। ଏହି ଅଭିଯାନ ଦ୍ୱାରା ବର୍ଷା ଜଳକୁ ସଂରକ୍ଷଣ ମାଧ୍ୟମରେ ଭୂତଳ ଜଳସ୍ତର ବୃଦ୍ଧିର ଲକ୍ଷ୍ୟ ରଖାଯାଇଛି। ମରୁଡ଼ି ପ୍ରବଣ ଏବଂ ଗ୍ରୀଷ୍ମ ଋତୁରେ ଜଳାଭାବ ଦେଖାଯାଉଥିବା ଅଞ୍ଚଳଗୁଡ଼ିକରେ ପାନୀୟ ଜଳ ତଥା ଚାଷ କାର୍ଯ୍ୟ ପାଇଁ ନିରନ୍ତର ଜଳ ଉତ୍ସକୁ ପ୍ରସ୍ତୁତ କରିବା ଏହାର ଅନ୍ୟତମ ଉଦ୍ଦେଶ୍ୟ। ଏପରିକି ଅତ୍ୟଧିକ ବର୍ଷା ଯୋଗୁଁ ସହରାଞ୍ଚଳରେ ଜମି ରହୁଥିବା ଜଳ ଯୋଗୁଁ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ତେବେ ବର୍ଷା ଜଳ ଅମଳ ପ୍ରକ୍ରିୟା ମାଧ୍ୟମରେ ଏଭଳି ପରିସ୍ଥିତିକୁ ବହୁ ପରିମାଣରେ ହ୍ରାସ କରାଯାଇପାରୁଛି। କେବଳ ସରକାରୀ ସ୍ତରରେ ନୁହେଁ ଜନଭାଗିଦାରୀ ମାଧ୍ୟମରେ ଏହାକୁ ଏକ ଗଣ ଆନ୍ଦୋଳନରେ ପରିଣତ କରାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ପୃଥିବୀ ଏକ ଅଦୃଶ୍ୟ ତଥା ଗୁରୁତର ସଙ୍କଟ ଦେଇ ଗତି କରୁଥିବା ଜଣାପଡ଼ୁଛି। ଏକ ଗବେଷଣାତ୍ମକ ରିପୋର୍ଟ ଅନୁଯାୟୀ ମାତ୍ରାଧିକ ଭୂତଳ ଜଳ ଉତ୍ତୋଳନ ପୃଥିବୀ ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ଜଳ ସଙ୍କଟ ସୃଷ୍ଟି ହେବା ସହ ପୃଥିବୀର ଭାରସାମ୍ୟ ବିଗିଡ଼ିବାରେ ଲାଗିଛି। ଅତିରିକ୍ତ ଭୂତଳ ଜଳ ବ୍ୟବହାର ଯୋଗୁଁ ଏହାର ସ୍ତର ହ୍ରାସ ପାଇବା ସହ ପୃଥିବୀର ମେରୁ ଅକ୍ଷ ବା ଘୂର୍ଣ୍ଣନ ଅକ୍ଷରେ ପରିବର୍ତ୍ତନ ଘଟୁଛି। ସିଧାସଳଖ ଭାବେ ଏହା ଯୋଗୁଁ ସମୁଦ୍ର ସ୍ତର ବୃଦ୍ଧି ପାଇବା ସହ ଜଳବାୟୁ ପରିବର୍ତ୍ତନ ଭଳି ଗମ୍ଭୀର ସମସ୍ୟା ସୃଷ୍ଟି ହେଉଛି। ବୈଜ୍ଞାନିକଙ୍କ ଆକଳନ ଅନୁଯାୟୀ ଗତ କିଛି ଦଶନ୍ଧି ମଧ୍ୟରେ କୃଷି ଶିଳ୍ପ ଏବଂ ଘରୋଇ ବ୍ୟବହାର ପାଇଁ ବିପୁଳ ପରିମାଣର ଭୂତଳ ଜଳ ବ୍ୟବହାର କରାଯାଉଛି। ଏହି ବ୍ୟବହୃତ ବା ଅବ୍ୟବହୃତ ଜଳ ନଦୀ ନାଳ ଦେଇ ସମୁଦ୍ରରେ ମିଶିବା ଯୋଗୁଁ ପୃଥିବୀର ଓଜନ ବଣ୍ଟନ ପ୍ରକ୍ରିୟାରେ ଅସନ୍ତୁଳନତା ସୃଷ୍ଟି ହେଉଛି, ଫଳରେ ନିଜ ଅକ୍ଷପଥରେ ପୃଥିବୀର ଘୂର୍ଣ୍ଣନ ଶୈଳୀ ପ୍ରଭାବିତ ହେଉଛି। ଅନ୍ୟ ପ୍ରକାରେ କହିଲେ ମାନବ ସମାଜ ପାଇଁ ଏହା ଏକ ବଡ଼ ଚେତାବନୀ। ଏବେଠୁ ସଚେତନ ହେବାକୁ ପଡ଼ିବ। ଭୂତଳ ଜଳସ୍ତରରେ ସୁଧାର ଆଣିବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ଏହାର ସମାଧାନ ଦିଗରେ ଆମକୁ କେତୋଟି ପଦକ୍ଷେପ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ସେଗୁଡ଼ିକ ହେଲା ବର୍ଷା ଜଳ ଅମଳ, ଆର୍ଦ୍ରଭୂମି ଓ ପୋଖରୀର ସଂରକ୍ଷଣ, କୃଷି କ୍ଷେତ୍ରରେ ସଂସ୍କାର, ବ୍ୟାପକ ବନୀକରଣ ଏବଂ ସଚେତନତା ବୃଦ୍ଧି। ଆମେ ସମସ୍ତେ ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ନେଇ ପଦକ୍ଷେପ ଗ୍ରହଣ କରିବା ଉଚିତ। ବର୍ଷା ପାଣିକୁ ସିଧାସଳଖ ନାଳରେ ବୋହିଯିବାକୁ ନ ଦେଇ ମାଟି ଭିତରକୁ ରିଚାର୍ଜ ୱେଲ୍ ମାଧ୍ୟମରେ ଛଡ଼ା କଲେ ଭୂତଳ ଜଳସ୍ତର ବୃଦ୍ଧି ପାଇବ। ସେହିଭଳି ପ୍ରାକୃତିକ ଜଳାଶୟ, ନଦୀ, ପୋଖରୀ ଏବଂ ଆର୍ଦ୍ରଭୂମିଗୁଡ଼ିକ ଜଳକୁ ଧରି ରଖି ଭୂତଳ ଜଳସ୍ତର ବୃଦ୍ଧିରେ ସହାୟକ ହୋଇଥାନ୍ତି। ତେଣୁ ପୋତି ହୋଇ ପଡ଼ୁଥିବା ଏଭଳି ପ୍ରାକୃତିକ ଜଳ ସଂରକ୍ଷଣର ମାଧ୍ୟମକୁ ପୁନରୁଦ୍ଧାର କରିବା ଜରୁରୀ। କୃଷି କ୍ଷେତ୍ରରେ ବୁନ୍ଦା ଜଳ ସେଚନ ପ୍ରକ୍ରିୟା ଏକ ଉଲ୍ଲେଖନୀୟ ମାଧ୍ୟମ। ଏହାଦ୍ୱାରା ଅତି କମ୍ ଜଳରେ ଚାଷ କାର୍ଯ୍ୟ ସମ୍ଭବ ହୋଇପାରିବ। ବର୍ଷା ଜଳକୁ ସଂରକ୍ଷଣ କରି ରଖିବାରେ ବୃକ୍ଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଜଙ୍ଗଲ ସୃଷ୍ଟି ଓ ଚାରାରୋପଣ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ପଡ଼ିବ। କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅମୃତ ଯୋଜନା ଅଧୀନରେ 121,000 ଏକର ଜଳ ଉତ୍ସ ଏବଂ 12,750 ଏକର ସବୁଜ ଅଞ୍ଚଳକୁ ପୁନରୁଦ୍ଧାର କରିବାର ପ୍ରୟାସ ହୋଇଛି। ଏଥିରେ 900ରୁ ଅଧିକ ସ୍ଥାନୀୟ ସଂସ୍ଥାକୁ ସାମିଲ କରାଯାଇଛି। ସ୍ଥାନୀୟ ସମ୍ପ୍ରଦାୟଗୁଡ଼ିକର ଅଂଶଗ୍ରହଣ ମାଧ୍ୟମରେ ଏହି ଅଭିଯାନକୁ ଏକ ଜନ ଆନ୍ଦୋଳନରେ ରୂପାନ୍ତରିତ କରାଯାଇପାରୁଛି। ଜଳଶକ୍ତି ଅଭିଯାନ ଜନଭାଗିଦାରୀ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅଧୀନରେ 79 ନଗର ନିଗମ ମାଧ୍ୟମରେ 199,278 ଜଳ ରିଚାର୍ଜ ଗଠନ କରାଯାଇଛି। ସହରାଞ୍ଚଳଗୁଡ଼ିକରେ ଭୂତଳ ଜଳ ରିଚାର୍ଜ ଏବଂ ଜଳ ସଂରକ୍ଷଣ କ୍ଷେତ୍ରରେ ଏହା ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଜଳ ଅପଚୟକୁ ରୋକିବା ଏବଂ ଜଳ ସଂରକ୍ଷଣରେ ପ୍ରତ୍ୟେକ ନାଗରିକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଜଳ ହିଁ ଜୀବନ ଉକ୍ତିକୁ କେବଳ ସ୍ଲୋଗାନରେ ସୀମିତ ନ ରଖି ଆମର କାର୍ଯ୍ୟଧାରାରେ ପ୍ରତିଫଳିତ କରିବାକୁ ଆସନ୍ତୁ ସଂକଳ୍ପବଦ୍ଧ ହେବା।

ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ ରାତି 7ଟା। ପ୍ରଚାର କରୁଛୁ ଓଡ଼ିଆ ଆଲବମ୍ ଗୀତ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୀତଟି ଶୁଣନ୍ତୁ, କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍ଙ୍କ କଣ୍ଠରେ।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟିକୁ କଣ୍ଠରେ ସଜେଇଛନ୍ତି କଣ୍ଠଶିଳ୍ପୀ ବରୁଣ ମିଶ୍ର। ଗୀତ ରଚନା ସୁରେଶ ପରିଡ଼ା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦୀପକ କୁମାର।

ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣମାନଙ୍କର ପ୍ରିୟ ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ 99.3 meter ତଥା 1584 kHz ଏବଂ FM ବ୍ୟାଣ୍ଡରେ 101 MHz ଯୋଗେ। କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ କଣ୍ଠଶିଳ୍ପୀ ବରୁଣ ମିଶ୍ରଙ୍କ କଣ୍ଠରେ।

0: ଆକାଶବାଣୀ କେନ୍ଦୁଝର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଚଣ୍ଡିଗଡ଼ ଓ ଜଳନ୍ଧରଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର 7 ସମେତ ଦେଶର 75 ଅମୃତ ଭାରତ ଷ୍ଟେସନର କଲେ ଲୋକାର୍ପଣ। ରଣନୀତିକ ଭାଗିଦାରୀକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ ରାଷ୍ଟ୍ରପତି। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ପକ୍ଷରୁ ବିଶ୍ୱାସ 2026 ଯୋଜନାର ଶୁଭାରମ୍ଭ। ସିରିଆ, କୁଏତ ଓ ଓମାନରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଇରାନର ଆକ୍ରମଣ ଏବଂ ଜାପାନ ଓପନ 2026 ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସର ସେମିଫାଇନାଲରେ ପିଭି ସିନ୍ଧୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଚଣ୍ଡିଗଡ଼ରେ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସଡ଼କ ଭିତ୍ତିଭୂମି ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ପ୍ରାୟ 4,700 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଅପରାହ୍ନରେ ଚଣ୍ଡିଗଡ଼ର ପଞ୍ଜାବ ଇଞ୍ଜିନିୟରିଂ କଲେଜରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ 505 କୋଟି ଟଙ୍କା ବ୍ୟୟରେ ନିର୍ମିତ ଉନ୍ନତ ମାତୃ ଓ ଶିଶୁ ଯତ୍ନ କେନ୍ଦ୍ର ଏବଂ 440 କୋଟି ଟଙ୍କା ବ୍ୟୟରେ ନିର୍ମିତ ଉନ୍ନତ ସ୍ନାୟୁ ବିଜ୍ଞାନ କେନ୍ଦ୍ରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ପ୍ରଧାନମନ୍ତ୍ରୀ ପିଜିଆଇ ଚଣ୍ଡିଗଡ଼ଠାରେ ପିଏମ୍ ଅଭିମ୍ ଯୋଜନା ଅଧୀନରେ 269 ଶଯ୍ୟା ବିଶିଷ୍ଟ କ୍ରିଟିକାଲ୍ କେୟାର ବ୍ଲକର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ଜିରକପୁର କୁରାଲି ଗ୍ରୀନ୍ଫିଲ୍ଡ ହାଇୱେକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ଜିରକପୁର ବାଇପାସ୍ ଏବଂ ଚଣ୍ଡିଗଡ଼ ବିମାନ ବନ୍ଦର ଏରୋସିଟି ଗ୍ରୀନ୍ଫିଲ୍ଡ ହାଇୱେ

0: ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏକ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଚଣ୍ଡିଗଡ଼ର ବିକାଶ ଦ୍ୱାରା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିଛି। ଏହାର ଲାଭ କେବଳ ଚଣ୍ଡିଗଡ଼ରେ ସୀମିତ ନ ରହି ପଞ୍ଜାବ, ହରିୟାଣା ଏବଂ ହିମାଚଳ ପ୍ରଦେଶର ଲୋକଙ୍କ ପାଖରେ ମଧ୍ୟ ପହଞ୍ଚୁଛି। ପିଜିଆଇ ଚଣ୍ଡିଗଡ଼ରେ ଉନ୍ନତ ସ୍ନାୟୁ ବିଜ୍ଞାନ କେନ୍ଦ୍ର, ଉନ୍ନତ ମାତୃ ଓ ଶିଶୁ ଯତ୍ନ କେନ୍ଦ୍ର ଏବଂ କ୍ରିଟିକାଲ କେୟାର ବ୍ଲକର ସମ୍ପ୍ରସାରଣ ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଚିକିତ୍ସା ସୁବିଧାରେ ଉନ୍ନତି ଆସିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅପରାଧିକ ନ୍ୟାୟ ବ୍ୟବସ୍ଥାର ସଂସ୍କାର ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ଉପନିବେଶବାଦ ସମୟର ଦଣ୍ଡବିଧି ଆଇନ ବଦଳରେ ଭାରତୀୟ ନ୍ୟାୟ ସଂହିତା ଲାଗୁ କରିଛି, ଯାହାର କାର୍ଯ୍ୟାନ୍ୱୟନ ଚଣ୍ଡିଗଡ଼ରୁ ହିଁ ଆରମ୍ଭ ହୋଇଛି। ସହରର ଆଧୁନିକୀକରଣ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଚଣ୍ଡିଗଡ଼କୁ ଏକ ହାଇଟେକ୍ ସହରରେ ପରିଣତ କରିଛି, ଯେଉଁଥିରେ 2,500 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ଚଣ୍ଡିଗଡ଼କୁ ଯୋଜନାବଦ୍ଧ ସହରୀ ବିକାଶର ଏକ ମାନଦଣ୍ଡ ଭାବେ ବର୍ଣ୍ଣନା କରିବା ସହ ଏହି ସହର ସବୁବେଳେ ସରକାରଙ୍କ ପାଇଁ ପ୍ରାଥମିକତା ହୋଇ ରହିଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଞ୍ଜାବର ଜଳନ୍ଧରଠାରେ ଆଞ୍ଚଳିକ ସଂଯୋଗୀକରଣକୁ ସୁଦୃଢ଼ କରିବା, ଯାତ୍ରୀଙ୍କ ସୁବିଧାରେ ଉନ୍ନତି ଆଣିବା ଏବଂ ଅଞ୍ଚଳର ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିଛନ୍ତି। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଓଡ଼ିଶାର 7 ରେଳ ଷ୍ଟେସନ ସମେତ ମୋଟ 75 ପୁନଃ ବିକଶିତ ରେଳ ଷ୍ଟେସନର ଉଦ୍ଘାଟନ କରିଛନ୍ତି। ପ୍ରତ୍ୟେକ ନାଗରିକଙ୍କ ଜୀବନକୁ ସହଜ କରିବା ଏବଂ ସେମାନଙ୍କୁ ପ୍ରଗତିର ନୂତନ ସୁଯୋଗ ପ୍ରଦାନ କରିବାକୁ ତାଙ୍କ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ଜଳନ୍ଧରରେ ଏକ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି,
1: ସାଥିଓ ବିକାଶ କାର୍ଯ୍ୟକୁ ଗତି ଦେତେ ହୁଏ ଅବ ୟହାଁ ଜଳନ୍ଧର ସେ କଇ ନଇ ସେ ରେଲ ସେବାଏ ଶୁରୁ କି ଗଇ ହୈ। ଆଜ ଅମୃତସର ସେ କାଶୀ କେ ବୀଚ ରେଲ ସେବା ବି ଶୁରୁ ହୁଇ ହୈ। ଇସେ ଗୁରୁ ରବିଦାସ ଜୀ କେ ଭକ୍ତୋଁ କେ ଲିଏ ପଞ୍ଜାବ ସେ କାଶୀ ଜାନା ଔର ଅଧିକ ଆସାନ ହୋ ଜାଏଗା।
0: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ 19-20 ତାରିଖ ପର୍ଯ୍ୟନ୍ତ ମାଲଡୋଭା, ଉତ୍ତର ମାସେଡୋନିଆ ଏବଂ ରୋମାନିଆକୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ପ୍ରାନ୍ତ ସଚିବ ସିବି ଜର୍ଜ କହିଛନ୍ତି, ମାଲଡୋଭା ଗଣତନ୍ତ୍ର, ଉତ୍ତର ମାସେଡୋନିଆ ଏବଂ ରୋମାନିଆର ରାଷ୍ଟ୍ରପତିମାନଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀମତୀ ମୁର୍ମୁ ଏହି ସରକାରୀ ଗସ୍ତରେ ଯିବେ। ସେ କହିଛନ୍ତି, ଏହି ଗସ୍ତର ଯଥେଷ୍ଟ ଐତିହାସିକ ଗୁରୁତ୍ୱ ରହିଛି। କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ଦ୍ୱାରା ମାଲଡୋଭା ଏବଂ ଉତ୍ତର ମାସେଡୋନିଆକୁ ଏହା ହେଉଛି ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ରୋମାନିଆ ଗସ୍ତ ବିଷୟରେ ସେ କହିଛନ୍ତି, ବିଗତ 3 ଦଶନ୍ଧି ମଧ୍ୟରେ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଗସ୍ତ। ଶ୍ରୀ ଜର୍ଜ କହିଛନ୍ତି, ଏହା ପୂର୍ବରୁ 1994 ରୋମାନିଆକୁ ଭାରତର ରାଷ୍ଟ୍ରପତି ଗସ୍ତ କରିଥିଲେ। ରାଷ୍ଟ୍ରପତିଙ୍କ ଗସ୍ତର ଆଭିମୁଖ୍ୟ ଉପରେ ଆଲୋକପାତ କରି ଶ୍ରୀ ଜର୍ଜ କହିଛନ୍ତି, ଏହି ଗସ୍ତ ମଧ୍ୟ ଓ ପୂର୍ବ ୟୁରୋପ ସହିତ ଭାରତର ବୃଦ୍ଧି ପାଉଥିବା ସମ୍ପର୍କକୁ ଦର୍ଶାଉଛି ଏବଂ ଏହି ଅଞ୍ଚଳର ଦେଶଗୁଡ଼ିକ ସହିତ ଭାଗିଦାରୀକୁ ମଜବୁତ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଉଛି। ରାଷ୍ଟ୍ରପତିଙ୍କ ଏହି ଗସ୍ତ ୟୁରୋପ ସହିତ ଭାରତର ବ୍ୟାପକ ସମ୍ପର୍କ ଏବଂ ୟୁରୋପୀୟ ସଂଘ ସହିତ ଏହାର ରଣନୀତିକ ଭାଗିଦାରୀକୁ ଆହୁରି ସମୃଦ୍ଧ କରିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ପ୍ରତ୍ୟେକ ଗ୍ରାମ ଏବଂ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ପାଖରେ ବ୍ୟାଙ୍କିଂ ସେବା ଉପଲବ୍ଧତାକୁ ସୁନିଶ୍ଚିତ କରିବା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ। ଆଜି ଆନ୍ଧ୍ରପ୍ରଦେଶର ପଲନାଡୁ ଜିଲ୍ଲା ଅନ୍ତର୍ଗତ ନର୍ସରାଓ ପେଟାରେ ଆୟୋଜିତ କ୍ରେଡିଟ୍ ଆଉଟରିଚ୍ କାର୍ଯ୍ୟକ୍ରମରେ ଶ୍ରୀମତୀ ସୀତାରମଣ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଅଧୀନରେ 1,03,246 ଜଣ ହିତାଧିକାରୀଙ୍କୁ 3,216 କୋଟି ଟଙ୍କାର ଋଣ ସହାୟତା ବଣ୍ଟନ କରିଛନ୍ତି। କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଉପସ୍ଥିତ ରହିବା ସହ ରାଜ୍ୟ ପ୍ରତି କେନ୍ଦ୍ର ସରକାରଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଇପିଏଫ୍ଓ କ୍ଷତିପୂରଣ ଏବଂ ଜରିମାନା ଆଦାୟ ସମ୍ପର୍କିତ ବିବାଦଗୁଡ଼ିକର ସହମତି ଭିତ୍ତିକ ସମାଧାନ ପାଇଁ ବିଶ୍ୱାସ 2026 ଯୋଜନାର ଶୁଭାରମ୍ଭ କରିଛି। ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ କହିଛି, ଏହି ଯୋଜନା ଏକକାଳୀନ ବିବାଦ ସମାଧାନର ଏକ ମାଧ୍ୟମ ଏବଂ ଏହା ନିଯୁକ୍ତିଦାତାମାନଙ୍କୁ ଏକ ସ୍ୱଚ୍ଛ, ସମ୍ପୂର୍ଣ୍ଣ ଡିଜିଟାଲ୍ ଏବଂ ସମୟସୀମା ମଧ୍ୟରେ ଯୋଗ୍ୟ ମାମଲାଗୁଡ଼ିକର ସମାଧାନ କରିବାର ସୁଯୋଗ ପ୍ରଦାନ କରେ। ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ଏହା 6 ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ପଶ୍ଚିମବଙ୍ଗର କର୍ଣ୍ଣ ସୁବର୍ଣ୍ଣ ରେଳ ଷ୍ଟେସନ ନିକଟରେ ଆଜି ଘଟିଥିବା ସ୍କୁଲ ଭ୍ୟାନ୍ ଦୁର୍ଘଟଣା ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସ୍କୁଲ ଭ୍ୟାନ୍ ଏବଂ ଯାତ୍ରୀବାହୀ ଟ୍ରେନ୍ ମଧ୍ୟରେ ହୋଇଥିବା ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାର ପାଇଁ ସେ 10 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ପୂର୍ବ ରେଳବାଇର ମହାପ୍ରବନ୍ଧକ ପ୍ରଧାନ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ପରେ ଗେଟ୍ମ୍ୟାନ୍ ଅନୁପ କର୍ମକାରଙ୍କୁ ମଲ୍ଲଙ୍କୁ ଗିରଫ କରାଯିବା ସହ ଜଣେ ରେଳ ଧାରଣା ନିରୀକ୍ଷକ କୌଶିକ ମଲ୍ଲଙ୍କୁ ନିଲମ୍ବିତ କରାଯାଇଛି। ନିମତିତା କାଟୁଆ ଯାତ୍ରୀବାହୀ ଟ୍ରେନ୍ ଆଜି ଏକ ସ୍କୁଲ ଭ୍ୟାନ୍ ଏବଂ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେବା ଫଳରେ ଦୁଇ ଜଣ ସ୍କୁଲ ପିଲାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ପାଞ୍ଚ ଜଣ ଆହତ ବ୍ୟକ୍ତି ବର୍ତ୍ତମାନ ବେହରମପୁର ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କ୍ରୀଡ଼ା କ୍ଷେତ୍ରରେ ସ୍ୱଚ୍ଛତା ପାଇଁ ଦେଶର ଆଇନ ଓ ପ୍ରତିଷ୍ଠାନଗତ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ସରକାର ଜାତୀୟ ଆଣ୍ଟି ଡୋପିଂ ଆଇନ 2022 ଏବଂ ଜାତୀୟ ଆଣ୍ଟି ଡୋପିଂ ସଂଶୋଧନ ଆଇନ 2025 କାର୍ଯ୍ୟକାରିତା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ଆଇନ କ୍ରୀଡ଼ାରେ ଡୋପିଂକୁ ରୋକିବା, ଆଥଲେଟ୍ମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବା ଏବଂ ଅନ୍ତର୍ଜାତୀୟ ସ୍ତରରେ ଗ୍ରହଣୀୟ ଆଣ୍ଟି ଡୋପିଂ ମାନଦଣ୍ଡ ଅନୁଯାୟୀ କ୍ରୀଡ଼ା ପ୍ରତିଯୋଗିତାର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଏକ ବ୍ୟାପକ ସାମ୍ବିଧାନିକ ଭିତ୍ତିଭୂମି ପ୍ରଦାନ କରେ। ଇରାନ୍ର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ IRGC ଆଜି ସିରିଆ, କୁଏତ ଏବଂ ଓମାନରେ ଥିବା ଆମେରିକାର ସାମରିକ ଘାଟିଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ କରିଥିବାର ଦାବି କରିଛି। ଇରାନ୍ର ସରକାରୀ ସମ୍ବାଦ ସଂସ୍ଥା ଅନୁଯାୟୀ IRGC ଏକ ବିବୃତ୍ତିରେ କହିଛି, ଅପରେସନ ନସ୍ର 2ର ଏକାଦଶ, ଦ୍ୱାଦଶ ଏବଂ ତ୍ରୟୋଦଶ ପର୍ଯ୍ୟାୟରେ ଏହି ଆକ୍ରମଣ କରାଯାଇଛି। ସିରିଆର ଅଲ୍ ତାନଫ୍ ଅଞ୍ଚଳରେ ଥିବା ଆମେରିକାର ଏକ ସ୍ପେଶାଲ ଅପରେସନ୍ସ କମାଣ୍ଡ ସେଣ୍ଟର ଉପରେ ଇରାନ୍ ସେନା ଆକସ୍ମିକ ଭାବେ ଏହି ଆକ୍ରମଣ କରିଥିବାର ଦାବି କରାଯାଇଛି। ଏକ ପୃଥକ୍ ବିବୃତ୍ତିରେ IRGC ର ଜନସମ୍ପର୍କ ବିଭାଗ କହିଛି, ପ୍ରଥମ ପର୍ଯ୍ୟାୟ ଆକ୍ରମଣରେ କୁଏତରେ ଆମେରିକୀୟ ସେନା ଥିବା ଏକ ଘାଟିକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିଲା, ଯେଉଁଥିରେ ଆମେରିକାର କ୍ଷେପଣାସ୍ତ୍ର ପ୍ରତିରୋଧୀ ସର୍ବେକ୍ଷଣ ରାଡାର, ଏକାଧିକ ଅସ୍ତ୍ରଶସ୍ତ୍ର ଗୋଦାମ, ଦୁଇଟି ହାଇମାର୍ସ ଲଞ୍ଚର ଏବଂ ଅନେକ କ୍ଷେପଣାସ୍ତ୍ରକୁ ଧ୍ୱଂସ କରାଯାଇଛି। ପରବର୍ତ୍ତୀ ସମୟରେ ଓମାନର ସଲମା ମାଳଭୂମିରେ ଥିବା ଏକ ନୌସେନା ସର୍ଭେଲାନ୍ସ ରାଡାର ଏବଂ ଘାନାମ ଅଞ୍ଚଳରେ ଥିବା ଆମେରିକାର ଏକ ଏୟାର ସର୍ଭେଲାନ୍ସ ରାଡାରକୁ ଇରାନ୍ ସେନା ଆକ୍ରମଣ କରି ନଷ୍ଟ କରିଦେଇଥିବାର ଦାବି କରିଛି। ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଜାପାନ ଓପନ 2026 ମହିଳା ସିଙ୍ଗଲ୍ସର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଜାପାନର ପୂର୍ବତନ ବିଶ୍ୱ ଚାମ୍ପିୟନ ନୋଜୋମି ଓକୁହାରା କ୍ୱାର୍ଟର ଫାଇନାଲ ମ୍ୟାଚ୍ରୁ ଓହରି ଯିବା ପରେ ସିନ୍ଧୁ ୱାକଓଭର ପାଇବା ସହ ସେମିଫାଇନାଲ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ବିଶ୍ୱର 10 ନମ୍ବର ଖେଳାଳି ସିନ୍ଧୁ ଆସନ୍ତାକାଲି ଟୋକିଓର ମେଟ୍ରୋପଲିଟାନ୍ ଜିମ୍ନାସିୟମଠାରେ ବିଶ୍ୱର 4 ନମ୍ବର ମାନ୍ୟତାପ୍ରାପ୍ତ ଚୀନ୍ର ଚେନ୍ ୟୁ ଫେଇଙ୍କୁ ସେମିଫାଇନାଲରେ ଭେଟିବେ। FIH ମହିଳା ହକି ବିଶ୍ୱକପ୍ 2026 ପାଇଁ ଭାରତ ଆଜି ତା'ର 20 ଜଣିଆ ଦଳ ଘୋଷଣା କରିଛି। ଆସନ୍ତା ଅଗଷ୍ଟ 15ରୁ 30 ତାରିଖ ପର୍ଯ୍ୟନ୍ତ ବେଲଜିୟମ ଏବଂ ନେଦରଲ୍ୟାଣ୍ଡସରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମିଡ୍ଫିଲ୍ଡର ସଲିମା ଟେଟେ ଭାରତୀୟ ଦଳର ନେତୃତ୍ୱ ନେବେ। ଗୋଲକିପର ସବିତା ଏବଂ ବିଚୁ ଦେବୀ ହାରିବାମ ଦଳରେ ନିଜର ସ୍ଥାନ ବଜାୟ ରଖିଛନ୍ତି। ରକ୍ଷଣ ଭାଗରେ ଇଶିକା ଚୌଧୁରୀ, ସୁଶୀଳା ଚାନୁ ପୁଖରାମ୍ବମ, ଲାଇଥନ ଲୁଆଙ୍ଗି, ଜ୍ୟୋତି ଏବଂ ଶିଳ୍ପୀ ଡାବାସ ସାମିଲ ଅଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଚଣ୍ଡିଗଡ଼ ଓ ଜଳନ୍ଧରଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର 7ଟି ସମେତ ଦେଶର 75ଟି ଅମୃତ ଭାରତ ଷ୍ଟେସନର କଲେ ଲୋକାର୍ପଣ। ରଣନୀତିକ ଭାଗିଦାରୀକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ ରାଷ୍ଟ୍ରପତି। କର୍ମଚାରୀ ଭବିଷ୍ୟନିଧି ସଂଗଠନ ପକ୍ଷରୁ ବିଶ୍ୱାସ 2026 ଯୋଜନାର ଶୁଭାରମ୍ଭ। ସିରିଆ, କୁଏତ ଓ ଓମାନରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଇରାନ୍ର ଆକ୍ରମଣ ଏବଂ ଜାପାନ ଓପନ 2026 ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସର ସେମିଫାଇନାଲରେ ପିଭି ସିନ୍ଧୁ। ସମ୍ବାଦ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସୁବର୍ଣ୍ଣପୁର ସମ୍ବାଦଦାତା ବେଣୁଧର ପ୍ରଧାନ ଓ ଉପସ୍ଥାପନାରେ ମୁଁ ସରିତା ସାହୁ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଚାଲିଥିବା ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଓଡ଼ିଶା ବିଧାନସଭାର ମୁଖ୍ୟ ସଚେତକ ସରୋଜ ପ୍ରଧାନ ପ୍ରବକ୍ତା ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ 2 ବର୍ଷର ଉନ୍ନୟନମୂଳକ ସଫଳତା ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ସଚେତକ କହିଥିଲେ ଯେ ରାଜ୍ୟ ସରକାର ସାଧାରଣ ଲୋକଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଭିତ୍ତିଭୂମି ବିକାଶ ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେହିପରି ସେ ବିକଶିତ ଭାରତ 2047 ଏବଂ ବିକଶିତ ଓଡ଼ିଶା ଭିଜନ 2036କୁ ନେଇ ରାଜ୍ୟ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଏବଂ ଦୀର୍ଘମିଆଦୀ ବିକାଶ ଯୋଜନା ସମ୍ପର୍କରେ ମତ ରଖିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ 77ତମ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ତଥା ଏକ ପେଡ୍ ମା କେ ନାମ ଅଭିଯାନ ଛଞ୍ଚାଣ ଡୁଙ୍ଗୁରିଠାରେ ପାଳିତ ହୋଇଯାଇଛି। ଜିଲ୍ଲା ବନଖଣ୍ଡ ଅଧିକାରୀ ଅଜିତ ବିଶିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ ବନ ମହୋତ୍ସବରେ ଅତିଥି ଭାବେ ପରିବେଶବିତ୍ ଗୋରେଖନାଥ ସାହୁ ଯୋଗଦେଇ ଜଙ୍ଗଲ ଓ ପରିବେଶର ସୁରକ୍ଷା ସହ ଅଧିକରୁ ଅଧିକ ବୃକ୍ଷରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ନୂତନ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି ସହ ବୃକ୍ଷରୋପଣ କ୍ଷେତ୍ରରେ ସୁବର୍ଣ୍ଣପୁର ଜିଲ୍ଲାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଲମତୁଲ ଓ ବହୁବସା ବନ ସୁରକ୍ଷା ସମିତିକୁ ମାନପତ୍ର ସହ 50,000 ଟଙ୍କାର ଅର୍ଥରାଶି ଦେଇ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା। ତେବେ ଆଗାମୀ ପିଢ଼ି ପାଇଁ ସବୁଜ ବଳୟ ସୃଷ୍ଟି ସକାଶେ ବୃକ୍ଷରୋପଣ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ବନଖଣ୍ଡ ଅଧିକାରୀ ଅଜିତ ବିଶି ଆହ୍ୱାନ ଦେଇଛନ୍ତି।
4: ଆମର ଟାର୍ଗେଟ ଅଛି 4,000 ଗଛ ଲଗେଇବାର। ସମସ୍ତଙ୍କୁ ଏଇ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ମୁଁ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି। ଆଉ ଆମର ସୁବର୍ଣ୍ଣପୁର ଡିଷ୍ଟ୍ରିକ୍ଟରେ ଏଇ ବର୍ଷ ଆମର ପାଖାପାଖି ଆମେ 3,00,000 ଗଛ ଲଗେଇବାର ଆମର ପ୍ଲାନ୍ ଅଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ 50% ଅଲରେଡି ଗଛ ଲଗା ସରିଲାଣି। ଏ ମଧ୍ୟ ଆମର ବୃକ୍ଷରୋପଣ ବର୍ତ୍ତମାନ ଫୁଲ୍ ଫ୍ଲେଜେଡ୍ରେ ଚାଲିଛି। ଆଉ ଆମେ ପ୍ଲାନ୍ କରିଛୁ ଏଇ ମାସର 20 ସୁଦ୍ଧା ଆମର ବୃକ୍ଷରୋପଣ ଆମେ କମ୍ପ୍ଲିଟ୍ କରିଦେବୁ। ଏ ବର୍ଷ ଆମେ ଏକ ପେଡ୍ ମା କେ ନାମ 3.0 କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏବଂ ସେହି ଅନ୍ତର୍ଗତ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ଯେ ନିଜ ମା ପାଇଁ ସମସ୍ତେ ଗୋଟେ ଗୋଟେ ଗଛ ଲଗାନ୍ତୁ ଏବଂ ଏହି କାର୍ଯ୍ୟକ୍ରମ ସଫଳ ମଣ୍ଡିତ କରନ୍ତୁ।
3: କେନ୍ଦ୍ର ସରକାରଙ୍କ ନିଶାମୁକ୍ତ ଭାରତ ଅଭିଯାନକୁ ସଫଳ କରିବା ଦିଗରେ ସୁବର୍ଣ୍ଣପୁର ଜିଲ୍ଲାର ଉପାନ୍ତ ଅଞ୍ଚଳ ନୂପୁରସିଂହା ଗ୍ରାମର ଭାରତ ଭୂଷଣ ଦାସ ଜଣେ ନିଷ୍ଠାବାନ ସମାଜସେବୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ବିଗତ 10 ଧରି ଗ୍ରାମାଞ୍ଚଳରେ ସେ ନିରନ୍ତର ଭାବେ ନିଶା ନିବାରଣ ଓ ଜନସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ କାର୍ଯ୍ୟ କରି ଆସୁଛନ୍ତି। ଭାରତ ଭୂଷଣ ଦାସଙ୍କ ବିଶ୍ୱାସ, ଯଦି ଗ୍ରାମଠାରୁ ଆରମ୍ଭ କରି ବୃହତ୍ତର ସମାଜ ମଦ, ଗଞ୍ଜେଇ ଏବଂ ଅନ୍ୟାନ୍ୟ ମାରାତ୍ମକ ନିଶାଦ୍ରବ୍ୟଠାରୁ ଦୂରେଇ ରହିବ, ତେବେ ଏକ ସୁସ୍ଥ, ସଚେତନ ଓ ବିକଶିତ ସମାଜ ଗଠନ ସମ୍ଭବ ହେବ।
5: 10 ହେଲାନ ଏ ମଦ କେନ୍ତାକି ଆମର ଗାଁରେ ବନ୍ଦ ହେବା ତାର ଯୋଜନାରେ ଥିଲି। ଏଇଟା ଗୋଟେ ଭଗବାନ ଆମର ଗାଁକେ ସୁବର୍ଣ୍ଣ ସୁଯୋଗ ଦେଲେ। ପ୍ରତ୍ୟେକ SHG ମହିଳାମାନେ ପୁରା ରେଡି ହେଇଛନ୍। ସେମାନେ ଆସିକିରି ପ୍ରଶାସନକେ କହିଲେ, ପ୍ରଶାସନ ଶୁଣିଲେ ବି ଇମିଡିଏଟ୍ କାର୍ଯ୍ୟକାରୀ ପ୍ରଶାସନ କଲେ। ସେଇଦିନ ସନ୍ଧ୍ୟାରେ ହିଁ ଦୁଇଜଣଙ୍କୁ ଆରେଷ୍ଟ କରିକି ଫରୱାର୍ଡ କରିଛନ୍। ଆକ୍ଚୁଆଲି ଟୁଡେ ବେଲ୍ ନିଏ ହୁଏ ବୋଲେ ଆମର ଗାଁର ଫିମେଲ୍ ମାନେ ବି ଅନେକ ଟାଇମ୍ ବସୁଛନ୍। ପ୍ରତି 15 ଗୋଟେ ଗୋଟେ ମିଟିଂ ଅଛେ। ମୋର ଗାଁ ବର୍ତ୍ତମାନ ମଦ ମୁକ୍ତ ହେଇଯାଇଛେ। ଏଇଟାର ପରେ ଯଦି ମୋର ଗାଁରେ ସକ୍ସେସ୍ ହଉଛେ, ତାପରେ ମୋର ଧ୍ୟାନ ରହିବା ଆମର ପାଖର ଗାଁ ମାନଙ୍କେ।
3: ସୁସ୍ଥ ପାର୍ଥକ୍ୟ ନିମନ୍ତେ ଯୋଗ ବାର୍ତ୍ତାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଉନ୍ହଲ୍ଠାରେ ଆୟୋଜିତ ଯୋଗ ଦିବସରେ ବିଧାୟକ ରଘୁନାଥ ଜଗଦଲା, ଜିଲ୍ଲାପାଳ ନୃପରାଜ ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଓ ଅଞ୍ଜଳିନା ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏକ ସୁସ୍ଥ ସମାଜ ପାଇଁ ଯୋଗ ଜରୁରୀ ବୋଲି ସନ୍ଦେଶ ଦେଇଥିବା ବେଳେ ନିୟମିତ ଯୋଗାଭ୍ୟାସ କରିବାକୁ ଆହ୍ୱାନ ଦେଇଛନ୍ତି। ଜିଲ୍ଲା ସଦର ମହକୁମା ସହିତ ଜିଲ୍ଲାର ବୀର ମହାରାଜପୁର, ଉଲୁଣ୍ଡା, ବିନିକା, ଡୁଙ୍ଗୁରିପାଲି ଓ ତରଭା ପ୍ରଭୃତି ଅଞ୍ଚଳର ଶତାଧିକ ସ୍ଥାନରେ ହୋଇଥିବା ଯୋଗ ଶିବିରରେ ସମାଜର ସବୁ ବର୍ଗର ଲୋକେ ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଥିଲେ। ଜିଲ୍ଲା ହଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହଲଚାଲରେ ଶୁଣିବେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ।
6: ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ ରାତି 7:30 ପ୍ରଚାର କରୁଛୁ ଆମ ଚାଷବାସ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି ଏବଂ ଉପସ୍ଥାପନାରେ ଅଛନ୍ତି ଗୌରାଙ୍ଗ ଚରଣ ଜେନା।

0: ବିଶ୍ୱ ଭାଇ ଦେଖ, ପାଣିପାଗ କଥା ଯୋଉ ଆଲୋଚନା କରୁଥିଲେ କହୁଥିଲେ, ପାଣି ହିଁ ଆମ ପାଇଁ ସବୁଠାରୁ ବଡ କଥା। ଯଦି ଠିକ ଭାବରେ ଆମେ ପାଣି ନ ପାଇବା, ଚାଷ ଆମର ଆଗେଇ ପାରିବ ନାହିଁ,
1: ଜମା ବି ନାହିଁ। କିନ୍ତୁ ବଡ କଥା ହେଲା ଭାଇ, କଣ କହୁନା,
0: କୋଉ କଥା ଭାଇ,
1: ସେ ପାଣି ଯେତେବେଳେ ବି ହଉଛି ସେତେବେଳେ ଆମେ ତାକୁ ଆକଟ କରି ରଖିବା, ଏବଂ ଯାହା ଯେତେବେଳେ ଦରକାର ସାଙ୍ଗେ ସାଙ୍ଗେ ସେ କାମ କରିଦବା। ଚାଷ ତରତର ବଣିଜ ମଠ, ତେଣୁ ଚାଷଟାକୁ ତରତର ନ କରିବା, ଆମେ ଯଦି ଟିକେ ଢିଲା କରିଦେବା ହବ ନାହିଁ,
0: ହବ ନାହିଁ।
1: ସହଜେ ତ ତମେ ଜାଣିଛ, ମୁଁ ବି ଜାଣିଛି, ଟିଭି, ରେଡିଓ ଏବଂ ବିଭିନ୍ନ ପ୍ରକାର ଖବର କାଗଜରେ ବି ଆମେ ଜାଣିବାକୁ ପାଉଛନ୍ତି, ଆମର ଜ୍ୟୋତିଷ ମାନେ ବି କହୁଛନ୍ତି ଏ ବର୍ଷ କାଳେ ଭଲ ବର୍ଷା ହବ।
0: ସେଇଟା ତ ଆରମ୍ଭରୁ ଆମେ କଣ ସେ ଏଲିନିନ ପ୍ରଭାବରେ କଣ ବର୍ଷା ନ ହୋଇପାରେ ବୋଲି ସୂଚନା ଆମକୁ ମିଳିଛି। ହେଲେ ପାଣିପାଗ କଥା ପ୍ରକୃତି ଉପରେ ଭାଇ ନିର୍ଭର କରେ। ଏଇ ଦେଖ, ଯେମିତି ବର୍ଷା ବି ହଉଛି ସେଇ ସମୟରେ ବି ବର୍ଷା ହେଇପାରେ ନ ହୋଇପାରେ, ତାହା କଣ ଆମେ କହିପାରିବା କି?
1: କିଛି କହି ହବନି। ସେଇଥିପାଇଁ ଯେତେବେଳେ ସୁଯୋଗ ମିଳୁଛି ହାତ ଛଡ଼ା
0: କରିବା ନାହିଁ ସେଇ କଥା। ଇଏ ତ ଗଲା ବିଶ୍ୱ ଭାଇ ଆମର ପାଣିପାଗ କଥା। ହେଲେ ଦେଖ, ବର୍ଷା ଦିନରେ ମୁଖ୍ୟ ସମସ୍ୟା କଣ କହିଲ ଦେଖିବା?
1: ମୁଖ୍ୟ ସମସ୍ୟା ହଉଛି ଦେଖ, ମ୍ୟାଲେରିଆ ରୋଗ ଏବେ ବଢିଲାଣି ଆମ କେନ୍ଦୁଝରରେ, ଆଉ ଗୋଟେ ହେଲା ଝାଡ଼ାବାନ୍ତି ହବ। ଏଇ ଦୁଇଟାରୁ ଯଦି ଆମେ ରହିପାରିଲେ ମୁକୁଳିକି, ସାବଧାନ ହେଇକି, ସଚେତନ ହେଇକି, ତାହେଲେ ଆମେ ସବୁ କାମ କରିବା ସହିତ ଆମ ଶରୀର ବି ସୁସ୍ଥ ରହିବ।
0: ଶରୀର ସୁସ୍ଥ ରଖିବା ପାଇଁ ହେଲେ ଆମକୁ କଣ କରିବା ପାଇଁ ପଡିବ? ଏଇଠି ବି ପ୍ରଶ୍ନ ଉଠୁଛି।
1: ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଆମେ ସଚେତନ ହେବା, ତା ପାଇଁ ଯାହା ଦରକାର। ଆମେ ଜାଣିଲେ ଯେ ମଶା କାମୁଡନ୍ତି ଏଇ ବର୍ଷା ଦିନ, ତେଣୁ ଆମ ଚାରିପାଖରେ ଯୋଉଠି ଲତା ବୁଦା ରହିଛି ତାକୁ କାଟିଦେବା,
0: ଆଉ ଯୋଉ ଜାଗାରେ ଯେମିତି ନାଳ ନର୍ଦ୍ଦମାରେ

0: ପାଣି ଜମିକି ରହୁଛି, ଏଇ ପାଣି ନିଷ୍କାସନର ବ୍ୟବସ୍ଥା ବି କରିବା।
1: ଆମ ଘରେ ଯୋଉଠି ଫୁଲକୁଣ୍ଡ ରହିଛି, କୁଲର ଅଛି, ବା ଯୋଉଠି ପାଣି ଟିକେ ଜମିକି ରହୁଛି ସାତ ଦିନରୁ ଅଧିକ, ତାକୁ ମଧ୍ୟ ଆମେ ସଫା କରିଦବା, ପାଣି ଜମିବାକୁ ଦେବା ନାହିଁ। ଏଥିସହିତ ବଡ କଥା କଣ କହିଲ ଗୋରା ଭାଇ?
0: କଣ କଥା ଭାଇ?
1: ଆମେ ମଶାରୀ ଟାଙ୍କି ଶୋଇବାଟା ଭୁଲିବା ନାହିଁ।
0: ସେଇ କଥା ବିଶ୍ୱ ଭାଇ, ସବୁବେଳେ ତ ସରକାର ସଚେତନର ବାର୍ତ୍ତା ଦଉଛନ୍ତି, ଗାଁ ଗାଁରେ ବି ଆଶା ଦିଦି ଅଙ୍ଗନବାଡ଼ି ଦିଦି ମାନେ କାର୍ଯ୍ୟ କରୁଛନ୍ତି, ଆମ ଶରୀରକୁ ଆମେ କିଭଳି ଭାବରେ ସୁସ୍ଥ ରଖିପାରିବା, ଯୋଉ ମଶାରୀ ଟଙ୍ଗେଇକି ଶୋଇବା କଥା, ସେଇଟା ଆମ ସ୍ୱାସ୍ଥ୍ୟ ପାଇଁ କେତେ ଫଳପ୍ରଦ କହିଲ ଦେଖିବା,
1: ବହୁତ ଦରକାରୀ।
0: ହଁ,
1: କିନ୍ତୁ ଆମେ ବୁଝିପାରୁନାହାନ୍ତି, ତେଣୁ ଆମେ ନିଶ୍ଚିତ ରୂପେ ଆମ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ହେଲେ ମଶାରୀ ଟାଙ୍ଗିକି ଶୋଇବା, ମଶା ଘୋଡ଼େଇବା ଧୂପ ହଉ, ଝୁଣା ହଉ ବା ଧୂଆଁ, ସବୁକୁ ମଧ୍ୟ ଲଗେଇ ପାରିବା, କିନ୍ତୁ ଯତ୍ନର ସହକାରେ ଲଗେଇବା। ଏଥିସହିତ ଝାଡ଼ାବାନ୍ତି କଥା ଯୋଉ କହୁଥିଲି ଭାଇ, ଏଇ ଯୋଉ ବର୍ଷା ହବ, ପାଣି ତ ସବୁଠି ପଶିବ, ଯେହେତୁ ପାଣି ପଶିବ, କୂଅରେ ପଶିବ, ନଳକୂଅରେ ମଧ୍ୟ ପାଣି ଦେଖିବ, ଏଠି ମଇଳା ବାହାରେ, ତେଣୁ ସେଇ ସମୟରେ ଆମେ ଯତ୍ନ ହବା, ମଇଳା ପାଣି ନ ପିଇ ଟିକେ ଫୁଟେଇକି ପିଇଦେବା, କିମ୍ବା ତାର ସେଥିରେ ବ୍ଲିଚିଂ ପାଉଡର ପକେଇ କିମ୍ବା ଯେକୌଣସି ଉପାୟରେ ବିଶୋଧନ କରି ଆମେ ଟିକେ ପାଣି ପିଇଲେ ଆମ ଶରୀର
0: ସୁସ୍ଥ ରହିବ। ଇଏ ତ ଗଲା ବିଶ୍ୱ ଭାଇ ଆମ ମଣିଷ ମାନଙ୍କର କଥା, ହେଲେ ଆମେ ଘରେ ଯୋଉ ଅବଲୋକରା ଜନ୍ତୁ ମାନଙ୍କୁ ରଖିଛନ୍ତି, ତାଙ୍କ ବ୍ୟବସ୍ଥା ବି ଟିକେ କରିବା ପାଇଁ ପଡିବ କି ନାହିଁ?
1: ନିଶ୍ଚିତ ବେଳେବେଳେ ବର୍ଷା ଦିନରେ ଦେଖିବ ଗାଈ ଛେଳି ମାନଙ୍କର ବହୁତ ଅସୁବିଧା ବି
0: ଅସୁବିଧା ହୁଏ,
1: ତେଣୁ ସେଇଭଳି ଅସୁବିଧା ନ ହବା ପାଇଁ ଡାକ୍ତରଙ୍କ ପରାମର୍ଶ ନେଇ ଆମେ ତାଙ୍କର ଚିକିତ୍ସା କରିବା, ବା ତାଙ୍କୁ ଟିକା ଦେଇଦେବା।
0: ତାହା ତ ଟିକାକରଣ କଥା ଟିକା କରିବା, ହେଲେ ପ୍ରଥମ କଥା ହଉଛି ଆମେ ଯୋଉ ଘରେ ରଖିବା ସନ୍ଧ୍ୟାବେଳେ, ତାଙ୍କ ଗୁହାଳ ଘରେ ଟିକେ ଧୂଆଁ ଦେଲେ ବି ଟିକେ ତାଙ୍କୁ ଆମେ ବି ସୁରକ୍ଷା ଦେଇପାରିବା କି ନାହିଁ କୁହ?
1: ନିଶ୍ଚିତ ନିଶ୍ଚିତ, ଆମର ଖାଲି ଯେ ଦେହ ପା ଅଛି ତାହା ନୁହେଁ,
0: ହଁ ଭାଇ,
1: ଜୀବ ସିଏ ସିନା କହିପାରୁ ନାହିଁ, ତାର ବି ତ ଦେହ ପା ଅଛି,
0: ଜୀବେ ଦୟା ଯୋଉ
1: ଶବ୍ଦଟି ଅଛି,
0: ତାର ସାର୍ଥକଟକୁ ଆମେ ପ୍ରତିପାଦିତ କରିବା ନା, ଆଉ ସେଇଟା ତ ହିଁ ହଉଛି ଆମର ମୂଳ କର୍ତ୍ତବ୍ୟ ଭାଇ।
1: ନିଶ୍ଚିତ ନିଶ୍ଚିତ, ଗାଈ ଛେଳି ରଖିଛନ୍ତି ଭାଇ ବୋଲି ଚାଷ କରିପାରୁଛନ୍ତି, ଛେଳି ଯାହା ରଖିଛନ୍ତି ଯେତେବେଳେ ଆମର ଦରକାର ହେଉଛି ସେ ସମୟରେ ବିକ୍ରି ବଟା କରି ଆମେ କିଛି ପଇସା ଆଣି ଆମର ଅଭାବକୁ ମେଣ୍ଟଉଛନ୍ତି, ଯଦି ଆମେ ତାଙ୍କର କଥା ନ ବୁଝିବା ଭାଇ, ପାପ ହବ।
0: ସେଇ କଥା ବିଶ୍ୱ ଭାଇ, ହେଲେ ଏବେ ଦେଖ ଆମର ଯୋଉ ମୂଳ କଥା ହଉଛି ଆଜି ବୈଠକ ଘରେ କଣ ଆଲୋଚନା ହବ, ଆଲୋଚନାର ବିଷୟ ଏବେ ଆଗକୁ ବଢିବା।
1: ହଁ, କଣ ଆଲୋଚନା ରଖିଛ ଭାଇ କହିଲ?
0: କଣ ଆଲୋଚନା କହିଲେ, ଆମର ଯୋଉ ଥିଲେ, ମୁଁ ଆଗରୁ ଆସନ୍ତି ବୈଠକ ଘରକୁ, ବହୁତ ଥର ବି ଆସିଛନ୍ତି, ଆମର ଯୋଉ ଭକ୍ତ ଭାଇ।
1: ଓହୋ, ଭକ୍ତ ଭାଇ ଜଣେ ଗୋଟେ ଯୁବ ଚାଷୀ, ବହୁତ ଅଗ୍ରଣୀ ଚାଷୀ, ଭଲ ଚାଷ ମଧ୍ୟ କରନ୍ତି।
0: ଏଇ ଦେଖୁନ, ଏ ଭକ୍ତ ଭାଇ ଆସି ପହଞ୍ଚି ଗଲେଣି ପା,
1: ଏଇ ଦେଖିନ, ସେଥର ଆସିଥିଲେ ତାଙ୍କ ଘରୁ ବଡ଼ ବଡ଼ ଝୁଡ଼ଙ୍ଗ ଆଣିଥିଲେ, ଆଉ ଯୋଉ କଣ କହିବା ଜହ୍ନି ଆଣିଥିଲେ, କଲରା ଆଣିଥିଲେ, ପୁଣି ଦେଶୀ ଉପାୟରେ କରିଥିଲେ।
0: ସେଇ କଥା ପା, ସେ ଦେଶୀ ଉପାୟରେ ଏମିତି ଭାବରେ ସେ ଚାଷ କରୁଛନ୍ତି ଯେ ଚାଷରେ ବି ଭାଇ ସେ ଏବେ ପୁରା ଭଲ ଭାବରେ ଦୁଇ ପଇସା ଲାଭବାନ ହେଇପାରୁଛନ୍ତି ପା।
1: ଭଲ କଥା, ଆମର ସାଧାରଣ ଭାବରେ ଆମେ କହିବାକୁ ଗଲେ ପାଠ ପଢୁଆ ଗୋଟେ ଯୁବକ ଚାଷୀ, ଏଇଭଳି ମାନେ ଯଦି ଭାଇଙ୍କ ଭଳି ଚାଷୀ ଭାଇମାନେ ବା ଯୋଉ ଭାଇମାନେ ଅଛନ୍ତି ଆମର ପାଠ ପଢିକି ଘରେ ବସିଛନ୍ତି, ସେମାନେ ଯଦି ଚାଷବାସ କରନ୍ତେ, ନିଶ୍ଚିତ ଭାବେ ଭାଇ ଅସୁବିଧା ରହନ୍ତା ନାହିଁ। ଆମେ ଯୋଉ ଚାକିରି ପଛରେ ଧାଉଁଛନ୍ତି, ଆମମାନଙ୍କର ବହୁତ ଅସୁବିଧା ହଉଛି, ଆମେ କହୁଛନ୍ତି କଣ ନା ଆମେ ବାହାରକୁ ଦାଦନ ଖଟିବାକୁ ଯିବୁ, ଭାଇ ଆମ ଘରେ ସବୁ ଅଛି,
0: ପିଟାମାଟିକୁ ଯଦି ଆମେ ଉଠିଆ କରିବା, କମ ଜାଗାରେ ବି ଆମେ ଚାଷ କରିବା, ସେ ଚାଷରେ ବି ପୁରା ଭାଇ ଆମେ ଆତ୍ମନିର୍ଭରଶୀଳ ହେଇପାରିବା।
1: ସବୁ ହେଲା ଯେ ଭାଇ ଯୋଉ ଚାଷ କରୁଛନ୍ତି ତା ବିଷୟରେ ମୁଁ ଭାବୁଛି ଆଜି ଟିକେ ତାଙ୍କର ଆଲୋଚନା ଅଛି, କଣ ଆଲୋଚନା
0: ବିଶ୍ୱ ଭାଇ? ସେ ଭକ୍ତ ଭାଇ ଆଜି ବୈଠକ ଘରେ ଆସିଛନ୍ତି, ଆଉ ସେ ଆଜି ଆମକୁ ଶୁଣେଇବେ ଆମେ କିଭଳି ଭାବରେ ଜୈବିକ ପଦ୍ଧତିରେ ଦେଶୀ ପ୍ରଣାଳୀରେ ଚାଷ କରିକି ବେଶୀ ଭାବରେ ଆମେ ଲାଭ ପାଇପାରିବା।
1: ଭଲ କଥା, ଆମେ ସାର ଦେଇ ତ ମାଟିକୁ
0: ଖବର ଦେଇ ସାରିଲେଣି,
1: ତେଣୁ ଦେଶୀ ଉପାୟରେ ସେ ଚାଷ କରି ଲାଭବାନ ହେଉଛନ୍ତି, ସେ ବିଷୟରେ କହିବେ ତ?
0: ହଁ,
1: ଆଉ ଡେରି କରିବାନି, ଆମେ ଶୁଣିବା।
0: ହଁ, ଯାହା ହଉ, ବହୁତ ସୁଖର କଥା, ଆଜି ଆମ ଚାଷବାସ ବୈଠକ ଘରେ ଉପସ୍ଥିତ ଅଛନ୍ତି ଆମର ଜଣେ ପୁରୁଣା ଚାଷୀ ଭାଇ, ଭକ୍ତ ଭାଇ, ଭକ୍ତବନ୍ଧୁ ମହାନ୍ତ, ତେବେ ଆସନ୍ତୁ ତାଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା, ଆଉ ଆଜି କାର୍ଯ୍ୟକ୍ରମରେ ତାଙ୍କ ସହିତ କଥା ହେବା ଜୈବିକ ପଦ୍ଧତିରେ ଆମେ କିଭଳି ଭାବରେ ଦେଶୀ ପ୍ରଣାଳୀରେ ଚାଷ କଲେ ବେଶୀ ଲାଭବାନ ହେଇପାରିବା ସେଇ ବିଷୟରେ ଆଜି ଭାଇଙ୍କ ଠାରୁ ଶୁଣିବା କିଛି ଆଲୋଚନା। ତେବେ ପ୍ରଥମେ ଭାଇଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଇବା। ଭକ୍ତ ଭାଇ, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ।
2: ନମସ୍କାର, ବହୁତ ବହୁତ ଧନ୍ୟବାଦ।
0: ତେବେ ପ୍ରଥମେ ଟିକେ କୁହା, କେ ବର୍ଷା ଦିନ ତ ଚାଲିଛି, ଆଉ ଦେହ ପାହ କେମିତି ଅଛି କୁହ? ଆଗରୁ ତ ବୈଠକ ଘରକୁ ଆମର ବହୁତ ଥର ଭାଇ ତମେ ଆସିଛ, ଏବେ ଦେହ ପାହ କେମିତି ଅଛି କହିଲ ଟିକେ ଆଗେ?
2: ଦେହ ପା ତ ଭଲ ଅଛି।
0: ହଁ,
2: ଏବେ ଗରମ ହଉଥିଲା ଟିକେ, ଯେତେବେଳେ ହଠାତ୍ କିରି ବର୍ଷା ଋତୁଟା ବର୍ଷା ପାଗଟା ଆସିଲା ନା, ଟିକେ ଦେହଟା ଟିକେ କସମସ ଲାଗୁଥିଲା, ତାପରେ ଏଇନେ ତ ବର୍ଷା ଟିକେ ଟିକେ ହଉଛି, କହଲା ପବନ, ତାପରେ ଚାଷରେ ଯୋଉ କାମ, ଆଉ ସେ କାମକୁ ଏ ସୁଲସୁଲିଆ ପବନ ବିଲବାଡ଼ିରେ ପୁରା
0: ଆଚ୍ଛା, ବହୁତ ଭଲ କଥା। ମୌସୁମୀ ବର୍ଷା ଯେମିତି ଆସିଛି, ଆମ ଚାଷୀ ଭାଇ ଓ ଭଉଣୀ ମାନେ ବି ତାଙ୍କର ଚାଷ କାମକୁ ଆଗେଇ ନେଉଛନ୍ତି। ତମର ତ ଭାଇ ବହୁତ ଦିନ ହେଲାଣି ଚାଷବାସ କଲଣି, ଚାଷରେ ବି ବହୁତ ଅଭିଜ୍ଞତା ଅଛି, ପୁରୁଣା ଚାଷୀ ହେଇସାରିଲଣି, ତ ଯେମିତି ଆଜି ଆମେ ଯୋଉ ଚାଷୀ ଭାଇ ଓ ଭଉଣୀ ମାନଙ୍କ ପାଇଁ ଯୋଉ ବିଷୟବସ୍ତୁଟି ଆଜି ଆମେ ରଖିଛେ, ଜୈବିକ ପଦ୍ଧତିରେ ଆମେ କିଭଳି ଭାବରେ ଭଲ ଚାଷ କଲେ, ଆମେ ଦେଶୀ ପ୍ରଣାଳୀରେ ଚାଷ କଲେ ବେଶୀ ଲାଭବାନ ହେଇପାରିବା, ତ ସେଇ ବିଷୟରେ ଆଜି ଚାଷୀ ଭାଇ ଓ ଭଉଣୀ ମାନଙ୍କୁ କ'ଣ

0: ବର୍ତ୍ତମାନ ଚାଷବାସ କେମିତି କ'ଣ ଚାଲିଛି, ଏଇ ଦେଶୀ ପଦ୍ଧତିରେ ଆମେ କେମିତି କ'ଣ ଚାଷକୁ ଆପଣେଇବା, ସେଇ ବିଷୟରେ ଆଜି କ'ଣ ଚାଷୀ ଭାଇ ଓ ଭଉଣୀମାନଙ୍କୁ ଶୁଣେଇବ?
1: ହଁ, 30-40 ବର୍ଷ ପୂର୍ବରୁ ତ ଆମର ଏଇ ଯେଉଁ ରାସାୟନିକ ସାର ସେଗୁଡ଼ା ବାହାରି ନଥିଲା, ବା ବାହାରିଥିଲେ ବି ଆମର ଗାଁ ଗହଳି ଲୋକ ସାର କହିଲେ କ'ଣ ଜାଣୁନଥିଲେ। ସେତେବେଳେ ପୁଣି ଚାଷ ହେଉଥିଲା କି ନାହିଁ? ହେଉଥିଲା। ତ ଆମର ଯେଉଁ ଜୈବିକ ପ୍ରଣାଳୀରେ ଅଛି, ଯେଉଁ ଜୀବଜନ୍ତୁମାନଙ୍କର ମଳମୂତ୍ର ଏବଂ ଘାସ କୁଟା ଗୁଡ଼ାର ସବୁ ଯେଉଁ ଗୋଟେ ଗାଢ଼ା କରିକିରି ସେଠି ସବୁ ପଚେଇ ସଢ଼େଇକିରି ସବୁ ବିଲରେ ପକାଉଥିଲେ,
0: ଜୈବିକ
1: ଖତ ପ୍ରସ୍ତୁତ କରିକିରି ସେଗୁଡ଼ାକୁ ବିଲରେ ହିଁ ଦିଆଯାଉଥିଲା। ଆଉ ଏବେ ତ ଇଏ ରାସାୟନିକ ସାର ବାହାରିଲା, ରାସାୟନିକ ଔଷଧ ବାହାରିଲା, ଯାହାଫଳରେ ଲୋକ କ'ଣ କରୁଛନ୍ତି ନା, ଆମେ ମାନେ କ'ଣ କରୁଛୁ, 5-7 ବର୍ଷ ପୂର୍ବରୁ ଯେତେବେଳେ ନୂଆ ନୂଆ ସାର ବାହାରିଲା ସେତେବେଳେ ଟିକେ ଶସ୍ତା ଥିଲା। ଏବେ ଯେଉଁ ହୁ ହୁ ହେଇକି ସାର ରେଟ୍ ବଢ଼ିଗଲା, ଔଷଧ ରେଟ୍ ବଢ଼ିଯାଉଛି, ତ ସେତେବେଳେ ଶସ୍ତା ଥିଲା। ବେଶୀ ଅମଳ ପାଇବା ଲୋଭରେ ସାର ପୁରା ନିଧୁମ ମାରି ଚାଲିଲୁ, ଆଉ ଯାହାଫଳରେ କ'ଣ ହେଲା ନା, ମାଟିର ଉର୍ବରତା ହ୍ରାସ ପାଇଲା, କମିଗଲା। ତାପରେ ଯେଉଁ ଯେଉଁ ରୋଗ ଦେଖାଯାଉଛି, ଆଗରୁ ସେଗୁଡ଼ା ସବୁ ଦେଖାଯାଉନଥିଲା, ସବୁ ରୋଗ ଗୁଡ଼ା ସବୁ ରୋଗ ବି ବାହାରୁ ମାଡ଼ି ଆଇଲା। ଆଉ ତେଣୁକରି ରାସାୟନିକ ସାର ଦ୍ୱାରା ବହୁତ କ୍ଷତି ହେଇଗଲା। ତେଣୁ ଏଇ 4-5 ବର୍ଷ ହେଲା ଆଉ ଜୈବିକ ଉପାୟରେ କ'ଣ ଟିକେ ବେଶୀ କେମିତି ଚାଷ ହେଇପାରିବ ସେଇଟା ଲାଭବାନ ହେଇପାରୁଛୁ।
0: ତ ବର୍ତ୍ତମାନ ତମ କହିବା କଥା ଭାଇ ହଉଛି ଜୈବିକ ପଦ୍ଧତିରେ ଆମେ ଚାଷକୁ ଆପଣେଇବା ଦରକାର
1: ନିହାତି।
0: ତ ଜୈବିକ ପଦ୍ଧତିରେ ତମେ କେମିତି କ'ଣ ଚାଷ କରୁଛ, ଚାଷୀ ଭାଇ ଭଉଣୀମାନଙ୍କୁ ଆମକୁ କିଛି କୁହ ଆଜି।
1: ଜୈବିକ ପଦ୍ଧତି କହିଲେ ଆମର ଗୋଟେ ଗାତ କରି ପାରିବେ, ଗାତ ଜୈବିକ ଖତ ପ୍ରସ୍ତୁତି ସେଟା କରିହେବ, ଇଆଡ଼େ ଭର୍ମି କମ୍ପୋଷ୍ଟ ବା ଜିଆ ଖତ ବି ସେଟା କୁଣ୍ଡ କରିକିରି ସେଟା କରାଯାଏ। ତ ଆମର ତ ସେତିକି ଅର୍ଥ ବଳ ନଥିଲେ ବି ସେଟା ଯୋଉଠି ଗାତ ହେଇଥିବ ସେଗୁଡ଼ା ବି 4-5 ଫୁଟ ଗଭୀର, ଆଉ ଅସରଟା ସେମିତି 7-8 ଫୁଟ ହେଇଥିବ, ସେଠି ଗାଈ ଗୋବର ଖତ ଆଉ ଅନାବନା ଘାସ ପ୍ଲାଷ୍ଟିକ ଜରି ଛାଡ଼ିକିରି ସବୁ ଜିନିଷ ସେଠି ଦେଲେ ଆପେ ଆପେ ସେଟା ପଚିଯାଏ। ସେ ଗାତଟି ଖରା ଜାଗା ହେଇନଥିବ, ମାନେ ଗଛ ମୂଳ ହେଇଥିବ, ଟିକେ ଛାଇ ହେଇଥିବ, ହେଲେ ସେଟା ଜୈବିକ ଖତ ହେଇଯିବ। ତାପରେ ଆମର ସବୁଜ ସାର ଖରାଦିନରେ ଯେଉଁ ଆମର 1 ଏପ୍ରିଲ୍-2 ମେ ବେଳକୁ ଯେଉଁ ହଳ କରାହୁଏ, ଚାଷ କରାହୁଏ, ସେତେବେଳକୁ ଧନିଚା ବୁଣି ଦେଇଥିଲେ ବି ଏତେବେଳକୁ ଇନା ଆଣ୍ଠୁଏ ଲେଖା ହେଇଥିବ, ସେଗୁଡ଼ା ଇନା ପଚିଦେଲେ ବି ସେଟା ବି ଆମର ସବୁଜ ସାର ହିସାବରେ କାମ କରିଥାଏ, ବହୁତ ମାନେ ମାଟି ହାଲୁକା ହେଇଥାଏ। ଆଉ ସେମିତି ଜିଆ ଖତ ସେଠି ମଧ୍ୟ ସେଇଭଳିଆ କୁଣ୍ଡ କରାଯାଏ, କୁଣ୍ଡ ନିଜର ମାନେ ଜାଗା ନେଇକିରି ଅସାର 8 ଫୁଟ କି 4 ଫୁଟ ଯାହା ଯେତିକି ମାନେ ଜାଗା ନେଇକିରି ସେଟା କରିପାରିବେ। ତାପରେ ସେଠି ବି ସେଇଭଳିଆ ଅନାବନା ଯେଉଁ ଘାସ କୁଟା ଯେଉଁ ରହିଛି ସେଗୁଡ଼ା ଆମେ ଯେଉଁ ଯାହା ହୋଇନା ବାଇଗଣ ଚାଷଟା କରୁଛି, ବାଇଗଣ ଗଛ ପାଖରେ ସେଠି ଘାସ ବାହାରୁଛି କି ନାହିଁ, ସେଗୁଡ଼ାକୁ ଟାଇଟ୍ ଟୁଟାଇକିରି ସେଇ ଯେଉଁ କୁଣ୍ଡ ଭିତରେ ଦିଆଯାଏ। ତାପରେ ପରିବା ଚୋପା ଯାହା ବି ହଉ ପଲିଥିନ୍ ଜରିକୁ ଛାଡ଼ିକିରି ଅନ୍ୟ ସମସ୍ତ ଜିନିଷ ଦେଇହେବ, ପରିବା ଚୋପା ଦେଇହେବ, ଏମିତିକି ଚିଲାବାଦାମ ଚୋପା ମଧ୍ୟ ସେଠି ଦେଇହେବ।
0: ମାନେ ଭକ୍ତ ଭାଇ ଆପଣଙ୍କ କହିବା କଥା ହେଉଛି ଆମର ଯେଉଁ ଘରେ ସବୁ ଯାହା ସବୁ ଆମେ ବ୍ୟବହାର କରୁଛନ୍ତି ପଲିଥିନ୍କୁ ଛାଡ଼ିକି ଯେମିତିକି ହେଲା ପରିବା ପତ୍ରର ଚୋପା ହେଲା ଆଉ ଯେକୌଣସି ଜିନିଷପତ୍ର ସବୁ ଆମେ ନେଇ ଯେଉଁ ଖତ ଗାଡ଼ିଆଟି ପ୍ରସ୍ତୁତ କରିଥିବା ସେଇଥିରେ ଆମେ ସେଇ ସବୁ ଅଳିଆ ଆବର୍ଜନାକୁ ପକାଇଲେ ବି ତାହା ମାନେ ଖତରେ ପରିଣତ ହେଇପାରିବ।
1: ହଁ, ଖତ ହେବ, ସାର ହେବ ଆଉ,
0: କିନ୍ତୁ ଆମେ ଧ୍ୟାନ ଦେବା ଦରକାର ଜରି ଯେମିତି ଖତ ଗଦାରେ ପକାଇବା ନାହିଁ,
1: ନାଇଁ ନାଇଁ,
0: ସେଥିପ୍ରତି ଟିକେ ଆମେ ବିଶେଷ ଭାବରେ ଧ୍ୟାନ ଦେବା ଦରକାର
1: ନିହାତି। ଆଉ ଜିଆ ଖତ କରିବା ପାଇଁ ହେଲେ ବି ସେଇଭଳିଆ ଛାଇ ଜାଗା ହେଇଥିବ, ଆଉ କୁଣ୍ଡଟା ନିଜର ସକ୍ଷମ ଅନୁସାରେ କରିହେବ।
0: ଯୋଉ କୁଣ୍ଡ କଥା ତମେ କହୁଛ, କୁଣ୍ଡର ସେମିତି କିଛି ଆକାର ସାଇଜ କିଛି ହେବା ଦରକାର କି, ଯେଉଁମାନେ କେତେ କ'ଣ ସାଇଜରେ ଆମେ କୁଣ୍ଡଟିକୁ ପ୍ରସ୍ତୁତ କରିବା?
1: ହଁ, ସେମିତି ସାଇଜ କହିଲେ 4-5 ଫୁଟ ମାନେ ଓସାର ହେଇଥିବ, ବେଶୀ ଓସାର ହେଲେ ଆମକୁ ମାନେ ନେବା ଆଣିବା ପାଇଁ ବହୁତ ଟିକେ ଇଏ ହବ, ଏମିତି ହେଲେ ଟିକେ ସୁବିଧା ହବ, ହାତ ଯେମିତି ପାହୁଥିବ, ଆଉ ଯାହା ହେଲେ ଟିକେ ସେଠି ଖେଳେଇ କରିପାରିବ, ସେଠି ଇଏ କରିହବ, ବେଶୀ ଓସାର ହେବା ନାହିଁ, ଲମ୍ବାଟା ସେମିତି 8-10 ଫୁଟ କଲେ ବି ଚଳିବ। ତାପରେ ସେଠି ଜିଆ ଛାଡ଼ିତେ ପଡ଼ିବ, ସେଟା 3-4 ମାସ ପରେ ସେଟା ଖତ ହେଇଯିବ, ପୁରା ସେଇ ଇଏ ଚା ପତି ଭଳିଆ ହେଇଯିବ ଆଉ ଜିଆ ଖତ।
0: ଯାହା ହଉ ଭକ୍ତ ଭାଇ, ବହୁତ ଭଲ କଥା ଯେମିତି ଯେଉଁ ଜିଆ ଖତ ପ୍ରସ୍ତୁତି ମାନେ ଜୈବିକ ଖତ ପ୍ରସ୍ତୁତି ସମ୍ପର୍କରେ ଚାଷୀ ଭାଇ ଭଉଣୀମାନଙ୍କୁ ସୂଚନା ଦେଲ, ସେଇଭଳି ଭକ୍ତ ଭାଇ ଏବେ ଚାଷୀ ଭାଇ ଭଉଣୀମାନଙ୍କୁ ଆପଣ କୁହନ୍ତୁ ଯେଉଁ ପନିପରିବା ଚାଷ ଆମେ ସବୁ ଚାଷୀ ଭାଇ ଭଉଣୀମାନେ କରୁଛନ୍ତି ଦେଶୀ ପଦ୍ଧତିରେ କିଭଳି ଭାବରେ ଆପଣେଇଲେ ଭଲ ଫସଲ ସେମାନେ ପାଇପାରିବେ ପନିପରିବା ଚାଷରୁ, ସେଇ ବିଷୟରେ କିଛି କୁହନ୍ତୁ।
1: ହଁ ଦେଖୁନ, ଆମେ ହେଉଛୁ ଛୋଟିଆ ଚାଷୀ, ଆମେ ନାମ ମାତ୍ର ଚାଷୀ, ଆମର ତ ଏତେ ଅର୍ଥ ବଳ ନାହିଁ, ଆମେ ଏତେ ଇଏ ମଲ୍ଚିଂ ପଦ୍ଧତିରେ ଏତେ ଆମେ କରିପାରିବା, ତ ଆମେ କ'ଣ କରିବା ନା, ଆମର ପ୍ଲାଷ୍ଟିକ ଗ୍ଲାସ ରହିଛି ସେଠି ଟିକେ ଉର୍ବର ମାଟି ଆଉ ଏ ଯୋଉ ସଢା ଗୋବର ଖତ ସେଗୁଡା ପୁରା ଗୁଣ୍ଡ କରିକି ସେଠି ଭର୍ତ୍ତି କରିଦେବା ହେଲା। ତାପରେ ସେଠି ଭର୍ତ୍ତି କରିସାରିଲା ପରେ ସେଠି ଆମର କଲରା ମୁଞ୍ଜି ହେଲା କି ଜହ୍ନି ମୁଞ୍ଜି ହେଲା କି ବିଲାତି ହେଲା, ଏସବୁ ମଞ୍ଜିକୁ ସେଠି ଏକ ଇଞ୍ଚ ଭିତରେ ଆମେ ପୋତି ଦେବା। ତାପରେ ଗ୍ଲାସ ଗୁଡ଼ାରେ ଆମେ ଝରା ପାଣି ଦେବା, ଛାଇ ଜାଗାରେ ରଖିଥିବା, ଖରା ବି ଟିକେ ଟିକେ ବାଜୁଥିବ। ସେଗୁଡ଼ା ଗଛ 3-4 ଦିନରେ ଗଛ ହେଇଯିବ। ତାପରେ ଟିକେ ବଡ଼ ହେଇଗଲା ପରେ ଆମେ ସେ ଯୋଉ ମୁଖ୍ୟ କିଆରୀ ଥିବ,
0: ଯୋଉ ମୁଖ୍ୟ ଜମି ଆମେ ପ୍ରସ୍ତୁତ କରିଥିବା,
1: ସେଠି ନେଇକି ଆମେ ଆସ୍ତେ କିରି ଗ୍ଲାସଟା ଖୋଲିବା, ଯେମିତି ସେ ହଲିବ ନାହିଁ,
0: ମାନେ ମାଟିଟା ଯେମିତି ଭିତରକୁ ପଶିପାରିବ।
1: ହଁ, ମାଟିଟା ଭିତରୁ ଇଏ ଗ୍ଲାସଟା ଆସ୍ତେ କିରି ଖୋଲିବା, ମାନେ ଗଛ ଉପରେ ଯେମିତି ଏତେ ପଡ଼ିବ ନାହିଁ, ପ୍ରେସର ପଡ଼ିବ ନାହିଁ। ତାପରେ ମୁଖ୍ୟ କ୍ୟାରିରେ ଯାଇକିରି ଆସ୍ତେ କିରି ମାନେ ଥିରେ କିରି ଲଗେଇଦେବା।
0: ତା ପୂର୍ବରୁ ଯୋଉ ମୁଖ୍ୟ କ୍ୟାରି କଥା ତମେ କହୁଛ, ମୁଖ୍ୟ କ୍ୟାରିଟାକୁ ଆମେ କିଭଳି ଭାବରେ ପ୍ରସ୍ତୁତ କରିଥିବା ଦରକାର, ମାନେ ଗାତ ଖୋଳିଥିବା କି କେମିତି କ'ଣ ତାକୁ ପ୍ରସ୍ତୁତ କରିବା ଦରକାର?
1: ମୁଖ୍ୟ କ୍ୟାରିଟାକୁ ଆମେ 3-4 ଅଡ଼ ଆମେ ଚାଷ କରିଦେଇଥିବା, ଗୁଣ୍ଡ ଚାଷ ହେଇଥିବ, ତାପରେ ମନ୍ଦା କରିଥିବା, ଗାତ ଖୋଳିଥିବା, ମନ୍ଦା କରିଥିବା, ସେଟା ଗ୍ଲାସଟା ନେଇକିରି ଆସ୍ତେ କି ନେଇକିରି ସେଠି
0: ଦେବା,
1: ସେଇ ପଲିଥିନ ଜରିଟା ଥିବ ସେଇଟା ଆସ୍ତେ କିରି କାଟିକିରି ଦେଲେ ସେଠି ମାନେ ଯେମିତି ଜାଣିପାରିବ ନାହିଁ, ସେଇଟା ମାନେ ଅତି ଶୀଘ୍ର ହୁଏ। ଏମିତି ଯୋଉ ଆମେ ରୋପଣ କରୁଛୁ, ଆମେ ଯୋଉ ମୁଖ୍ୟ କ୍ୟାରିରେ ଆମେ ତଳି ଘେରା କରିକିରି ଇଏ କରୁଛୁ, ସେଠାରେ ମାନେ ବହୁତ ଲେଟ୍ ହୁଏ, ସେଟା ଦେବା ପାଇଁ ବିଳମ୍ବ ହୁଏ, ଆଉ ସେଠାରେ ବହୁତ ଟିକେ ହଇରାଣ ହେବା ପାଇଁ ପଡ଼େ। ଏଟା ନା ଭଲ ହୁଏ, ଭଲ ଗ୍ରୋଥ ବଢ଼ିଆ ହୁଏ,
0: ଭଲ ଭାବରେ ବଢ଼ିପାରେ
1: ବଢ଼ିପାରେ। ତାପରେ ଆମର ହାଣ୍ଡି ଖତ ବି ଆମେ କରିପାରିବା।
0: ହାଣ୍ଡି ଖତ କେମିତି କ'ଣ ଆମେ ପ୍ରସ୍ତୁତ କରିବା ସେ ବିଷୟରେ ତାହେଲେ କୁହନ୍ତୁ ଏବେ।
1: ହାଣ୍ଡି ଖତ ଆମର 5 କେଜି ଗୋମୂତ୍ର, ଗାଈମୂତ୍ର, ତାପରେ ସଜ ଗୋବର, କଞ୍ଚା ଗୋବର, ସେଟାକୁ ଭଲସେ ଫେଣ୍ଟି ଦେବା। ତାପରେ 1 କିଲୋ କରଞ୍ଜ ପତ୍ର, ଲିମ୍ବ ପତ୍ର, ଅରଖ ପତ୍ର, ଏସବୁକୁ ଆମେ ଭଲସେ ଇଏ ପେଶି ଦେବା ବା ଛେଚି ଦେବା, ଛେଚି ଦେବା। ତାପରେ ସେଇ ଯୋଉ ଆମେ ଗୋମୂତ୍ର ଆଉ ଗୋବର ନେଇଥିବା ସେ ହାଣ୍ଡି ଭିତରେ ରଖିଥିବା, ସେଠି ନେଇକି ଢାଳି ଦେବା, ଢାଳିକିରି ଭଲସେ ଫେଣ୍ଟି ଦେବା। ଭଲସେ ଫେଣ୍ଟି ଦେଇ ସାରିଲା ପରେ ସେଟା ଛାଇ ଜାଗାରେ ରଖିଦେବା, ତାପରେ ଢାଙ୍କୁଣୀ ବା କପଡ଼ା ସାହାଯ୍ୟରେ ସେଟା ମାନେ ଢଙ୍କେଇ ରୋକିକି ରଖିଦେବା, ଆଉ ଦିନରେ 2 ଥର ସେଟାକୁ ଘାଣ୍ଟି ଦିଆଯାଏ। 21 ଦିନ ହେଲା ପରେ ତ ସେଟା ହାଣ୍ଡି ଖତ ହେଇଯିବ ଆଉ। ତାପରେ ସେ ଯୋଉ ହାଣ୍ଡି ଖତ ହେଇ ସାରିଲା ପରେ କିଛି ପାଣି ମିଶାଇ ଦେବା, କିଛି ପାଣି ମିଶାଇ ଦେଇ ସାରିଲା ପରେ ସେଟାକୁ ସ୍ପ୍ରେ କଲେ ବି ହେବ, କିମ୍ବା ଆମର ଦେଶୀ ପଦ୍ଧତିରେ ଏମିତି ଛିଞ୍ଚନ କଲେ ବି ହେବ, ଯେମିତି କଲେ ବି ସେଟା ହେବ। ଏହାଦ୍ୱାରା କ'ଣ ହୁଏ ନା ଆମର ଯୋଉ ଗଛର ଅଭିବୃଦ୍ଧି ଠିକ୍ ହୁଏ, ତାପରେ ରୋଗ ପୋକ ମଧ୍ୟ ଟିକେ ହ୍ରାସ ହୋଇଯାଏ। ହଁ, ଏଇଭଳିଆ ଯଦି ମୁଁ ପରୀକ୍ଷା କରି ଦେଖିଛି, ଯଦି ଆମେ ସପ୍ତାହରେ 2-3 ଥର ଲେଖା ଯେକୌଣସି ଫସଲରେ ଆମେ ପ୍ରୟୋଗ କରିବା
0: ହାଣ୍ଡି ଖତ,
1: ତାହେଲେ
0: ଫସଲ
1: ଭଲ ଭାବରେ ଗ୍ରୋଥ ହେବା ସହିତ ମାନେ ରୋଗ ପୋକ ଏତେ ହେବେ ନାହିଁ, ବାଇ ଚାନ୍ସ ସେନେ ହେବେ ନହେଲେ ନାହିଁ। ଯଦି ଏମିତି କହଲା କାଉଁରିଆ ପାଗ କରେ ତାହେଲେ କହିପାରୁନି, ଯଦି ଖରା ବର୍ଷା ହଉଥିବ ତାହେଲେ
0: ପ୍ରାୟତଃ
1: କମିବ। ତାପରେ ଆମର ଯୋଉ ଲିମ୍ବ ତେଲ, ଲିମ୍ବ ଜାତୀୟ ଯୋଉ ଆମର ଅଛି ନା, ଲିମ୍ବ ଛାଲି, ଲିମ୍ବ ତେଲ, ଲିମ୍ବ ପତ୍ରର ରସ, ଲିମ୍ବ ଯୋଉ କଞ୍ଚା ଲିମ୍ବ ଥିବ ସେ ଲିମ୍ବକୁ ବି ଛେଚିକିରି ଦେଲେ ଆମର ଉପକାରୀ ଯୋଉ ଆମର ଜୀବାଣୁ ଗୁଡା ଅଛନ୍ତି ସେଗୁଡା ବଢି ଯାଆନ୍ତି, ଆଉ ଅପକାରୀ ଜୀବାଣୁ ମାନେ ପଡ଼ି ଯାଆନ୍ତି,
0: ମରି ଯାଆନ୍ତି।
1: ହଁ, ଏଟା ଲିମ୍ବର ଗୋଟେ ଅଛି ଗୋଟେ।
0: ଆଜ୍ଞା ଆଜ୍ଞା, ବହୁତ ଭଲ କଥା। ଯାହା ହଉ, ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଆପଣ ଅନେକ ଗୁଡିଏ ଭଲ ସୂଚନା ଦେଲେ, କିଭଳି ଭାବରେ ଆମେ ଜୈବିକ ଖତ ପ୍ରସ୍ତୁତ କରିପାରିବା, ହାଣ୍ଡି ଖତ ପ୍ରସ୍ତୁତ କରିପାରିବା। ବର୍ତ୍ତମାନ ସମୟରେ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଏଇସବୁ ନିହାତି ଦରକାର ପଡ଼ିଲାଣି, ଯାହାଦ୍ୱାରା କି ଆମେ ଯୋଉ ସାରର କମ୍ ଯେତିକି ଆମେ ପ୍ରୟୋଗ କରିବା, ଜୈବିକ ଖତ ଆମେ ଯେତିକି ବ୍ୟବହାର କରିପାରିବା, ଚାଷ ପାଇଁ ଆମର ଭଲ ହବ,
1: ନିହାତି ଭଲ ହବ।
0: ତେବେ ଯାହା ହଉ ଭକ୍ତ ଭାଇ, ବହୁତ ଗୁଡ଼ିଏ ଭଲ ଭଲ କଥା ଆଜି ଆମ ଚାଷୀ ଭାଇ ଭଉଣୀମାନଙ୍କୁ କହିଲ, ଯେମିତି ଯୋଉ ଜିଆ ଖତ, ମାଟିହାଣ୍ଡି ଖତ, ଏଇ ବିଷୟରେ ଅନେକ ଗୁଡ଼ିଏ ସୂଚନା ଦେଲ। ଚାଷୀ ଭାଇ ଭଉଣୀମାନେ କିଭଳି ଭାବରେ ତାକୁ ପ୍ରସ୍ତୁତ କରି କାମରେ ଲଗାଇ ପାରିବେ, ଯାହାଦ୍ୱାରା ଚାଷ କାମ ବି ଭଲ ହୋଇପାରିବ, ଆମେ ବି ଆଶା କରିବା ଏଇଭଳି ଭାବରେ ଜିଆ ଖତ ଜୈବିକ ପଦ୍ଧତିରେ ସେମାନେ ଚାଷକୁ ଆପଣାନ୍ତୁ। ତେବେ ଯେମିତିକି ବର୍ତ୍ତମାନ ହେଉଛି ଆମର ମୁଖ୍ୟ ହେଉଛି ଧାନ ଚାଷ, ତ ଧାନ ଚାଷର ସ୍ଥିତି ଯେମିତି ଯାହା ଆମକୁ କହୁଛ, ବର୍ତ୍ତମାନ କ'ଣ କ'ଣ ସବୁ ଧାନ ଚାଷ ଏ ବର୍ଷ କରିଛ, ଆଉ କେମିତି କ'ଣ ସବୁ ଜମି ପ୍ରସ୍ତୁତି କରିଛ, ତାର ତଳିରୁଆ କେମିତି କ'ଣ ସବୁ ଅଛି, ସେଇ ବିଷୟରେ କିଛି କୁହ।
1: ହଁ, ଧାନ ଚାଷ କରିବା ପାଇଁ ତ ସବୁ ଜମି ମୁଁ ଖରାଟିଆ ଚାଷ କରିସାରିଛି, ଆଉ କିଛି ଯୋଉ ଗହୀର ଜମି ଗୁଡ଼ା ଥିଲା ସେଗୁଡ଼ାରେ ଆମେ ଧାନ ରୁଇ ସାରିଲୁନି, ଆଉ କିଛି ମାନେ ଢିପ ଜମି ଯେଉଁଗୁଡ଼ା ରହିଛି ସେଗୁଡ଼ା ଏଇ ଦିନେ 2 ଦିନ ହେଲା ତଳା ପଡ଼ିଛି।
0: ମୁଖ୍ୟତଃ କୋଉ କିସମ ଧାନ ଆପଣେଇଛ, ଧାନ ସରଳ କିସମ କି ବିଳମ୍ବ କିସମ, କ'ଣ କ'ଣ ସବୁ ଧାନ କିସମ କରିଛ ଟିକେ କୁହ ଆମକୁ।
1: ସରଳ, ବିଳମ୍ବ, ମଧ୍ୟମ ସବୁ ବିହନ କରିଛି। ତ ଆମର ଯେମିତି ରହିଲା ସରଳ କିସମ ରହିଲା ଯୋଉ ଅନ୍ନପୂର୍ଣ୍ଣ, ଏସବୁ ବିହନ ଆମେ ପକେଇଛୁ। ତାପରେ ମଧ୍ୟମ ବିହନ ରହିଲା ଆମର ନଲାଟ, ବୁଲେଟ୍, ତରଙ୍ଗିନୀ, ଏସବୁ ମଧ୍ୟମ କିସମ ଆମର ଚାଲିଛି। ଆଉ ପୁରା ଗଭୀର ଜମିରେ ଯୋଉ ବିଳମ୍ବ କିସମ କହୁଛ ସେଗୁଡ଼ା ହଉଛି ପୂଜା, କଳାଚମ୍ପା, ଆଉ ଯମୁନା ଏସବୁ ବିହନ ଆମେ ଦେଶୀ ଧାନଟା ବେଶୀ କରିଛି ଆଉ।

0: ବେଶୀ ସାର ଦିତେ ପଡ଼େ, ତେଣୁକରି ମୁଁ ହାଇବ୍ରିଡ୍ ଧାନ କରିନି ବେଶୀ, ଆଉ ଖାଲି ଗୋଟେ MC 13 ବୋଲିକିରି ଗୋଟେ ଅଛି ପ୍ୟାକେଟ୍ଟା, ସେଇଟା ଏବେ କ'ଣ କେମିତି ବେଶୀ ହେଉଛି ନା କମ୍ ହେଉଛି ଜାଣିବା ପାଇଁ ଗୋଟେ ଆଣିଛି, ଆଉ ନହେଲେ ସବୁ ପୂଜା, କଳାଚମ୍ପା, ଆଉ ନଲାଟ,
1: ଏଇସବୁ ଧାନ
0: ଆଉ
1: କେତେ
0: ତ
1: ସମୟ ଆପଣେଇଛ?
0: ହଁ ଆଉ ଏଇ ସହଭାଗୀ ଧାନ, ଏଇସବୁ ଧାନ ଚାଷ ହେଇଛି।
1: କେତେ ଏକର ଭାଇ ମୁଖ୍ୟତଃ ଚାଷ ବର୍ତ୍ତମାନ କରିଛ ଧାନ ଚାଷ?
0: ହଁ ଆମର ଅଛି ପ୍ରାୟ 1.5 ଏକର ଜମି, ଆଉ ତାପରେ ଏମିତି ଆଉ 2 ଏକର ପାଖାପାଖି ମାନେ ଅନ୍ୟ ଜମି ମୁଁ ଚାଷ କରୁଛି, ଭାଗ
1: ମାନେ
0: ଚାଷ
1: ଭାଗ
0: ହିସାବରେ
1: ଚାଷ ଯୋଉ
0: କରୁଛି,
1: କହୁଛନ୍ତି ମାନେ
0: ଏମିତି
1: ଅନ୍ୟ?
0: କି 3.5 ଏକର ପାଖାପାଖି ଧାନ ଚାଷ ହେଇଯିବ।
1: ତଥାପି ଧାନ ଚାଷରୁ କେତେ କ'ଣ ପାଇବ ବୋଲି ଭାଇ ଆଶା ରଖିଛ?
0: ହଁ ପ୍ରାୟ 60-70 କୁଇଣ୍ଟାଲ ହେଇଯିବ।
1: କେମିତି କ'ଣ ବର୍ତ୍ତମାନ ଜମିର ସ୍ଥିତି ଅଛି ଦେଖୁଛ ତ, କେମିତି ବର୍ଷା ସବୁ ଲଗାଣ ବର୍ଷା ଥର ଥର ଲାଗି ରହୁଛି, ଲଘୁଚାପ ବର୍ଷା ରହୁଛି, ଜମି ଆଡ଼େ ସବୁବେଳେ ଯାଉଛ କି ନାହିଁ, କେମିତି କ'ଣ ଜମିର ସ୍ଥିତି କି କ'ଣ କେମିତି ଦେଖୁଛ ସବୁ?
0: ଜମିର ସ୍ଥିତି ଏ ବର୍ଷ ତ ବର୍ଷା ହେବ ନାହିଁ କହୁଥିଲେ, କ'ଣ ଏଲିନୋ ନା କ'ଣ ଗୋଟେ ପ୍ରଭାବରେ, ତେବେ ଯାହା ବି ହଉ ଭଗବାନଙ୍କ ମାନେ କରୁଣାରୁ ଆଉ ବର୍ଷା ଟିକେ ଭଲ ହେଉଛି, ଆଉ ଦୁରୁଆ ପୋତା ବି ଚାଲିଛି, ଇଆଡ଼େ ତଳି ଧାନ ଚାରା ବି ମାନେ ପକା ପକା ବି ଚାଲିଛି, ଆଉ ଧାନ କିଏ କେମିତି କହୁ ଭାଇ, ମାନେ ଧାନ ତଳି ବି ଏବେ ପକା ଚାଲିଛି, ରୁଆ ରୁଇ ବି ଚାଲୁଛି, ଆଉ ପରିବା କହିଲେ ତ ଏଇନା ବାଇଗଣ ରୁଆ ହେଇଛି, ଆଉ ଝୁଡ଼ୁଙ୍ଗ, ଆଉ
1: ପନିପରିବା ଚାଷ ବି ବାଡ଼ି ବଗିଚାରେ କିଛି ଚାଲିଛି।
0: ହଁ ହଁ
1: ଠିକ୍ କଥା ଟିକେ ଭକ୍ତ ଭାଇ କହୁଛ, ଯେହେତୁ ଆମେ ଯଦି ମିଶ୍ରିତ ଚାଷକୁ ଆପଣେଇବା, ବର୍ତ୍ତମାନ ଯେହେତୁ ଧାନ ଚାଷର ସିଜିନ୍ ଚାଲିଛି, ଧାନ ଚାଷ ସହିତ ଅଲଗା ପ୍ରକାର ମିଶ୍ରିତ ଚାଷକୁ ଆପଣେଇଲେ ବି ଆମେ ଗୋଟିଏ ଫସଲରେ ବି ଯଦି କ୍ଷତି ସହିବା, ଅନ୍ୟ ଫସଲରେ ବି ଆମେ 2 ପଇସା ଲାଭବାନ ହେଇପାରିବା
0: ନିହାତି,
1: ତେଣୁକରି ସବୁବେଳେ ଆମେ ମିଶ୍ରିତ ଚାଷକୁ ଆପଣେଇବା ଦରକାର।
0: ହଁ ହଁ
1: ତେବେ ଭକ୍ତ ଭାଇ ତମେ ତ ଜଣେ ଯୁବ ଚାଷୀ, ଚାଷକୁ ବି ଆପଣେଇକି ବହୁତ ଭଲ ଭାବରେ 2 ପଇସା ଲାଭବାନ ହେଇପାରୁଛ, ତମେ ଆଜିର ଯୁବପିଢ଼ି ମାନଙ୍କୁ କ'ଣ ବାର୍ତ୍ତା ଦେବ? ଦେଖ ଆମେ ଯଦି ଘରେ ରହିବା, ଅଳ୍ପ ଯେଉଁ ଜାଗା କିଛି ଅଛି ସେଇ ଜାଗାକୁ ଯଦି ଆମେ ଉଠିଆ କରିବା, ତାହେଲେ ଆମେ ଚାଷରେ ବି ଆତ୍ମନିର୍ଭରଶୀଳ ହେଇପାରିବା କି ନାହିଁ, କ'ଣ ପରାମର୍ଶ ଦେବ?
0: ନିହାତି ହେଇପାରିବା, ଆମେ ଆମର ନିଜର ଖାଇବା ହେବା ସହିତ ଆମର ଆମର ଗୁଜରାଣ ମଧ୍ୟ ମେଣ୍ଟେଇ ପାରିବା, ତ ଚାଷଟାକୁ ଆମେ ମନ ଧ୍ୟାନ ଦେଇକି କଲେ ସବୁ କ୍ଷେତ୍ରରେ ମାନେ ହାନି ଅଛି ଲାଭ ଅଛି, ଚାଷରେ ମଧ୍ୟ ଥରେ କରିଦେଲି ହେଲା ନାହିଁ କହିଲେ ଛାଡ଼ିଦେଲେ ହେବ ନାହିଁ, ନିହାତି 2-3 ଥର ଚାଷ କଲେ ନିହାତି ହେବ। ଧର ବାଇଗଣଟା ଏ ବର୍ଷ ଲଗେଇଲି, କ'ଣ ବର୍ଷା ହେଲା କି କ'ଣ ଗୋଟେ ଅତ୍ୟଧିକ ଯଦି ବର୍ଷା ହେଲା ତାହେଲେ ବାଇଗଣଟା ମାନେ ନଷ୍ଟ ହେଇକିରି ଟିକେ କ୍ଷତି ହେଇଯାଇପାରେ, କିନ୍ତୁ ବାଇଗଣ ସିନା କ୍ଷତି ହେଇଯାଇପାରୁଛି, ଆଉ ତାପରେ ପରେ ତ ଆଳୁ ଶୀତ ଦିନ ଆସିବ, ଆଳୁ ଲଗେଇଦେଲେ ବି ଲାଭ ହେଉଛି। ଦେଖ ଆଳୁ
1: କିଛି ନହେଲେ ବି ଭକ୍ତ ଭାଇ ଆମେ ଏଠି କହି ରଖିବା, ଆମର ଯୋଉ ବିଶେଷଜ୍ଞ ମାନେ ସବୁ ଅଛନ୍ତି, ଯେହେତୁ ଆମେ ଅଭିଜ୍ଞତା ଚାଷରେ କିଛି କିଛି ଆମେ ହାସଲ କଲେଣି, ଯଦି ଆମେ କୃଷି ବିଶେଷଜ୍ଞ ମାନଙ୍କ ସହିତ ପରାମର୍ଶ କରିବା କେମିତି କେଉଁ ଉପାୟରେ ଆମେ ଚାଷକୁ ଆପଣେଇଲେ ଭଲ 2 ପଇସା ଆମେ ଲାଭବାନ ହେଇପାରିବା, ତାଙ୍କ ସହିତ ଆମେ ପରାମର୍ଶ କଲେ ତାର ଆମେ ସଠିକ୍ ପଦ୍ଧତି ପାଇପାରିବା।
0: ହଁ ନିହାତି ପାଇପାରିବା, ଆଉ ଦେଖ ଆମେ ତ ବେଶୀ ଜାଣିଛୁ ବୋଲିକିରି ଆଉ ଆମେ କହିଲେ ହବ
1: ନାହିଁ, କୃଷି ବିଶେଷଜ୍ଞ ମାନେ ଆମକୁ ସାହାଯ୍ୟ ସହଯୋଗ କରିବା ପାଇଁ ସବୁବେଳେ ଅଛନ୍ତି, ତ ଆମେ ଯାଇକି ନିକଟସ୍ଥ କୃଷି କାର୍ଯ୍ୟାଳୟ ହଉ କିମ୍ବା କୃଷି ବିଶେଷଜ୍ଞ ମାନଙ୍କ ସହିତ ଆମେ ପରାମର୍ଶ କରିବା କେମିତି କ'ଣ କେଉଁ ଉପାୟରେ ଆମେ ଚାଷ କଲେ ଭଲ 2 ପଇସା ଲାଭବାନ ହେଇପାରିବା, ସେଇ ଅନୁଯାୟୀ ଯଦି ଆମେ ଚାଷ କରିବା ଚାଷରେ ବି ଆମେ ଭଲ 2 ପଇସା ଲାଭବାନ ହେଇପାରିବା।
0: ତାପରେ ସମୟ ଉପଯୋଗୀ ଯଦି ଚାଷ କରିବା ନା ତାହେଲେ ନିହାତି ଲାଭବାନ ହେଇପାରିବ, ଆମେ ଯଦି ଏପ୍ରିଲ ମାସରେ ବାଇଗଣଟା ରହିଥିବା ତାହେଲେ ଜୁନ ଜୁଲାଇ ବେଳକୁ ଇନା ବାହାରିବ ସେ ବାଇଗଣ ଗୁଡ଼ା,
1: ତା ଛଡ଼ା ବର୍ଷା ଦିନରେ ବି ପରିବା ଦର ବି ଟିକେ ମାନେ ଚଢ଼ା ଦରରେ ବି ବିକ୍ରି ହୁଏ, ତ ଆମେ ସେଇ ଅନୁଯାୟୀ ଭଲ ଦରରେ ବି ଆମେ ବିକ୍ରି ବଟା କରିକି 2 ପଇସା ଆମେ ଭଲସେ ଲାଭବାନ ବି ହେଇପାରିବା।
0: ହଁ ହଁ
1: ତେବେ ଯାହା ହଉ ଭକ୍ତ ଭାଇ, ଆଜି ଆପଣ ଆମ ବୈଠକ ଘରେ ଉପସ୍ଥିତ ରହି ଯୋଉ ଜୈବିକ ଖତ, ମାଟିହାଣ୍ଡି ଖତ, ତା ଛଡ଼ା ଆପଣଙ୍କର ଯୋଉ ଚାଷବାସ ବିଷୟରେ ବହୁତ ଗୋଟେ ଭଲ ଭଲ କଥା ସବୁ ଆଜି ଆମକୁ କହିଲ, ତେବେ କାର୍ଯ୍ୟକ୍ରମ ଶେଷରେ ଅନ୍ୟ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ କ'ଣ ପରାମର୍ଶ ଦେବ?
0: ଚାଷୀ ଭାଇମାନଙ୍କୁ କହିବି ଯେ ଚାଷଟା ଆମର ମାନେ କୂଳ ବ୍ୟବସାୟ, ସବୁ ବୁଡ଼ିଗଲେ ଆମେ ବଞ୍ଚିପାରିବା, କିନ୍ତୁ ଚାଷ ବୁଡ଼ିଲେ ଆମେ ବଞ୍ଚିପାରିବା
1: ନାହିଁ, ଯେମିତି ଆମର ଯୋଉ କଥାରେ ଅଛି ଚାଷ ଅଛି ଯାହାର
0: କି ଆନନ୍ଦ ତାହାର, ସେଇ ସିନା ଜଗାଉଛି
1: ଦୁନିଆକୁ
0: ଆହାର,
1: ତେଣୁ ଆମେ ଚାଷକୁ ବି ଆପଣେଇବା, ଚାଷ କଲେ ଆମେ ପରିବାରକୁ ବି ହସ ଖୁସିରେ ରଖିପାରିବା, ପରିବାର ମୁହଁରେ ବି ଖୁସି ଆମେ ଦେଇପାରିବା
0: ନିହାତି।
1: ତେବେ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ତଥା ସମସ୍ତ ଚାଷୀ ଭାଇ ଓ ଭଉଣୀମାନଙ୍କ ତରଫରୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ନମସ୍କାର।
1: ଦେଖ ବିଶ୍ୱ ଭାଇ, ସହଜେ ତ ଯେମିତି ତମେ କହୁଥିଲ ଜଣେ ଯୁବ ଚାଷୀ ଭକ୍ତ ଭାଇ, ଆଉ ଆମ ବୈଠକ ଘରକୁ ଆସି ଆସିବି ତାଙ୍କର ବହୁତ ଅଭିଜ୍ଞତା ହେଇଛି, ନିଜ ଅଭିଜ୍ଞତା ଆମ ପାଖରେ କିଭଳି ଭାବରେ ସେ କହିଗଲେ ସବୁ ଶୁଣିଲ ତ?
2: ହଁ ହଁ ଶୁଣିଲି, ନିଶ୍ଚିତ ରୂପେ ବହୁତ ଭଲ ଲାଗିଲା। ଯାହା ହଉ ଆମ ଯୋଉ ଚାଷୀ ଭାଇମାନେ ଅଛନ୍ତି ସେମାନେ ମଧ୍ୟ ତାଙ୍କ ଭଳି ଆଗଭରିଆ ହୁଅନ୍ତୁ, ଏବଂ ଦେଶୀ ଉପାୟରେ ଆମ ଚାଷୀ ଭାଇମାନେ ମଧ୍ୟ ତାଙ୍କ ଭଳି ଜୈବିକ ଉପାୟରେ ଦେଶୀ ଚାଷ କରନ୍ତୁ, ଲାଭ।

0: ବେଶୀ ପାଆନ୍ତୁ।
1: ହଁ ହଁ ବିଶ୍ୱ ଭାଇ ଠିକ କଥା ଟିକେ କହିଲ, ହେଲେ ମୂଳରୁ ତମକୁ ଯୋଉ କହୁଥିଲି, ଚାଲୁନ ଟିକେ ବଡ଼ଦାଣ୍ଡ ଆଡେ ବୁଲି ଆସିବା।
2: ହଁ ଯିବା ଯିବା, ଡେରି ହେଇଗଲାଣି ଭାଇ,
1: ହଁ
2: ବେଳ ବି ହେଲାଣି।
1: ହଁ
2: ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା, ଉଠିବା ତାହେଲେ ଯିବା।
1: ତାହେଲେ ଆମ କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଆମ ଦୁଇ ଭାଇଙ୍କର
2: ଜୁହାର।

0: କେନ୍ଦୁଝର ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ୍।
1: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
0: କନକ ଜୁଏଲେରୀ, ବିଏସ୍ ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
2: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
3: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
4: ମାମା, କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
2: କିଛି ନାଇଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
4: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ ପିଏମ୍ ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋ ୱାଟ୍ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
3: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
4: ହଁ ମାମା, ସଞ୍ଚୟ ବି ସୁବିଧା ବି।
2: ଆସୁନ, 1800345678 କିମ୍ବା 1912 କଲ୍ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।
5: ଶେଷ ହେଲା ଆମ ଚାଷବାସ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି ଏବଂ ଉପସ୍ଥାପନାରେ ଥିଲେ ଗୌରାଙ୍ଗ ଚରଣ ଜେନା।

ଆକାଶବାଣୀ କିନ୍ଦୁଝର ସମୟ ବର୍ତ୍ତମାନ ରାତି 8:00 ପ୍ରଚାର କରୁଛୁ ପାରମ୍ପରିକ ଗୀତକ୍ରମରେ କେତୋଟି ଓଡ଼ିଶୀ ଗୀତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୀତଟି ଶୁଣନ୍ତୁ କଣ୍ଠଶିଳ୍ପୀ ସୁଧା ମିଶ୍ରଙ୍କ କଣ୍ଠରେ।

0: ମାସକୁ ମାସ ବିଦ୍ୟୁତ୍ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାହିଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ ପିଏମ୍ ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋୱାଟ୍ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 କଲ୍ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।
3: প্রিয় টিপি এনওডিএল বিজুলি উপভোক্তা, আপনার জাঁতি কি এবে 25 বর্ষ বিজুলি বিল চিন্তার মুক্তি। পিএম সূর্য ঘর যোজনার মাত্র 1,875 টাকা দিয়ে, আজ্ঞা হ, মাত্র 1,875 টাকার নিজ ছাত উপরে সোলার প্যানেল বসান্ত এবং বর্ষক 5,000 টাকা পর্যন্ত সঞ্চয় করতু। আজি হি 1800345678 কিংবা 1912 রে যোগাযোগ করতু।
4: କାର୍ଯ୍ୟକ୍ରମର ଶେଷ ଗୀତଟିକୁ କଣ୍ଠରେ ସଜାଇଛନ୍ତି କଣ୍ଠଶିଳ୍ପୀ ସୁଶ୍ରୀ ସଙ୍ଗୀତା ମହାପାତ୍ର।

ଶୁଣୁଥିଲେ ପାରମ୍ପରିକ ଗୀତ କ୍ରମରେ କେତୋଟି ଓଡ଼ିଶୀ ଗୀତ। ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ 8:15 ହେବାକୁ ଯାଉଛି। ପ୍ରଚାର କରୁଛୁ ଆଲୋଚନା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି ଏବଂ ଉପସ୍ଥାପନାରେ ଅଛନ୍ତି ଦେବାଶିଷ ମିଶ୍ର।

0: ନମସ୍କାର ଶ୍ରୋତାବନ୍ଧୁ, ଆଲୋଚନା କାର୍ଯ୍ୟକ୍ରମରେ ସ୍ୱାଗତ ଜଣାଉଛୁ। ଶ୍ରୋତାବନ୍ଧୁ, ଆଜି ଆଲୋଚନା କାର୍ଯ୍ୟକ୍ରମରେ ଦେବାଶିଷ ଚକ୍ରବର୍ତ୍ତୀଙ୍କର ଆଲେଖ୍ୟ ଶ୍ରୀଗୁଣ୍ଡିଚା ଯାତ୍ରା ଆପଣଙ୍କୁ ପରଷି ଦେଉଛୁ। ଆଲୋଚନା ଶ୍ରୀଗୁଣ୍ଡିଚା ଯାତ୍ରା, ଆଲୋଚକ ଦେବାଶିଷ ଚକ୍ରବର୍ତ୍ତୀ।
1: ସ୍ମରଣାତୀତ କାଳରୁ ବିଭିନ୍ନ ଦେବଦେବୀ, ରାଜା ମହାରାଜା ଓ ମହାପୁରୁଷଙ୍କ ଦ୍ୱାରା ରଥଯାତ୍ରା ଆୟୋଜିତ ହୋଇଆସୁଛି। ଏହାଛଡ଼ା ବିଭିନ୍ନ ରାଜନୈତିକ ନେତୃବୃନ୍ଦଙ୍କ ଦ୍ୱାରା ମଧ୍ୟ ଏହା ସମାହିତ ହେଉଛି। କିନ୍ତୁ ରଥଯାତ୍ରା କହିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାକୁ ହିଁ ବୁଝାଇଥାଏ। କାରଣ ଶ୍ରୀ ଜଗନ୍ନାଥ ହିଁ ଧାର୍ମିକ ତଥା ସାମାଜିକ ଏବଂ ସାଂସ୍କୃତିକ ଐକ୍ୟର ପ୍ରତିଭୂ। ତେଣୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଭକ୍ତ ମାନସରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଶ୍ରୀ ଜଗନ୍ନାଥ ବିଭିନ୍ନ ସମ୍ପ୍ରଦାୟ ଦ୍ୱାରା ସେମାନଙ୍କର ଆରାଧ୍ୟ ଦେବତା ଭାବରେ ଗୃହୀତ ହୋଇଛନ୍ତି। ଭକ୍ତ ତାଙ୍କୁ ଯେଉଁ ରୂପରେ ଡାକିଛି, ସେ ତାଙ୍କୁ ସେହି ରୂପରେ ହିଁ ପ୍ରାପ୍ତ ହୋଇଛନ୍ତି। ଶୈବମାନଙ୍କ ପାଇଁ ସେ ପରମ ଶିବ, ତ ଶାକ୍ତଙ୍କ ପାଇଁ ଆଦିଶକ୍ତି ମା ଦୁର୍ଗା, ପୁଣି ବୈଷ୍ଣବଙ୍କ ପାଇଁ ସେ ମହାବିଷ୍ଣୁ, ସେ ପୁଣି କାହା ପାଇଁ ରଘୁନାଥ, ତ କାହା ପାଇଁ ଗୋପୀନାଥ। ତେଣୁ ଯଥାର୍ଥରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ସର୍ବମାନ୍ୟତା ହିଁ ତାଙ୍କୁ ଗଣଦେବତାର ଆସନରେ ଆସୀନ କରାଇଛି। ବିଭିନ୍ନ ଭକ୍ତ, ସାଧକ, ପଣ୍ଡିତ ଓ ଶାସ୍ତ୍ରକାରଙ୍କ ଦ୍ୱାରା ସେ ବହୁ ନାମ ଓ ରୂପରେ ସମ୍ବୋଧିତ ତଥା ଆରାଧିତ ହୋଇ ଆସୁଛନ୍ତି। ତାଙ୍କର ବିଭିନ୍ନ

0: ଆମର ସ୍ୱତନ୍ତ୍ର ମହତ୍ଵ ଓ ବୈଶିଷ୍ଟ୍ୟ ଥିବାରୁ ଶ୍ରୀଜଗନ୍ନାଥଙ୍କର ଶ୍ରେଷ୍ଠତ୍ଵ ସୂଚାଇ କପିଳ ସଂହିତା ଉଲ୍ଲେଖ କରିଛି, ସର୍ବେଷାଂ ଚୈବ ଦେବାନାଂ ରାଜା ଶ୍ରୀ ପୁରୁଷୋତ୍ତମଂ। ବିବିଧ ଉତ୍ସବ ଓ ପର୍ବପର୍ବାଣୀ ମଧ୍ୟରେ ଗୋଟିଏ ଜାତିର ଜୀବନଚିତ୍ର ପ୍ରତିଫଳିତ ହୋଇଥାଏ। ଗୋଟିଏ ଜାତିର ବିଶ୍ୱାସ, ପରମ୍ପରା ଓ ଜୀବନଧାରାକୁ ହିଁ ମୂଳତଃ ସେହି ଜାତିର ସଂସ୍କୃତି ରୂପେ ଚିହ୍ନିତ କରାଯାଇପାରେ। ଆଦର୍ଶ ବିଚାର ଓ ଚେତନା ହିଁ ଏହାର ସୂକ୍ଷ୍ମ ରୂପ। ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ ଉତ୍କଳୀୟ ସଂସ୍କୃତିର ପ୍ରାଣାଧାର। ସେହି ଦୃଷ୍ଟିରୁ ବିଚାର କଲେ ଓଡ଼ିଶାର ଅଧିକାଂଶ ପର୍ବପର୍ବାଣୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ହିଁ କେନ୍ଦ୍ର କରି ଗଢ଼ି ଉଠିଛି। ତାଙ୍କ ବ୍ୟତିରେକେ ଉତ୍କଳୀୟ ସଂସ୍କୃତିକୁ ଅନୁଭବ କରାଯାଇ ନପାରେ। ଶ୍ରୀମନ୍ଦିରର ବିଭିନ୍ନ ରୀତିନୀତି ଉତ୍କଳର ମହାରାଜା ଓ ଭକ୍ତମାନଙ୍କ ଧର୍ମବିଶ୍ୱାସ ଦ୍ୱାରା ସୃଷ୍ଟ ଏବଂ ପରିପୁଷ୍ଟ ହେବା ଫଳରେ କାଳକ୍ରମେ ତାହା ଶ୍ରୀଜଗନ୍ନାଥଙ୍କ ଅବିଚ୍ଛେଦ୍ୟ ନୀତି ରୂପେ ପାଳିତ ହୋଇଆସୁଛି। ଶ୍ରୀଜୀଉଙ୍କର ଦୈନିକ ବିଭିନ୍ନ ନୀତି ପାଳନ ପାଇଁ ଶତାଧିକ ସେବକ ନିଯୁକ୍ତ ଥାନ୍ତି। ବିଶେଷ ପୂଜା ମହୋତ୍ସବ ବ୍ୟତୀତ 56 ପ୍ରକାର ଭୋଗ ତାଙ୍କଠାରେ ଲାଗି କରାଯାଇଥାଏ। ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରୀତିନୀତି, ବେଶ ଓ ଉତ୍ସବାଦୀର ସ୍ୱାତନ୍ତ୍ର୍ୟ ସ୍ୱତଃ ବାରି ହୋଇପଡ଼େ। ଶ୍ରୀମନ୍ଦିରରେ ବିଭିନ୍ନ ସମୟରେ 56 ଯାତ୍ରା ଅନୁଷ୍ଠିତ ହୋଇଥାଏ। କେତେକ 62 ଯାତ୍ରାର ପ୍ରଚଳନ ଥିବା କଥା ମଧ୍ୟ ପ୍ରକାଶ କରିଥାନ୍ତି। ତେବେ ଏହି ଯାତ୍ରାମାନଙ୍କ ମଧ୍ୟରେ 12 ଯାତ୍ରା ପ୍ରଧାନ। ନୀଳାଦ୍ରି ମହୋଦୟ, ନୀଳାଦ୍ରି ମହୋତ୍ସବ, ଗଦାଧର ପଦ୍ଧତି ଓ ଯାତ୍ରା ଭାଗବତ ପ୍ରଭୃତି ଗ୍ରନ୍ଥରେ ଏହାର ସୂଚନା ଦିଆଯାଇଛି। ପ୍ରଖ୍ୟାତ ସ୍ମୃତିକାର ରାଜଗୁରୁ ଗଦାଧର ମହାପାତ୍ର ତାଙ୍କର ଗଦାଧର ପଦ୍ଧତି ଗ୍ରନ୍ଥରେ 12 ଯାତ୍ରାର ବିବରଣୀ ପ୍ରଦାନ କରି ପ୍ରକାଶ କରିଛନ୍ତି। ମଞ୍ଚ ସ୍ନାନମ ରଥ ବରଗତି ଶୟନଚାୟନ ଦ୍ୱୈ ପାର୍ଶ୍ୱାବୃତ୍ତି ଶୟ ପରିବୃତ୍ତି ପ୍ରାବୃତ୍ତି ପୁଷ୍ୟ ପୂଜା ଦୋଳର କେଳିର ଦମନକ ମୋହ ଯଶ୍ୟ ପୁଣ୍ୟ ତୃତୀୟା ଯାତ୍ରା ସ୍କାନ୍ଧେ ହରିପ୍ରୀତିମୟ ଦ୍ୱାଦଶୀ ପ୍ରଣୀତା। ଗଦାଧର ମହାପାତ୍ରଙ୍କ ପ୍ରଣୀତ ବିବରଣୀ ଅନୁସାରେ ସ୍ନାନଯାତ୍ରା, ରଥଯାତ୍ରା, ଶୟନଯାତ୍ରା, ଅୟନଯାତ୍ରା ଦ୍ୱୟ, ପାର୍ଶ୍ୱ ପରିବର୍ତ୍ତନୋତ୍ସବ, ଉତ୍ଥାନଯାତ୍ରା, ପ୍ରାବରଣୋତ୍ସବ, ପୁଷ୍ୟାଭିଷେକ, ଦୋଳ ଦମନକ ଉତ୍ସବ ଓ ଅକ୍ଷୟ ତୃତୀୟା ହେଉଛି ପ୍ରଧାନ ଯାତ୍ରା। ମାତ୍ର ଏହି ସମସ୍ତ ଯାତ୍ରା ଅପେକ୍ଷା ରଥଯାତ୍ରାର ମହତ୍ଵ ସର୍ବାଧିକ। ଏହି ନବଦିନ ଯାତ୍ରା, ପତିତ ପାବନ ଯାତ୍ରା ଓ ମହାବେଦୀ ଉତ୍ସବ ଭାବରେ ପରିଚିତ ଲାଭ କରିଛି। ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥ କର୍ତ୍ତୃକ ଚତୁର୍ଦ୍ଧା ବିଗ୍ରହ ଏହି ଦିନ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରୁଥିବାରୁ ଏହା ଶ୍ରୀ ଗୁଣ୍ଡିଚା ବା ଗୁଣ୍ଡିଚା ଯାତ୍ରା ଭାବରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି। ରଥାରୂଢ଼ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ମାନବ ଜୀବନ ସଫଳ ହୋଇଥାଏ ବୋଲି ଯାତ୍ରା ଭାଗବତ ପ୍ରକାଶ କରିଛି। ରଥସ୍ଥିତମ୍ ଚ ଜଗନ୍ନାଥମ୍ ପ୍ରୟାନ୍ତମ୍ ଗୁଣ୍ଡିଚା ଗୃହମ୍ ଯେ ପଶ୍ୟତି ନରଶ୍ରେଷ୍ଠା ସ୍ତେ ଧନ୍ୟା ଭୁବନତ୍ରୟେ। ଖ୍ରୀଷ୍ଟୀୟ 9ମ ଶତାବ୍ଦୀର କବି ମୁରାରୀ ମିଶ୍ର ତାଙ୍କ ସୃଷ୍ଟିରେ ରଥଯାତ୍ରା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି ବୋଲି ଆଲୋଚକମାନେ ମତପୋଷଣ କରିଥାନ୍ତି। ଶ୍ରୀଜୀଉଙ୍କ ରଥଯାତ୍ରା କାଳରେ ମୁରାରୀଙ୍କ ରଚିତ ସୁପ୍ରସିଦ୍ଧ ନାଟକ ଅନର୍ଘ ରାଘବ ସମେତ ବହୁ ସଂସ୍କୃତ ରୂପକ ଓ ଅପରୂପକାଦି ଭକ୍ତମାନଙ୍କର ଚିତ୍ତ ବିନୋଦନ ପାଇଁ ଅଭିନୀତ ହେଉଥିବାର ସୂଚନା ତାଙ୍କ ରଚନାରୁ ମିଳିଥାଏ। ଏହାର ଆଭାସ ଚିତ୍ର ପ୍ରଦାନ କରି କବି ମୁରାରୀ ମିଶ୍ର କହିଛନ୍ତି, ଭାଗବତ ପୁରୁଷୋତ୍ତମସ୍ୟ ଯାତ୍ରାୟା ମୁପସ୍ଥାନିଆ ସଭାସଦ। ଏଠାରେ ସେ ଶ୍ରୀ ପୁରୁଷୋତ୍ତମ ବା ଶ୍ରୀଜଗନ୍ନାଥଙ୍କ ଯେଉଁ ଯାତ୍ରାର ଉଲ୍ଲେଖ କରିଛନ୍ତି ତାହା ଆଲୋଚକମାନଙ୍କ ଦ୍ୱାରା ରଥଯାତ୍ରା ଭାବରେ ଗୃହୀତ ହୋଇଛି। ମାତ୍ର କବିଙ୍କ ପ୍ରଦତ୍ତ ଯାତ୍ରାର କାଳ ନିରୂପିତ ହୋଇନଥିବାରୁ ଏହାକୁ ରଥଯାତ୍ରା ଭାବରେ ଗ୍ରହଣ କରିବାରେ ମତଦ୍ୱୈଧ ପରିଲକ୍ଷିତ ହୋଇଥାଏ। ବିଶିଷ୍ଟ ଗବେଷକ ଡକ୍ଟର ସତ୍ୟନାରାୟଣ ରାଜଗୁରୁ 1223 ଖ୍ରୀଷ୍ଟାବ୍ଦର ପରବର୍ତ୍ତୀ କାଳରେ ରଥଯାତ୍ରାର ପ୍ରଚଳନ ହୋଇଥିଲା ବୋଲି ମତ ପ୍ରକାଶ କରନ୍ତି। ଏହାର କାରଣ ସ୍ୱରୂପ ସେ ଦର୍ଶାଇଛନ୍ତି ଯେ ଗଙ୍ଗ ସମ୍ରାଟ ତୃତୀୟ ଅନଙ୍ଗ ଭୀମଦେବଙ୍କ ରାଜତ୍ୱର ପଞ୍ଚଦଶ ଅଙ୍କରେ ଅର୍ଥାତ୍ 1223 ଖ୍ରୀଷ୍ଟାବ୍ଦରେ ପ୍ରବର୍ତ୍ତିତ ପାତାଳେଶ୍ୱର ମନ୍ଦିରର ଏକ ଶିଳାଲେଖରେ ଆଷାଢ଼ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଶ୍ରୀ ପୁରୁଷୋତ୍ତମଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଭୋଗ ବିଷୟରେ ଉଲ୍ଲେଖ କରାଯାଇଛି। ଏହିଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଥାନ୍ତି। ମାତ୍ର ନୈବେଦ୍ୟ ଭୋଗ କଥା ଉଲ୍ଲେଖ ଥିବାରୁ ଶ୍ରୀ ଜଗନ୍ନାଥ ଶ୍ରୀମନ୍ଦିରରେ ନିରାଜିତ ହେଉଥିବା କଥା ଶ୍ରୀ ରାଜଗୁରୁଙ୍କ ଦ୍ୱାରା ଅନୁମିତ ହୋଇଛି। ଏତଦ୍ଭିନ୍ନ ଦ୍ୱାଦଶ ଶତାବ୍ଦୀର ପ୍ରସିଦ୍ଧ ଜ୍ୟୋତିଷଶାସ୍ତ୍ରବିତ୍ ସତାନନ୍ଦ ଆଚାର୍ଯ୍ୟ ତାଙ୍କ ଧର୍ମଶାସ୍ତ୍ରରେ ବଳଭଦ୍ର ଜନ୍ମ, କୁମାର ପୂର୍ଣ୍ଣମୀ ଓ ଜନ୍ମାଷ୍ଟମୀ ଆଦି ବିଭିନ୍ନ ଉତ୍ସବର ଉଲ୍ଲେଖ କରିଥିବା ବେଳେ ରଥଯାତ୍ରାର ଉଲ୍ଲେଖ କରିନାହାନ୍ତି। ତାଙ୍କ ପରେ ପ୍ରସିଦ୍ଧ ସ୍ମୃତିକାର ଶମ୍ଭୁକର ବାଜପେୟୀ ଓ ତାଙ୍କ ପୁଅ ଦିବାକର ବାଜପେୟୀ ନିଜ ନିଜ ଗ୍ରନ୍ଥରେ ରଥଯାତ୍ରାର ନାମୋଲ୍ଲେଖ କରିନାହାନ୍ତି। ଐତିହାସିକ ଡକ୍ଟର କେଦାରନାଥ ମହାପାତ୍ର ରଥଯାତ୍ରାର କାଳ ନିରୂପଣ କରି ଏହାକୁ ଦ୍ୱାଦଶ ଶତାବ୍ଦୀ ବା ତା'ର ପୂର୍ବବର୍ତ୍ତୀ ବୋଲି ଚିହ୍ନିତ କରିଛନ୍ତି। ଗଙ୍ଗ ସାମ୍ରାଜ୍ୟର ପ୍ରତିଷ୍ଠାତା ଅନନ୍ତ ବର୍ମା ଚୋଡ଼ଗଙ୍ଗଦେବଙ୍କର ପଟ୍ଟ ମହାଦେବୀ ଗୁଣ୍ଡଚୋଡ଼ ବା ଗୁଣ୍ଡିଚା ନାମରେ ଉଚ୍ଚାରିତ ହେଉଥିବାରୁ ଏହି ମଣ୍ଡପର ନାମ ଗୁଣ୍ଡିଚା ମଣ୍ଡପ ଓ ଏହି ମଣ୍ଡପ ସହିତ ସମ୍ପର୍କିତ ରଥଯାତ୍ରା ଗୁଣ୍ଡିଚା ଯାତ୍ରା ନାମରେ ଆଖ୍ୟାତ। ପଟ୍ଟ ମହାଦେବୀ ଗୁଣ୍ଡଚୋଡ଼ଙ୍କର ନାମରେ 1050 ଶତାବ୍ଦ ବା 1128 ଖ୍ରୀଷ୍ଟାବ୍ଦରେ ଦ୍ରାକ୍ଷାରାମ ମନ୍ଦିରରେ ପ୍ରବର୍ତ୍ତିତ ଅଭିଲେଖରୁ ଏହା ପ୍ରାପ୍ତ ହୋଇଥାଏ। ରଥଯାତ୍ରାର ପ୍ରାଚୀନତା ସମ୍ପର୍କରେ ଗବେଷକମାନଙ୍କ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇଥିଲେ ମଧ୍ୟ ପରିବ୍ରାଜକ ଫାଇଆନ୍ଙ୍କ ବିବରଣୀ ଏହି ଯାତ୍ରାର ପ୍ରାଚୀନତା ସମ୍ପର୍କରେ ଆମକୁ ଅବହିତ କରିଥାଏ। ପରିବ୍ରାଜକ ଫାଇଆନ୍ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଓ ବିତ୍ତଶାଳୀ ତଥା ସଂସ୍କୃତି ସମ୍ପନ୍ନ ଅଧିବାସୀ ଅଧ୍ୟୁଷିତ ଖେଟାନ୍ ରାଜ୍ୟରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା କଥା ତାଙ୍କ ବିବରଣୀରେ ସୂଚାଇଛନ୍ତି। ବର୍ଷର ଚତୁର୍ଥ ମାସରେ ଏହି ମୂର୍ତ୍ତି ଶୋଭାଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଥାଏ। 30 ଫୁଟ ଉଚ୍ଚତା ବିଶିଷ୍ଟ ଓ 4 ଚକଯୁକ୍ତ ଏହି ରଥରେ ଆରୂଢ଼ ଦେବତାତ୍ରୟ ହେଉଛନ୍ତି ବୁଦ୍ଧଦେବ ଓ ତାଙ୍କର 2 ସହଚର। ରଥ ନଗର ଦ୍ୱାରରେ ପହଞ୍ଚିଲେ ରାଜା ରାଜମୁକୁଟ ପରିହାର କରିବା ସହିତ ସାଷ୍ଟାଙ୍ଗ ପ୍ରଣିପାତ ପୂର୍ବକ ଖାଲି ପାଦରେ ଧୂପ ଦୀପ ଓ ପୁଷ୍ପାଦି ସହିତ ରଥ ଆଡ଼କୁ ଅଗ୍ରସର ହୁଅନ୍ତି। ରଥର ଚାରିପାଖରେ ଘୁରି ସେ ପୁଷ୍ପବୃଷ୍ଟି କରନ୍ତି। ଶେଷରେ ଧୂପ ଦୀପ ଦେଇ ରାଜା ରଥସ୍ଥିତ ମୂର୍ତ୍ତିମାନଙ୍କର ଅର୍ଚ୍ଚନା କରନ୍ତି। ଚତୁର୍ଥ ଶତକର ପରିବ୍ରାଜକ ଫାଇଆନ୍ଙ୍କ ବିବରଣୀ ସହିତ ସାମ୍ପ୍ରତିକ କାଳର ରଥଯାତ୍ରାକୁ ତୁଳନା କଲେ କେତେକ ସାମ୍ୟ ପରିଲକ୍ଷିତ ହୋଇଥାଏ। ଶ୍ରୀଜୀଉମାନେ ରଥାରୂଢ଼ ହେଲା ପରେ ଗଜପତି ମହାରାଜା ଛେରା ପହଁରା କରିଥାନ୍ତି। ଫାଇଆନ୍ଙ୍କର ସଂକ୍ଷିପ୍ତ ବିବରଣୀରୁ ରଜାଙ୍କର ପୂଜା ଅର୍ଚ୍ଚନାରେ ରହିଥିବା ସାମ୍ୟକୁ ଅସ୍ୱୀକାର କରାଯାଇ ନପାରେ। ଏହାଛଡ଼ା ବୌଦ୍ଧ ତ୍ରିରତ୍ନ ବୁଦ୍ଧ ଧର୍ମ ଓ ସଂଘ ଯଥାକ୍ରମେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ ଠାକୁର ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରା ରୂପେ ଗୃହୀତ ହୋଇଥାନ୍ତି। ସୁଦର୍ଶନ ହିଁ ଧର୍ମଚକ୍ର ଭାବରେ ଆଲୋଚକଙ୍କ ଦ୍ୱାରା ଗୃହୀତ ହୋଇ ଆସୁଛନ୍ତି। ତେଣୁ ଫାଇଆନ୍ଙ୍କ ପ୍ରଦତ୍ତ ବିବରଣୀରୁ ଖ୍ରୀଷ୍ଟୀୟ ଚତୁର୍ଥ ପଞ୍ଚମ ଶତକ ବେଳକୁ ମହାପ୍ରଭୁଙ୍କର ରଥଯାତ୍ରା ଅନୁଷ୍ଠିତ ହେଉଥିବା କଥାକୁ ସମ୍ପୂର୍ଣ୍ଣ ଭାବରେ ଅସ୍ୱୀକାର କରାଯାଇପାରିବ ନାହିଁ। ଏହାଛଡ଼ା ରଥଯାତ୍ରାର ବିସ୍ତୃତ ବର୍ଣ୍ଣନା ବ୍ରହ୍ମପୁରାଣ, ନାରଦ ପୁରାଣ ଓ ସ୍କନ୍ଧ ପୁରାଣର ଉତ୍କଳ ଖଣ୍ଡରେ ଦୃଷ୍ଟିଗୋଚର ହୋଇଥାଏ। ଗୁଣ୍ଡିଚା ମନ୍ଦିରରେ ସପ୍ତାହ ବ୍ୟାପୀ ରହଣୀ କାଳରେ ତାଙ୍କୁ ଯଦି କୌଣସି ଭକ୍ତ ଅବଲୋକନ କରେ ତେବେ ସେ ବିଷ୍ଣୁ ଲୋକ ପ୍ରାପ୍ତ ହୁଏ ବୋଲି ବ୍ରହ୍ମପୁରାଣରେ ଉଲ୍ଲେଖ ଅଛି। ଏହି ଉତ୍ସବର କାଳ ନିର୍ଣ୍ଣୟ କରି ସ୍କନ୍ଧ ପୁରାଣ ଉଲ୍ଲେଖ କରିଛି, ଆଷାଢ଼ସ୍ୟ ଶୀତପକ୍ଷେ ଦ୍ୱିତୀୟା ପୁଷ୍ୟ ସଂଯୁତା ତସ୍ୟା ରଥେ ସମାରୋପ୍ୟ ରାମଂ ଚ ଭଦ୍ରୟା ସହ ମହୋତ୍ସବଂ ପ୍ରବର୍ତ୍ତ୍ୟାର୍ଥ ପ୍ରଣୟିତ୍ୟା ଦ୍ୱିଜୋତ୍ତମାନ୍। ଅର୍ଥାତ୍ ଆଷାଢ଼ ମାସ ଶୁକ୍ଳପକ୍ଷ ପୁଷ୍ୟା ନକ୍ଷତ୍ର ଯୁକ୍ତ ଦ୍ୱିତୀୟା ତିଥି ବିଶେଷ ଭାବରେ ରଥଯାତ୍ରା ପାଇଁ ପ୍ରକୃଷ୍ଟ ସମୟ। ବିଶିଷ୍ଟ ସ୍ମୃତିକାର ଗଦାଧର ରାଜଗୁରୁ ମହାପାତ୍ର ଯାତ୍ରେୟମ୍ ଶ୍ରୀ ପୁରୁଷୋତ୍ତମସ୍ୟ କ୍ଷେତ୍ରେ ଅବଶ୍ୟା କାର୍ଯ୍ୟା ବୋଲି ପ୍ରକାଶ କରି ଏହି ତିଥିରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାର ସମୟ ନିର୍ଦ୍ଧାରଣ କରିଯାଇଛନ୍ତି। ମହାପ୍ରଭୁଙ୍କର ଏହି ଜଗତ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀପଞ୍ଚମୀ ଠାରୁ ରଥକାଠ ସଂଗ୍ରହ ଆରମ୍ଭ ହୁଏ। ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣର ଶୁଭାରମ୍ଭ ହୋଇଥାଏ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଷୋହଳ ଚକ ବିଶିଷ୍ଟ ରଥର ନାମ ନନ୍ଦିଘୋଷ। ରଥରେ ସଂଯୁକ୍ତ ଷୋହଳଟି ଚକ ଷୋହଳ କଳାର ପ୍ରତୀକ ଭାବରେ ଗୃହୀତ ହୋଇଛି। ରଥର ଅଗ୍ରଭାଗରେ ଚକ୍ର ଓ ଗରୁଡ଼ ଥିବାରୁ କେହି କେହି ଏହାକୁ ଚକ୍ରଧ୍ୱଜ ଓ ଗରୁଡ଼ଧ୍ୱଜ ବୋଲି ମଧ୍ୟ କହିଥାନ୍ତି। ଇନ୍ଦ୍ର ପ୍ରଦତ୍ତ ଏହି ରଥର ଉଚ୍ଚତା 33 ହାତ 5 ଆଙ୍ଗୁଳ। ଏହା 832 ଖଣ୍ଡ କାଠରେ ନିର୍ମିତ। ଏହାର ରକ୍ଷକ ଗରୁଡ଼ ଓ ଧ୍ୱଜାଧିପତି ହନୁମାନ। ରଥାବରଣ ପିତଲୋହିତ। ରଥର ପାର୍ଶ୍ୱ ଦେବତା ହନୁମାନ, ରାମ, ଲକ୍ଷ୍ମଣ, ନାରାୟଣ, କୃଷ୍ଣ, ଗୋବର୍ଦ୍ଧନ ଧାରଣ, ଚିନ୍ତାମଣି, ରାଘବ ଓ ନୃସିଂହ। ରଥରେ ଶଙ୍ଖ, ବଳାହକ, ଶ୍ୱେତ ଓ ହରିଦାସ ନାମକ 4ଟି ଶ୍ୱେତବର୍ଣ୍ଣର ଅଶ୍ୱ ସଂଯୁକ୍ତ ହୁଅନ୍ତି। ଦାରୁକ ଏହି ରଥର ସାରଥି। ବଡ଼ ଠାକୁର ଶ୍ରୀ ବଳଭଦ୍ରଙ୍କ ରଥର ନାମ ତାଳଧ୍ୱଜ। ଏହାର ଅଗ୍ରଭାଗରେ ତାଳଚିହ୍ନ ଥିବାରୁ ଏହା ତାଳଧ୍ୱଜ ନାମରେ କଥିତ। 14 ଭୁବନର ପ୍ରତୀକ ସ୍ୱରୂପ। ରଥର ଚକ ସଂଖ୍ୟା 14। 763 ଖଣ୍ଡ କାଠରେ ନିର୍ମିତ ଏହି ରଥର ଉଚ୍ଚତା 32 ହାତ 10 ଆଙ୍ଗୁଳ। ଏହାର ରଥାବରଣ ନୀଳ ଲୋହିତ। ରଥର ରକ୍ଷା ଦେବତା ରୁଦ୍ର ଓ ନୃସିଂହ। ସ୍ଥିରା, ଧୃତି, ସ୍ଥିତି ଓ ସିଦ୍ଧି ନାମକ 4ଟି କୃଷ୍ଣବର୍ଣ୍ଣର ଅଶ୍ୱ ଏହି ରଥରେ ସଂଯୋଜିତ ହୁଅନ୍ତି। ଦେବୀ ସୁଭଦ୍ରାଙ୍କ ରଥର ନାମ ଦେବଦଳନ। 12 ଦିବାକରଙ୍କ ପ୍ରତୀକ ଭାବରେ ଏହି ରଥର ଚକ ସଂଖ୍ୟା 12। 593 ଖଣ୍ଡ କାଠରେ ନିର୍ମିତ ଏହି ରଥର ଉଚ୍ଚତା 31 ହାତ। ଏହାର ଆବରଣ କୃଷ୍ଣ ଲୋହିତ। ଅର୍ଜୁନ ଏହି ରଥର ସାରଥି ହୋଇଥିବା ବେଳେ ବନଦୁର୍ଗା ହେଉଛନ୍ତି ଏହି ରଥର ରକ୍ଷକ। ଆଷାଢ଼ ଶୁକ୍ଳ ତୃତୀୟାରେ ଶ୍ରୀଜୀଉମାନେ ଗୁଣ୍ଡିଚା ମନ୍ଦିରକୁ ବିଜେ କରିଥାନ୍ତି। ଶ୍ରୀଜୀଉମାନେ ଏଠାରେ ବିଜେ କରିବାର ଅବ୍ୟବହିତ ପୂର୍ବରୁ ଚୈତନ୍ୟପନ୍ଥୀ ବୈଷ୍ଣବଗଣ ରତ୍ନବେଦିକୁ ଧୋଇ ପରିଷ୍କାର କରିଥାନ୍ତି। କୋଠ ସୁଆଁସିଆ ସେବକମାନେ ରଥରୁ ଅବତରଣ ତଥା ରତ୍ନ ବେଦିକୁ ଶ୍ରୀଜୀଉମାନେ ଆରୋହଣ କରିବା ପାଇଁ ଚାରମାଳ ବାନ୍ଧି ଦେଇଥାନ୍ତି। ବଡ଼ ଓଡ଼ିଆ ମଠ ଯୋଗାଇ ଦେଇଥିବା ଚନ୍ଦନ ସୁନା ଗୋସାଇ ମାର୍ଜନ କରିଥାନ୍ତି। ସର୍ବପ୍ରଥମେ ଶ୍ରୀଜଗନ୍ନାଥଙ୍କ ଉତ୍ସବ ପ୍ରତିମା ମଦନ ମୋହନ ରତ୍ନବେଦୀର ଅଗ୍ନିକୋଣରେ ଓ ବଡ଼ ଠାକୁରଙ୍କ ଉତ୍ସବ ପ୍ରତିମା ରାମକୃଷ୍ଣ ଭଣ୍ଡାର ଘରର ସିଂହାସନରେ ବିଜେ ହୁଅନ୍ତି। ଶ୍ରୀଜୀଉମାନେ ରଥରୁ ଅବତରଣ କରିବା ଅବସରରେ ଚାରମାଳ ଉପରେ ହଂସପଟା ପାଖରେ ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କୁ ଟାହିଆ ଲାଗି କରାଯାଏ। ସେଠାରେ ପତି ମହାପାତ୍ର ଶ୍ରୀଜୀଉଙ୍କୁ ଧଣ୍ଡା ଓ ଚନ୍ଦନ ଲାଗି କରାଇଥାନ୍ତି। ତାପରେ ଯଥାକ୍ରମେ ଆୟୁଧରାଜ ସୃଜର୍ଚ୍ଚନ, ବଡ଼ ଠାକୁର ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଗୋଟିଏ ପହଣ୍ଡିରେ ଗୁଣ୍ଡିଚା ମନ୍ଦିରକୁ ବିଜେ କରନ୍ତି। ମହାବେଦୀରେ ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ ବିଜେ କରିବା ପରେ କୋଠ ସିଂହାସିଆମାନେ ଚାରମାଳ ଫିଟାଇଥାନ୍ତି। ଏହାପରେ ଦୈତାପତିମାନେ ଶ୍ରୀ ସୁଦର୍ଶନଙ୍କୁ ରତ୍ନବେଦୀରେ ବିଜେ କରାନ୍ତି। ଶ୍ରୀମନ୍ଦିର ପରି ଗୁଣ୍ଡିଚା ମନ୍ଦିରରେ ମଧ୍ୟ ସମସ୍ତ ନୀତି ଅନୁସୃତ ହୋଇଥାଏ। ରାତ୍ରିର ଶେଷ ପ୍ରହରରେ ଶଙ୍ଖଧ୍ୱନି ଓ ଶବସ୍ତୁତି ମାଧ୍ୟମରେ ଶ୍ରୀଜୀଉଙ୍କର ନିଦ୍ରାଭଙ୍ଗ କରାଯାଇ ମଙ୍ଗଳ ଆଳତି ହୁଏ। ଏହାପରେ ତଡ଼ପ ଲାଗି ଓ ଅବକାଶ ନୀତି ସୂର୍ଯ୍ୟୋଦୟ ପୂର୍ବରୁ କରାଯାଏ। ମହାବେଦୀରେ ପ୍ରତ୍ୟହ ପ୍ରାତଃ ସ୍ନାନ ପରେ ମହାସ୍ନାନ କରାଯିବା ସହିତ ଅଗୁରୁ, ଚନ୍ଦନ, କସ୍ତୁରୀ ଓ କୁଙ୍କୁମ ଲେପନ କରାଯାଇଥାଏ। ଏହାକୁ ଚତୁଃସମ କୁହାଯାଏ। ଏହାପରେ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇ ସକାଳ ବେଶ ସମ୍ପନ୍ନ କରାଯିବା ପରେ ବଲ୍ଲଭ ଭୋଗ ଲାଗି କରାଯାଏ। ମଧ୍ୟାହ୍ନ ପୂଜାର ଅବ୍ୟବହିତ ପୂର୍ବରୁ ପ୍ରଭୁଙ୍କ ଶ୍ରୀଅଙ୍ଗ ଶୋଭିତ ପୁଷ୍ପମାଲ୍ୟ ଓ ବସ୍ତ୍ରାଦି ଉଲାଗି କରାଯାଇ ନୂତନ ବସ୍ତ୍ର ଓ ଭୂଷଣ ଲାଗି କରାଯାଏ। ପ୍ରଥମ ଧୂପରେ ବିରିପିଠା ଖେଚେଡ଼ି ଓ ଘୃତାନ୍ନ ଲାଗି କରାଯାଉଥିବା ବେଳେ ମଧ୍ୟାହ୍ନ ଧୂପରେ ଓରିଆ ଡାଲି ନାନା ପ୍ରକାରର ତରକାରୀ ଛେନା ସାକର ଓ ପିଠା ପ୍ରଭୃତି ଲାଗି କରାଯାଇଥାଏ। ଏହାପରେ ଭୋଗମଣ୍ଡପରେ ଛତ୍ର ପୂଜା ସମାହିତ ହୋଇ ପହୁଡ଼ ପଡ଼େ। ସନ୍ଧ୍ୟା ପୂର୍ବରୁ ଶ୍ରୀଜୀଉଙ୍କର ପହୁଡ଼ ଭାଙ୍ଗି ଦୀପ ପ୍ରଜ୍ୱଳନ କରାଯାଇଥାଏ। ପଲଙ୍କ ଉଠାଇ ସନ୍ଧ୍ୟା ଆଳତି ପରେ ବେଶ ଗୁଲାଗି କରାଯାଇ ସନ୍ଧ୍ୟା ବେଶ କରାଯିବା ପରେ ସନ୍ଧ୍ୟା ଧୂପ ଦିଆଯାଇଥାଏ। ଏହି ଧୂପରେ ଦହି ପଖାଳ ଆମ୍ବିଳ ତରକାରୀ ଓ ନାନା ପ୍ରକାରର ପିଠା ସମର୍ପଣ କରାଯାଇଥାଏ। ସନ୍ଧ୍ୟା ଧୂପ ପରେ ଶ୍ରୀଜୀଉଙ୍କ ବେଶ ଉଲାଗି ହୋଇ ଖାଲି ଦେହରେ ଚନ୍ଦନ ଲାଗି ହୋଇଥାଏ। ଏହାକୁ ସର୍ବାଙ୍ଗ କୁହାଯାଏ। ଏହାପରେ ଶ୍ରୀଜୀଉଙ୍କୁ ବସ୍ତ୍ର ଅଳଙ୍କାର ଓ ପୁଷ୍ପମାଲ୍ୟାଦି ପିନ୍ଧାଯାଇ ବେଶ କରାଯାଏ। ବେଶ ପରେ ପାୟସ ବହୁ ପ୍ରକାରର ପିଠା ଓ ଖଜା ଭୋଗ ଲାଗେ। ଏହାପରେ ପହୁଡ଼ ନୀତି ପାଇଁ ଜଳପାତ୍ର ଓ ତାମ୍ବୁଳ ପାତ୍ର ମହାପ୍ରଭୁଙ୍କ ପାଖରେ ରଖି ଆଳତୀ କରାଯାଏ। ଅନ୍ୟ ଦେବତାଙ୍କୁ ଯଥାବିଧି ବିସର୍ଜନ କରାଯିବା ପରେ ମହାପ୍ରଭୁଙ୍କ ଗମ୍ଭୀରାର କବାଟ ବନ୍ଦ ହୁଏ। ସବୁ ଧୂପ ଶେଷରେ ଜଗମୋହନରେ ପୂର୍ବେ ମାହାରି ସେବାର ପ୍ରଚଳନ ଥିଲା, ଏବେ ତାହା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି। ଆଷାଢ଼ ଶୁକ୍ଳ ଚତୁର୍ଥୀ ଠାରୁ ନବମୀ ପର୍ଯ୍ୟନ୍ତ 6 ଦିନ ବ୍ୟାପୀ ଏହି ସେବା ଅନୁଷ୍ଠିତ ହୋଇଥାଏ। ଗୁଣ୍ଡିଚା ମନ୍ଦିର ସଂଲଗ୍ନ ଜଗମୋହନରେ ଏକ ସ୍ତମ୍ଭରେ ଦେବୀ ବିମଳାଙ୍କ ସ୍ଥିତି କଳ୍ପନା କରାଯାଇଥିବାରୁ ସେଠାରେ ମହାପ୍ରସାଦ ପ୍ରଥମେ ସମର୍ପଣ କରାଯାଇଥାଏ। ଭୋଗ ଶେଷରେ ଥାଳି ଅନ୍ନ ଶ୍ରୀମନ୍ଦିରରେ ବିମଳାଙ୍କ ପାଖକୁ ଆସିବା ପରେ ମହାପ୍ରସାଦ ବିକ୍ରୟ ହୋଇଥାଏ। ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କର ଅବସ୍ଥାନର ପ୍ରଥମ 3 ଦିନ ସାଧାରଣ ପୂଜା, ମଧ୍ୟମ ଦିବସରେ ହେରା ଉତ୍ସବ ଓ ଅନ୍ତିମ 3 ଦିନ ମହାରାସୋତ୍ସବ ଅନୁଷ୍ଠିତ ହୋଇଥାଏ। ହେରା ଉତ୍ସବ ଆଷାଢ଼ ଶୁକ୍ଳ ଷଷ୍ଠୀରେ ଅନୁଷ୍ଠିତ ହେଉଥିଲେ ମଧ୍ୟ ଏହା ରଥଯାତ୍ରାର 5ମ ଦିବସରେ ପଡ଼ୁଥିବାରୁ ଏହାକୁ ହେରା ପଞ୍ଚମୀ ବୋଲି କୁହାଯାଏ। ହେରା ପଞ୍ଚମୀର ପରବର୍ତ୍ତୀ 3 ଦିନ ଇନ୍ଦ୍ରଦ୍ୟୁମ୍ନ ମହୋତ୍ସବ ଅନୁଷ୍ଠିତ ହୁଏ। ଏହି ଅବସରରେ ପ୍ରତ୍ୟହ ହ୍ରାସ ହୁଏ। ସନ୍ଧ୍ୟା ଧୂପ ପରେ ମଦନ ମୋହନକୁ ଜଗମୋହନରେ ବ୍ୟାସାସନରେ ଆସୀନ କରାଯିବା ପରେ ହ୍ରାସ ପଞ୍ଚାଧ୍ୟାୟୀ ଆବୃତ୍ତି କରାଯାଏ। ଏହା ନବମୀ ରାତିରେ ସମାହିତ ହୋଇଥାଏ। ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ କାର୍ତ୍ତିକ ମାସରେ ଶରତ ହ୍ରାସ ଓ ଫାଲ୍ଗୁନରେ ବସନ୍ତ ହ୍ରାସ କରୁଥିବା ବେଳେ ଗୁଣ୍ଡିଚା ମନ୍ଦିରରେ ମହାରାସ ବା ପ୍ରାଭୃଟ ହ୍ରାସ ରଚନା କରିଥାନ୍ତି। 10ମ ଦିନ ପ୍ରତ୍ୟୁଷରୁ ସ୍ନାନ ବିଧି ବଢ଼ାଇ ରାଘବ ଦାସ ମଠ ପ୍ରଦତ୍ତ ଶୁକ୍ଳବସ୍ତ୍ର ଶ୍ରୀଜୀଉଙ୍କୁ ଲାଗି କରାଯାଏ। ତାପରେ ସୁଦର୍ଶନଙ୍କୁ ରତ୍ନବେଦୀରୁ ଅବତରଣ କରାଇ ବଡ଼ ବାଡ଼ କୋଣରେ ଖଟିଲି ଉପରେ ବିଜେ କରାଯିବା ପରେ କୋଠସୁଆଁସିଆମାନେ ରଥ ତଥା ରତ୍ନବେଦୀରେ ଚାରମାଳ ବାନ୍ଧନ୍ତି। ଏହାପରେ ବାହୁଡ଼ା ଆଳତି ରୋଷହୋମ ସୂର୍ଯ୍ୟ ପୂଜା ଓ ଦ୍ୱାରପାଳ ପୂଜା ପ୍ରଭୃତି ସମ୍ପନ୍ନ କରାଯାଇଥାଏ। ଏହାପରେ ସକାଳ ଧୂପ ଖେଚେଡ଼ି ଭୋଗ ସହିତ ବଲ୍ଲଭ ଭୋଗ ଏକତ୍ର ଅର୍ପଣ କରାଯାଇଥାଏ। ଗୁଣ୍ଡିଚା ଦିନ ଖେଚେଡ଼ି ଧୂପ ପରେ ସେନାପଟା ଲାଗି ହେଉଥିବା ବେଳେ ବାହୁଡ଼ା ଦିନ ଖେଚେଡ଼ି ଧୂପ ପୂର୍ବରୁ ଏହା ଲାଗି କରାଯାଇଥାଏ। ଜଗମୋହନ ନିକଟରେ ଶ୍ରୀଜୀଉମାନେ ଟାହିଆ ଲାଗି ହୁଅନ୍ତି। ଏହାପରେ ଧଣ୍ଡା ଓ ଚନ୍ଦନ ଲାଗି ହେବା ପରେ ଘଷା ବିଡ଼ିଆ ସେବନ କରି ଶ୍ରୀଜୀଉମାନେ ନାକଚଣା ଦ୍ୱାର ଦେଇ ରଥାରୂଢ଼ ହୁଅନ୍ତି। ଶ୍ରୀଜୀଉଙ୍କର ରୁନ୍ଧା ବଢ଼ିବା ପରେ ରାମକୃଷ୍ଣ ଓ ମଦନ ମୋହନ ଯଥାକ୍ରମେ ତାଳଧ୍ୱଜ ଓ ନନ୍ଦିଘୋଷ ରଥରେ ବିଜେ ହୁଅନ୍ତି। ବାହୁଡ଼ା ପରଦିନ ଏକାଦଶୀ ତିଥିରେ ଶ୍ରୀଜୀଉଙ୍କର ସୁନାବେଶ ଅନୁଷ୍ଠିତ ହୋଇଥାଏ। ତା ପରଦିନ ଅଧରପଣା ଲାଗି କରାଯାଏ। ଏହା ପରଦିନ ଶ୍ରୀଜୀଉମାନେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରିଥାନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ରସଗୋଲା ଭେଟି ଦେଇ ମହାଲକ୍ଷ୍ମୀଙ୍କର ମାନଭଞ୍ଜନ କରିବା ପରେ ଶ୍ରୀମନ୍ଦିରରେ ପ୍ରବେଶ କରି ରତ୍ନସିଂହାସନରେ ଅଧିଷ୍ଠିତ ହୋଇଥାନ୍ତି। ଶ୍ରୀଜୀଉଙ୍କର ବାହୁଡ଼ା ପର୍ବକୁ ନୀଳାଦ୍ରି ବିଜେ ବୋଲି କୁହାଯାଇଥାଏ। ବଡ଼ ପାହାଡ଼ ଘେରା କେନ୍ଦୁଝରରେ ମଧ୍ୟ ଏହା 350 ବର୍ଷରୁ ଉର୍ଦ୍ଧ୍ୱ ଅବଧି ଧରି ମହାସମାରୋହରେ ସମ୍ପନ୍ନ ହୋଇଆସୁଛି। କେନ୍ଦୁଝରର ପ୍ରାକ୍ତନ ମହାରାଜା ଲକ୍ଷ୍ମୀନାରାୟଣ ଭଞ୍ଜଦେବ 1661 ଖ୍ରୀଷ୍ଟାବ୍ଦରେ 90 ହାତ ଉଚ୍ଚତା ବିଶିଷ୍ଟ ଭବ୍ୟ ମନ୍ଦିର ନିର୍ମାଣ କରାଇ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପ୍ରତିଷ୍ଠା କରାଇଥିଲେ। ମହାପ୍ରଭୁ ଶ୍ରୀ ବଳଭଦ୍ର ଏଠାକାର ମୁଖ୍ୟ ଆରାଧ୍ୟ ଦେବତା, ସେ ଶ୍ରୀ ବଳଦେବ ନାମରେ ବିଦିତ। ଶ୍ରୀ ବଳଭଦ୍ର ଏଠାରେ ମୁଖ୍ୟ ଦେବତା ହୋଇଥିଲେ ମଧ୍ୟ 48.7 ବା 72 ଫୁଟ ଉଚ୍ଚତା ବିଶିଷ୍ଟ ବିଶ୍ୱର ବୃହତ୍ତମ 16 ଚକଯୁକ୍ତ ନନ୍ଦିଘୋଷ ରଥରେ ଶ୍ରୀ ଜଗନ୍ନାଥ, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନଙ୍କ ସହିତ ଆରୂଢ଼ ହୁଅନ୍ତି। ନନ୍ଦିଘୋଷ ରଥରେ 4ଟି ଶୁକ୍ଳବର୍ଣ୍ଣର ଅଶ୍ୱ ଯୋଚା ଯାଉଥିବା କଥା ପୂର୍ବରୁ କୁହାଯାଇଛି, ମାତ୍ର ଏଠାରେ 2ଟି ଶୁକ୍ଳ ଓ 2ଟି କୃଷ୍ଣବର୍ଣ୍ଣର ଅଶ୍ୱ ଯୋଚା ଯାଇଥାନ୍ତି। ଆମ ରାଜ୍ୟରେ ମହାପ୍ରଭୁ ଶ୍ରୀ ବଳଭଦ୍ର ମୁଖ୍ୟ ଦେବତା ଭାବରେ ଗୃହୀତ ହୋଇଥିବା କେତେକ ସ୍ଥାନରେ ଶ୍ରୀଜୀଉମାନେ 14 ଚକ ବିଶିଷ୍ଟ ତାଳଧ୍ୱଜ ରସରେ ଆସୀନ ହୋଇଥାନ୍ତି। ମାତ୍ର ଏ ଯାତ୍ରା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର, ଅନ୍ୟ ଦେବଦେବୀମାନେ ତାଙ୍କର ସହଯାତ୍ରୀ ମାତ୍ର। ତେଣୁ ଶ୍ରୀଜୀଉମାନେ ନନ୍ଦିଘୋଷ ରଥରେ ଆରୂଢ଼ ହେବା ଅଧିକ ସମୀଚୀନ ମନେ ହୁଏ। ଶିବସ୍ୱରୂପ ଶ୍ରୀ ବଳଭଦ୍ର କେନ୍ଦୁଝରର ରାଷ୍ଟ୍ର ଦେବତା ଭାବରେ ଗୃହୀତ ହୋଇଥିଲେ ମଧ୍ୟ ପରମ ବିଷ୍ଣୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଆରୂଢ଼ ହେବା ଫଳରେ ଉଭୟ ଶୈବ ଓ ବୈଷ୍ଣବଙ୍କ ମଧ୍ୟରେ ସମନ୍ୱୟ ସ୍ଥାପିତ ହୋଇଛି। ସୁଭଦ୍ରା ସର୍ବତ୍ର ହରିଦ୍ରାମୁଖୀ ହୋଇଥିବା ବେଳେ ଏଠାରେ ହିଙ୍ଗୁଳବର୍ଣ୍ଣା, ତନ୍ତ୍ର ପ୍ରଭାବରୁ ଏପରି ହୋଇଥିବା ଅନୁମିତ। ବାହୁଡ଼ା ପରଦିନ ଏଠାରେ ମଧ୍ୟ ରଥ ଉପରେ ଶ୍ରୀଜୀଉଙ୍କର ସୁନାବେଶ ଅନୁଷ୍ଠିତ ହୋଇଆସୁଛି। ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରା ଯଥାକ୍ରମେ କୃଷ୍ଣ, ଶୁକ୍ଳ ଓ ପୀତବର୍ଣ୍ଣର ହୋଇଥିବାରୁ ସେମାନେ କୃଷ୍ଣକାୟ ଆଫ୍ରିକୀୟ, ଶ୍ୱେତକାୟ ୟୁରୋପୀୟ ଓ ପୀତକାୟ ମଙ୍ଗୋଲୀୟଙ୍କର ପ୍ରତିନିଧିତ୍ୱ କରିଥାନ୍ତି। ପ୍ରତିମାମାନଙ୍କର ଅସମ୍ପୂର୍ଣ୍ଣତା ଅସୀମତାର ଦ୍ୟୋତକ। ଶ୍ରୀଜଗନ୍ନାଥଙ୍କର କଳାଶ୍ରୀମୁଖ ଅନନ୍ତ ମହାକାଶ ଭଳି ରହସ୍ୟାଚ୍ଛନ୍ନ। ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ଚତୁର୍ଦ୍ଧା ମୂର୍ତ୍ତି ସମଗ୍ର ସୃଷ୍ଟିତତ୍ତ୍ୱର ପ୍ରତୀକ ରୂପେ ପ୍ରତିଭାତ ହୁଅନ୍ତି। ଶ୍ରୀଜଗନ୍ନାଥଙ୍କର କଳାରଙ୍ଗ ମହାକାଳ ବା ଟାଇମ୍ର ପ୍ରତୀକ। ବଳଭଦ୍ର ଅନନ୍ତଙ୍କର ଅବତାର, ତେଣୁ ସେ ଅନନ୍ତ ମହାକାଶ ବା ସ୍ପେସ୍। ସୁଭଦ୍ରା ଶକ୍ତି ସ୍ୱରୂପିଣୀ ଓ ସୁଦର୍ଶନ କର୍ମଚକ୍ରର ପ୍ରତୀକ। ତେଣୁ ଯଥାର୍ଥରେ ଚତୁର୍ଦ୍ଧା ମୂର୍ତ୍ତି ହିଁ କର୍ମଚକ୍ରର ନିୟାମକ। ମଣିଷର ଶରୀରକୁ ମଧ୍ୟ ଏକ ରଥ ରୂପରେ ପରିକଳ୍ପନା କରାଯାଇଛି। ଆତ୍ମା ହେଉଛି ଏହି ରଥର ସାରଥି। ତେଣୁ ଉପନିଷଦରେ କୁହାଯାଇଛି, ଆତ୍ମାନମ୍ ରଥିନୋ ବିଦ୍ଧି ଶରୀରମ୍ ରଥମେବତୁ। ତାତ୍ତ୍ୱିକ ଦୃଷ୍ଟିକୋଣରୁ ବିଚାର କଲେ ମଣିଷର ଶରୀର ହେଉଛି ଏକ ଦିବ୍ୟ ରଥ। ସତ୍ୟ ଓ ସଦାଚାର ଏହି ରଥର 2ଟି ଚକ। ଏଥିରେ ବଳ, ବିବେକ, ପରୋପକାର ଓ ଇନ୍ଦ୍ରିୟ ନିଗ୍ରହ ରୂପକ 4ଟି ଘୋଡ଼ା ଯୋଚା ଯାଇଥାନ୍ତି। କ୍ଷମା, କୃପା ଓ ମମତା ନାମକ ରଜ୍ଜୁ ଦ୍ୱାରା ଏହି ଘୋଡ଼ାମାନେ ନିୟନ୍ତ୍ରିତ ହୁଅନ୍ତି। ବୁଦ୍ଧି ହିଁ ଏହି ରଥର ସାରଥି। ଶରୀରର ରଥକୁ ସଦ୍ବୁଦ୍ଧି ଦ୍ୱାରା ପରିଚାଳିତ କରୁଥିବା ବ୍ୟକ୍ତି ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଉତ୍ତୀର୍ଣ୍ଣ ହେବାକୁ କ୍ଷମ ହୋଇଥାଏ। ଯଥାର୍ଥରେ ରଥଯାତ୍ରା ହେଉଛି ମାନବତାର ମହାଯାତ୍ରା। ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଏହା ସମସ୍ତଙ୍କୁ ଏକାତ୍ମ କରି ନିଜର ସ୍ୱାତନ୍ତ୍ର୍ୟକୁ ପ୍ରତିପାଦିତ କରିଆସିଛି। ଅନ୍ୟାୟକୁ ରଥଚକ ତଳେ ଚାପି ନ୍ୟାୟର ଜୟଗାନ କରିବା ନିମନ୍ତେ ଏହା ଏକ ଦିବ୍ୟ ଚେତନାର ସ୍ଥୂଳ ପ୍ରକାଶ। ବିଭେଦ ଭିତରେ ଏକତା ସୃଷ୍ଟି କରିବା ହିଁ ଏହାର ଆଭିମୁଖ୍ୟ। ପତିତ ପାବନ ନାମକୁ ସାର୍ଥକ କରିବା ପାଇଁ ଭାଇ ଭଉଣୀଙ୍କୁ ଧରି ମହାପ୍ରଭୁ ଅବତୀର୍ଣ୍ଣ ହୁଅନ୍ତି ବଡ଼ଦାଣ୍ଡରେ। ସମସ୍ତେ ଅଭିଭୂତ ହୁଅନ୍ତି ନୀଳାଦ୍ରି କେଶରୀଙ୍କ ପ୍ରେମରେ। ରଥ 3ଟିର ଯିବା ଆସିବାରେ 84 ଚକର ଘରଘରରେ 84 ନର୍କର ଉଦ୍ଧାର ମିଳିଥାଏ। ତେଣୁ ଭକ୍ତ ନୀଳାଦ୍ରିନାଥଙ୍କର ଏହି ଯାତ୍ରାର ଶୁଭଲଗ୍ନକୁ ଅଧୀର ଆଗ୍ରହରେ ପ୍ରତୀକ୍ଷା କରିଥାଏ। ତା ହୃଦକୁଞ୍ଜରୁ ସ୍ୱତଃ ଭାସି ଆସୁଥାଏ, ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ।
1: ଶୁଣୁଥିଲେ ଆଲୋଚନା ଶ୍ରୀଗୁଣ୍ଡିଚା ଯାତ୍ରା। ଆଲୋଚକ ଥିଲେ ଦେବାଶିଷ ଚକ୍ରବର୍ତ୍ତୀ। ଆଲୋଚନା କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଶେଷ ହେଲା ଆଲୋଚନା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି ଏବଂ ଉପସ୍ଥାପନାରେ ଥିଲେ ଦେବାଶିଷ ମିଶ୍ର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ନାଟକ ପୁରୁଷୋତ୍ତମ ଦେବ, ମୂଳମଞ୍ଚ ନାଟକ ଗୋଦାବରୀଶ ମିଶ୍ର, ବେତାରୂପାନ୍ତର ଓ ପରିଚାଳନା ମନୋରଞ୍ଜନ ଦାସ।

0: କୃଷ୍ଣ ନଦୀ ତୀରରେ ଏ ରାଜପ୍ରାସାଦରେ ଆଉ ବେଶୀ ଦିନ ନୁହେଁ ମା ପଦ୍ମ।
1: ତେବେ ବାପା ଏଠାକୁ ଆସିଥିଲେ କାହିଁକି?
0: ରାଜ୍ୟ ରକ୍ଷା କରିବାକୁ।
1: ରକ୍ଷା କରିବାକୁ କାହିଁକି ବାପା?
0: ମା, ବର୍ତ୍ତମାନ ଓଡ଼ିଶାରେ ଭୀଷଣ ଅନ୍ତର୍ବିବାଦ ଚାଲିଅଛି। ଏକ ପକ୍ଷରେ ପୁରୁଷୋତ୍ତମ ଦେବ ଓ ଅନ୍ୟ ପକ୍ଷରେ ବିକ୍ରମଦେବ। ଯେପରି ଦେଖାଯାଉଛି ବିକ୍ରମଦେବ ଶୀଘ୍ର ଜୟଲାଭ କରିବେ। ପୁରୁଷୋତ୍ତମ ଅନେକ ଯୁଦ୍ଧରେ ପରାସ୍ତ ହେଲେଣି ବା, ସୈନ୍ୟ ସାମନ୍ତ ମଧ୍ୟ ଆଉ ନାହାନ୍ତି, ଯୁଦ୍ଧ ବନ୍ଦ ହେବ। ମୋର ଭୟ ଥିଲା ତାଙ୍କ ଯୁଦ୍ଧର ଗୋଳମାଳରେ କାଞ୍ଚିର କିଛି କ୍ଷତି ହୋଇପାରେ, ସେଇଥିପାଇଁ ସୈନ୍ୟରେ ଏ ସୀମାନ୍ତ ପ୍ରଦେଶରେ ଅବସ୍ଥାନ କରୁଥିଲି। ଯୁଦ୍ଧ ବନ୍ଦ ହେଲେ ନଗରୀକୁ ଫେରିଯିବା ମା।
1: ଯୁଦ୍ଧ ଯେତେ ଶୀଘ୍ର ବନ୍ଦ ହେବ ବୋଲି ଆପଣ ବିବେଚନା କରନ୍ତି ବାପା, ସେତେ ଶୀଘ୍ର ହେଉନାହିଁ। ପୁରୁଷୋତ୍ତମ ଦେବ ଅତି ପ୍ରତାପଶାଳୀ ନରପତି, ଏତେ ଯୁଦ୍ଧରେ ପରାସ୍ତ ହେବାର କାରଣ ଯୁଦ୍ଧ କରିବାକୁ ତାଙ୍କର ଅନିଚ୍ଛା। ଭାତୃବିବାଦ ଶୋଭନୀୟ ନୁହେଁ ବୋଲି ସେ ଚିରକାଳ କହୁଅଛନ୍ତି। ବର୍ତ୍ତମାନ ଶୁଣାଯାଏ ତାଙ୍କର ମନ ପରିବର୍ତ୍ତିତ ହୋଇଅଛି, ସେ ନିଜେ ଶୀଘ୍ର ଏ ଅଞ୍ଚଳକୁ ଯୁଦ୍ଧକୁ ଆସୁଅଛନ୍ତି।
0: ବିକ୍ରମଦେବ ଜୟୀ ହୁଅନ୍ତୁ ବା ପୁରୁଷୋତ୍ତମ ଦେବ ଜୟୀ ହୁଅନ୍ତୁ, ସେଥିରେ ଆମ୍ଭର ବିଶେଷ ଲାଭ ବା କ୍ଷତି ନାହିଁ। ଯାହା ହେବାର ଶୀଘ୍ର ହୋଇଗଲେ ହେଲା, ଏଠାରେ ଆଉ ବେଶି ଦିନ ରହିବାକୁ ସୁଖ ଲାଗୁନାହିଁ ମା।
1: କାହିଁକି ବାପା? ମୋତେ ତ ଏ ସ୍ଥାନ ବଡ଼ ରମଣୀୟ ବୋଧ ହେଉଅଛି। ଏ ପର୍ବତଗୁଡ଼ିକ ଆପଣାର ବିନୀତ ବିଶାଳତାରେ ଅନନ୍ତ ପଥ ଅଧିକାର କରି ରହିଅଛନ୍ତି, ପୁଣି ନିରାଶର ପ୍ରାଣରେ ଆଶାର କ୍ଷୀଣ ରେଖା ସମାନ ଏହି କୃଷ୍ଣା ନଦୀ ଅସ୍ଫୁଟ ମଧୁର କଳବାଣୀରେ ନିରନ୍ତର ବହିଯାଉଅଛି, ଯେପରି ଜନନୀର ହୃଦୟରେ ବାତ୍ସଲ୍ୟର ସୁମଧୁର ଧାରା।
0: ହଁ ମା ପଦ୍ମ, ଅନେକ ଅଂଶରେ ଏହି କୃଷ୍ଣା ନଦୀ ଖୁବ୍ ଭଲ, ଏହାର ମାଛଗୁଡ଼ିକ ଖୁବ୍ ମଧୁର, ପାହାଡ଼ ଜଙ୍ଗଲ ଗୁଡ଼ାକ ମଧ୍ୟ ବେଶ, ଠେକୁଆ ହରିଣ ପୁରି ରହିଛନ୍ତି ମା। ଅନନ୍ତ ଶିକାର କରିବାକୁ ଯାଇଥିଲା, ମୁଁ ଦେଖେ ଆଜି କ'ଣ ମାରି ଆଣିଛି, ଠେକୁଆ ମାଂସଟା ବଡ଼ ସରସ ମାଂସ ମା।
1: ମନୁଷ୍ୟର ଏ ଜୀବହିଂସା ପ୍ରବୃତ୍ତି ବଡ଼ ଜଘନ୍ୟ। ମନୁଷ୍ୟ ପ୍ରାଣରେ ଯେଉଁ ଟିକକ ଦେବତ୍ୱ ଅଛି ତାକୁ ବିନାଶ କରି ମନୁଷ୍ୟକୁ କେବଳ ପଶୁତ୍ୱମୟ ହିଂସ୍ର ଜୀବବିଶେଷରେ ପରିଣତ କରେ ଏହି ଜୀବହିଂସା। କି କଦର୍ଯ୍ୟ, କି କୁତ୍ସିତ, ପ୍ରେମରେ ପ୍ରତିଷ୍ଠିତ ମାନବ

0: ମନରେ କି ଘୋର ଶତ୍ରୁତା। ଏଇ ତ ମା ମା, ଅନନ୍ତ ଭାଇ ପ୍ରତିଦିନ ଏ ବନ ମଧ୍ୟରୁ ଅନେକ ଜୀବଜନ୍ତୁ ମାରି ଆଣୁଛନ୍ତି। ଆଜି ଗୋଟାଏ ବଡ଼ ସମ୍ବର ମାରି ମୋତେ ଦେଖିବାକୁ ଡାକି ପଠାଇଥିଲେ, ତାଙ୍କୁ ତୁମେ ମନା କଲ ନାହିଁ। ମୁଁ କେତେ ଥର କହିଲିଣି, ସୁମନ୍ତ ଭାଇଙ୍କୁ ମଧ୍ୟ କହିଛି।
1: ଏଇ କଥାକୁ ତୋର ଏତେ ଦୁଃଖ ପଦ୍ମ? ହତ୍ୟା କ୍ଷତ୍ରିୟର ଧର୍ମ, ରକ୍ତରେ ରଞ୍ଜିତ ନହେଲେ କ୍ଷତ୍ରିୟର ହସ୍ତ ସୁନ୍ଦର ଦିଶେ ନାହିଁ। ମା, ତୁ କ'ଣ ଜାଣିନୁ, ଆଜି ଯେଉଁ ପ୍ରାନ୍ତରକୁ କୃଷ୍ଣାର ଶୀତଳ ମଳୟ ମଧୁର ସୌରଭରେ ସିକ୍ତ କରୁଅଛି, କାଲି ତାହା ଭୀଷଣ ଶ୍ମଶାନରେ ପରିଣତ ହେବ। ସବ ରାଶିର ଦୁର୍ଗନ୍ଧ ମଧ୍ୟରେ ଶୃଗାଳ କୁକୁର ବିକଟ ଚିତ୍କାର କରୁଥିବେ। ମା ପଦ୍ମା, ଏହାଠାରୁ ଭଳି ଦାରୁଣ ଦୃଶ୍ୟ ଆଉ ଜଗତରେ କ'ଣ ଅଛି?
0: ମୁଁ ଶୁଣିଥିଲି ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବଙ୍କ ବିପକ୍ଷରେ ବିଦ୍ରୋହ ଘଟିଛି, ଯୁଦ୍ଧ ହେବ ବୋଲି। ଏତେ ଶୀଘ୍ର ମା, ପୁରୁଷୋତ୍ତମ ଦେବ ଏ ଯୁଦ୍ଧକୁ ସ୍ୱୟଂ ଆସୁଛନ୍ତି, ସେ କ'ଣ ଆସିଲେଣି?
1: ମୁଁ ଜାଣିନାହିଁ, ତେବେ ଏତିକି ଜାଣେ ଯେ କାଲି ଯୁଦ୍ଧ ହେବ, ଆଉ ସେ ଯୁଦ୍ଧରେ ପୁରୁଷୋତ୍ତମ ଦେବ ଉପସ୍ଥିତ ହେବାର କଥା।
0: କନକ, ନଦୀର ଅପର ପାର୍ଶ୍ୱରେ ସେଠାରେ କାଲି ଯୁଦ୍ଧ ହେବ। ସେଦିନ ମାଙ୍କ ଠାରୁ ମହାରାଜା ପୁରୁଷୋତ୍ତମ ଦେବଙ୍କ ବୀରତ୍ୱ ପରାକ୍ରମ ଆଉ ବୀରତ୍ୱର ପରାକ୍ରମର ଚିର ସହଚର ସେ ଉଦାରତା ବିଷୟରେ କେତେ କଥା ଶୁଣିଥିଲେ। ସେହି ପୁରୁଷୋତ୍ତମ ସ୍ୱୟଂ ଏଠାକୁ ଆସିଅଛନ୍ତି। ତାଙ୍କର ଭାଇ ବିକ୍ରମଦେବ ବିଦ୍ରୋହୀ, ବିଦ୍ରୋହ ଦମନ ନିମନ୍ତେ ମହାରାଜା ଏଠାରେ ଉପସ୍ଥିତ। ମୁଁ ଯୁଦ୍ଧ ଦେଖିନାହିଁ, ତୁ ମଧ୍ୟ ଦେଖିନାହୁଁ କନକ, ଆମେମାନେ କାଲି ସେ ପ୍ରାନ୍ତରକୁ ଯିବା। କନକ,
1: ବେଶ
2: ଆଜି ବେଶ ସ୍ଥାନରେ ସାକ୍ଷାତ ପୁରୁଷାଧମ।
3: ଜଗତର ସକଳ ସ୍ଥାନ ସମାନ ବିକ୍ରମଦେବ, କିନ୍ତୁ ତୁମ୍ଭେ ଏଠାରେ କାହିଁକି?
2: କାହିଁକି ଦେଖିବୁ, ଆକ୍ରମଣ କର ସୈନିକ।
3: ବିକ୍ରମ, ବିକ୍ରମ, ବିକ୍ରମ, କ୍ଷାନ୍ତ ହୁଅ ଭାଇ, ଏ ଯୁଦ୍ଧ ସୁନ୍ଦର ହେବ ନାହିଁ।
2: ରାଜଦ୍ରୋହୀ ସଙ୍ଗେ ଯୁଦ୍ଧ କେବେ ଅସୁନ୍ଦର ନୁହେଁ ପୁରୁଷୋତ୍ତମ। ପୁରୁଷୋତ୍ତମଙ୍କ ବକ୍ସିଆ ବିକ୍ରମାଥଙ୍କୁ ଆକ୍ରମଣ କର ସୈନିକ, ଆଉ ମୁଁ ପୁରୁଷୋତ୍ତମଙ୍କୁ।
1: ଏଇ ଯେ ଆଉ ଜଣେ ମୁମୂର୍ଷ ଯୁବକ ପଦ୍ମ, ସେ ଗଛ ମୂଳରେ ଚାଲ ଟିକେ ପାଣି ଦେବା ତା ତୁଣ୍ଡରେ, ବିଚାରର କି କଷ୍ଟ।
0: ମୁମୂର୍ଷର ପରିଣାମ ଯଦି ମୃତ୍ୟୁରେ ହେଉନଥାନ୍ତା କନକ, ଆହା କି କଷ୍ଟ।
3: ବେଶ, କିନ୍ତୁ ସୈନ୍ୟ କାହାନ୍ତି ଅର୍ଜୁନ ସିଂହ?
4: ସେ କଣ ମହାରାଜ, ସୈନ୍ୟ ନାହାନ୍ତି। ମହାରାଜାଙ୍କର ନାମ ମାତ୍ର ଶୁଣିଲେ ଅନ୍ତପୁରର ଅବଳା ମଧ୍ୟ ଅସ୍ତ୍ର ଘେନି ଉଠିବେ। ସୈନ୍ୟ ନାହାନ୍ତି, ମୁଁ 80 ସହସ୍ର ସୈନ୍ୟ ସଜ୍ଜିତ କରି ରଖିଅଛି ମହାରାଜ। ତତ୍ପରେ ସୋନପୁର, ବାମଣ୍ଡା, ତାମ୍ରଲିପ୍ତ, କାଶୀପୁରରେ ପ୍ରାୟ 100,000 ସୈନ୍ୟ ଅବସ୍ଥାନ କରୁଅଛନ୍ତି। ଏହା ଛଡ଼ା 100,000 ସୈନ୍ୟ ରାଜଧାନୀରେ ଗଚ୍ଛିତ ଅଛନ୍ତି। ଏମାନଙ୍କର ପ୍ରତ୍ୟେକଙ୍କର ଜୀବନ ମହାରାଜାଙ୍କ ନିମନ୍ତେ ଉତ୍ସୃଷ୍ଟ। ତତ୍ପରେ ପ୍ରଜାଗଣ, ବାତ୍ସଲ୍ୟରେ ପରିପାଳିତ, ସ୍ନେହରେ ବଶୀଭୂତ ପ୍ରଜାଗଣ ମହାରାଜାଙ୍କର ବିଜୟ ନିମନ୍ତେ ସ୍ୱଦେଶର ମଙ୍ଗଳ କାମନାରେ ସମସ୍ତେ ପ୍ରାଣ ଦେବାକୁ ପ୍ରସ୍ତୁତ ମହାରାଜ। ଅଧୀର ହେବେନି ମହାରାଜ, ସୈନ୍ୟ ବହୁତ,
3: କିନ୍ତୁ ବକ୍ସି ଅଭିରାମଙ୍କ ସ୍ଥାନ କିଏ ପୂର୍ଣ୍ଣ କରିବ? ଅର୍ଜୁନ ସିଂହ, ବିଶ୍ୱନାଥ ପୁଣି କାଲି ଚାଲିଯାଇଅଛନ୍ତି। ଉଫ୍, କି ଦୃଶ୍ୟ ସେ ଯୁଦ୍ଧକ୍ଷେତ୍ରର କାଲି! ବିକ୍ରମର ସୈନ୍ୟମାନଙ୍କ ଆକ୍ରମଣରେ ଆହତ ହୋଇ ମୁଁ ପିପାସାରେ କାତର। ସେତେବେଳେ ସ୍ୱର୍ଗର ଦେବୀ ତୁଲ୍ୟ କିଏ ଆସି ମୋର ମୁମୂର୍ଷୁ କଣ୍ଠରେ ଅମୃତ ଢାଳି ଦେଇଗଲା?
4: ସେ ତ କାଞ୍ଚିରାଜ କନ୍ୟା ମହାରାଜ, ଯୁଦ୍ଧକ୍ଷେତ୍ରରେ ଜଳଦାନ କରି ବୁଲୁଥିଲେ, ବଡ଼ ଗୁଣବତୀ ସେ ରାଜକନ୍ୟା।
3: କାଞ୍ଚି ରାଜକନ୍ୟା?
4: ହଁ ମହାରାଜ, ଆଜି ମଧ୍ୟ ଯୁଦ୍ଧ ହେଇପାରେ।
3: ହଁ ବକ୍ସି, ବିକ୍ରମଦେବ ତ କାଲି ପରାସ୍ତ ହୋଇ ଆଜି ପୁନଶ୍ଚ ଯୁଦ୍ଧ କରିବାକୁ ଉଦ୍ୟତ। ଆଜି ପରାସ୍ତ ହେଲେ କାଲି ପୁଣି କେଜାଣି ଯୁଦ୍ଧ କରିବେ, ଏପରି କେତେ ଦିନ ଚାଲିଥିବ?
4: ଆଉ ବେଶୀ ଦିନ ନୁହେଁ ମହାରାଜ, ବିକ୍ରମଦେବ 50,000 ମାତ୍ର ସୈନ୍ୟ ଘେନି ଯୁଦ୍ଧ ଆରମ୍ଭ କରିଥିଲେ। ସେ ସୈନ୍ୟମାନେ ପୁଣି ଅଧିକାଂଶ ଅଶିକ୍ଷିତ, ସେଥିରୁ ପ୍ରାୟ 10,000 କାଲି ନିହତ ହୋଇଅଛନ୍ତି। ନୂତନ ସୈନ୍ୟ ମଧ୍ୟ ଦୁଷ୍ପ୍ରାପ୍ତ, ଆଉ କେତେ ଦିନ ଏପରି ଚଳାଇବେ? ଖୁବ୍ ବେଶୀ 3 ଦିନ, ଅଧିକ ନୁହେଁ।
3: ଯୁଦ୍ଧକୁ ଯିବା ଦୁହେଁ ଦୁଇ ଆଡ଼େ, ଆଜି ଏ ଶିବିର ତ୍ୟାଗ କରି ବିଦାୟ ଘେନିବାକୁ ହେବ ବକ୍ସି। ଆଜି ଏ ଜନ୍ମିଦାୟ, ଯଦି ପୁନର୍ବାର ସାକ୍ଷାତ ହୁଏ ତେବେ ଉତ୍ତମ, ସେତେବେଳେ ହସି ଖେଳି ପୁନରାୟ ପରସ୍ପରକୁ ଆଲିଙ୍ଗନ କରିବା, ଜୀବନର ଦୁଃଖ କାହାଣୀ ବିବୃତ କରି ସୁଖରେ କାଳଯାପନ କରିବା, ନହେଲେ ନହେଲେ ଶେଷ ଦେଖା। ସେନାପତି ବୃଦ୍ଧ ଅର୍ଜୁନ ସିଂହ, ବିଦାୟ ଦିଅ। ଓଡ଼ିଶାର ରାଜ ସିଂହାସନ ପାଇଁ ତୁମ୍ଭେମାନେ ଯଥେଷ୍ଟ କରିଅଛ, କ୍ଷୋଭ ନାହିଁ ବକ୍ସି, ଯଦି ଜୀବନରେ ଆଉ କରିବାର ସୁଯୋଗ ନ ମିଳେ।
5: ଏ କ'ଣ ବକ୍ସି, ଶତ୍ରୁ ନିକଟରେ, ଯାଅ ଯାଅ, ଆଉ ବିଳମ୍ବ ନାହିଁ, ସତ୍ର ଯାଅ ସୈନିକ ବରା।
3: ବକ୍ସି ବୃଦ୍ଧ ଅର୍ଜୁନ ସିଂହ ଚକ୍ଷୁର ଅନ୍ତରାଳରେ,
5: ଯାଅ ଯାଅ ବୃଦ୍ଧ, ବୃଦ୍ଧ ହେଲେ ସୁଦ୍ଧା ସିଂହ, ସିଂହ ଯାଅ।
3: ଶତ୍ରୁ କ'ଣ ଏତେ ନିକଟରେ? ଏଇ ତରବାରୀ
6: ଦେଖ, ତରବାରୀ ତୋର ପରିତୃପ୍ତି ପାଇଁ ଉନ୍ମୁକ୍ତ ଶତ୍ରୁର ବକ୍ଷ। ତୁ ଯଦି ନ ପାଉ, ତୋର ଉପାସକର ଏଇ ବକ୍ଷରେ ତତେ ଅନ୍ତିମ ଆଶ୍ରା ଘେନିବାକୁ ହେବ।
3: ବିକ୍ରମଦେବ, ତୁମେ ଶତ୍ରୁ ଶିବିରରେ ଏକାକୀ ଏପରି ଯେ
2: କାଲିର ସାକ୍ଷାତ ସ୍ମରଣ କର ଦଶିବାଜୀ, ପୁଣି ସାକ୍ଷାତ।
3: ଆଜି ସାକ୍ଷାତର ଉଦ୍ଦେଶ୍ୟ ବିକ୍ରମଦେବ,
2: ଯୁଦ୍ଧ,
3: ଏକାକୀ ଯୁଦ୍ଧ,
2: ଆତ୍ମରକ୍ଷା କର ବର୍ବର।
3: କିନ୍ତୁ ସେ କିପରି ବିକ୍ରମ, କ୍ଷାନ୍ତ ହୁଅ, ତୁମ୍ଭେ ବର୍ତ୍ତମାନ ମୋ ଶିବିରରେ ଏକାକୀ, ସସୈନ୍ୟରେ ଆକ୍ରମଣ କରିବାକୁ ଆସିଥିଲେ ମୁଁ ଆତ୍ମରକ୍ଷା କରିଥାନ୍ତି। ତୁମ୍ଭେ ଏକ୍ଷଣି ଏ କୁଟୀରର ଅତିଥି,
5: ମୁଁ ଆତ୍ମରକ୍ଷା କରିବି ନାହିଁ ବିକ୍ରମଦେବ। ଏଇ ଅସ୍ତ୍ର ତ୍ୟାଗ କଲି।
2: ଭୀରୁ କା ପୁରୁଷ ଦସ୍ୟୁ, ପ୍ରାଣରେ ଯେବେ ଏତେ ମମତା, ମୃତ୍ୟୁକୁ ଯେବେ ଏତେ ଭୟ, ଯୁଦ୍ଧ କ୍ଷେତ୍ରକୁ ଆସୁଥିଲୁ କି ନିମନ୍ତେ?
3: ମମତା ନୁହେଁ ବିକ୍ରମଦେବ, ପୁରୁଷୋତ୍ତମ ଦେବ ବେଶ ମରିଜାଣେ, ମମତା ତା ପାଖରେ କିଛି ନୁହେଁ, ଏ ମୃତ୍ୟୁର ଭୟ ନୁହେଁ ବିକ୍ରମ।
2: ଭୀରୁ କା ପୁରୁଷ ଆଶ୍ରୟ ବୀରତ୍ୱର ଛୟନ, ଉଦାରତାର ପ୍ରବଞ୍ଚନ। ତୋର ହତ୍ୟା କା ପୁରୁଷ, ଯୁଦ୍ଧ କ୍ଷେତ୍ରରେ ନୁହେଁ, ଏ ରାଜହସ୍ତରେ, ରାଜତରବାରିରେ ନୁହେଁ, ଏହାକୁ ବନ୍ଦୀ କର ସୈନିକ ଗଣ।
4: ମହାରାଜ
3: କ୍ଷାନ୍ତ ହୁଅ ପ୍ରହରୀ।
4: ମହାରାଜ
3: ପ୍ରହରୀ, କିଛି ଚିନ୍ତା ନାହିଁ,
2: ତୋର ପୁରୁଷୋତ୍ତମ ନିଜେ ନିଶ୍ଚିନ୍ତ ପ୍ରହରୀ, ତୋର ଏତେ ଚିନ୍ତା କାହିଁକି, ବନ୍ଦୀକୁ ଘେନି ଯାଅ ସୈନିକ ଗଣ।
3: ତୁମ୍ଭର ଆସିବାରେ ପ୍ରୟୋଜନ ନାହିଁ ପ୍ରହରୀ, ତୁମ୍ଭେ ଶିବିର ରକ୍ଷା କର, ଆଉ ବୃଦ୍ଧ ଅର୍ଜୁନ ସିଂହ ଫେରିଲେ ଏ ସମ୍ବାଦ ଦିଅ।

0: ଓଡ଼ିଶାରେ ଯେ ଅନ୍ତର୍ବିବାଦ ଚାଲିଥିଲା, 10-15 ଦିନ ଖୁବ୍ ଗୋଳମାଳ ଲାଗିଥିଲା ନା ସୁମନ୍ତ? ଏବେ ଅନେକ ଦିନ ହେଲା ସେସବୁ ତ କିଛି ନାହିଁ, ଯୁଦ୍ଧ ତାହେଲେ ଶେଷ ହୋଇଛି ସୁମନ୍ତ?
1: ହଁ ପିତା, ଶେଷ ହୋଇଅଛି। ବିକ୍ରମଦେବ ଓ

0: ତାଙ୍କର ଭାଇମାନେ ପରାସ୍ତ ହୋଇ ବନ୍ଦୀ। ପୁରୁଷୋତ୍ତମ ଦେବ ବର୍ତ୍ତମାନ ବିଶାଳ ଓଡ଼ିଶା ଦେଶର ରାଜା। ସେ ଯେପରି ପ୍ରତାପଶାଳୀ ସେହିପରି ନ୍ୟାୟବାନ। ତାଙ୍କ ରାଜତ୍ୱରେ ଉତ୍କଳ ଭୂମି ନବୀନ ଗୌରବ ମାଳାରେ ଭୂଷିତ ହେବ। ପିତା, ଓଡ଼ିଶାରେ ଯୁବକ ନରପତିଙ୍କ ପରି ଭାରତ ଭୂମିରେ କେତେ ଜଣ ଅଛନ୍ତି ବଡ଼ ଗୁଣବାନ?
1: କିନ୍ତୁ ଓଡ଼ିଶା ରାଜା ଆତ୍ମଗୌରବ ଜାଣନ୍ତି ନାହିଁ ସୁମନ୍ତ। ରଥଯାତ୍ରା ସମୟରେ ଚଣ୍ଡାଳପୁରୀ ଶ୍ରୀକ୍ଷେତ୍ରର ରାଜମାର୍ଗ ମାର୍ଜନା କରନ୍ତି, ଏଇଟା କିନ୍ତୁ ବଡ଼ ନୀଚତା। ସେ ଯାହା ହେଉ, ସୀମାନ୍ତ ପ୍ରଦେଶର ଯୁଦ୍ଧ ଯେତେବେଳେ ଶେଷ, ଆମ୍ଭେମାନେ ଏଠାରୁ ଶୀଘ୍ର ଯିବା ସୁମନ୍ତ।
2: ତୁମେ ଯିବା ପାଇଁ ସବୁ ପ୍ରସ୍ତୁତ କର ସୁମନ୍ତ। ମୁଁ ଯାଏ।

0: ଯୁଦ୍ଧ ଶେଷ, ବିକ୍ରମ ନରସିଂହ ସମସ୍ତେ ଆଜି ବନ୍ଦୀ। ଏବେ ଏମାନଙ୍କୁ ମୁକ୍ତ କରିଦେବା କ'ଣ ଭଲ ନୁହେଁ ମନ୍ତ୍ରୀ?
1: ମହାରାଜାଙ୍କର ଯେ ଇଚ୍ଛା ଆଉ ସେନାପତିଙ୍କର ଯେ ଅଭିମତ। କ'ଣ ସେନାପତି?
0: ସାମ୍ରାଜ୍ୟ ପକ୍ଷରେ କ'ଣ ସେନାପତି, କ୍ଷତିର ସମ୍ଭାବନା ଅଛି?
2: ମହାରାଜାଙ୍କ ସାମ୍ରାଜ୍ୟର କ୍ଷତି କରିବାର ଆଶଙ୍କା କୌଣସି ବ୍ୟକ୍ତି ଠାରୁ ବିଶେଷ ନାହିଁ ମହାରାଜ, କିନ୍ତୁ କାରାରୁ ମୁକ୍ତ ହେଲେ ସେମାନେ ବିଦ୍ରୋହ ଘଟାଇବେ, ଏହି ମାତ୍ର ସମ୍ଭବ।
0: ତେବେ ଆଜୀବନ କ'ଣ ତେବେ ବନ୍ଦୀ କରି ରଖିବ ସେମାନଙ୍କୁ?
1: ରାଜ୍ୟର ସମୃଦ୍ଧି ପାଇଁ, ପ୍ରଜାଗଣଙ୍କର ସୌଭାଗ୍ୟ ନିମନ୍ତେ ରଖିବା ଅବିହିତ ନୁହେଁ ମହାରାଜ।
0: ଆଜୀବନ ବନ୍ଦୀ, କିନ୍ତୁ ମନ୍ତ୍ରୀ ଏଥିରେ ସେମାନଙ୍କ ପ୍ରାଣରେ କି ଘୋର ଅଶାନ୍ତି ହେବ? ନାୟତ ସେମାନଙ୍କର ବିଶାଳ ସାମ୍ରାଜ୍ୟ ମୁଁ ବଳପୂର୍ବକ ଅଧିକାର କଲି, ସେଥିରେ ସେମାନେ ବର୍ତ୍ତମାନ ସୁଦ୍ଧା ନୀରବ। ସେମାନେ ଏବେ ଆମ୍ଭର ବନ୍ଦୀ।
3: ବନ୍ଦୀ ପ୍ରତି ଉପଯୁକ୍ତ ବ୍ୟବହାର ହେଉଛି ବନ୍ଧନରୁ ମୁକ୍ତ। କ'ଣ କହୁଛ ଅର୍ଜୁନ ସିଂହ?
4: ନିଶ୍ଚୟ ମହାରାଜ, ବନ୍ଧନରୁ ମୁକ୍ତି।
2: ମୁକ୍ତି ମହାରାଜ?
0: ଏ ବିଜୟ ତୁମ୍ଭର ସେନାପତି ଆଉ ତୁମ୍ଭ ବୃଦ୍ଧ ବକ୍ସି ଅର୍ଜୁନ ସିଂହଙ୍କର। ବିକ୍ରମ ନରସିଂହ, ଗୋପାଳ କିଶୋର ଦେବ ସମସ୍ତେ ଆଜି ତୁମ୍ଭର ବନ୍ଦୀ। ଆଉ ମନ୍ତ୍ରୀ, ଏ ବିଶାଳ ରାଜ୍ୟର ଚାଳକ, ଆପଣ ଇଚ୍ଛା ହେଲେ ଅନୁମତି ଦିଅନ୍ତୁ, ସେମାନେ ବନ୍ଧନରୁ ମୁକ୍ତ ହେବେ।
1: ମହାରାଜାଙ୍କର ଆଦେଶ ହିଁ ଆମ୍ଭମାନଙ୍କର ଇଚ୍ଛା, ମୁକ୍ତ ହୁଅନ୍ତୁ ମହାରାଜ।
0: ହଁ, ସେମାନଙ୍କୁ ମୁକ୍ତି ଦିଅ, ସେମାନେ ଆଜିରେ ମୁକ୍ତ।

0: କାହିଁକି ଏ କ'ଣ ସମ୍ଭବ? ପ୍ରବଳ ପ୍ରତାପଶାଳୀ ବୀର ପୁରୁଷୋତ୍ତମ ମୃତ୍ୟୁର ଏ ଅନ୍ତିମ ଭୂମିଶଯ୍ୟାରେ ଉଫ୍, କି କଷ୍ଟ, କି କରୁଣା ସେ ଦିନର ସେ ମୁମୂର୍ଷୁ ବାଣୀ! ଜଳପାନ ନିମନ୍ତେ ତୃଷାର୍ତ୍ତର ସେ ନିରାଶ ବିଶ୍ୱନାଥ ବିଶ୍ୱନାଥ ଡାକ! ଆହା, କିଏ ସେ ବିଶ୍ୱନାଥ? ଏ କ'ଣ ସମ୍ଭବ? ନା, ଏ କଳ୍ପନା ନୁହେଁ, ଏ ସତ୍ୟ, ଏ ମଧୁର ବାସ୍ତବତା। ବୀରର ଶୋଭା ସଙ୍କଟ, କ୍ଷତ୍ରିୟର ଭୂଷଣ ଯୁଦ୍ଧଭୂମିରେ ମୁମୂର୍ଷୁ! ନା, ଅସମ୍ଭବ ନୁହେଁ, କିନ୍ତୁ କିନ୍ତୁ କି କଷ୍ଟ, ଉଃ କି କଷ୍ଟ, କି ପିପାସା, କି କରୁଣ ବାଣୀ! ତତ୍ପରେ ଏଇ ବାଟେ ଦେଖିଛି କନକ କହୁଥିଲା। କିଏ କନକ?
1: ସେ ଯିଏ ଯୁଦ୍ଧଭୂମିରେ ଆହତ ହୋଇପଡ଼ିଥିଲେ।
0: କିଏ ସେ?
1: ସେସବୁ ଅଶ୍ୱପୃଷ୍ଠରେ ଚାଲିଗଲେ।
0: ହଁ, କିଏ ସେ ଯୁବକ
1: ଗଳାର ମାଳା?
0: ତୁ କହିବୁ ନାହିଁ କନକ, ମୁଁ ଯାଉଛି।
1: ରହ ପଦ୍ମା, ଶୁଣ ଶୁଣ ନା, ଶୁଣିବୁ ନାହିଁ?
0: କ'ଣ?
1: ଶୁଣ,
0: କହ
1: ପଦ୍ମା।
0: କନକ, କହ ନା ଏଥର।
1: ସେ ଯୁବକ
0: କିଏ?
1: ଏତେ ଅଧୀର ହେଉଛ କାହିଁକି? ଶୁଣ, କହୁଛି ତ, ସେ ଯୁବକ ଯଦି ଓଡ଼ିଶାର ରାଜା ହୋଇଥାନ୍ତି।
0: ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବ?
1: ହଁ, ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବ। ପଦ୍ମା,
0: ନା କନକ, ମିଛ କହୁଛୁ।
1: ନହେଲେ ଏବେ ମୁଁ ଯାଉଛି।
0: ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବ, ବିଜୟ ଗୌରବରେ ବିଭୂଷିତ ପୁରୁଷୋତ୍ତମ ଦେବ! କି ବୀର! ମରଣ ଶଯ୍ୟାରେ ସୁଦ୍ଧା ମୁଖର ସେ ବିମଳତା, ଅଧରର ସେ ମଧୁର ସ୍ମିତ, ନୟନରେ ସେ ଜ୍ୱଳନ୍ତ ଜ୍ୟୋତି, ବକ୍ଷର ସେ ଉନ୍ମୁକ୍ତ ବିଶାଳତା, କପାଳର ସେ ଉନ୍ନତ ସୌନ୍ଦର୍ଯ୍ୟ, ହୃଦୟର ସେ ଧୀର ଦମ୍ଭ, କିଛି ଉଣା ହୋଇ ନାହିଁ। କିନ୍ତୁ ଯୁଦ୍ଧଭୂମିର ଏକ କରୁଣ ଦୃଶ୍ୟ, ପ୍ରବଳ ପ୍ରତାପଶାଳୀ ବୀର ପୁରୁଷୋତ୍ତମ ଦେବ ଏପରି ଦିନ ଭାବରେ ସାଇତ, ଉଃ କି କଷ୍ଟ! ବୀର ହେବାର ପ୍ରାୟଶ୍ଚିତ ଏଇଠାରେ, କି କଷ୍ଟ!

0: ବିଦ୍ରୋହ କରିପାରିବ? ବିଦ୍ରୋହର ଦମନ ଯୁଦ୍ଧଭୂମିରେ ଶାଣିତ ତରବାରୀର ଧାରରେ ବିଶ୍ୱାସ ନାହିଁ। ସୈନ୍ୟମାନଙ୍କ ସଙ୍ଗେ ମୋର ଉପସ୍ଥିତି ସର୍ବଦା ଦରକାର। ଯାଏ
1: ଏଇ ସେଇ ସ୍ଥାନ, କୃଷ୍ଣା ନଦୀ ତୀର ପ୍ରାନ୍ତର। ଆଜି ବହୁ ଦିନ ଅତୀତ ହେଇଛି, କିନ୍ତୁ ସେଇ ଦୃଶ୍ୟ ସବୁ ସେହିପରି। ଏଇ ସ୍ଥାନ, ପ୍ରିୟ ସୈନିକ ବର ବିଶ୍ୱନାଥ ନରେନ୍ଦ୍ର ଏହିଠାରେ ଜୀବନର ଶେଷ ନିଶ୍ୱାସ ତ୍ୟାଗ କଲେ। ସେ ଆଜିକୁ ଏକ ବର୍ଷରୁ ଅଧିକ। ବିଶ୍ୱନାଥ, ଚାଲିଯାଇଅଛ, ଆଉ ସେଦିନ କ୍ଷଣକ ମଧ୍ୟରେ ଚାଲିଗଲ। ଜୀବନର ପ୍ରିୟତର ନୟନର ନିମିଷ ପ୍ରତିମା ମୋର ତୁମେ ପଦ୍ମାବତୀ। ଏଇ ବୃକ୍ଷମୂଳ, ଏଇ କ୍ଷୀଣ ଛାୟା, ଏଇ ଶ୍ୟାମଳ ଦୁର୍ବା, ଏଇଠାରେ ମୃତ୍ୟୁର ଅନ୍ତିମ ଶଯ୍ୟାରେ ସାହିତ ବିକ୍ରମଦେବର ଆକ୍ରମଣରେ ଆହତ ମୁମୂର୍ଷୁ ନିଃସହାୟ ମୁଁ, ପିପାସାରେ କାତର, ମରଣର ଯନ୍ତ୍ରଣାରେ ଅସ୍ଥିର, ସେତେବେଳେ କିଏ ଆସି ମୋରେ ଶୁଷ୍କ କଣ୍ଠରେ ସ୍ୱର୍ଗର ଅମୃତ ଢାଳି ଦେଇଗଲା, ମୋର ମରଣରେ ଜୀବନ ଦାନ କଲା। ଚିହ୍ନି ପାରିଲି ନାହିଁ ପଦ୍ମାବତୀ, ନା ନା, ବିଶେଷ କିଛି ନଥିଲା। ଜାଣେ ଜାଣେ ଅସମ୍ଭବ, ଏ ଏକ ବିଷମ ଦୁରାଶା, କିନ୍ତୁ ବିଦାୟ ବେଳେ ଏତିକି ତ କହିପାରିଥାନ୍ତି, ଦେବୀ ଦେବୀ, ଏ ଜୀବନ ତୁମର। ହେଲା ନାହିଁ, ଚାଲିଗଲ। ଏବେ ତୁମ ମୋ ମଧ୍ୟରେ ଆକାଶ ପୃଥିବୀର ବ୍ୟବଧାନ ସବୁ ସେହିପରି ରହିଅଛି। ସେହି ବିଶାଳ ପ୍ରାନ୍ତର ସେହି ତରୁତଳ, ସେହି କୃଷ୍ଣା ନଦୀ ଅଦୂରରେ ଅବୁଦ୍ଧ କଳତାନରେ ବହିଯାଉଅଛି, ସବୁ ସେହିପରି ଅବିକଳ ଅକ୍ଷୁର୍ଣ୍ଣ। ଖାଲି ଆଜି ନାହଁ, ତୁମେ, କେବଳ ତୁମେ ପଦ୍ମାବତୀ, ତୁମେ। ଉଃ, କି ଭ୍ରମ, କି ନିରାଶା।

0: ବିବାହ ହେବାକୁ ପଦ୍ମାବତୀରେ ଯେ କାହିଁକି ଇଚ୍ଛା ନାହିଁ?
1: ଅନିଚ୍ଛାର କାରଣ କଣ ରାଣୀ?
0: ତା କିପରି ମୁଁ ଜାଣିବି? ନରମାୟା ନାରାୟଣଙ୍କୁ ଅଗୋଚର।
1: ଝିଅର ବିବାହ ହେବାକୁ ଇଚ୍ଛା ନାହିଁ ତାହା ତୁମେ ପୁଣି ଜାଣିବ ନାହିଁ, କହୁଛ ତାର ଅନିଚ୍ଛା। ନିର୍ବୋଧ, ପୂର୍ଣ୍ଣ ନିର୍ବୋଧ ରାଣୀ, ତା ନହେଲେ କି ଲୋକେ ବିବାହ ହେବାକୁ ନାରାଜ ହୁଅନ୍ତି?
0: ସେ ତ ସର୍ବଦା ପଢ଼ିବାରେ ବ୍ୟସ୍ତ।
1: ପଢ଼ିବାରେ ବ୍ୟସ୍ତ, ଏତେ ପଢ଼ିବାର ପ୍ରୟୋଜନ ବା କଣ?
0: ତା ମୁଁ ତାକୁ ମନା କରି ନାହିଁ, ତେବେ ଆଜିକାଲି ତାର ଟିକେ କିପରି ପରିବର୍ତ୍ତନ ଦେଖାଯାଉଛି।
1: ପରିବର୍ତ୍ତନ ପୁଣି କଣ?
0: ପରିବର୍ତ୍ତନ ଏହି ଯେ ସର୍ବଦା କିପରି ଚିନ୍ତିତ, ଉଆସ ଭିତରେ ପ୍ରାୟ ରହୁନାହିଁ, ସର୍ବଦା ଉଦ୍ୟାନ ମଝିରେ ବସି ଏକାକି କଣ ଭାବୁଛି, କେତେବେଳେ ଆ ଟିକେ ହସୁଛି, କେତେବେଳେ ଟିକେ ଗୀତ ଗାଉଛି, ଏହିପରି ପରିବର୍ତ୍ତନ।
1: ପାଗଳ, ଏଇ ତ ପାଗଳ। ବୁଝିଲ ରାଣୀ, ପାଗଳ ହେଇଯିବ କନ୍ୟା, ଶୀଘ୍ର ବିବାହର ପ୍ରୟୋଜନ। କନ୍ୟା ପାଗଳ, ଆଉ ତାର କାରଣ ତୁମେ ନିଜେ ରାଣୀ।
0: କାରଣ ମୁଁ? ପଦ୍ମ ତ ପାଗଳ ନୁହେଁ।
1: ହଁ ହଁ ପାଗଳ, ଆଉ ତାର କାରଣ ତୁମେ, ବିରକ୍ତି କର
0: ନା। ନା ତା ନୁହେଁ, ପଦ୍ମ ମୋର ପାଗଳ, ମା ପଦ୍ମ।
1: ଯାଅ, ବିରକ୍ତି କର ନାହିଁ, କନ୍ୟାର ବିବାହ ହେବାକୁ ଇଚ୍ଛା ନାହିଁ, ଯାଅ।
0: ଆଚ୍ଛା ଯା, ପଦ୍ମ ପଦ୍ମ।
2: ଚତୁର୍ଦିଗରେ କି ଉତ୍ସବ, କିନ୍ତୁ କଟକର କାରାଗୃହରେ ବନ୍ଦୀ ଆଜି ବିକ୍ରମଦେବ, ନରସିଂହଦେବ ଆଉ ରାମଚନ୍ଦ୍ର ଦେବ। ଗାଓ ବୈତାଳିକ ଗଣ, ଗାଓ ପୁରବାସୀ, ଗାଓ ସୈନିକ, ଆଶାର ଯେ ମଧୁର ତରଙ୍ଗ ଏ ହୃଦୟରେ ଖେଳୁଥିଲା, ଆଜି ଶୁଷ୍କ। ଠିକ କହିଅଛ, ଜନମେ ଯାହା ବିହି କରମେ ଥିବ ଲିହି। ଓଃ କି ପରାଜୟ, କି ଲଜ୍ଜା, କି ଅପମାନ!
3: ଯାହା କହ ନରସିଂହ, ଲଜ୍ଜା ହେଉ, ଅଖ୍ୟାତି ହେଉ, ଅପମାନ ହେଉ, ଆଉ ସମ୍ଭବ ନୁହେଁ।
4: ତା ସତ ଭାଇ, ଆଉ ସମ୍ଭବ ନୁହେଁ। ସୈନ୍ୟମାନେ ସମସ୍ତେ ନିହତ,
3: ଉପାୟ ନାହିଁ ନରସିଂହ। ଅଣୁମାତ୍ର ଉପାୟ ଥିଲେ ବିକ୍ରମ ଆଜି ପୁରୁଷୋତ୍ତମର ଦୟାର ପାତ୍ର ହୋଇନଥାନ୍ତା। ଉପାୟ ନାହିଁ,
4: ପଛରେ ଦଶ ଜଣ ସୈନିକ ଯେବେ ଛିଡ଼ା ହୋଇଥାନ୍ତେ, କାହାର ସାଧ୍ୟ ଥିଲା ନରସିଂହ ଆଉ ରାମଚନ୍ଦ୍ର ଦେବଙ୍କୁ ଏ କାରବାସରେ ଆଣି ରଖନ୍ତା? କପାଳହୀନ ବିଧାତା ବାମ ନରସିଂହ, ବିଧାତା ବାମ।
3: କପାଳହୀନ ନିଶ୍ଚୟ, ବିଧାତା ବାମ।
4: ଏ ଦାସତ୍ୱ ଅସହ୍ୟ, କିନ୍ତୁ ନିରୁପାୟ। ଏ ଜୀବନ ବର୍ତ୍ତମାନ ମରୁଭୂମିର ଧୂଳିକଣା ଠାରୁ ହୀନ, ବୃଥା ଆଉ ବଞ୍ଚିବାର, କିନ୍ତୁ ଉପାୟ ନାହିଁ ଯେ ନିଜ ଇଚ୍ଛା ଅନୁରୂପ ପ୍ରାଣରେ ଦୁର୍ବଳ ପରିଣାମ ଶେଷ କରିବି। ପିଣ୍ଡରେ ପ୍ରାଣ ଘିନି ରହିବାକୁ ହେବ, କିନ୍ତୁ ଥରେ ଯଦି ଏଥିରୁ ମୁକ୍ତି ହୁଅନ୍ତି, ଦେଖନ୍ତି ବର୍ତ୍ତମାନ ସୁଦ୍ଧା ରାଜଭକ୍ତ ପ୍ରଜା ଏ ଦେଶରେ ଅଛନ୍ତି କି ନାହିଁ। ବିଦ୍ରୋହର ଦାବାନଳରେ ଓଡ଼ିଶାର ବନ ପ୍ରାନ୍ତରେ ଥରେ ଭସ୍ମ କରି ଦେଖନ୍ତି ଦାସ ହେବାର ଉପଯୁକ୍ତ କିଏ, ନରସିଂହ ନା ପୁରୁଷୋତ୍ତମ। କିନ୍ତୁ ଉପାୟ ନାହିଁ। ଓଃ କି କଷ୍ଟ, କି ଘୋର ଦାସତ୍ୱ! ଏଇ ଯେ ସେମାନେ ଆସୁଛନ୍ତି।
5: ବନ୍ଦୀ ଏଇମାନେ, ଅନ୍ୟ ସମସ୍ତେ କେଉଁଠାରେ ଅର୍ଜୁନ ସିଂ?
6: ସେମାନେ ଭୀଷ୍ମ କଟକରେ ବନ୍ଦୀ ହୋଇଛନ୍ତି ଦଶ ଜଣ, ତିନି ଜଣ କନକ ପଲ୍ଲୀରେ ଦୁଛନ୍ତି। ବର୍ତ୍ତମାନ ବନ୍ଦୀ ଏମାନେ ଷୋହଳ ଜଣ ମନ୍ତ୍ରୀ ମହାଶୟ।
5: ତେବେ ବର୍ତ୍ତମାନ ନିଷ୍କଣ୍ଟକ, ମହାରାଜ ବହୁ ଦିନ ରାଜଧାନୀରୁ ଅନୁପସ୍ଥିତ ହେଲେଣି, ରାଜ୍ୟଭାର ଦୀର୍ଘକାଳ ଏଇ ଦୁର୍ବଳ ଯୁଗ। ପ୍ରହରୀ, ବର୍ତ୍ତମାନ ଏଇ ବନ୍ଦୀମାନଙ୍କୁ କାରାବାସକୁ ଘେନି ଯାଅ, କିନ୍ତୁ ଦେଖ କାରାବାସରେ ରହି ଯେପରି କୌଣସି ଅସୁବିଧା ନୁହେଁ।
7: ଆସ ବନ୍ଦୀ।
5: ଆଚ୍ଛା ବକ୍ସି, ଏମାନେ କ'ଣ ଚିରକାଳ ବନ୍ଦୀ ହିଁ ରହିବେ?
6: ଏ ପ୍ରଶ୍ନର ଉତ୍ତର ବକ୍ସି ଦେଇନ ପାରେ ମନ୍ତ୍ରୀ ମହାଶୟ। ସୈନିକ କାର୍ଯ୍ୟ ଯୁଦ୍ଧରେ ଶତ୍ରୁକୁ ପରାଜୟ କରିବା, ଶତ୍ରୁ ପ୍ରତି କି ବ୍ୟବହାର କରିବାକୁ ହବ, ସେ ରାଜା ଓ ରାଜମନ୍ତ୍ରୀଙ୍କର ବିଚାର ବିଷୟ।
5: ଏଇ ଯେ ମହାରାଜ ସେନାପତି, ଏ ରାଜ୍ୟର ଗୁରୁଭାର ଆପଣ ବହନ। ମହାରାଜାଙ୍କର ଅନୁପସ୍ଥିତିରେ ଯେକୌଣସି ପ୍ରକାର କାର୍ଯ୍ୟ ଚଳାଇଦେବା ମାତ୍ର ବର୍ତ୍ତମାନ ରାଜ୍ୟ ନିଷ୍କଣ୍ଟକ।
8: ହଁ ନିଷ୍କଣ୍ଟକ ମନ୍ତ୍ରୀ ମହାଶୟ, ଶତ୍ରୁମାନେ ସମସ୍ତେ ପରାଜିତ, କିନ୍ତୁ ଏ ବିଜୟ ସେନାପତି ଓ ତାଙ୍କର ବକ୍ସି ବୃଦ୍ଧ ଅର୍ଜୁନ ସିଂହଙ୍କର। ଏ ଦୁହିଁଙ୍କୁ ଦେଖିବା ଲାଗି ବହୁ ଲୋକ ପ୍ରାଙ୍ଗଣରେ ଅପେକ୍ଷା କରି ରହିଅଛନ୍ତି, ଆପଣ ଏମାନଙ୍କୁ ସାଙ୍ଗରେ ନେଇ ସେମାନଙ୍କୁ ଦେଖାଇ ଆଣନ୍ତୁ।
5: ଆସ ବସନ୍ତ ବିରାଟ, ଅର୍ଜୁନ ସିଂହ ଓଡ଼ିଶାର ସୌଭାଗ୍ୟ ଗଗନରେ ସୂର୍ଯ୍ୟଚନ୍ଦ୍ର ଦୁଇ ଗୋଟି ତୁମ୍ଭେ ଆସ।
8: ମା ଉତ୍କଳ ଭୂମି ଆଜି ନିଷ୍କଣ୍ଟକ, ଶତ୍ରୁ ଯେ କେବଳ ପରାଜିତ ତାହା ନୁହେଁ, ଏକା ବେଳକେ ନିରସ୍ତ୍ର। ମା ଉତ୍କଳ ଭୂମି ଏତେ ଦିନେ ନିଷ୍କଣ୍ଟକ, ପ୍ରତିଜ୍ଞା ଏତେ ଦିନେ ପୂର୍ଣ୍ଣ ହୋଇଅଛି। ଏ ରାଜାର ନୁହେଁ, ପୁତ୍ରର କର୍ତ୍ତବ୍ୟ। ଜନ୍ମଭୂମି ଜନନୀର ସମାନ, ଜନ୍ମଭୂମି ଯେତେବେଳେ ବିପନ୍ନ, ପ୍ରତ୍ୟେକ ସନ୍ତାନର କର୍ତ୍ତବ୍ୟ ସେ ବିପଦ ଦୂର କରିବା। ଆଉ ମୁଁ ମାତୃଭୂମିକୁ ରକ୍ଷା କରିଅଛି। ପ୍ରଭୁ, ତୁମର ଏ ବିଶାଳ କରୁଣା ଜୀବନରେ ବହୁବାର ତୁମ୍ଭର ଅପାର କୃପା ବର୍ଷଣ କରିଅଛ, ଆପଦରେ ବିପଦରେ ଉଦ୍ଧାର କରିଅଛ ଭଗବାନ। ସେଦିନ ଶ୍ରୀକ୍ଷେତ୍ରରେ ଅସୀମ ଆର୍ଣ୍ଣବର ଜଳତରଙ୍ଗ ମଧ୍ୟରେ ବୁଡ଼ି ଯାଉଥିଲି, କାହାର କରୁଣାମୟ କରଯୁଗଳ ଯେପରି ମୋତେ ଉପରକୁ ଟେକି ଆଣିଲା। କୃଷ୍ଣ ନଦୀ କୂଳରେ ଯୁଦ୍ଧଭୂମିରେ ଜୀବନର ଅନ୍ତିମ ନିଶ୍ୱାସ ଧାରା ବିସର୍ଜନ କରୁଥିଲି, କିଏ ଆସି ନୂତନ ପ୍ରାଣ ଢାଳି ଦେଇଗଲା। ଅପାର କରୁଣା ପ୍ରଭୁ, ଅପାର କରୁଣା, ତୁମର ଇଚ୍ଛା ପୂର୍ଣ୍ଣ ହେଉ।
7: ଦୂତ, ଏ ବାଞ୍ଛା ପୂର୍ଣ୍ଣ ହୋଇପାରିବ ନାହିଁ, ଏତେ ଆସ୍ପର୍ଦ୍ଧା ଉତ୍କଳ ଦୂତ।
9: ଆସ୍ପର୍ଦ୍ଧା କାହିଁକି ମହାରାଜ?
7: ଆସ୍ପର୍ଦ୍ଧା ଯେ କାଞ୍ଚି ରାଜ ଜମାର ପ୍ରତ୍ୟାଶୀ ହୋଇଅଛି।
9: ଏ କଣ ଆସ୍ପର୍ଦ୍ଧା ହେଲା?
7: ପୂର୍ଣ୍ଣ ଆସ୍ପର୍ଦ୍ଧା, ଏ ବାମନର ଚନ୍ଦ୍ରକୁ ହାତ ବଢ଼ାଇବା ପରି ସାମାନ୍ୟ ପିମ୍ପୁଡ଼ି ହୋଇ ଦୀପରୁଖାରେ ଚଢ଼ିବା ସମାନ। ଆସ୍ପର୍ଦ୍ଧା ନୁହେଁ ଦୂତ, ମୂର୍ଖତା ମାତ୍ର।
9: ଗଜପତିଙ୍କର ଏପରି ନିନ୍ଦା କରିବେ ନାହିଁ ମହାରାଜ।
7: ଦୂତ, ନିନ୍ଦା କିଛି ନୁହେଁ, ସତ୍ୟ, ନିରାଡ ସତ୍ୟ। ତା ହେବ ନାହିଁ ଦୂତ, ସେ କୁଳାଙ୍ଗର ହାତରେ ମୁଁ ମୋର କାଞ୍ଚି ରାଜ୍ୟର କାଞ୍ଚନ ଜେମା ପଦ୍ମାବତୀ କି ଦେବି ନାହିଁ।
9: ଭଲ କଥା, ମୁଁ ଦୂତ ଏଇ ସମ୍ବାଦ ଯାଇ ଗଜପତିଙ୍କ ଶ୍ରୀଝାମରେ ଜଣାଇବି। ଦୁର୍ନାମ ଶୁଣିବା ଦୂତର କର୍ତ୍ତବ୍ୟ ନୁହେଁ ମହାରାଜ।
7: ଦୂତର ତ ବେଶ କର୍ତ୍ତବ୍ୟ ଜ୍ଞାନ ଅଛି। ଯାଅ ଯାଅ ଦୂତ, ତୋର ରାଜାକୁ କହିବୁ ମୋର ପଦ୍ମାବତୀ କି ବର ନ ମିଳିଲେ ଚିର କୁଆଁରୀ କରି ରଖିବି, ବରଞ୍ଚ ଚାଣ୍ଡାଳ ସଙ୍ଗରେ ବିବାହ କରାଇବି। ସେ ଭାତୃହନ୍ତା କ୍ଷେତ୍ରୀୟ ବୈରୀ ଚଣ୍ଡାଳ ବ୍ୟବସାୟୀ ବର୍ବର, ତାର ଅସ୍ପର୍ଦ୍ଧା ଦେଖି ମୁଁ ବର୍ତ୍ତମାନ ବିସ୍ମିତ। କାଞ୍ଚି ରାଜା କପିଳେନ୍ଦ୍ର ଦେବଙ୍କ ପୁତ୍ର ନୁହନ୍ତି ଦୂତ ଯେ ପୁରୁଷୋତ୍ତମ ଦ୍ୱାରରେ ଯାଇ ଭିକ୍ଷାର୍ଥୀ ହେବେ। ଯାଅ, ଶକ୍ତି ଅଛି, ପରାକ୍ରମ ଅଛି, କହିବୁ। ଏତେ ଯଦି ଲାଳସା ପଦ୍ମାବତୀକୁ ବିବାହ ହବାର, ଯେବେ ଏତେ ପ୍ରବଳ ଅଭିଳାଷ, କହିବୁ ଯୁଦ୍ଧରେ ଜୟ କରି ପଦ୍ମାବତୀରୁ ଘେନି ଯାଉ। ପଦ୍ମାବତୀ ମୋର ଶାକ ତଣ୍ଡୁଳ ନୁହେଁ, ଯେଉଁ ପଥର ଭିକ୍ଷୁକ ଆସି ଭିକ୍ଷା କରିବୁ ତା ହସ୍ତରେ ଅର୍ପଣ କରିବି। ଯାଅ ଦୂତ, ତୋ ରାଜାକୁ ଯାଇ ଜଣାଅ।
9: ଜଣାଇବି ମହାରାଜ, ପ୍ରଭୁର ନିନ୍ଦା ଶୁଣି ଓଡ଼ିଆ ନୀରବରେ ଫେରେ ନାହିଁ, ତାର ପ୍ରତିରକ୍ତ ବିନ୍ଦୁ ପ୍ରଭୁଙ୍କ ପଦରେ ଉତ୍ସୃଷ୍ଟ। ମୁଁ ଦୂତ, ଦୂତର କର୍ମ ସମ୍ବାଦ ବହନ କରିବା, ଏ ଅସ୍ତ୍ରଧାରଣ ନୁହେଁ, ଅସ୍ତ୍ରଧାରଣ ଭାଣ ମାତ୍ର, ନୋହିଲେ ଏ ଜୀବନ ନେଇ ଫେରନ୍ତି ନାହିଁ ମହାରାଜ। ଦୂତ କର୍ତ୍ତବ୍ୟରେ ତ୍ରୁଟି ଘଟିବ, ଏ ଅସ୍ତ୍ର ଏହିଠାରେ ବିସର୍ଜନ କରିଗଲି। ଯଦି ଓଡ଼ିଆର ବାହୁରେ ଶକ୍ତି ଥାଏ ତେବେ ଆସି ଏଠାରୁ ସ୍ୱଦେଶକୁ ପୁନଃ ନେବ।
7: ଏହି ମୁହୂର୍ତ୍ତରେ ବନ୍ଦୀ କର ପ୍ରହରୀ।
9: ଆପତ୍ତି ନାହିଁ ମହାରାଜ, ପ୍ରଭୁର ଅପମାନ ସହି ନ ପାରିବା ଅପରାଧରେ ହତବା ବନ୍ଦୀ ହେବା ଓଡ଼ିଆର ଭୂଷଣ, କିଛି ଆପତ୍ତି ନାହିଁ ପ୍ରହରୀ, ଚାଲ।
10: ମହାରାଜ କ୍ଷମା କରିବେ, ଦୂତ ପ୍ରତି ଏ ବ୍ୟବହାର ଉଚିତ ହୋଇନାହିଁ।
7: ଉଚିତ ହୋଇନାହିଁ, ପ୍ରାଣଦଣ୍ଡ, ପ୍ରାଣଦଣ୍ଡ ଉଚିତ ହୋଇନାହିଁ। ଦୂତର ଏତେ ସାହସ, ରାଜପ୍ରାସାଦ ମଧ୍ୟରେ ରାଜାଙ୍କର ଅପମାନ କରିବ।
10: ତଥାପି ସେ ଦୂତ ମହାରାଜ
7: ହେଲା, ତା ମୁଁ ଜାଣେ
10: ମହାରାଜ। ସମ୍ଭବତଃ ଏହାର ପରିଣାମ ଭଲ ହେବ ନାହିଁ।
7: ପରିଣାମ? ପରିଣାମ ନିମନ୍ତେ ମୋର ଭୃକ୍ଷେପ ନାହିଁ ମହାମନ୍ତ୍ରୀ।
10: ରାଣୀ ଯୁବରାଜ ପ୍ରଭୃତିଙ୍କ ଏ ବିବାହରେ ସମ୍ମତି ଥିଲା ମହାରାଜ, କରିଥିଲେ ହୋଇଥାନ୍ତା।
7: ଯୁବ ମହାମନ୍ତ୍ରୀ, ସେ ବିଚାର ତୁମ ହସ୍ତରେ ନାହିଁ କି ରାଣୀ ଆଉ ଯୁବରାଜଙ୍କ ହସ୍ତରେ ନାହିଁ।
10: କିନ୍ତୁ ଦୂତ ପ୍ରତି ଏ ବ୍ୟବହାର ଅସୁନ୍ଦର ଦିଶିବ।
7: ଅସୁନ୍ଦର କିଛି ନୁହେଁ, ଯାହା ହୋଇଛି ଠିକ ହୋଇଛି।
10: ନିନ୍ଦା ହେବ ମହାରାଜ?
7: ନିନ୍ଦା ଠିକ ହୋଇଛି ମନ୍ତ୍ରୀ, ଠିକ ହୋଇଛି, ନିନ୍ଦା କାହିଁକି?
10: ତଥାପି ମହାରାଜ, ଅନିଷ୍ଟର ଆଶଙ୍କା ପୂର୍ଣ୍ଣ, ବିପଦ ଘଟିପାରେ।
7: ତେବେ କଣ ସାମାନ୍ୟ ଦୂତଟାଏ ଏତେ ଅପମାନ ଦେଇ ଚାଲିଯିବ?
10: ସାମାନ୍ୟ ଦୂତଟା ହେବା, ବନ୍ଦୀ କରି କି ଲାଭ?
7: ଲାଭ ଲାଭ ଅପମାନର ପ୍ରତିହିଂସା, ତେବେ ହୁଏତ ବିପଦ ଘଟିପାରେ।
10: ପ୍ରତିହିଂସା ମହାରାଜ? ସାମାନ୍ୟ ଦୂତଠାରେ ରାଜଚିତ ନୁହେଁ।
7: ରାଜଚିତ ନୁହେଁ?
10: ନୁହେଁ ମହାରାଜ,
7: ନୁହେଁ। ଏ କଥା ତୁମେ କହୁଛ ମହାମନ୍ତ୍ରୀ, ନୁହେଁ। ଆଚ୍ଛା, ଦେଖିବ ଦେଖିବ, ଯୁଦ୍ଧ କ୍ଷେତ୍ରରେ ଏହାର ପ୍ରମାଣ ହେବ।

0: କେତେ ରାତି ହେବ କନକ
1: କେ ଜାଣି,
0: ଆଜି ତ ଅମାବସ୍ୟା, କାଲି କି ଜହ୍ନ,
2: କାଲି ପ୍ରତିପଦ ପଦ୍ମ,
0: ପରଦିନ ଦ୍ୱିତୀୟା, ଜଗନ୍ନାଥ ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା,
2: ପରଦିନକୁ ଟିକେ ବେଶୀ ହେଇ ଜହ୍ନ ପଡ଼ିବ।
0: ଦେଖିଲୁ କନକ, ଶୁକ୍ର ତାରା ଅସ୍ତ ହେଲାଣି, ଆହୁରି ମୋତେ ଦେଖି ଆସିବୁ, କାଳପୁରୁଷ ପୂର୍ବ ଦିଗରେ ଉଦୟ ହେଲାଣି କି ନା।
2: ଆଚ୍ଛା
0: କନକ, ଫେରିଲୁ?
2: ଆଜି ମେଘାଚ୍ଛନ ପଦ୍ମ, ଝୁପୁଝୁପୁ ବର୍ଷା ହେଉଛି, କିଛି ଦେଖାଯାଉ ନାହିଁ, ବିଜୁଳି ମେଘ ଘଡ଼ଘଡ଼ି ମଧ୍ୟ ଭାରି ହେଉଛି।
0: ଆଜି କି 42 ଦିନ,
2: ସେ କଥା ବହୁତ ଭାବିଲୁ ପଦ୍ମ।
0: ଏ 42ଟି ଦିନ ମୋର 42 ଯୁଗ, କିପରି ଦିନରାତି କାଟୁଛି ମୁଁ ଜାଣିପାରୁନାହିଁ କନକ। ଆଉ କେତେ ଦିନ, କେତେ ଦିନ ତ ନୁହେଁ, ସେ ତ ଏକ ସୌଭାଗ୍ୟ, ନା ଏ ଯେ ଚିରକାଳ କନକ।
2: ବାପା ବଡ଼ ନିଷ୍ଠୁର।
3: ହଁ କନକ, ବାପା ଏକ ମହାଭ୍ରମ କରିଛନ୍ତି।
4: କ'ଣ କହିଲୁ ସୁମନ୍ତ?
3: ଏମାନଙ୍କ ସଙ୍ଗେ ଗଳ୍ପ କରୁଛି ବାପା।
4: ସେ କ'ଣ ତୋ ହାତରେ?
3: ଏଟା ଗୋଟିଏ ଚିତ୍ର।
4: ଗୋଟିଏ ଚିତ୍ର? ବାପା ଏକ ମହାଭ୍ରମ କରିଅଛନ୍ତି। ବାପାଙ୍କ ଭ୍ରମ ଦେଖିବା ସୁମନ୍ତ ତୋର କାର୍ଯ୍ୟ। ଆଉ କନକ କହିବ, କାଞ୍ଚିର ମହାରାଜା ବଡ଼ ନିଷ୍ଠୁର, କାଞ୍ଚି ସାମ୍ରାଜ୍ୟରେ ରାଜସିଂହାସନ ବିରୁଦ୍ଧରେ ପ୍ରଥମ ଷଡ଼ଯନ୍ତ୍ର, ଏ ସମସ୍ତର ମୂଳରେ ଯାହାକୁ ନିରୀହ ସରଳ ବାଳିକା ବୋଲି ଏତେ ଦିନ ବିଚାରିଥିଲି, ଏଇ ଏଇ ପଦ୍ମାବତୀ। ପଦ୍ମାବତୀ ଛାଡ଼େ ସବୁ।
0: କଣ ବାପା?
4: କଣ
0: କୁହନ୍ତୁ ବାପା, ଛାଡ଼ିବି
4: ଏହି ପାଗଳାମୀ?
0: ପାଗଳାମୀ ତ ମୋର କିଛି ନାହିଁ ବାପା।
4: ପାଗଳାମୀ ନୁହେଁ, ଏହା ପିତା ସାଙ୍ଗରେ କନ୍ୟାର ଘୋର ଶତ୍ରୁତା।
0: ତା କହିବେ ନାହିଁ ପିତା।
4: ଶତ୍ରୁତା ନୁହେଁ କନ୍ୟା, ଯେଉଁ ବର୍ବରର ଦୂତ ଆସି ସେଦିନ ରାଜସଭା ମଧ୍ୟରେ ଏତେ ଅପମାନ ଦେଇଗଲା, ବନ୍ଦୀ କରିଥାନ୍ତି, ଅପମାନ ଦେବାର ପ୍ରତିଶୋଧ ନେଇଥାନ୍ତି। ମନ୍ତ୍ରୀ କହିଲେ ସୁନ୍ଦର ନୁହେଁ ବୋଲି ଛାଡ଼ିଦେଲି, ସେଇ କା ପୁରୁଷର ମୂର୍ତ୍ତି ମୋର ବାସରେ ରଖାହେବ, ତା ପୁଣି ମୋର କନ୍ୟା ଦ୍ୱାରା।
2: ତୁ ନିମନ୍ତୁ ବାପା, ପଦ୍ମର ଦୁଃଖ ଉପରେ ପୁଣି ଦୁଃଖ ହେବ, ତାକୁ କିଛି କହିବେ ନାହିଁ। ଯା ପଦ୍ମ, ତୁ ମାଙ୍କ ପାଖକୁ ଯା।
4: ଚୁପ୍ ହୁଅ ବାଳିକା, ମୁଁ ସମସ୍ତ କଥାବାର୍ତ୍ତା ଶୁଣିଅଛି। ଅସହ୍ୟ ଅସହ୍ୟ, ଶତ୍ରୁର ଅପମାନ ଉପରେ ପୁଣି କନ୍ୟାରେ ଦାରୁଣ ପଦାଘାତ। ଦେଖ ଦେଖ ନିର୍ବୋଧ ବାଳିକା, ତୋର ବହୁତ ଅନ୍ୟାୟ ଗତ କେତେଦିନ ଦେଖିଛି, ଯାହା ଶୁଣିଅଛି ଅସହ୍ୟ ଏଇ ସର୍ବଶେଷ। ଏପରି ସର୍ପ ମୋର ରାଜପ୍ରାସାଦର କୁସୁମ ବନ ମଧ୍ୟରେ ରଖିବାକୁ ମୋର ମୋଟେ ଇଚ୍ଛା ନାହିଁ। ଏହି ମୁହୂର୍ତ୍ତରେ ଦୂର୍ଭ ଦୂର୍ଭ ବାଳିକା।
0: କୁଆଡ଼େ ଯିବି ପିତା?
4: ଯେଉଁଠାକୁ ଇଚ୍ଛା, କିନ୍ତୁ ଏଇ ଉଆସ ମଧ୍ୟରେ ଆଉ ନୁହେଁ। ଯା ବାଳିକା, ଚାଲି ଯା।
0: ଯାଉଛି ପିତା, ବିଦାୟ ଦିଅନ୍ତୁ।
4: ଯା ଏଇ ମୁହୂର୍ତ୍ତରେ, ଶତ୍ରୁର ପୁଣି ଭକ୍ତି, ଯା।
0: ଯାଉଛି ମୁଁ।
3: ପଦ୍ମର ଦୋଷ ପିତା, ସେ ପୁରୁଷୋତ୍ତମ ଦେବଙ୍କ ଚିତ୍ର ଉଆସରେ ରଖିଥିଲା, ମୁଁ ସେଥିରେ ପ୍ରଶ୍ରୟ ଦେଇଅଛି, ମୋତେ ମଧ୍ୟ ତା ସାଙ୍ଗରେ ବିଦାୟ ଦିଅନ୍ତୁ ବାପା।
4: ମୂର୍ଖ, ବିବେଚନା କରି କାର୍ଯ୍ୟ କର।
3: ନା, ବିଦାୟ ଦିଅନ୍ତୁ ବାପା।
4: ଓ ମୋତେ ଭୟ ଦେଖାଉଛୁ ସୁମନ୍ତ, ଗଲେ ଯେପରି କାଞ୍ଚି ରାଜ୍ୟ ତୋ ସାଙ୍ଗରେ ଗୋଳାଇଯିବ।
3: କାଞ୍ଚି ରାଜ୍ୟର ଗୋଟିଏ ଛୋଟ ମାଛି ସୁଦ୍ଧା ମୋ ପଛରେ ଯିବାର ମୁଁ ପ୍ରତ୍ୟାଶା ରଖିନାହିଁ ବାପା, ବିଦାୟ ଦିଅନ୍ତୁ।
4: ମନେ କରିଥିଲି କନ୍ୟା ଏକା, ପୁତ୍ର ମଧ୍ୟ ସେଇ ବହ୍ନିରେ, ଯାଅ।

0: ଠିକ ଦୂତ କାଞ୍ଚି ରାଜା ଏଇ କଥା କହିଅଛନ୍ତି।
1: ହଁ ମଣିମା କହିଛନ୍ତି, ଓଡ଼ିଶାର ମହାରାଜା ଯଦି ଶକ୍ତି ଅଛି ଯୁଦ୍ଧ କରିବାକୁ ଆସନ୍ତୁ।
0: ଯୁଦ୍ଧର ନିମନ୍ତ୍ରଣ ପାଇ ଯୁଦ୍ଧ ଭୂମିକୁ ନଗଲେ ସେ ଏକ କଳଙ୍କ ନୁହେଁ ମନ୍ତ୍ରୀ?
2: ନିଶ୍ଚୟ ମହାରାଜ,
0: କିନ୍ତୁ ଏ ଯୁଦ୍ଧ ଯେପରି କରିବାର ନୁହେଁ ତେବେ କରିବାକୁ ହେବ। ଆୟୋଜନ କର ସେନାପତି, ସୈନ୍ୟ ସଜ୍ଜିତ କର, ଯାଅ ପ୍ରସ୍ତୁତ ହୁଅ।
3: ଯୁଦ୍ଧ, ଅବଶେଷରେ ଯୁଦ୍ଧ, କି ପରିଣାମ ଏ ଯୁଦ୍ଧର? ଯୁଦ୍ଧର ଆହ୍ୱାନ ପଠାଇ ମୁଁ ବଡ଼ ଭ୍ରମ କରିଅଛି କାଞ୍ଚି ରାଜା। ନା, ଏ ଭ୍ରମ ତୁମ୍ଭର ନୁହେଁ, ଭ୍ରମ ପ୍ରଥମରେ ମୋର। ଉତ୍କଳର ସମ୍ମାନ ରକ୍ଷା ନିମନ୍ତେ ଏ ଯୁଦ୍ଧ କରିବାକୁ ହେଲା। ଏ ଉତ୍କଳ କାଞ୍ଚି ମଧ୍ୟରେ ଯୁଦ୍ଧ ନୁହେଁ, ଏ ପୁରୁଷୋତ୍ତମ ପଦ୍ମାବତୀଙ୍କର ଯୁଦ୍ଧ। ଏ ସମରଭୂମିର ଏକ ପାର୍ଶ୍ୱରେ ପଦ୍ମାବତୀ, ଅପର ପାର୍ଶ୍ୱରେ ପୁରୁଷୋତ୍ତମ ମୁଁ। ଏ ସମ୍ମାନ ରକ୍ଷାର ଯୁଦ୍ଧ ନୁହେଁ, ପ୍ରୀତିବନ୍ଧନର ଭିଡ଼ାଭିଡ଼ି।
4: ପଦ୍ମାବତୀ, ଅବଶେଷରେ ଯୁଦ୍ଧ, ଯୁଦ୍ଧ ବର୍ତ୍ତମାନ ତାଙ୍କରି ସାଙ୍ଗରେ, ଯେ ମରଣ ବେଳେ ଏ ମୁଖରେ ଜଳଦାନ କରି ପ୍ରାଣ ରକ୍ଷା କରିଥିଲେ, ଯାହାଙ୍କୁ ନିମିଷ ମାତ୍ର ଦେଖିଲେ କହନ୍ତି, ଦେବୀ ଏ ଜୀବନ ତୁମ୍ଭର, ଯାହାର ଚରଣ ତଳେ ଏ ହୃଦୟ ଢାଳି ଦେଇଅଛି, ତାଙ୍କରି ସମ୍ମୁଖରେ ପୁଣି ଏ ପାଷାଣ ବକ୍ଷ ବିସ୍ତାର କରିଦେବି, କି ପରିଣାମ ଏ ଯୁଦ୍ଧର, କି ପରିଣାମ ଶେଷରେ?
5: କି ଯନ୍ତ୍ରଣା, ମୁଁ ସମସ୍ତ କାଞ୍ଚି ରାଜ୍ୟର ରାଜରାଜେଶ୍ୱର ହୋଇ ରାଜପ୍ରାସାଦରେ ରହି ସୁଦ୍ଧା ଆଜି ଭିକ୍ଷୁକ, ନା ତାଠାରୁ ଆହୁରି ହୀନ। ପ୍ରାଣର କନ୍ୟା ପଦ୍ମାବତୀ ଆଜି କେଉଁ ଅରଣ୍ୟରେ ବନ ଫଳମୂଳ ଖାଇ ବନ୍ୟ ଜନ୍ତୁ ପରି ବୁଲୁଥିବ? ପ୍ରାଣାଧିକ ପୁତ୍ର ସୁମନ୍ତ ଦିନେ ସ୍ନେହରେ କଥା ପଦେ କହିନାହିଁ, ଏ ସିଂହାସନକୁ ଭୃକ୍ଷେପ କଲା ନାହିଁ। ମୋର ଫସ୍ଛନା ସମକ୍ଷରେ ସିଂହ ସଦୃଶ ଉଦାର ପଦ ବିକ୍ଷେପରେ ଚାଲିଗଲା, ଭୃକ୍ଷେପ କଲା ନାହିଁ। ସୁମନ୍ତ କୋଉଠି ଥିବ, କଣ କରୁଥିବ? ବୀରପୁତ୍ର ମୋର କାଞ୍ଚି ରାଜ୍ୟର ଗୌରବ, ଆଜି କେଉଁ ବଲସ୍ତରେ? ପ୍ରିୟତମ ପୁତ୍ର ସୁମନ୍ତ ମୋର ଫେରିଆସ, ପଦ୍ମ ଫେରିଆସ, ମା କନକ ତୁ ମଧ୍ୟ ଫେରିଆ। ମା
6: ମହାରାଜ, ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବ ଗଡ଼ ନିକଟରେ ଆସି ଯୁଦ୍ଧ କରିବେ, ସୈନ୍ୟ ସାମନ୍ତ ଅକଳନ୍ତି।
5: ହଁ ପ୍ରହରୀ, ଯୁଦ୍ଧ ହେଉ ପ୍ରହରୀ, କିଛି ଭୟ ନାହିଁ।
6: ବଡ଼ ନିକଟରେ ଶତ୍ରୁ,
5: ସେ ତୋର କଳ୍ପନାର ଅତୀତ ପ୍ରହରୀ, ଅତି ନିକଟରେ ଶତ୍ରୁ। ଜୀବନର ପ୍ରତ୍ୟେକ ଧମନୀରେ ପ୍ରତି ତନ୍ତ୍ରୀ ଭେଦ କରି ଶତ୍ରୁ, ଏ ଯୁଦ୍ଧରେ ମୁଁ ଯେ ପରାସ୍ତ, ଆଉ କି ଯୁଦ୍ଧ?
6: ନଗରବାସୀ ବଡ଼ ଶଙ୍କିତ ମହାରାଜ।
5: ଆଚ୍ଛା,
6: ଯୁଦ୍ଧକୁ ପ୍ରସ୍ତୁତ ହେବାକୁ ହେବ।
5: ପ୍ରସ୍ତୁତ ପ୍ରହରୀ, ସବୁ ପ୍ରସ୍ତୁତ, କାହିଁ କେଉଁ ବାଟେ ଯାଏ, ମୁଁ ଯୁଦ୍ଧକୁ ଯାଏ।
6: ମହାରାଜାଙ୍କର ଏ କି ପରିବର୍ତ୍ତନ, ପାଗଳ ପରି ଯେ ଏ ପବନରେ ସେ ଯେପରି ଉଡ଼ି ଚାଲିଗଲେ, ପ୍ରାଣରେ ହର୍ଷ ନାହିଁ, ମୁଖରେ ହାସ୍ୟ ନାହିଁ, କ'ଣ ଏ ସମ୍ମୁଖରେ ଯୁଦ୍ଧ, ଭୀଷଣ ଏ ଯୁଦ୍ଧ, କାଞ୍ଚିର କି ଭାଗ୍ୟ, କି ପରିଣାମ? ଯୁଦ୍ଧ ସହାୟ ପ୍ରଭୁ ସାକ୍ଷୀ ଗୋପୀନାଥ।
1: ମହାରାଜା ଆସୁଅଛନ୍ତି ପ୍ରହରୀ,
6: ଆସିବେ ଏଇକ୍ଷଣି ମଣିମା।
1: ଯୁଦ୍ଧ ଆରମ୍ଭ ହେଇଗଲାଣି, ଶୀଘ୍ର ଆସିବା ଦରକାର।
6: ଯୁଦ୍ଧ ହେଲେ ଛାମୁ ଆପଣ ଭଲ କରି ଦେଖୁଥିବେ ବୋଲି ମହାରାଜା କହିଥିଲେ।
1: ମୁଁ ଦେଖିବି ପ୍ରହରୀ, କିନ୍ତୁ କିଏ କହିପାରେ କାଞ୍ଚିର ଭାଗ୍ୟରେ କ'ଣ ଅଛି? କିନ୍ତୁ ବିଳମ୍ବ ହେଉଛି, ମହାରାଜା ଆସିବାର ଆଉ କେତେ କାଳ ଯିବ? ଯାଅ ପ୍ରହରୀ, ଦେଖ ତ।
6: ଜେ ଆଜ୍ଞା ମଣିମା।
1: କି ପରିଣାମ ଏ ଯୁଦ୍ଧରେ? ଏଇ ବୋଧେ ମହାରାଜା ଆସିଲେ, ଜୟ ହେଉ ଏ ଯୁଦ୍ଧରେ। କୃପା କର, କୃପା କର ପ୍ରଭୁ ଗଣନାଥ, ବିଜେ କରନ୍ତୁ ମହାରାଜ, ବିଜେ କରନ୍ତୁ।
5: ମହାମନ୍ତ୍ରୀ, ରଣବାଦ୍ୟ ତ ବେଶ ବାଜୁଛି, ଯୁଦ୍ଧ ସେହିପରି ହେଉଛି ମନ୍ତ୍ରୀ?
1: ବେଶ ଚାଲିଥିଲା, ଓଡ଼ିଆ ସେନାପତି ସଙ୍ଗେ

0: ଶୀଘ୍ର ଖୁବ ସମକକ୍ଷ।
1: ଆଚ୍ଛା, ମୁଁ ଯୁଦ୍ଧ ଭୂମିକୁ ଯାଏ। ମନ୍ତ୍ରୀ
0: ଅପେକ୍ଷା କରନ୍ତୁ ମହାରାଜ।
1: ଅପେକ୍ଷା କାହିଁକି?
0: ନା ମହାରାଜ, ଅପେକ୍ଷା କରନ୍ତୁ।
1: ଯୁଦ୍ଧ ଭୂମିର କି ବ୍ୟାପାର ମନ୍ତ୍ରୀ? ସେ କଥା ସମସ୍ତ ତନ୍ନତନ୍ନ ନିରୀକ୍ଷଣ କରିବାକୁ ହେବ। ତୁମ୍ଭେ ସେଇ ଶିଡ଼ି ଉପରେ ଉଠିଯାଇ ଦେଖ ତ ମହାମନ୍ତ୍ରୀ, ଆଉ କ'ଣ ହେଉଛି କୁହ।
0: ଭୀଷଣ ଯୁଦ୍ଧ ମହାରାଜ।
1: ପ୍ରଭୁ ଗଣପତି ସହାୟ। ମନ୍ତ୍ରୀ ଦେଖ ତ, ଦେଖ,
0: ଏଇ ଜଣେ ବିପକ୍ଷ ପକ୍ଷରୁ ସିଂହ ପରାକ୍ରମରେ ଆକ୍ରମଣ କରି ଆସୁଅଛି।
1: ମହାମନ୍ତ୍ରୀ,
0: ଓ କାର୍ତ୍ତିକ ରାୟ ପୃଷ୍ଠ ଭଙ୍ଗ ଦେଲେ। ନା ନା,
1: କଣ କଣ ମନ୍ତ୍ରୀ?
0: ନା ନା ମହାରାଜ, ସେ ଅନ୍ୟ ପାର୍ଶ୍ୱରେ ଆକ୍ରମଣ କରି ଚାଲିଗଲେ। ତଥାପି ପ୍ରବଳ ତେଜ।
1: କାର୍ତ୍ତିକ ମହାମନ୍ତ୍ରୀ?
0: ନା ମହାରାଜ। ଓ ଇଏ ପୁଣି କଣ?
1: କଣ କଣ ମହାମନ୍ତ୍ରୀ?
0: ଯେପରି ଏକ ଘୂର୍ଣ୍ଣି ବାୟୁ ବାତ୍ୟାବସ୍ତ ସମସ୍ତ ସୈନ୍ୟ ଭେଦ କରି ବହି ଆସୁଅଛି।
1: ପବନ?
0: ନା ମହାରାଜ, ଶତ୍ରୁ ସୈନ୍ୟ ବହି ମଧ୍ୟରେ ଭେଦ କରି ଏ ଯେପରି ଏକ ଦାବାନଳ, ଏକ ପ୍ରବଳ ବଜ୍ରପାତ ବନଭୂମିର ଶାଳ ପଲାଶ ଚାଳି ଦେଇ ଆସୁଅଛି।
1: କଣ କଣ ସେ ମହାମନ୍ତ୍ରୀ?
0: ଏକ ଅପରିଚିତ ବୀର ପୁରୁଷ
1: ଶତ୍ରୁ ପକ୍ଷର। ତାହେଲେ ମନ୍ତ୍ରୀ ଆଉ ଆଶା ନାହିଁ? ମନ୍ତ୍ରୀ
0: ଚିହ୍ନି ପାରିବେ ଏଥର। ମହାରାଜ, ମହାରାଜ, ଯୁବରାଜ, ଯୁବରାଜ ସୁମନ୍ତ ରାୟ,
1: ସୁମନ୍ତ ରାୟ,
0: ଯୁବରାଜ ସୁମନ୍ତ ରାୟ, ଜୟ ଯୁବରାଜ ସୁମନ୍ତ ରାୟ, ଯୁବରାଜ ସୁମନ୍ତ ରାୟ ଫେରି ଆସୁଛନ୍ତି ମହାରାଜ।
1: କଣ କହୁଛ ମନ୍ତ୍ରୀ? ସୁମନ୍ତ ମୋର ଫେରି ଆସିଛି।
0: ଆହା ଗଣପତି, ଆହା ମହାରାଜ।
1: ବର୍ତ୍ତମାନ କଣ ଦେଖୁଛ ମନ୍ତ୍ରୀ?
0: ନା, ଏଇ ଯୁବରାଜ ଅଗ୍ରସର ହେଲେ ବନ ଦେଶରେ ଯେପରି ପଶୁରାଜ ସିଂହ ଆଗକୁ, ଆହୁରି ଆଗକୁ।
1: ଏବେ ଏବେ ମହାମନ୍ତ୍ରୀ
0: ଯୁଦ୍ଧ ଭୂମିର ଉପର ପାର୍ଶ୍ୱରେ ଅଦୃଶ୍ୟ। ଭୀଷଣ ଯୁଦ୍ଧ ମହାରାଜ।
1: ସୁମନ୍ତ ମୋର ପ୍ରାଣର ପୁତ୍ର। ଭୀଷଣ ଯୁଦ୍ଧ, ମୁଁ ଯାଏ ଶତ୍ରୁ ଚତୁର୍ଥୀ କରେ।
2: ଉତ୍କଳ ଗଜପତିଙ୍କ ଆଦେଶ ଚଣ୍ଡାଳ ସଙ୍ଗେ ହେବ ମୋର ବିବାହ। ମନ୍ତ୍ରୀଙ୍କୁ ଆଦେଶ ଦିଆଯାଇଅଛି, ଆଉ ସେଇଥିଲାଗି ମନ୍ତ୍ରୀ ଉଆସରେ ଅପେକ୍ଷା କରି ରହିଛି ମୁଁ। ବିବାହ ଚଣ୍ଡାଳ ସଙ୍ଗରେ ବିବାହ, ବିବାହ ତ ହୋଇଅଛି, ଆଉ ପୁଣି ବିବାହ କ'ଣ? କିନ୍ତୁ ପତିଭକ୍ତି, ପତିଙ୍କ ଆଦେଶ ପାଳନ, ତାଙ୍କ ପ୍ରତି ଭକ୍ତିର ପ୍ରମାଣ। ଆସ ଶୀଘ୍ର ଚାଣ୍ଡାଳ, ଅପେକ୍ଷା ଆଉ ଭଲ ଲାଗୁନାହିଁ। ତୁମ୍ଭେ ମୋ ପତିଙ୍କର ଇଚ୍ଛାର ପୁଣ୍ୟ ପ୍ରତିନିଧି, ତାଙ୍କର ଆଦେଶର ମୂର୍ତ୍ତିମାନ ପ୍ରତିମା। ଆସ।
3: ଚଣ୍ଡାଳ କାହିଁ ଓଡ଼ିଶାର ରାଜା ପୁରୁଷୋତ୍ତମ, ଆଉ କାହିଁ ଚଣ୍ଡାଳ? ନା ନା, ପୁରୁଷୋତ୍ତମ ତ ଚଣ୍ଡାଳ। ତେବେ ତେବେ ଏକ ପକ୍ଷରେ ପଦ୍ମାବତୀ, ଅନ୍ୟ ପକ୍ଷରେ ଚଣ୍ଡାଳ। ଅସମ୍ଭବ, ଅସମ୍ଭବ। ଓଃ, କି ନିଷ୍ଠୁର ପ୍ରତିଜ୍ଞା।
4: ଦେବୀ ଦେବୀ, କ୍ଷମା ଦିଅ, କ୍ଷମା, କ୍ଷମା, ଅକ୍ଷମଣୀୟ ଅପରାଧ, ପାପ। ନା ପଦ୍ମାବତୀ, ନା ନା, ମୁଁ ପୁରୁଷୋତ୍ତମ ଦେବ ନୁହେଁ। ଓଡ଼ିଶାର ରାଜା ମୁଁ, ପ୍ରଜାପୁଞ୍ଜର ଶାସକ ମୁଁ। ଯଦି ଏ କାର୍ଯ୍ୟ କରେ ତେବେ କୂଳରେ କଳଙ୍କ ହେବ। ଲୋକେ ଘୋଷଣା କରିବେ, ପୁରୁଷୋତ୍ତମ ଦେବ କା ପୁରୁଷ, ଦୁର୍ବଳ ନୀଚ, ଛାର ରମଣୀର ବାହୁବନ୍ଧନ ପାଇଁ ସେ ନିଜର ପ୍ରତିଜ୍ଞା ଭଙ୍ଗ କଲେ। ବିଦାୟ, ବିଦାୟ ପଦ୍ମାବତୀ, ବିଦାୟ, ଆଉ ସମ୍ଭବ ନୁହେଁ। କ୍ଷମା କର ଦେବୀ, ମୁଁ ପିଶାଚ, ମୁଁ ରାକ୍ଷସ, ଚଣ୍ଡାଳରୁ ବଳି ଚଣ୍ଡାଳ। ବିଦାୟ, ବିଦାୟ।
5: ଗମ୍ଭୀର ଦେହରେ ବାଜିଲା ନାହିଁ, ଆଙ୍ଗୁଳେ ହେବ ଛାଡ଼ିଗଲା, ଆଉ ଟିକେ କରି ବାଜିଥାନ୍ତା ନରସିଂହ। ଆଚ୍ଛା, ତୁମେ ମାଇଲ ଦେଖି?
6: ଆଉ ତ ଦିଶୁନାହିଁ, ବୁଡ଼ିଗଲାଣି।
5: ହଁ, ବୁଡ଼ିଗଲାଣି। ତେବେ ବାଜିଛି ନରସିଂହ,
6: କେଜାଣି, ମତେ ଖସିଗଲା ପରି ଲାଗିଲା।
5: ଏଇ ତ ରାମଚନ୍ଦ୍ର ଆସିଲେଣି। ଆସ ରାମଚନ୍ଦ୍ର, ଆମେ ଏଠି କିମ୍ଭୀର ଶିକାର କରୁଛୁ, ତୁମେ ଏମିତିକା ଖାଲି ହାତରେ?
6: ହଁ ରାମଚନ୍ଦ୍ର ଭାଇ, ସମ୍ବାଦ କ'ଣ?
7: କାଞ୍ଚି ରାଜା ଶୁଣିଲି ତ ବଡ଼ ଦୁଃଖିତ ବିମର୍ଷ ଥିଲେ, ଏ ସମ୍ବାଦ ଶୁଣି ଟିକିଏ ଆଶ୍ୱସ୍ତ ହେଲେ।
6: ହଁ, ସୁମନ୍ତ ରାୟଙ୍କ ପରି ପୁତ୍ର ମରିଗଲେ ପଦ୍ମାବତୀଙ୍କ ପରି କନ୍ୟାର ଚଣ୍ଡାଳ ସଙ୍ଗରେ ବିବାହ, ଏଥିରେ କାହାର ମନ ବିମର୍ଷ ନ ହବ।
7: ଶୁଣିଲି ଦୁଇ ଦିନ ପରେ ଆସି ପହଞ୍ଚିବେ, ମନ୍ତ୍ରୀ ଆସିଲେଣି। ମନ୍ତ୍ରୀର ବୁଦ୍ଧି ଭାରି ନରସିଂହ।
5: କାହାର ବୁଦ୍ଧି କହିଲ ରାମଚନ୍ଦ୍ର?
7: ଏ ମନ୍ତ୍ରୀର
5: ଭାରି ଚାଲାକ ମନ୍ତ୍ରୀ। ଦେଖିଲା ଯେ ପୁରୁଷୋତ୍ତମ ଏପରି ଗୋଟେ ପ୍ରତିଜ୍ଞା କରିଛି, ଜଗନ୍ନାଥଙ୍କ ଆଗରେ ଛେରା ପହଁରା କଲେ ମଧ୍ୟ ରାଜା ଯେ ସେ କେବଳ କୌଣସି ଅବସ୍ଥାରେ ଚଣ୍ଡାଳ ହୋଇଯିବ, ସେତିକି ବେଳେ ପଦ୍ମାବତୀକି ନେଇକି ପୁରୁଷୋତ୍ତମ ହାତରେ ଦେଉଛି। ବେଶ ଚାଲାକ
6: ପୁରୁଷୋତ୍ତମ ତ ଯେପରି ଉଦାର, ବୁଦ୍ଧିମାନ ମଧ୍ୟ ସେହିପରି। ସେଥିପାଇଁ ପିତା ତାଙ୍କ ହସ୍ତରେ ରାଜ୍ୟଭାର ଦେଇଛନ୍ତି, ସେ କିଛି ଭ୍ରମ ନୁହେଁ।
7: ସେ କଥା ବିଚାର କରି କ'ଣ ହେବ, ଏବେ ଭିନ୍ନ ପ୍ରକାର ଜୀବନ ହୋଇଗଲା।
5: କ'ଣ କହିଲେ ରାମଚନ୍ଦ୍ର?
7: ନା, ଏବେ ଯେ ଏପରି ଭିନ୍ନ ଜୀବନ ହୋଇଗଲା ସେଇ କଥା।
5: ହଁ, ସମସ୍ତେ ଅଲଗା ଅଲଗା ହେଇ ରହିଲେ, କିଏ କୁଆଡ଼େ, ଆମେ ତିନି ଏହିପରି ରହିଲେ। ତାପରେ କିଏ ବୌଦ୍ଧ, କିଏ ବଣେଇ, କିଏ ରେଡ଼ାଖୋଲରେ ଯାଇ ରହିଲେ, ଏତିକି ଖଣ୍ଡେ ଖଣ୍ଡେ ରାଜ୍ୟ ପାଇଛନ୍ତି।
6: କି ଉଦାରତା ପୁରୁଷୋତ୍ତମ ଦେବଙ୍କର! ଆମେମାନେ ଏତେ ସାର ବିଦ୍ରୋହ କଲେ, ତଥାପି ସେ ମୁକ୍ତି ଦେଲେ। ମୁଁ ଟିକେ ଯାଇ ଭାଇ ଶୁଣିବା କାଞ୍ଚି ରାଜାଙ୍କର କି ସମ୍ବାଦ।
5: ଆମେ ମଧ୍ୟ ଯିବା, ଚାଲ। ଆସ ରାମଚନ୍ଦ୍ର।
7: ଚାଲ ଭାଇ, କାହିଁ କିଛି ମାରି ତ ନାହ?
5: ଗୋଟାଏ ମାରିଛି ଯେ ବୁଡ଼ି ଯାଇଛି, କାଲି ଫେର ଆସିବା, ବିଳମ୍ବ ହେଇଗଲାଣି, ଚାଲ।
8: ଉତ୍କଳ ପକ୍ଷରେ ପରମ ସୌଭାଗ୍ୟର କଥା ଯେ କାଞ୍ଚିର କାଞ୍ଚନ ଦେବା ପଦ୍ମାବତୀ ଚାପ ସୁବର୍ଣ୍ଣ ସୂତରେ ଉତ୍କଳ ଆଉ କାଞ୍ଚି ଆଜି ଏକ ମାଳରେ ଗୁନ୍ଥା।
1: ସେଇଥିପାଇଁ ତ ମୁଁ କାଞ୍ଚିରୁ ଧାଇଁ ଆସିଛି ମନ୍ତ୍ରୀ। ଆର୍ଯ୍ୟ, ଏ ଦୃଶ୍ୟ ଦିନେ ନୟନରେ ଦେଖିବି ସ୍ୱପ୍ନରେ ଶୁଦ୍ଧ ବିଚାର ନଥିଲି। ଏ ଯେପରି ପଙ୍କ ସାଗରରୁ ପଦ୍ମର ଜନ୍ମ, ନିଶିଥିନୀର ବିକଟତମ ମଧ୍ୟରୁ ଉଜ୍ଜଳ ଅରୁଣର ବିକାଶ, ଆଜି ପ୍ରାଣ ପୁରୀ ଉଠିଛି ମହାମନ୍ତ୍ରୀ। ଚତୁର୍ଦ୍ଦିଗରେ ଆଜି ଆକାଶ ଅବନୀରେ ଆହ୍ଲାଦର କି ମଧୁର ଉଦ୍ବେଳନ! ଆହା, ପ୍ରକୃତି ଦେବୀଙ୍କର କି କମନୀୟ କ୍ରୀଡ଼ା!
9: କ୍ଷମା କରିବେ ପିତା,
1: ଚିରଜୀବୀ ହୁଅ ପୁତ୍ର କନ୍ୟା ମୋର। ପୁରୁଷୋତ୍ତମ, ଏ ପୁଣ୍ୟ ଉତ୍କଳ ଭୂମିର ସମ୍ରାଟ, ଉତ୍କଳ ଦେଶ ତୁମ୍ଭ ପରି ରାଜପୁରୁଷ ପାଇ ଆଜି ଧନ୍ୟ। ମୁଁ ରଣଭୂମିରେ ତୁମ୍ଭର ବୀରତ୍ୱ ଦେଖିଅଛି ପୁରୁଷୋତ୍ତମ, ଶାନ୍ତି ବେଳେ ତୁମ୍ଭର ଉଦାରତା ଅନୁଭବ କରିଅଛି। ତୁମ୍ଭ ଭଳି ମହାପୁରୁଷଙ୍କ ହସ୍ତରେ ମୋର କନ୍ୟା ପଦ୍ମାବତୀକି ଦେଇ ଆଜି ମୁଁ ଧନ୍ୟ। ମା ପଦ୍ମ, ସୁଖ ଦୁଃଖର ଚିର ସମ୍ପଦ ମୋର, ପ୍ରାଣରେ ଏହାର ଏକ ଶତାଂଶ ଶାନ୍ତି ଲଭିନଥାନ୍ତି। ଯଦି ପୁରୁଷୋତ୍ତମ ଦେବଙ୍କ ପରି ବୀର ଉଦାର ପୁରୁଷଙ୍କ ଜୀବନରୁ ସହଚରୀ ସହଧର୍ମିଣୀ କରି ତୋତେ ଆଜି ନ ଦେଖିଥାନ୍ତି। ଭଗବାନ, ତୁମ୍ଭର ଅସୀମ କରୁଣା, ତୁମ୍ଭର ଅସୀମ କରୁଣା ଏ ଯୁଗଳ ହୃଦୟରେ ଢାଳି ଦିଅ। କରୁଣାମୟ ଅନନ୍ତ ଦୟା ତୁମ୍ଭର, ଅକଳନ୍ତି ତୁମ୍ଭର ମଙ୍ଗଳ ବିଧାନ ପ୍ରଭୁ।

ଶୁଣିଲେ ନାଟକ ପୁରୁଷୋତ୍ତମ ଦେବ। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ପୁରୁଷୋତ୍ତମ ଦେବ, ଅମରେନ୍ଦ୍ର ଚୌଧୁରୀ, ସେନାପତି ଧୈର୍ଯ୍ୟଧର ରାଉତ, ଅର୍ଜୁନ ସିଂ, ସୁରେନ୍ଦ୍ରନାଥ ମହାନ୍ତି, କାଞ୍ଚି ରାଜା, ବ୍ରଜକିଶୋର ମହାନ୍ତି, ସୁମନ୍ତ, ସମରେନ୍ଦ୍ର କୁମାର ସିହ୍ନା, ବିକ୍ରମ, ଭବାନୀ ଶଙ୍କର ପ୍ରହରାଜ, ରାମଚନ୍ଦ୍ର, ସୁରେଶ ଚନ୍ଦ୍ର ରାଉତ, ନରସିଂହ, ନରେନ୍ଦ୍ର କୁମାର ସାହୁ, ଉତ୍କଳ ଦୂତ, ବାସୁଦେବ ସାମଲ, କାଞ୍ଚି ମନ୍ତ୍ରୀ ଦୀପେନ ଘୋଷ, ଉତ୍କଳ ମନ୍ତ୍ରୀ ଦୟାନିଧି ଦାସ, କାଞ୍ଚି ରାଣୀ ଆଶାଲତା ଦେବୀ, କନକ, ପ୍ରମୋଦା ଶତପଥୀ, ପଦ୍ମାବତୀ ଝରଣା ଦାସ ଏବଂ ଅନ୍ୟାନ୍ୟ ଭୂମିକାରେ ବିଷ୍ଣୁଚରଣ ପଟ୍ଟନାୟକ ଓ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ। ମୂଳମଞ୍ଚ ନାଟକ ଗୋଦାବରୀଶ ମିଶ୍ର, ବେତା ରୂପାନ୍ତର ଓ ପରିଚାଳନା ମନୋରଞ୍ଜନ ଦାସ।

ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତାକାଲି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାମାନଙ୍କର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସୂଚନା ମିଳିଛି। ଶୁଣିଲେ ପାଣିପାଗର।